ସଂସାରରେ ମୋର ଆଉ କିଛି ଲୋଡ଼ା ନାହିଁ ମହାପ୍ରଭୁ, ସବୁ ସୁଖ ତ ତମେ ମୋତେ ଦେଇଛ। ତୁମ କରୁଣାରୁ ମୁଁ ଏଇଠି ହସୁଛି ଖେଳୁଛି। ସଂସାର ବୋଲି ଶବ୍ଦଟିକୁ ନେଇ ରାତିଦିନ ମୁଁ ଘାଣ୍ଟି ଚକଟି ବି ହେଉଛି। ପୁଣି ଧନ ସମ୍ପତ୍ତିର ବଳୟ ଭିତରେ ସବୁଦିନ ମୁଁ ଅଣନିଶ୍ୱାସୀ ହୋଇପଡ଼ୁଛି। ମୋର ଆଉ ଏତେ ସୁଖ ଦରକାର ନାହିଁ ମହାପ୍ରଭୁ। ତମେ ଖାଲି ଥରୁଟିଏ ମୋତେ ତମର ସେ ତ୍ରିଭଙ୍ଗୀ ଠାଣିରେ ଥାଇ ବଂଶୀ ବଜାଉଥିବାର ରୂପ ଦେଖାଇ ଦିଅ। ଜୀବନ ମୋର ମୁଖ୍ୟ ହୋଇଯାଉ, ଜୀବନ ମୋର ଧନ୍ୟ ହୋଇଯାଉ।

ମହାପ୍ରଭୁ, ତମେ ସିନା ଭାଇ ଭଉଣୀଙ୍କ ମେଳରେ ଆନନ୍ଦରେ ରଥ ଉପରେ ବସି ବଡ଼ଦାଣ୍ଡରେ ବୁଲୁଛ, ତମ ପାଇଁ ସିନା ଯାହା ଯେତେ ଗହଳ ଚହଳ ଲାଗିଛି ତମର କ୍ଷେତ୍ର ଶ୍ରୀକ୍ଷେତ୍ରରେ, ହେଲେ ସତରେ କ'ଣ ତୁମେ ଦୀନଦୁଃଖୀଙ୍କର ଦୁଃଖ ହରଣ କରୁଛ? ମହାପ୍ରଭୁ, ତମେ ସତରେ ଦୁଃଖ ନିଅ କି ନ ନିଅ, ତମ ବଡ଼ଦେଉଳର ବାନାକୁ ଅନେଇ ଅନେଇ ଏ ଜୀବନ ଚାଲିଯାଉ, ଏତିକି ପ୍ରାର୍ଥନା ମୋର।

ପ୍ରଭୁ। ମହାପ୍ରଭୁ, ଏକଥାକୁ ତମେ କଣ ମିଛ ବୋଲି କହିବ? ଯିଏ ତମକୁ ଲାଞ୍ଚ ଯାଚୁଛି, ତମେ ତମର କରୁଣାର ହାତ ତା ପାଖକୁ ଲମ୍ବେଇ ଦେଉନ ବୋଲି? ତମେ ତମର ଚିହ୍ନା ପରିଚିତ ସମଗୋତ୍ରୀୟଙ୍କୁ ସବୁବେଳେ ସାହାଯ୍ୟ କରୁନ ବୋଲି କହିପାରିବ? ତମର ଶୁଭଦୃଷ୍ଟି କେବଳ ଧନୀ ଲୋକଙ୍କ ପାଇଁ ନୁହଁ ବୋଲି? ମହାପ୍ରଭୁ, କେହି ସିନା ତମର ସେ ଦୋଷ ଧରିନାହାନ୍ତି, ହେଲେ ମୁଁ ଧରୁଛି ବୋଲି ତମେ ମୋତେ କେବେ ଦୋଷ ଦେବ ନାହିଁ। ମହାପ୍ରଭୁ, କେବେ ବି ଦୋଷ ଦେବ ନାହିଁ।

ତମେ ମହାପ୍ରଭୁ ଏଡ଼ିକି କପଟିଆ ଏଡ଼ିକି ଛଳିଆ, ନା ତମର ପାଦ ଅଛି ନା ହାତ ଅଛି, କିଛି ବି ତ ନାହିଁ, ତମେ ଆଉ କାହାର କ'ଣ ହେଇପାର? ହେଲେ ତମେ ପରା ମୋର କାଳିଆ ହାତୀ।

ବିତେଇ ଦିଅନ୍ତି, ପୁଣି ଦେଉଳ ବେଢ଼ାରେ ଶୋଇ ରାତି ମଧ୍ୟ ବିତେଇ ଦିଅନ୍ତି। ମୋର ଆଉ କିଛି ଲୋଡ଼ା ନାହିଁ ମହାପ୍ରଭୁ, କେବଳ ଏତିକି ଦୟାକର, ତମ ଶ୍ରୀମୁଖକୁ ଚାହିଁ ଦିନ ମୋର ବିତିଯାଉ।

0: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଶାନ୍ତନୁ କୁମାର ରଥ।
1: ଶ୍ରୀଜଗନ୍ନାଥ ସଂସ୍କୃତିକୁ ଯେତେ ଯେତେ ଖୋଜିବା ସେଥିରୁ ଗୋଟିଏ ପରେ ଗୋଟିଏ ବଡ଼ ବଡ଼ କଥା ବାହାରିବ। ଶ୍ରୀକ୍ଷେତ୍ରରେ ଧର୍ମୀୟ ଉଦାରତାର ଆଉ ଗୋଟିଏ ବଡ଼ ଉଦାହରଣ ହେଉଛି ଶ୍ରୀକ୍ଷେତ୍ରରେ ଗଢ଼ି ଉଠିଥିବା ଶତାଧିକ ମଠ। ଏ ସବୁ ମଠ ଭିନ୍ନ ଭିନ୍ନ ସମ୍ପ୍ରଦାୟର, ରାମାନୁଜ, ରାମାନନ୍ଦୀ, ପଞ୍ଚରାମାନନ୍ଦୀ, ଶ୍ରୀଶଙ୍କର, ନିମ୍ବାର୍କ, ବିଷ୍ଣୁସ୍ୱାମୀ, ବ୍ରହ୍ମମାଧ୍ୱ, ଗୌଡ଼େଶ୍ୱର, ଅତିବଡ଼ି, ଅନନ୍ତ, କବୀର, ନାନକ, ସ୍ମାର୍ତ, ଅଙ୍ଗିଲା, ଦଶନାମୀ, ମାଧବାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, ଉତ୍କଳୀୟ ବୈଷ୍ଣବ ଇତ୍ୟାଦି ଇତ୍ୟାଦି ଏହି ସମ୍ପ୍ରଦାୟମାନଙ୍କର ଏକାଧିକ ମଠ ଶ୍ରୀକ୍ଷେତ୍ରରେ ଅଛି। ଆମର ଶ୍ରୀଜଗନ୍ନାଥ ଶବର ଦେବତା କିମ୍ବା ବୈଦିକ ଦେବତା ହୁଅନ୍ତୁ, ତାଙ୍କର ପୂଜା ପର୍ବ ରୀତିନୀତିର ଏକ ପଦ୍ଧତି ଅଛି। ଏ ଯେଉଁ ସମ୍ପ୍ରଦାୟମାନେ ଶ୍ରୀକ୍ଷେତ୍ରକୁ ଆସିଲେ ସେମାନଙ୍କର ଦେବତା ଭିନ୍ନ, ତାଙ୍କର ପୂଜା ପଦ୍ଧତି ଭିନ୍ନ। ଗୋଟିଏ ଭିନ୍ନ ଦେବତା ଏବଂ ତାଙ୍କର ଭିନ୍ନ ପଦ୍ଧତିକୁ ଏଇଠି ରଖିବା କ'ଣ ଦରକାର ଥିଲା? ପୁଣି ଗୋଟିଏ ଦୁଇଟା ନୁହେଁ, ଶହ ଶହ ଗଣ୍ଡଗୋଳ ନଥିଲେ ଗଣ୍ଡଗୋଳ ହେବାର ସମ୍ଭାବନା, କିନ୍ତୁ ଶ୍ରୀକ୍ଷେତ୍ରରେ ଏସବୁ ହେଲା ନାହିଁ। କାରଣ ଜଗନ୍ନାଥ ସଂସ୍କୃତିକୁ ଗଢ଼ିଥିବା ମହାପୁରୁଷମାନେ, ଉତ୍କଳର ଗଜପତିମାନେ ଧରିନେଇଥିଲେ ସବୁ ମତ ଆଉ ସବୁ ପଥର ମୂଳ ହେଉଛି ସନାତନ ସଂସ୍କୃତି। ବେଦରେ ଯାହା କୁହାଯାଇଛି, ଏକଂ ସତ୍ ବିପ୍ରାହା ବହୁଧା ବଦନ୍ତି, ସତ୍ୟ ଏକ, ତାକୁ ଭିନ୍ନ ଭିନ୍ନ ଭାବରେ କୁହାଯାଏ। ତେଣୁ ଏହି ଯେଉଁ ସମ୍ପ୍ରଦାୟମାନେ ବାହାରିଛନ୍ତି ସେମାନେ ଜଗନ୍ନାଥଙ୍କଠାରୁ ଭିନ୍ନ ନୁହନ୍ତି, ଏହି କଥାଟା ସେମାନେ ବୁଝିଥିଲେ ବୋଲି ଶ୍ରୀକ୍ଷେତ୍ରରେ ଏତେ ସମ୍ପ୍ରଦାୟକୁ ସ୍ଥାନ ମିଳିଲା। ଶ୍ରୀଜଗନ୍ନାଥ ସଂସ୍କୃତି ବୁଝିସାରିଥିଲା ଯେ ମାନବ ଜାତିର କଲ୍ୟାଣ ଧର୍ମୀୟ ବିଭେଦ ବା ସଂଘର୍ଷରେ ନାହିଁ, ଧର୍ମୀୟ ମିଳନ ବା ଗ୍ରାହକତାରେ ଅଛି। ଜଗନ୍ନାଥ ସଂସ୍କୃତି ଯେଭଳି ନିଜର ମତ ଏବଂ ବିଚାରକୁ ନେଇ ଆଗକୁ ବଢ଼ୁଛି, ଅନ୍ୟ ସମ୍ପ୍ରଦାୟମାନେ ମଧ୍ୟ ନିଜର ମତକୁ ନେଇ ବଢ଼ିବାର ଅଧିକାର ରଖନ୍ତୁ। ସେମାନଙ୍କୁ ଶ୍ରୀକ୍ଷେତ୍ରରେ ସ୍ଥାନ ନ ଦେଲେ ସେମାନେ ଆଉ କେଉଁଠି ହୁଏତ ଆସ୍ଥାନ ଜମେଇବେ, କାରଣ ତାଙ୍କୁ ସ୍ଥାନ ନ ଦେଇ ଅଟକେଇ ଦେଇ ହେବ, କିନ୍ତୁ ତାଙ୍କ ବିଚାରକୁ

0: ଆମେ ଅଟକେଇ ପାରିବା ନାହିଁ। ଆସନ୍ତୁ ଏଇଠି ବସନ୍ତୁ, ତାଙ୍କ ବିଚାରକୁ ଆମେ ଅନୁଧ୍ୟାନ କରି ଦେଖୁ, ଯଦି ତାହା ଉତ୍ତମ ବିଚାର ତାକୁ ଆମେ ଗ୍ରହଣ ମଧ୍ୟ କରୁ। ଏହି କଥା ଜଗନ୍ନାଥ ସଂସ୍କୃତିରେ ଘଟିଲା। ସେଇଥିପାଇଁ ହିନ୍ଦୁ ଧର୍ମର ଅନ୍ୟ ସମ୍ପ୍ରଦାୟମାନେ କେବଳ ଶ୍ରୀକ୍ଷେତ୍ରରେ ତାଙ୍କର ଆସ୍ଥାନ ଜମେଇ ନାହାନ୍ତି, ଶ୍ରୀଜଗନ୍ନାଥଙ୍କର ପୂଜା ପଦ୍ଧତିରେ ମଧ୍ୟ ପଶିଛନ୍ତି, ତାଙ୍କୁ ଗ୍ରହଣ ମଧ୍ୟ କରାଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ମୂଳରୁ ସ୍ଥିର କରି ନେଇଛି ଯେ ନିଜ ମତ ଓ ବିଚାରକୁ ଖୁବ୍ ବଡ଼ ବୋଲି ଜଣେ ବିଚାର କରିପାରେ, କିନ୍ତୁ ତାହା କେବେ ହେଲେ ସର୍ବଶେଷ କଥା ନୁହେଁ। ଅନ୍ୟମାନଙ୍କର ମତରେ ବି ସାର ଥାଇପାରେ, ତେଣୁ ଅନ୍ୟକୁ ଜାଣିବା, ଅନ୍ୟକୁ ଶୁଣିବା, ସମ୍ଭବ ହେଲେ ତାକୁ ଗ୍ରହଣ କରିବା। ଅନ୍ୟକୁ ଗ୍ରହଣ କରିବା ନ କରିବା ଅପେକ୍ଷା ଗ୍ରହଣ କରିବାର ଗୋଟିଏ ମାନସିକତା ରଖିବା ହେଉଛି ବଡ଼ କଥା। ଯେଉଁ ଧର୍ମନିରପେକ୍ଷତା କଥା ଆମେ ଏବେ କହୁଛୁ ଏବଂ ଯାହା ଆମ ଦେଶର ସମ୍ବିଧାନରେ ରଖି ଆମେ ଆମ ଦେଶକୁ ଏକ ଉଦାର ଦେଶ ଭାବରେ ପରିଚିତ କରିବାର ଚେଷ୍ଟା କରିଛୁ, ତା'ର ମୂଳ ହଜାର ବର୍ଷରୁ ଅଧିକ କାଳ ଆଗରୁ ଶ୍ରୀଜଗନ୍ନାଥ ସଂସ୍କୃତିରେ ଖୁବ୍ ସ୍ୱଷ୍ଟ ଭାବରେ ଥିଲା, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ମଠଗୁଡ଼ିକ। ଏହି ମଠମାନେ ଶ୍ରୀକ୍ଷେତ୍ରରେ କେବଳ ନିଜର ଆସ୍ଥାନ ଜମେଇ ନାହାନ୍ତି, ନିଜର ମତକୁ ପ୍ରଚାର କରିବାର ସୁଯୋଗ ମଧ୍ୟ ପାଇଛନ୍ତି। କେହି ତାଙ୍କୁ କେବେ ବାରଣ କରିନାହିଁ, ବାଧା ଦେଇନାହିଁ। ଏଥିରୁ ଗୋଟିଏ ସତ୍ୟ ଫୁଟି ବାହାରିଛି, ତାହା ହେଉଛି ଜଣେ ଅନ୍ୟର ମହତ୍ତ୍ୱକୁ ସ୍ୱୀକାର କଲେ ନିଜେ ଛୋଟ ହୋଇଯାଏ ନାହିଁ, ବରଂ ପ୍ରକୃତରେ ଏବଂ ପରିଶେଷରେ ସେ ନିଜେ ହିଁ ବଡ଼ ହୋଇ ଉଭା ହୁଏ। ସେମିତି ହୋଇଛନ୍ତି ଆମର ଶ୍ରୀଜଗନ୍ନାଥ। ସମସ୍ତଙ୍କୁ କହିଲେ, ଆସ ଏଇଠି ବସ, ତୁମେ ଯାହା କହୁଛ ତା ବି ଠିକ୍, ତୁମର ଏହି କଥାଟା ମୁଁ ଗ୍ରହଣ ବି କରିନେଉଛି। ସମସ୍ତେ ରହିଲେ, କିନ୍ତୁ ସଭା ଉପରେ ରହିଲେ ମହାପ୍ରଭୁ। କେଡ଼େ ଚମତ୍କାର ଭାବରେ ଏହି କଥା ଶ୍ରୀକ୍ଷେତ୍ରରେ ଘଟିଛି, ସେହି କଥା ଲକ୍ଷ୍ୟ କଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ଆଜିର ସମୟରେ ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ବାର୍ତ୍ତା ପୃଥିବୀର କେଡ଼େ କେଡ଼େ ସମସ୍ୟାର ସମାଧାନ କରିଦେବାର ସାମର୍ଥ୍ୟ ରଖୁଛି। ଇଏ କ'ଣ କମ୍ ବଡ଼ କଥା ଆମ ପାଇଁ?
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଶାନ୍ତନୁ କୁମାର ରଥ। ବୈରାଗ୍ୟ ବିନା କୌଣସି ମନୁଷ୍ୟ ସମ୍ପୂର୍ଣ୍ଣ ଅନ୍ତଃକରଣରେ ପରୋପକାର କରିପାରେ ନାହିଁ। ବୈରାଗୀ ମନୁଷ୍ୟ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିଥାଏ, ସେଥିପାଇଁ ସେ ସମସ୍ତଙ୍କ ସେବାରେ ନିଜକୁ ନିୟୋଜିତ କରିପାରିଥାଏ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 94ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ କପିଳଦେବ କହୁଛନ୍ତି ଯେ ସଂସାର ଭିତରେ ଜୀବମାନେ ଅଜ୍ଞାନରେ ନିରତ ଭ୍ରମଣ କରି ନାନା ଦୁଃଖଭୋଗ କରନ୍ତି। ଯିଏ କହେ ଯେ ସେ ଅନେକ ସୁଖଭୋଗ କରୁଛି, ସିଏ ମାୟା ମୁହଁରେ ପଡ଼ି ଛଟପଟ ହୁଏ। ମୂଢ଼ ବ୍ୟକ୍ତି ଦୁଃଖକୁ ସୁଖ ପ୍ରାୟ ମଣି ନାନାବିଧ ସମ୍ଭୋଗରେ ଲିପ୍ତ ରହେ, ସେ ହିଁ କ୍ଲେଶ ପାଏ, ପ୍ରାଣ କଣ୍ଠାଗ୍ରତ, ଜୀବନ ଛଟପଟ ହୁଏ। ଦାରା ଧନ ପୁତ୍ର କନ୍ୟା ମଧ୍ୟରେ ଥାଇ ବ୍ୟକ୍ତି ଗୋବିନ୍ଦକୁ ସ୍ମରଣ କରେ ନାହିଁ, ସେ କେବଳ ଦୁଃଖ ପାଏ। ମଲା ପରେ କେହି ସାଙ୍ଗରେ ଯାଏ ନାହିଁ, ଯମଦୂତମାନେ ଧରିନେଇ ନାନା ଦଣ୍ଡ ଦିଅନ୍ତି। ମଣିଷ ବହୁତ କ୍ଲେଶ ପାଇ କ୍ଷଣ କ୍ଷଣକେ ମୂର୍ଚ୍ଛା ଯାଏ। ଜୀବର ନାନା ଦୁଃଖକୁ ଭଗବାନ କପିଳ ସୂଚାଇ ଦେଇଛନ୍ତି।

0: ଏଇଠି ଶେଷ ହେଲା ତୃତୀୟ ସ୍କନ୍ଧ। ଏହି ସ୍କନ୍ଧରେ ବିଦୁର ଉଦ୍ଧବ ସମ୍ବାଦ, ବିଦୁର ମୈତ୍ରୀ ଚରିତ ମାଧ୍ୟମରେ ଦିବ୍ୟ ରସଯୁକ୍ତ କପିଳ ଜ୍ଞାନର ଅବତାରଣା କରାଯାଇଥିଲା।
1: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 94ତମ ଭାଗ। କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଶୁଣନ୍ତୁ କୃଷି ସୂଚନା।
2: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକର ଆକ୍ରମଣ ଦେଖାଯାଇଥାଏ। ପୋକ ଓ ଅଣ୍ଡାପୁଞ୍ଜଗୁଡ଼ିକୁ ହାତରେ ଧରି ନଷ୍ଟ କରିଦିଅନ୍ତୁ। ଆକ୍ରାନ୍ତ ପିଲଗୁଡ଼ିକୁ ମାଟି ତଳୁ କାଟି ଦୂରରେ ନଷ୍ଟ କରିଦିଅନ୍ତୁ। ପ୍ରଥମ ଥର ହୁଡ଼ା ଟେକିବା ସମୟରେ ମାଟିରେ ଏକର ପ୍ରତି 10 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦାର କୀଟନାଶକ ପ୍ରୟୋଗ କରନ୍ତୁ। ପୋକ ଆକ୍ରମଣ ଅଧିକ ଦେଖାଦେଲେ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ କିମ୍ବା 150 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଗଣ୍ଠି ଓ ଫଳବିନ୍ଧା କୀଟର ପରିଚାଳନା ପାଇଁ ଏକର ପ୍ରତି ସଙ୍ଗ ଆକର୍ଷକ ଯନ୍ତାରୁ 20 ରଖନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଯଦି ଶତକଡ଼ା 4 ଭାଗ ଝାଉଁଳା ବା ଶତକଡ଼ା 14 ଭାଗ ପୋକଡ଼ା ଫଳ ଦେଖୁଛନ୍ତି, ତେବେ ରାସାୟନିକ ଔଷଧ ପ୍ରୟୋଗ କରନ୍ତୁ। ଏହି ପୋକର ରାସାୟନିକ ଉପାୟରେ ପରିଚାଳନା ପାଇଁ ଏକର ପ୍ରତି 75 ମିଲିଲିଟର ସ୍ପିନୋସାଇଡ୍ ନାମକ ଔଷଧ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ ଔଷଧ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ ନାମକ ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁସା ଡେଲିସିୟସ୍, ପୁସା ମାଜେଷ୍ଟିକ୍, ପୁସା ଜାଇଣ୍ଟ ଆଦି କିସମ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ବାଇଗଣ ଲଙ୍କା ମରିଚ ଫସଲ ତଳି ପକାନ୍ତୁ। ଜଳ ନିଷ୍କାସିତ ଉଚ୍ଚ ନିଗିଡ଼ା ଜମିରେ ତଳି ପ୍ରସ୍ତୁତ କରନ୍ତୁ। 3 ଫୁଟ ଚଉଡ଼ା, 10 ଫୁଟ ଲମ୍ବ ଓ 6 ଇଞ୍ଚ ଉଚ୍ଚତାର ତଳିପଟି ତିଆରି କରନ୍ତୁ। 2ଟି ପଟି ମଧ୍ୟରେ ଯିବା ଆସିବା ପାଇଁ ଓ ପାଣି ନିଗିଡ଼ିଯିବା ପାଇଁ ଜାଗା ଛାଡ଼ନ୍ତୁ। ତଳିପଟିର ଚାରିପଟୁ ମାଟି ନେଇ ପଟି ଉପରେ ପକାଇଲେ ତାହା ବିଲଠାରୁ ଉଚ୍ଚ ହୋଇଯିବ। ପ୍ରତି ତଳିପଟିରେ 2ରୁ 3 ଝୁଡ଼ି ଗୁଣ୍ଡ ଖତ ଦେଇ ମାଟିରେ ମିଶାଇ ଦିଅନ୍ତୁ। ତଳିପଟିରେ ପ୍ରାୟ 75 ଗ୍ରାମ ୟୁରିଆ, 100 ଗ୍ରାମ ସିଙ୍ଗଲ ସୁପର ଫସ୍ଫେଟ୍ ଓ 25 ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଦେଇ ଭଲ ଭାବରେ ମାଟିରେ ମିଶାଇ ଦିଅନ୍ତୁ। ତଳିପଟିରେ ମଞ୍ଜିଗୁଡ଼ିକୁ 1/2 ଇଞ୍ଚ ଗଭୀରରେ ଧାଡ଼ିକୁ ଧାଡ଼ି କରି ବୁଣନ୍ତୁ। ଏହି ମଞ୍ଜିକୁ ପ୍ରାୟ 1.5 ଗ୍ରାମ ଫିମ୍ପିନାଶକରେ ବିଶୋଧନ କରି ବୁଣନ୍ତୁ। ମଞ୍ଜି ବୁଣିବା ପରେ ଛଣ ବା ନଡ଼ା ଦ୍ୱାରା ପତଳା

0: ଭାବେ ଘୋଡ଼ାଇ ତା ଉପରେ ଅଳ୍ପ ପାଣି ସିଞ୍ଚି ଦିଅନ୍ତୁ। ତଳିପଟି ଚାରିପଟେ କ୍ଲୋରୋପାଇରିଫସ୍ ଗୁଣ୍ଡ ପକାଇଲେ ପିମ୍ପୁଡ଼ି ମଞ୍ଜିକୁ ନଷ୍ଟ କରିପାରିବେ ନାହିଁ। ଚାରିରୁ ପାଞ୍ଚ ଦିନ ପରେ ମଞ୍ଜି ଗଜା ହେଲେ ଛଣ ବା ନଡ଼ାଗୁଡ଼ିକୁ କାଢ଼ି ଦିଅନ୍ତୁ। ତଳି ପଚିଶରୁ ତିରିଶ ଦିନର ହୋଇଗଲେ ଚାରା ବିଶୋଧନ କରି ଜମିରେ ଲଗାନ୍ତୁ। ଅଧିକ ବର୍ଷାରୁ ତଳିଘେରାକୁ ରକ୍ଷା କରିବା ପାଇଁ ସୁଡ଼ଙ୍ଗ ଆକାରରେ ପଲିଥିନ୍ ବାନ୍ଧି ତଳିପଟିକୁ ଘୋଡ଼ାଇ ରଖନ୍ତୁ। ଆଖୁ ଗଛକୁ ଏକ ଧାରୁଆ କଟୁରୀରେ ଭୂମିପତନ ସହ ସମାନ କରି କାଟି ଦିଅନ୍ତୁ। ଏହାଦ୍ୱାରା ଆଖୁ ଅଧିକ ଅମଳ ହୁଏ ଓ ମୋଡ଼ି ଆଖୁ ଫସଲ ପାଇଁ ଅଧିକ ଗଜା ବାହାରେ। ଜମିରୁ ଶୁଖିଲା ପତ୍ର ବାହାର କରି ଜମିକୁ ପରିଷ୍କାର କରନ୍ତୁ। ଆଖୁ ଖୁଣ୍ଟାକୁ କାଟିସାରିବା ପରେ ଚାଷ କରି ହୁଡ଼ା ଭାଙ୍ଗି ଦିଅନ୍ତୁ। ଏହାଫଳରେ ପୁରୁଣା ଚେର ନଷ୍ଟ ହୋଇ ନୂଆ ଚେର ବାହାରି ଆଖୁକୁ ବଢ଼ିବାରେ ସାହାଯ୍ୟ କରିବ। ମାଟି ଅଧିକ ଶୁଖିଯାଇଥିଲେ ଜଳସେଚନ କରି ହୁଡ଼ା ଭାଙ୍ଗନ୍ତୁ। ହୁଡ଼ା ଭାଙ୍ଗିବା ସମୟରେ ହେକ୍ଟର ପ୍ରତି ଦଶ ଟନ୍ ଗୋବର ଖତ, ଶହେ କିଲୋଗ୍ରାମ ଯବକ୍ଷାରଜାନ, ଶହେ କିଲୋଗ୍ରାମ ଫସ୍ଫରସ୍ ସାର ଓ ତିରିଶ କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଧାଡ଼ି ମଧ୍ୟରେ ଗଛକୁ ଗଛ ବ୍ୟବଧାନ ପଇଁଚାଳିଶ ସେଣ୍ଟିମିଟରରୁ ଅଧିକ ଥିଲେ ହୁଡ଼ା ଭାଙ୍ଗିବାର ତିରିଶ ଦିନ ମଧ୍ୟରେ ଖୁଞ୍ଚା ଦିଅନ୍ତୁ। ଏଥିପାଇଁ ଆଖୁ କାଟିବା ବେଳେ ଆଖୁଖଣ୍ଡକୁ ତଳି ପକାନ୍ତୁ କିମ୍ବା ପଲିଥିନ୍ ମୂଳିରେ ଚାରା ଉତାରନ୍ତୁ। ମୂଳି ଆଖୁକୁ ରୋଗମୁକ୍ତ କରିବା ପାଇଁ ଖୁଣ୍ଟା କାଟିବା ପରେ ହେକ୍ଟର ପ୍ରତି ହଜାରେ ଗ୍ରାମ କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ 750 ଗ୍ରାମ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀଭାଇମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, କେଉଁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାକୁ ତିରିଶରୁ ଚାଳିଶ କିଲୋମିଟର ବେଗରେ ପବନ ବହି ବର୍ଷା ହେବାର ସମ୍ଭାବନା ଅଛି। ରାଜ୍ୟର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, କେଉଁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଏବଂ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼, ଜଗତସିଂହପୁର, କଟକ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମ ଏବଂ ଗୁଳୁଗୁଳି ଅନୁଭୂତ ହୋଇପାରେ। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ଭାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ଇଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚିକା ନିଧି ଝା। अथ वार्ताः। भारतीय अंतरिक्ष अनुसंधान संघटनेन उद्घोषितं यत् तेन गगनयान अभियानस्य क्रू मॉड्यूल तंत्राणां त्रयाणां प्रमुख परीक्षणानां सफलं निष्पादनं विहितम्। प्रथम परीक्षणं समुद्रे अवतरणानन्तरं क्रू मॉड्यूल इत्यस्य स्थितिं सुनिश्चेतुं सम्बद्धम् आसीत्, यत् अन्तरिक्षयात्रिणां सुरक्षायाः दृष्ट्या अत्यन्तं महत्वपूर्णं मानदण्डं मन्यते। द्वितीय परीक्षणे अम्ब्लिकल तन्त्रस्य पृथक्करण प्रक्रियायाः परीक्षणं विहितम्। तृतीय परीक्षणे तावत् शीर्ष आवरण पृथक्करण क्षणे क्रू मॉड्यूल इत्यस्य संरचनात्मक अखण्डतायाः प्रामाणिकतां सिद्धम् अभवत्। प्रधानमन्त्री नरेन्द्रमोदी जुलाई मासस्य 26 दिनांके आकाशवाणीतः प्रसारिते मन की बात इत्याख्ये कार्यक्रमे देशविदेशस्य जनैः साकं स्वकीयान् विचारान् विनिमयिष्यति। अस्य मासिक श्रव्य कार्यक्रमस्य अयं 37.1%-तमो भागो भविता। जनाः निःशुल्क दूरभाष संख्यायाः 1800117000 इति माध्यमेन अस्य कार्यक्रमस्य कृते स्वकीय परामर्शान् प्रेषयितुं शक्नुवन्ति। जनाः तावत् नरेन्द्र मोदी एप इत्यस्य अथ च माई गॉव इति मुक्त मञ्चस्य अन्तर्जालीय माध्यमेन च स्वकीय परामर्शान् दातुं शक्नुवन्ति। अस्य आगामिनः भागस्य कृते परामर्शाः अस्य मासस्य 24 दिनांकं यावत् स्वीकरिष्यन्ते। केन्द्रीय सहकारिता मंत्री अमित शाह अद्य गुजरात राज्यस्य गांधीनगरे एग्रीकल्चरल

0: प्रोड्यूस मार्केट कमिटी एपीएमसी इत्यस्य अमृत महोत्सवावसरे नूतनस्य शाक उपविपणन केन्द्रस्य उद्घाटनं विधास्यति। सहकारिता मन्त्रालयानुसारं अस्मिन् कार्यक्रमे श्री शाहः एक पेड़ मा के नाम इत्यभियानान्तर्गतं पादपारोपणं विधास्यति। सहैव एपीएमसी संस्थायाः अमृत महोत्सवस्य संस्मरणाय संकलितां एकां स्मारक पुस्तिकां विमोचयिष्यति। अत्रावधौ श्री शाहः दहेगाम एपीएमसी परिषदः सदस्यैः सहापि वैचारिक विमर्शं साधयिष्यति। गतदिने ओमान तटे भारतीय नाविक युक्ते जीएफएस गैलेक्सी इत्याख्ये वाणिज्यिक पोते आक्रमणात् परं नवदिल्ल्या पश्चिमेशिया क्षेत्रे उत्पातस्य शमनाय स्वकीयं आह्वानं पुनः प्रतिपादितम्। आक्रमणस्य तीव्र निन्दां कुर्वता विदेश मन्त्रालयेन निगदितम् यत् पोते स्थितेषु एकादश भारतीय नागरिकेषु दश नागरिकाः एतावता सुरक्षिततया निष्कासिताः, अपरत्र एकः नाविकः अधुनापि विलुप्तः। मन्त्रालयेन प्रतिपादितं यत् ओमान देशे स्थितः भारतीय दूतावासः स्थिते सूक्ष्मावलोकनं करोति। सहैव प्रचलत्सु रक्षाकार्येषु ओमान देशस्य प्राधिकारिभिः साकं सक्रिय समन्वयं साधयति। नवदिल्ल्या वाणिज्यिक नौवहनेषु प्रचलत्सु निरन्तर आक्रमण प्रसंगेषु स्वकीया गभीरा चिन्ता प्रकटिता। अनेनैव सह भारतस्यास्य राजनैतिक समाधानाय वार्तानां शीघ्र सम्पूर्त्यै याचना विहिता, येन अस्मिन् क्षेत्रे पुनः शान्तिः स्थिरता च प्रवर्तेत। फीफा विश्वचषक पादकन्दुक प्रतिस्पर्धायां सर्वेषां प्रागुपान्त्य चरणात्मकानां द्वन्द्वानां समाप्त्यनन्तरं उपान्त्यचक्रस्य रूपरेखा पूर्णतः सिद्धा सञ्जाता। प्रथमायाम् उपान्त्यस्पर्धायाम् आगामि बुधवासरे फ्रांस स्पेन दलयोर्मध्ये स्पर्धा भविता। क्रीडेयं भारतीय समयानुसारं रात्रौ सार्धद्वादशवादने समारप्स्यते। इति वार्ताः।
1: आकाशवाणी कटक सुनंतु आम आज कार्यक्रम सूचना। आज सकाल 17:10 आम स्वास्थ्य शुणवे यकृत जत्न और सुरक्षा आलोचना कर डाक्टर हरिभक्ति सेवा दास। ସକାଳ 17:25 ପ୍ରଭାତ ପରିକ୍ରମା କଥିକା ସକାଳ 17:35 ଏଥିରେ ଶୁଣିବେ ଭାଷା ସୁରକ୍ଷା ଓ କର୍ମବୀର ଗୌରୀ ଶଙ୍କର ଆଲୋଚକ କାର୍ତ୍ତିକ ଚନ୍ଦ୍ର ଚାନ୍ଦ ଭକ୍ତିଗୀତ ସକାଳ 17:40 ସକାଳ 8:30 ଶ୍ରୀକ୍ଷେତ୍ର ମାଧୁରୀରେ ବିଷୟ ରହିଛି ରଥ ଉପରେ ଗଜପତିଙ୍କ ଛେରା ପହଁରା ସେବା ଆଲୋଚକ ଡକ୍ଟର ଭାସ୍କର ମିଶ୍ର ବୈଦେଶିକ ବିଳାସର 83ତମ ଭାଗ ସକାଳ 8:45 ଗୀତ ଗୀତିକା ସକାଳ 9:00 ଦିନ 11:10 ଏବଂ ଦିନ 11:30 ଭକ୍ତି ଗୀତ ନାରୀମହଲ ଦିନ 20:20 ଏଥିରେ ଲେଖା ଓ ଲେଖିକାରେ ଶୁଣିବେ ପ୍ରତିଭା ପରିଡ଼ାଙ୍କ ସହ ସାକ୍ଷାତକାର ଦିନ 2:45 ଭକ୍ତି ଗୀତ ଅପରାହ୍ନ 5:00 ଭକ୍ତି ଗୀତ ଯୁବବାଣୀ ଅପରାହ୍ନ 5:30 ଅନ୍ୱେଷାରେ ଶୁଣିବେ ଆଲୋଚନା କ୍ୟାଚ୍ ଦି ରେନ୍ ତାଛଡ଼ା ଶୁଣିବେ ବିଜ୍ଞାନ ବିଚିତ୍ର ଏବଂ କ୍ରୀଡ଼ା ପରିକ୍ରମା ସନ୍ଧ୍ୟା 6:30 ଯୁବଶକ୍ତି ଏଥିରେ ବିଷୟ ରହିଛି ଦେଶର ପ୍ରଗତିରେ ଯୁବ ଦକ୍ଷତା ବିକାଶର ଆବଶ୍ୟକତା ଆଲୋଚକ ଅଖିଳ ତରାଇ ଦକ୍ଷତା ପ୍ରଶିକ୍ଷକ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ରାତି 7:30 କୃଷି ସଂସାର ଏଥିରେ ଉନ୍ନତମାନର ରାଶିଚାଷ ସମ୍ପର୍କରେ ଶୁଣିବେ ରାଜେଶ କୁମାର ମହାପାତ୍ରଙ୍କ ସହ ଆଲୋଚନା ରାତି 8:00 ଶୁଣିବେ ପୁରୀରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁଲିସ୍ ବିଭାଗର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂଙ୍କ ସହ ବିଶେଷ ଆଲୋଚନା ରାତି 9:30 ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଶୁଣିଲେ ଆମର ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଅଣବସର ତ୍ରୟୋଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହେବ। ସୁନାକୁଅରୁ ତିନିଗରା ଜଳ ଗତକାଲିଠାରୁ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଘଣାଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡ଼ିବ। ଏଥିସହ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିବେ। ଆଜି ମଧ୍ୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କର ଖଳିନାଗି ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଏହି ଦର୍ଶନ ସୀମିତ ସମୟ ପାଇଁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରଥଯାତ୍ରା ସମୟରେ ପୁରୀ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଶ୍ରଦ୍ଧାଳୁଙ୍କର ସୁବିଧା ପାଇଁ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ସମସ୍ତ ଆଶୁ ଚିକିତ୍ସା କେନ୍ଦ୍ର ନିକଟରେ ଆପତ୍କାଳୀନ ସ୍ଥିତିର ମୁକାବିଲା ପାଇଁ ଆମ୍ଭୁଲାନ୍ସ ମୁତୟନ କରାଯିବ। ରଥଯାତ୍ରା ସମୟରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି 400ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଆପତ୍କାଳୀନ ସ୍ଥିତିରେ ସେବା ଯୋଗାଇ ଦେବେ ବୋଲି ସୂଚନା ମିଳିଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନର ସୁପରିଚାଳନା ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଆସନ୍ତା 19 ତାରିଖରେ ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଏହି ବୈଠକ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହୋଇ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। କାତାରର ପୂର୍ବତନ ଅମିର ତଥା ଫାଦର ଅମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର 74 ବର୍ଷ ବୟସରେ ଗତକାଲି ପରଲୋକ ହୋଇଛି। ତାଙ୍କ ସମ୍ମାନାର୍ଥେ ଆଜି ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଦିନିକିଆ ଶୋକ ଦିବସ ପାଳନ ଅବସରରେ ତ୍ରିରଙ୍ଗାକୁ ଅର୍ଦ୍ଧନମିତ ରଖାଯିବ। ଦେଶବ୍ୟାପୀ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ। ଶେଖ୍ ହମଦ୍ 1995ରୁ 2013 ପର୍ଯ୍ୟନ୍ତ ଦୀର୍ଘ 18

ବର୍ଷ ଧରି କାତାରର ଶାସକ ଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଯୋଜନା 2026 କାର୍ଯ୍ୟକାରୀ କରାଯାଇଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଦେଇଥିବା ସୂଚନା ଅନୁଯାୟୀ ଆୟକର ଆଇନ 1961 ଅଧୀନରେ ମାନ୍ୟତାପ୍ରାପ୍ତ ଭବିଷ୍ୟନିଧି ପାଣ୍ଠି ଚଳାଉଥିବା ପ୍ରତିଷ୍ଠାନଗୁଡ଼ିକୁ ନିଜର ସ୍ଥିତି ନିୟମିତ କରିବା ପାଇଁ ଏହାକୁ ଲାଗୁ କରାଯାଇଛି। ଏଥିପାଇଁ 6 ମାସର ସମୟସୀମା ଧାର୍ଯ୍ୟ ହୋଇଛି। ଗତମାସ 29 ତାରିଖରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେବେଠାରୁ 6 ମାସର ସମୟସୀମା ଧାର୍ଯ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଭୁବନେଶ୍ୱରରେ ହେବାକୁ ଥିବା ଅଭିଯୋଗ ଶୁଣାଣିକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଶୁଣାଣିର ପରବର୍ତ୍ତୀ ତାରିଖ ଗଣମାଧ୍ୟମ ଜରିଆରେ ଅବଗତ କରାଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନାଗାଲାଣ୍ଡ ଅଗ୍ନିଶମ ଜରୁରୀକାଳୀନ ସେବାର 29 ଜଣ କର୍ମଚାରୀ ଓଡ଼ିଶାରେ 9 ମାସିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ଓଡ଼ିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ପ୍ରତିଷ୍ଠାନ ଓଡ୍ରାଫ୍ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ

0: ପକ୍ଷରୁ ସୂଚନା ଦିଆଯାଇଛି। ନାଗାଲାଣ୍ଡ ଅଗ୍ନିଶମ ଜରୁରୀକାଳୀନ ସେବାର 29 ଜଣ କର୍ମଚାରୀ ଓଡ଼ିଶାରେ 9 ମାସିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ଓଡ଼ିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ପ୍ରତିଷ୍ଠାନ ଓଡ୍ରାଫ୍ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉଦ୍ଯାପନୀ ସମାରୋହରେ ଯୋଗଦେଇ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଏପର୍ଯ୍ୟନ୍ତ ସମଗ୍ର ଦେଶରୁ 6,000ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କୁ ଓଡ୍ରାଫ୍ ପକ୍ଷରୁ ତାଲିମ ପ୍ରଦାନ କରାଯାଇସାରିଛି। ନବରଙ୍ଗପୁର ଜିଲ୍ଲା ରାଇଘର କଣ୍ଡେଇ ମୁଖ୍ୟ ରାସ୍ତାର ଦେଓଭରାଣ୍ଡି ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ 2 ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି, ଅନ୍ୟ 3 ଜଣ ଆହତ ହୋଇଛନ୍ତି। ଗୋଟିଏ ମୋଟରସାଇକେଲକୁ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ 3 ବର୍ଷ ଓ 5 ବର୍ଷର 2 ନାବାଳକଙ୍କର ମୃତ୍ୟୁ ହୋଇଛି। ଟ୍ରକ୍କୁ ଜବତ କରାଯିବା ସହ ଦୁର୍ଘଟଣାର ତଦନ୍ତ ଜାରି ରହିଛି। ଚୀନ୍ର ଓଡ୍ରସ୍ଠାରେ ଅନୁଷ୍ଠିତ 23 ବର୍ଷରୁ କମ୍ ଏସିଆନ୍ ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ର 4x400 ମିଟର ରିଲେରେ ଭାରତୀୟ ଦଳକୁ ରୌପ୍ୟ ପଦକ ମିଳିଛି। ଭାରତୀୟ ଦଳରେ ଓଡ଼ିଶାର ଆସ୍ତିକ ପ୍ରଧାନ ସାମିଲ ଅଛନ୍ତି। ପୂର୍ବରୁ ଏହି ଭାରତୀୟ ଦଳ 4x400 ମିଟର ମିକ୍ସଡ୍ ରିଲେରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ। ଆସ୍ତିକଙ୍କର ଏହି ସଫଳତା ପାଇଁ ଓଡ଼ିଶା ଦୌଡ଼କୁଦ ସଂଘ ପକ୍ଷରୁ 50,000 ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ହେବା ଫଳରେ ତାପମାତ୍ରା ହ୍ରାସ ପାଇଥିଲେ ସୁଦ୍ଧା ଗରମ ଗୁଳୁଗୁଳି ଜାରି ରହିଛି। ଗତକାଲି ଅନେକ ସ୍ଥାନରେ ଆର୍ଦ୍ରତା ହାର 80 ଉପରେ ରହିଥିଲା। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ 6 ସୁଦ୍ଧା 610.75 ଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 2ଟି ଗେଟ୍ ଦେଇ ଜଳ ନିଷ୍କାସିତ ହୋଇଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 29,038 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 53,109 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଯକୃତର ଯତ୍ନ ଓ ସୁରକ୍ଷା, ଆଲୋଚନା କରିଛନ୍ତି ଡାକ୍ତର ହରିଭକ୍ତି ସେବା ଦାସ।
2: ଆମେ ସମସ୍ତେ ଜାଣିଛୁ ଯକୃତ ଆମର ଏକ ମୁଖ୍ୟ ଅଂଶ, ଏହା ଆମ ଶରୀରର ଜୀବନ ପ୍ରକ୍ରିୟା ପାଇଁ ବହୁ ମାତ୍ରାରେ ଆବଶ୍ୟକ। ଯକୃତ ଖରାପ ହେଲେ ମଣିଷ ବଞ୍ଚିବା ଅସମ୍ଭବ ହୋଇଉଠେ। ବିଭିନ୍ନ ଯକୃତ ରୋଗ ଅଛି, ଯକୃତ ରୋଗ ଜଣ୍ଡିସରେ ପରିସ୍ରା ହଳଦିଆ ହୋଇଯାଏ, ଶରୀର ଆଖି ତଳ ହଳଦିଆ ପଡିଯାଏ, ପିଲାଙ୍କ କ୍ଷେତ୍ରରେ ହେପାଟାଇଟିସ୍ ଏ ସଂକ୍ରମଣ ଦ୍ୱାରା ସେମାନଙ୍କର ଜଣ୍ଡିସ ରୋଗ ଦେଖାଦିଏ, ଏବଂ ବଡ ଲୋକଙ୍କ କ୍ଷେତ୍ରରେ ହେପାଟାଇଟିସ୍ ଇ ପ୍ରମୁଖ ଜଣ୍ଡିସ ହେବାର କାରଣ ହୋଇଥାଏ। ହେପାଟାଇଟିସ୍ ଏ ଏବଂ ଇ ସାଧାରଣତଃ ଖାଦ୍ୟ ଏବଂ ପାନୀୟ ଦ୍ୱାରା ସଂକ୍ରମଣ ବ୍ୟାପିଥାଏ। ଏହି ରୋଗରେ ସାଧାରଣତଃ ରୋଗୀର ଜଣ୍ଡିସ ହୋଇଥାଏ, ଜ୍ୱର ହୋଇଥାଏ, ବାନ୍ତି ହୋଇଥାଏ, ପେଟ ବ୍ୟଥା ହୋଇଥାଏ। ତେଣୁ ହେପାଟାଇଟିସ୍ ଏ ଏବଂ ଇ ଏହାଠାରୁ ରକ୍ଷା ପାଇବା ପାଇଁ ଆମେ ଖାଦ୍ୟ ଏବଂ ପାନୀୟ ପ୍ରତି ଧ୍ୟାନ ଦେବା ଦରକାର। ଆମର ଯେଉଁ ପିଇବା ପାଣି ସେଇଟା ଯେମିତି ମଇଳା ଆବର୍ଜନା ମୁକ୍ତ ରହିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ, ଏବଂ ଗର୍ଭବତୀ ମହିଳାମାନେ ନିଜର ପାନୀୟ ପ୍ରତି ଅତ୍ୟନ୍ତ ଗୁରୁତର ଭାବରେ ଯତ୍ନ ନେବା ଉଚିତ। ତା ଛଡ଼ା ହେପାଟାଇଟିସ୍ ବି ଏବଂ ସି ମଧ୍ୟ ଯକୃତର ବହୁତ ସଂକ୍ରମଣ କରିଥାଏ। ଏଇ ଯୋଉ ସଂକ୍ରମଣ ହୁଏ ଏହା ସାଧାରଣତଃ ରକ୍ତ କିମ୍ବା ଆମର ଅସୁରକ୍ଷିତ ଯୌନ ପ୍ରକ୍ରିୟା ଦ୍ୱାରା ହୋଇଥାଏ। ରକ୍ତରେ ଯଦି ଏହି ସଂକ୍ରମଣ ଥିବ ଏବଂ ରୋଗୀକୁ ଯଦି ଏହି ସଂକ୍ରମିତ ରକ୍ତ ଦିଆଯାଏ ତାହେଲେ ଏହି ରୋଗ ବ୍ୟାପିଥାଏ। ହେପାଟାଇଟିସ୍ ବି ଏବଂ ସି ଜଣ୍ଡିସ କରିଥାଏ, କିନ୍ତୁ କଥା ହେଲା ହେପାଟାଇଟିସ୍ ବି ଏବଂ ସି ରୋଗଟି ସାଧାରଣତଃ ରୋଗୀଙ୍କ କ୍ଷେତ୍ରରେ କ୍ରୋନିକ ହୋଇ ତାହା ଲିଭରର ସିରୋସିସ୍ କରିଥାଏ। ଲିଭର ସିରୋସିସ୍ ମାନେ ଜଳଦରୀ ରୋଗ, ଯେଉଁଥିରେ ପେଟ ଫୁଲିଯାଏ, ଜଣ୍ଡିସ ହୁଏ, ଗୋଡ଼ ଫୁଲିଯାଏ, ଏବଂ ରୋଗୀକୁ ରକ୍ତ ବାନ୍ତି, କଳା ଝାଡ଼ା ହୁଏ, ଏବଂ ଶେଷରେ ରୋଗୀଟି ମୃତ୍ୟୁ ମୁଖରେ ପଡେ। ହେପାଟାଇଟିସ୍ ବି ଏବଂ ସି ରୁ ରକ୍ଷା ପାଇବା ପାଇଁ ଆମ୍ଭେମାନେ ଦରକାର ନ ପଡିଲେ ସାଧାରଣତଃ ରକ୍ତ ନବା ଉଚିତ ନୁହଁ, ଏବଂ ହେପାଟାଇଟିସ୍ ବି ର ଯୋଉ ଟୀକା ବାହାରିଛି ଏବଂ ଏହି ଟୀକାଟି ଆମକୁ ବହୁତ ସୁରକ୍ଷା ଦେଇପାରିବ, କିନ୍ତୁ ହେପାଟାଇଟିସ୍ ସି ର ଟୀକା ଏଯାବତ୍ ବାହାରି ପାରୁନାହିଁ। ହେପାଟାଇଟିସ୍ ବି ଏବଂ ସି ସାଧାରଣତଃ ଆମର ଯକୃତର କ୍ୟାନ୍ସର ମଧ୍ୟ କରିଥାଏ, ତେଣୁ ଏହି

0: ହେପାଟାଇଟିସ୍ ବି ଏବଂ ସି ରୁ ନିଜକୁ ରକ୍ଷା କରିବା ଉଚିତ। ଯେଉଁମାନେ ନିଶା ଇଞ୍ଜେକ୍ସନ ନିଅନ୍ତି ତାଙ୍କ ଭିତରେ ହେପାଟାଇଟିସ୍ ସି ମଧ୍ୟ ଦେଖାଯାଏ, କାରଣ ଛୁଞ୍ଚି ଦ୍ୱାରା ଏହି ହେପାଟାଇଟିସ୍ ସି ସଂକ୍ରମଣ ହୋଇଥାଏ। ଅଧିକାଂଶ କ୍ଷେତ୍ରରେ ଯକୃତ ରୋଗର କାରଣ ହେଉଛି ମଦ୍ୟପାନ। ଏହା ଫଳରେ ଜଣ୍ଡିସ ହୋଇ ଲିଭର ସିରୋସିସ୍ ହୋଇ ଲିଭର କ୍ୟାନ୍ସର ମଧ୍ୟ ହେଉଛି। ଅତ୍ୟଧିକ ମଦ୍ୟପାନଠୁ ସମସ୍ତେ ଦୂରେଇ ରହିବା ଉଚିତ। ତା ଛଡ଼ା ଆଉ ଏକ ମୁଖ୍ୟ କାରଣ ଯକୃତ ରୋଗର ହେଉଛି ଆମର ଯେମିତି ମଦ ପିଇଲେ ଯକୃତ ଖରାପ ହୋଇଯାଏ ସେହିପରି ମୋଟାପଣ, ଡାଇବେଟିସ୍ ଏବଂ ଅନ୍ୟ କେତେ ଗୁଡ଼ା ଔଷଧ ମଧ୍ୟ ଯକୃତ ଖରାପ କରୁଛି। ତେଣୁ ଦରକାର ନଥିଲେ ଆମେ ଏପଟ ସେପଟ ଔଷଧ ନେବା ଆବଶ୍ୟକ ନାହିଁ। ମୋଟାପଣରୁ ଦୂରେଇ ରହିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ। ତେଣୁ ଆମର ମୋଟାପଣ ପ୍ରତି ସାବଧାନ ରହିବା ଉଚିତ, ଚର୍ବି ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ, ଏବଂ ଆମର ଯଦି ଡାଇବେଟିସ୍ କିମ୍ବା ବ୍ଲଡ ପ୍ରେସର କିମ୍ବା ଅନ୍ୟାନ୍ୟ ରୋଗ ଅଛି ଯେଉଁଥିରେ ଆମର ଯକୃତର ଯତ୍ନ ନେବା ଆବଶ୍ୟକ ସେ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ କରି ଉଚିତ ଚିକିତ୍ସା କରାଯିବା ନିହାତି ଆବଶ୍ୟକ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଯକୃତର ଯତ୍ନ ଓ ସୁରକ୍ଷା। ଆଲୋଚନା କରିଥିଲେ ଡାକ୍ତର ହରିଭକ୍ତି ସେବା ଦାସ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଗଗନଯାନ କ୍ରୁ ମଡ୍ୟୁଲର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଥିବା ଇସ୍ରୋର ସୂଚନା। ଦେଶରେ ସମାବେଶୀ ବିକାଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଇରାନ ଉପରେ ପୁଣିଥରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ। କତାରର ପୂର୍ବତନ ଅମୀର ଶେଖଙ୍କ ପରଲୋକରେ ଭାରତରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ। ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଖେଳାଯିବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ସୂଚନା ଅନୁଯାୟୀ ଗଗନଯାନ କ୍ରିୟୁ ମଡ୍ୟୁଲର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଛି। କ୍ରୁ ମଡ୍ୟୁଲ ସମୁଦ୍ର ମଧ୍ୟରେ ପଡ଼ିବା ପରେ ଯେଭଳି ସିଧା ହୋଇପାରିବ ସେ ନେଇ ପରୀକ୍ଷଣ ସଫଳ ହୋଇଛି। ଏଥିଲାଗି ଇସ୍ରୋ ପକ୍ଷରୁ ଥଣ୍ଡା ଗ୍ୟାସ୍ ଆଧାରିତ ବ୍ୟବସ୍ଥା ବିକଶିତ କରାଯାଇଛି। ଦ୍ୱିତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲର ଉଭୟ ଅଂଶକୁ ନିର୍ଦ୍ଧାରିତ ସମୟରେ ଅଲଗା କରି ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ଏବଂ ତୃତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲର ଅଲଗା ହେବା ସମୟରେ ସଂରଚନା ସମନ୍ୱୟର ସଠିକ୍ ପରିଚାଳନା ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ଆଜିଠାରୁ ଆସନ୍ତା 17 ପର୍ଯ୍ୟନ୍ତ ସ୍ପେନ୍, ବେଲ୍ଜିୟମ୍ ଏବଂ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏହି ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ବ୍ୟବସାୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ସମାବେଶୀ ବିକାଶ ଆଧାରିତ ଭାରତ ୟୁରୋପ ଭାଗିଦାରିତାକୁ ସୁଦୃଢ଼ କରିବା। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଗୋୟଲ ଆଜି ସ୍ପେନ୍ରେ ପହଞ୍ଚିବା ପରେ ସେଠାକାର ଚାମ୍ବର ଅଫ୍ କମର୍ସର ବ୍ୟବସାୟିକ ଗୋଲଟେବୁଲ୍ ବୈଠକରେ ଯୋଗଦେବେ। ବୈଠକରେ ସ୍ପେନ୍ ଏବଂ ଭାରତର ଶିଳ୍ପ ନେତାମାନେ ନବୀକରଣୀୟ ଶକ୍ତି, ରେଳବାଇ, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ସମେତ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଅନୁସନ୍ଧାନ କରିବା ଲାଗି ଭାବ ବିନିମୟ କରିବେ। ଆସନ୍ତା 14-15 ମନ୍ତ୍ରୀ ଶ୍ରୀ ଗୋୟଲ ବେଲ୍ଜିୟମ୍ ଗସ୍ତ କରି ସେଠାକାର ବିଭିନ୍ନ ଶିଳ୍ପ ଓ ବ୍ୟବସାୟିକ ଗୋଷ୍ଠୀ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। 16-17 ଶ୍ରୀ ଗୋୟଲ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ସେଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଫିନ୍ଲ୍ୟାଣ୍ଡ ବ୍ୟବସାୟିକ ଗୋଲଟେବୁଲ୍ ବୈଠକରେ ସେ ଭାଗ ନେବେ। ଏହି ଗସ୍ତକାଳରେ ଶ୍ରୀ ଗୋୟଲ ଫିନ୍ଲ୍ୟାଣ୍ଡର କେତେକ କମ୍ପାନୀ ଓ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗୁଜରାଟ ଗାନ୍ଧୀନଗରଠାରେ କୃଷି ଉତ୍ପାଦକ ବଜାର କମିଟିର ଅମୃତ ମହୋତ୍ସବରେ ଯୋଗଦେଇ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆ ପରିବା ମଣ୍ଡି ଉଦ୍ଘାଟନ କରିବେ। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନରେ ଚାରାରୋପଣ କରିବା ସହ ଏକ ସ୍କରଣିକା ଉନ୍ମୋଚନ କରିବେ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ

ଆସନ୍ତାକାଲି ସମଗ୍ର ଦେଶରେ 668 କୋଟି ଟଙ୍କା ମୂଲ୍ୟର 7 କର୍ମଚାରୀ ରାଜ୍ୟ ବୀମା ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ତେଲେଙ୍ଗାନାର ସନତନଗରସ୍ଥିତ ଇଏସ୍ଆଇ ହସ୍କିଟାଲରେ ବହିର୍ବିଭାଗ, ଆସାମର ବେଲତୋଲଠାରେ 200 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲର ଉନ୍ନତିକରଣ, ତାମିଲନାଡୁର ଶ୍ରୀପେରୁମ୍ବୁଦୁରସ୍ଥିତ 100 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲ ଏବଂ ଆନ୍ଧ୍ରପ୍ରଦେଶର ରାଜା ମହେନ୍ଦ୍ରଭରମ, ଗୁଜରାଟ, ରାଜସ୍ଥାନର କୋଟା ଏବଂ ଭବାନୀମଣ୍ଡିରେ ଇଏସ୍ଆଇ ଡାକ୍ତରଖାନା ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଦ୍ୱାରା ଦେଶର ପ୍ରାୟ 53 ଲକ୍ଷ ହିତାଧିକାରୀ ଚିକିତ୍ସା ସେବା ପାଇପାରିବେ। ଏହି ଅବସରରେ ଡକ୍ଟର ମାଣ୍ଡବ୍ୟ ଚିକିତ୍ସା ସେବା ପ୍ରକଳ୍ପରେ ନିୟୋଜିତ ଥିବା ନିର୍ମାଣକାରୀ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରିବେ। ସେ ମଧ୍ୟ ଇଏସ୍ଆଇ ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କ ମତାମତ ଦେଇପାରିବେ। ଏହାବ୍ୟତୀତ ସେମାନେ 1800117800 ନମ୍ଘର ଡାଏଲ କରି ସେମାନଙ୍କ ମତାମତ ରେକର୍ଡ କରାଇପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ପଠାଇ ପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ପୁଣି ଇରାନ୍ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନ୍ର ଆକ୍ରମଣର ଜବାବରେ ଆମେରିକା ଆକ୍ରମଣ କରୁଥିବା ସେଠାକାର କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରମଣ ଯୋଗୁଁ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ପରିବେଶ ଅଶାନ୍ତ ହୋଇଛି। ଇରାନ୍ର ପ୍ରେସ୍ ଟିଭି ଅନୁଯାୟୀ ସେଠାକାର ଜାସ୍କ, ବନ୍ଦର ଆବାସ ଏବଂ ସିରିକ୍ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ହର୍ମୁଜ୍ ପ୍ରଣାଳୀ ବାଣିଜ୍ୟିକ ଜାହାଜଗୁଡ଼ିକ ପାଇଁ ଖୋଲା ରହିଛି। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନ୍ର ସାମରିକ ବାହିନୀ ପକ୍ଷରୁ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ ଫଳରେ ଉଭୟ ଦେଶ ମଧ୍ୟରେ ହୋଇଥିବା କୂଟନୈତିକ ବୁଝାମଣା ସମ୍ପୂର୍ଣ୍ଣ ଭାବେ ମୂଲ୍ୟହୀନ ହୋଇପଡ଼ିଛି। ତେବେ ଇରାନ୍ର ଏଭଳି ପଦକ୍ଷେପର ଆମେରିକା ସେନା ଦୃଢ଼ ଭାବେ ଜବାବ ଦେଉଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଇରାନ୍ ଓ ଆମେରିକା ମଧ୍ୟରେ ପୁଣି ଦେଖାଦେଇଥିବା ଯୁଦ୍ଧଭଳି ପରିସ୍ଥିତି ନେଇ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏଭଳି ଆକ୍ରମଣ ଜାରି ରହିଲେ ଆଞ୍ଚଳିକ ତଥା ବିଶ୍ୱସ୍ତରରେ ବହୁ ଅସୁବିଧା ଦେଖାଦେବ। ଉଭୟ ଦେଶକୁ ସଂଯମତା ରକ୍ଷା କରି କୂଟନୈତିକ ଜରିଆରେ ସମାଧାନର ସୂତ୍ର ବାହାର କରିବାକୁ ଶ୍ରୀ ଗୁଟେରସ୍ ଆହ୍ୱାନ ଦେଇଛନ୍ତି। କତାରର ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଆଜି ଭାରତ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରୁଛି। ଗତକାଲି ଅଲ୍ ଥାନିଙ୍କ ପରଲୋକ ହୋଇଥିଲା। ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଆଜି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଅଲ୍ ଥାନି ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଥିଲେ ଯିଏ କତାରର ବିକାଶ ଓ ସମୃଦ୍ଧିକୁ ନୂତନ ଶିଖରରେ ପହଞ୍ଚାଇ ପାରିଥିଲେ। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଭାରତ ସରକାରଙ୍କ ପକ୍ଷରୁ ଶୋକବାର୍ତ୍ତା ନେଇ କତାର ଗସ୍ତ କରିବେ। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍ର ଏକ ବାର୍ରେ ଅଗ୍ନିକାଣ୍ଡ ଘଟି 27 ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ 18 ଜଣ ମହିଳା ଅଛନ୍ତି। ଏହି ଦୁର୍ଘଟଣାରେ 60ରୁ ଅଧିକ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ମଧ୍ୟରାତ୍ରିରେ ଘଟିଥିବା ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ଅଧୀନରେ ଦେଶବ୍ୟାପୀ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ଦେଶବ୍ୟାପୀ 3ଟି ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ପ୍ରତିଯୋଗିତା ଜିଲ୍ଲାସ୍ତରରୁ ରାଜ୍ୟସ୍ତର ଓ ଜାତୀୟ ସ୍ତର ପର୍ଯ୍ୟନ୍ତ ଚାଲିବ। ଚଳିତ ମାସ 24ରୁ 27 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାଗୁଡ଼ିକ ପାଇଁ ଆଜିଠାରୁ ମାଇ ଭାରତ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହେବ। ଏହି ପ୍ରତିଯୋଗିତାଗୁଡ଼ିକର ଫାଇନାଲ୍ ଆସନ୍ତା ମାସ 12 ତାରିଖରେ ନୂଆଦିଲ୍ଲୀରେ ହେବ। ନୃତ୍ୟ, ସଙ୍ଗୀତ, ରିଲ୍ସ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର, ନୁକ୍କଡ଼ ନାଟକ ଓ କବିତା ଆଦି ପର୍ଯ୍ୟାୟରେ 15ରୁ 29 ବର୍ଷ ବୟସର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। କଲମ୍ବିଆର ବୁକାରାମାଙ୍ଗାଠାରେ ଚଳିତ ମାସ 4ରୁ 12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ 56ତମ ଆନ୍ତର୍ଜାତିକ ଫିଜିକ୍ସ ଅଲିମ୍ପିଆଡ୍ରେ ଭାରତର 5 ଜଣ ଛାତ୍ରଛାତ୍ରୀ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ଯୁବ ପଦାର୍ଥ ବିଜ୍ଞାନୀମାନେ ଅଲିମ୍ପିଆଡ୍ରେ ଉନ୍ନତ ପ୍ରଦର୍ଶନ କରିଥିଲେ। ଏହି ଅଲିମ୍ପିଆଡ୍ରେ 87ଟି ଦେଶରୁ 381 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଭାରତ ମିଳିତ ଭାବେ ରୁଷ, ଚୀନ, କାଜାଖସ୍ତାନ, ଦକ୍ଷିଣ କୋରିଆ ଓ ତାଇୱାନ ସହ ପ୍ରଥମ ସ୍ଥାନ ଅଧିକାର କରିଛି। ମଧ୍ୟପ୍ରଦେଶର ଭୋପାଳରେ ଆଜିଠାରୁ ଏମ୍ପି ଟେକ୍ ଗ୍ରୋଥ୍ ସମ୍ମିଳନୀର ତୃତୀୟ ସଂସ୍କରଣ ଆରମ୍ଭ ହେବ।

ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ। ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ବିଶ୍ୱ ସାମର୍ଥ୍ୟ କେନ୍ଦ୍ର, ଡାଟା କେନ୍ଦ୍ର ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା। ସମ୍ମିଳନୀରେ ପ୍ରମୁଖ ପ୍ରଯୁକ୍ତି ବିଦ୍ୟା କମ୍ପାନୀ, ନିବେଶକ, ଷ୍ଟାର୍ଟଅପ୍, ଭାରତ ମଧ୍ୟରୁ ଓ ବିଦେଶରୁ ଶିଳ୍ପ ଓ ଶିକ୍ଷା ପ୍ରତିଷ୍ଠାନ ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଭାରତୀୟ ସମୟ ରାତି 12:30 ପ୍ରଥମ ସେମିଫାଇନାଲ୍ ଅନୁଷ୍ଠିତ ହେବ। ଏଥିରେ ଫ୍ରାନ୍ସ ଏବଂ ସ୍ୱେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୋରକୋକୁ କ୍ୱାର୍ଟର ଫାଇନାଲ୍ରେ 2-0 ପରାସ୍ତ କରି ଫ୍ରାନ୍ସ ଏବଂ ବେଲ୍ଜିୟମ୍କୁ 2-1 ପରାସ୍ତ କରି ସ୍ୱେନ୍ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ସେହିଭଳି ଦ୍ୱିତୀୟ ସେମିଫାଇନାଲ୍ ଆସନ୍ତା ଗୁରୁବାର ଦିନ ଖେଳାଯିବ। ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇଂଲଣ୍ଡ 2-1 ନରୱେକୁ ଏବଂ ଆର୍ଜେଣ୍ଟିନା 3-1 ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଆସନ୍ତା 20 ନ୍ୟୁଜର୍ସି ଷ୍ଟାଡିୟମ୍ରେ 2 ସେମିଫାଇନାଲ୍ ଫାଇନାଲ୍ ବିଜେତାଙ୍କ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। 19 ମିଆମିଠାରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ ଅନୁଷ୍ଠିତ ହେବ। ଇଟାଲୀର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଖେଳାଳି ଜାନିକ୍ ସିନର ପୁରୁଷ ଏକକ ପ୍ରତିଯୋଗିତାରେ ଜର୍ମାନୀର ଆଲେକ୍ଜାଣ୍ଡର ଜେଭରମ୍ଙ୍କୁ 6-7, 7-6, 6-3 ଓ 6-4 ସେଟ୍ରେ ପରାସ୍ତ କରି ଟାଇଟଲ୍ ହାସଲ କରିଛନ୍ତି। ଏଥିସହିତ ସିନର କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ୱିମ୍ବିଲ୍ଡନ୍ ପୁରୁଷ ଏକକ ଟାଇଟଲ୍ ହାସଲ କରିଛନ୍ତି। ଆସନ୍ତା 2-3 ପର୍ଯ୍ୟନ୍ତ ଉତ୍ତର ପୂର୍ବ ଭାରତ ସମେତ ପଶ୍ଚିମବଙ୍ଗ ବିହାରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବିଭାଗୀୟ ସୂଚନା ଅନୁଯାୟୀ ଆସନ୍ତା 4-5 ପର୍ଯ୍ୟନ୍ତ ପୂର୍ବ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଗଗନଯାନ କ୍ରୁ ମଡ୍ୟୁଲ୍ର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଥିବା ଇସ୍ରୋର ସୂଚନା। ଦେଶରେ ସମାବେଶୀ ବିକାଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଇରାନ୍ ଉପରେ ପୁଣିଥରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ। କତ୍ତାରର ପୂର୍ବତନ ଅମିର ଶେଖ ପରଲୋକରେ ଭାରତରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଖେଳାଯିବ ଫ୍ରାନ୍ସ ଓ ସ୍ୱେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍।

କେତେବେଳଠାରୁ ସକାଳ ହେଇସାରିଲାଣି। ସର୍ବଶକ୍ତିମାନ ଶକ୍ତିଦାତା ସୂର୍ଯ୍ୟ ଅନ୍ଧକାର ଘୁଞ୍ଚେଇ ଦେଇ ଆଲୋକ ପ୍ରଦାନ କାର୍ଯ୍ୟ ଆରମ୍ଭ କରିସାରିଲେଣି। ହେଲେ ଆପଣ ଘରର ବିଜୁଳି ବତୀ ପଙ୍ଖା ସବୁ ବନ୍ଦ କରିସାରିଲେଣି ତ? ହଁ, କରିଥିବେ ନିଶ୍ଚୟ। ଏବେ ବାହାରକୁ ବିଭିନ୍ନ କାମରେ ଯିବାର ସମୟ ଉପଗତ। ପରିବାପତ୍ର ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ତ ସକାଳୁ ଖୋଜା ପଡ଼େ, ସେଥିପାଇଁ ଯନ୍ତ୍ରଚାଳିତ ଗାଡ଼ି ନ ନେଇ ଚାଲି ଚାଲି ଗଲେ ଭଲ ହୁଅନ୍ତାନି? ଟିକିଏ କଷ୍ଟ ପଡ଼ିବ ସତ, ଦେହ ଫୁର୍ତ୍ତି ରହିବ, ଇନ୍ଧନ ବଞ୍ଚିଯିବ। ଯଦି ଯାଉଛନ୍ତି ଓ ଦେଖିବାକୁ ପାଉଛନ୍ତି ରାସ୍ତାର ଷ୍ଟ୍ରିଟ୍ ଲାଇଟ୍ ଏପର୍ଯ୍ୟନ୍ତ ଜଳୁଛି, ତାହେଲେ ବିଦ୍ୟୁତ୍ ବିଭାଗର କାର୍ଯ୍ୟାଳୟକୁ ଟିକେ ଫୋନ୍ କରି ଜଣେଇ ଦେଇହେବ। ପୁଣି ଜଳ ଯୋଗାଣ ପାଇପ୍ର ଟ୍ୟାପ୍ ଖୋଲା ପଡ଼ି ପାଣି ବହିଯାଉଛି କି? ବନ୍ଦ କରିଦେବାକୁ ତ ପଡ଼ିବ। ଏଇ କେତେଟା ଛୋଟ ଛୋଟ କଥା ହେଲେ ମଧ୍ୟ ଯଦି ଆମେ କରିଦେବା ନା, ଶକ୍ତି ସଂରକ୍ଷଣରେ ସହଭାଗୀ ହୋଇପାରିବା। ଶ୍ରୋତା ବନ୍ଧୁ, ଆଧୁନିକ ବିଜ୍ଞାନ ଯୁଗରେ ଆମେ ଯେତେ ସବୁ ଯନ୍ତ୍ରପାତି ବ୍ୟବହାର କରୁଛୁ, ସବୁର ମୂଳରେ ବିନିଯୋଗ ହେଉଛି ଶକ୍ତି। ଘରେ ମସଲା ବଟା ଯନ୍ତ୍ରଠାରୁ ମହାକାଶ ଯାନ ପର୍ଯ୍ୟନ୍ତ, ଆଉ ଆମେ ଜାଣୁ ଶକ୍ତିର ଉତ୍ସଗୁଡ଼ିକ ବିଭିନ୍ନ କାରଣରୁ ସରି ସରି ଆସୁଛି। ଜଳସ୍ତର ହ୍ରାସ, ପରିବର୍ତ୍ତିତ ପାଣିପାଗର ଅବସ୍ଥା ତ ସମସ୍ତେ ଅଙ୍ଗେ ନିଭାଉଛନ୍ତି। ଏଣୁ ଏବେ ଶକ୍ତି ସଙ୍କଟ ଦେଖାଦେଇଥିବାରୁ ବିକଳ୍ପ ଶକ୍ତିର ଉତ୍ସ ଖୋଜା ଚାଲିଛି। ଯେତେ

0: ସବୁ ଶକ୍ତିର ଉତ୍ସ ଆବିଷ୍କାର କରାଯାଇଛି। ସେଥିମଧ୍ୟରୁ ସୌରଶକ୍ତି ସବୁଠୁ ସହଜ ଉପଲବ୍ଧ। ଆମ ରାଜ୍ୟ ତ ସେଥିପାଇଁ ବେଶ ଉପଯୋଗୀ ଭୂଖଣ୍ଡଟିଏ। ତେବେ ଆଜିର କାର୍ଯ୍ୟକ୍ରମରେ ବିକଳ୍ପ ଶକ୍ତିର ଉତ୍ସ ସୌରଶକ୍ତି ଓ ତାର ଉପଯୋଗ ସମ୍ପର୍କରେ କହିଛନ୍ତି ଡକ୍ଟର ଚିତ୍ତରଞ୍ଜନ ମିଶ୍ର।
1: ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ସୂର୍ଯ୍ୟ ଶକ୍ତି ଯୋଉ ସୃଷ୍ଟି ହଉଛି ସେଇ ଶକ୍ତିକୁ ଆହରଣ କରିକି ସମଗ୍ର ବିଶ୍ୱବାସୀ ଚାଲିପାରିବେ। ସୌରଶକ୍ତି କ୍ଷେତ୍ରରେ ଆପଣ ଜାଣିବେ ନିଶ୍ଚିତ ଖୁସି ହେବେ, ଦିଲ୍ଲୀ ନିକଟବର୍ତ୍ତୀ ଗୋଟେ ଜାଗା ଅଛି ଗୁରୁଗ୍ରାମ, ସେଠାରେ ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ ବୋଲି ଗୋଟେ ଗଢା ହେଇଛି। 121ଟା ରାଷ୍ଟ୍ର ଗଠବନ୍ଧନ କରିକି ଭାରତବର୍ଷକୁ ଚେୟାରମ୍ୟାନ କରିଛନ୍ତି ଏବଂ ସୌରଶକ୍ତି ଉତ୍ପାଦନ କ୍ଷେତ୍ରରେ ଆଜିର ଦିନରେ ଭାରତ ହେଉଛି ବିଶ୍ୱର ଚତୁର୍ଥ ସର୍ବବୃହତ ରାଷ୍ଟ୍ର। ପ୍ରତ୍ୟେକ ଲୋକ ତା ଘର ଛାତ ଉପରେ ସୋଲାର ପ୍ୟାନେଲ ଲଗେଇକି ସୌରଶକ୍ତି ଉତ୍ପାଦନ କରିପାରିବେ। ଆମେ ଶକ୍ତି ପାଇବା କିନ୍ତୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପ ଉତ୍ସର୍ଜନ ହବ ନାହିଁ। ଆମ ହଉଛି ଗ୍ରୀଷ୍ମ ମଣ୍ଡଳୀୟ ଦେଶ, ଏଠି ଖରା ସବୁବେଳେ ବର୍ଷକ 12 ମାସ ଖରା। ଖରାକୁ ଆମେ ଆହରଣ କରିକି ସୌରଶକ୍ତି ଉତ୍ପାଦନ କରିପାରିବା। ଯୋଉ ଆଡଭାନ୍ଟେଜ ଇଣ୍ଡିଆର ଅଛି ୟୁରୋପୀୟ ଦେଶମାନଙ୍କରେ ଆମେରିକାରେ ସେଟା ନାହିଁ। ସାଧାରଣ ଲୋକମାନେ ସୋଲାର ପ୍ୟାନେଲ କରିବେ, ସେଥିପାଇଁ ପ୍ରତି ରାଜ୍ୟରେ ଗୋଟିଏ ଗୋଟିଏ ରିନ୍ୟୁବଲ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି, ଓଡ଼ିଶାରେ ଗୋଟେ ଏଜେନ୍ସି ଅଛି ଓରେଡା, ଓଡ଼ିଶା ରିନ୍ୟୁବଲ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି, କେନ୍ଦ୍ର ସ୍ତରରେ ଇରେଡା, ତ ସେମାନେ ଆପଣଙ୍କୁ ସୋଲାର ଲଣ୍ଠନ ସୋଲାର ଲାଇଟ୍ ଏଗୁଡ଼ାକ ବସେଇ ଦେଉଛନ୍ତି। ସୋଲାର ପ୍ୟାନେଲ ଘରେ ବସେଇ ଦେଇପାରିବେ, ଆପଣଙ୍କୁ ରିଲିଭାଣ୍ଟ ଯନ୍ତ୍ରପାତି ଯୋଉଟା ବସେଇବେ ତା ମାଧ୍ୟମରେ ସୋଲାର ପ୍ୟାନେଲ ଯନ୍ତ୍ରପାତି ସେଇଟା ହେଇଗଲେ ଆପଣ ସୋଲାର ଗ୍ରିଡ୍ କି ଯିବ। ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ, ଗୋଟିଏ ଗ୍ରିଡ୍, ଏଇଠି ଗୋଟେ ଆହ୍ୱାନ ଦିଆହେଇଛି। ଗୋଟେ ହେଲା ଟେକ୍ନୋଲୋଜି, ଗୋଟେ ହେଲା ଇକୋନୋମିକ୍ସ। ତେଣୁ ଆର୍ଥିକ ଦୃଷ୍ଟିକୋଣରୁ ଆପଣ ଯଦି ସୌରଶକ୍ତି ବ୍ୟବହାର କରିବେ କମ୍ ଖର୍ଚ୍ଚରେ ଅଧିକ ବିଜୁଳି ପାଇପାରିବେ।

0: ଗାଁର କଥା। ଗାଁକୁ କିଏ ବା ଭଲ ନ ପାଆନ୍ତି। ତାର କୋଳରେ କଟେଇଥିବା ହସ ଖେଳ ଆନନ୍ଦ ଉଲ୍ଲାସର ଦିନଗୁଡ଼ିକୁ ମନେ ପକାଇ ବିଭୋର ହୁଅନ୍ତି ତାର ପ୍ରତ୍ୟେକ ସନ୍ତାନ। ସିଏ ଯେତେ ନାଁ କମେଇଥାନ୍ତୁ, ବଡ଼ ପଦବୀରେ ଥାନ୍ତୁ କି ଯେତେ ବୟସ୍କ ହେଇଥାନ୍ତୁ, ଗାଁ ପ୍ରତି ତାଙ୍କର ମମତାକୁ ପାଶରି ପାରନ୍ତି ନାହିଁ। ସତରେ ଅବର୍ଣ୍ଣନୀୟ ଗାଁର ମହିମା। ଆଧୁନିକତାର ପରିପାଟିରେ ଯଦିଓ ଏବେ ଦେଖିବାକୁ ମିଳୁଛି ଗାଁର ପରିବର୍ତ୍ତିତ ରୂପ ଓ ପରିବେଶ, ତଥାପି ତାର ସ୍ୱତନ୍ତ୍ରତା ରହିଛି। ସେହିପରି ଯାଜପୁର ଜିଲ୍ଲାର ଏକ ପ୍ରସିଦ୍ଧ ଗାଁ କୋରେଇ। ଏହି ଗାଁର କଥା କହିଛନ୍ତି ବୟୋଜ୍ୟେଷ୍ଠ ଗୀତିକାର ତଥା ସାହିତ୍ୟିକ ନନ୍ଦକିଶୋର ସିଂ।
1: ମୋ ଗାଁ ନା କୋରେଇ, ସାଦକପୁର ପଞ୍ଚାୟତ ଆଉ ଫାଜଲପୁର ପଞ୍ଚାୟତ ମିଶିକି କୋରେଇ ଗାଁର ସୃଷ୍ଟି। ତାର କାରଣ ହେଲା ଗ୍ରାମର ମଧ୍ୟସ୍ଥଳରେ ଦୁଇ ଗୁଣ୍ଠୁ କି ଅଢେଇ ଗୁଣ୍ଠୁ ଜାଗାରେ କୋରେଇ ବୁଢ଼ୀ ଠାକୁରାଣୀ ବିଜେ କରିଛନ୍ତି। ବୋଧେ ତାଙ୍କରି ଯୋଗୁ ମୋ ଗାଁ କୋରେଇ। ପୁରୁଣା ଲୋକମାନେ କହନ୍ତି ଆଗେ ଏଠାରେ ବହୁତ କୁରେଇ ଗଛ ଥିଲା, ଏଣୁ ଏହାକୁ କୁରେଇ ବା କୋରେଇ କୁହାଯାଏ। ତେବେ ସେ ଯାହା ହଉ, ମୋ ପାଇଁ କୋରେଇ ଏକ ସଂଘତିର ଗାଁ। ଏଠାରେ ମନ୍ଦିର ମସଜିଦ ପାଖାପାଖି ଅଛନ୍ତି, କୋରେଇ ବୁଢ଼ୀ ଠାକୁରାଣୀ ପାଖାପାଖି ମନସୁର ବାବାଙ୍କ ପୀଠ ରହିଛି। ଏଠାରେ ପ୍ରତି ଗୁରୁବାର ହିନ୍ଦୁ ଓ ମୁସଲମାନ ଉଭୟ ଶ୍ରେଣୀ କରି ବଣ୍ଟାବଣ୍ଟି କରନ୍ତି, ଖିଆପିଆ ମଧ୍ୟ ଦିଆନିଆ ହୁଏ। ମୋ ଗାଁ କୋରେଇ ସଂଘତିର ଉତ୍ସ କହିଲେ ଠିକ ହବ। ମୋଟ ଉପରେ କହିବାକୁ ଗଲେ ଏଠାରେ ରଜ ଆଉ ପଢୁଆଁ ଅଷ୍ଟମୀ ଯେମିତି ଧୁମଧାମରେ ପାଳିତ ହୁଏ, ଇଦୁଲ ଫିତର ଇଦୁଲ ଜୁହା ମଧ୍ୟ ସେମିତି ହୁଏ। ତେଣୁ ଏଠାରେ ଗୋଟେ ପାଖରେ ମନ୍ଦିରର ଘଣ୍ଟା ବାଜୁଥିଲା ବେଳେ ଅନ୍ୟ ପାଖରେ ମସଜିଦ ଚୋଳର ଆଲ୍ଲାହ ଆକବର ଆଜାନ ଦିଅନ୍ତି ମୌଲବୀ। ମୋ ଗାଁକୁ ରେଳପଥ ଆଉ ସ୍ଥଳପଥର ସଂଯୋଗ ରହିଛି। କୋରେଇ ରେଲ ଷ୍ଟେସନ ଅଛି। ଜାତୀୟ ରାଜପଥ ମୋ ଗାଁଠୁ ମାତ୍ର 1 କିଲୋମିଟର ଦୂରରେ। ଏଠାରେ ପ୍ରାଇମେରୀ ସ୍କୁଲ ଠାରୁ ଆରମ୍ଭ କରି ଡିଗ୍ରୀ କଲେଜ ଯାଏ ଶିକ୍ଷା ବ୍ୟବସ୍ଥା ଅଛି। ମୋ ଗାଁରେ ନଈ ନାହିଁ, କିନ୍ତୁ ଗାଁ ମଝିରେ ଏକ ନାଳ ପ୍ରବାହିତ ହୁଏ ଯାହା ବର୍ଷା ଦିନେ କ୍ଷୁଦ୍ର ନଦୀର ଭ୍ରମ ସୃଷ୍ଟି କରେ। ଏମିତିକି ମୋ ଗାଁର ଖୁବ୍ ଉଚ୍ଚା ଉଚ୍ଚା ବାଉଁଶ ବୁଦା ଦୂରରୁ ଛୋଟ ଜଙ୍ଗଲର ଭ୍ରମ ସୃଷ୍ଟି କରେ। ଅବଶ୍ୟ ଏବେ ଆଉ ଆମ ଗାଁରେ ଚାଳ ଘର ସଂଖ୍ୟା କମି କମି 100ରୁ ପ୍ରାୟ 1 ଭାଗ ଆଡକୁ କମି ଆସିଲାଣି। ରାସ୍ତାଘାଟ ବିଜୁଳି ଆଲୁଅ ଆଦି ଠିକ ସହର ଭଳି, ଏଣୁ ମୋ ଗାଁ ଏବେ ଅର୍ଦ୍ଧ ସହର ଭଳି ଲାଗିଲାଣି। ବର୍ତ୍ତମାନ ସମସ୍ତେ ସହରରେ ଅଛନ୍ତି, କିନ୍ତୁ ମୁଁ ସେଠି କେବେ ଯାଏନି। ମୋ ଗାଁର ଯୋଉ ସାହି ପଡିଶା ଆଉ ଛୋଟ ଛୋଟ ଛୁଆଙ୍କ ମୋର ଯୋଉ ହସ, ଏସବୁ କଥା ମୁଁ ଭୁଲି ପାରିବିନି।

ଭାରତ ଇତିହାସରେ ଜୁଲାଇ 13 ତାରିଖରେ ଘଟିଥିବା କିଛି ଉଲ୍ଲେଖନୀୟ ଘଟଣା। ଅଠରଶହ ତିନି ମସିହାରେ ରାଜା ରାମମୋହନ ରାୟ ଏବଂ ଆଲେକ୍ଜାଣ୍ଡର ଡଫ୍ ପାଞ୍ଚ ଜଣ ଛାତ୍ରଙ୍କୁ ନେଇ ସ୍କଟିସ୍ ଚର୍ଚ୍ଚ କଲେଜ ଆରମ୍ଭ କରିଥିଲେ। 1905 ମସିହା ଆଜି ଦିନରେ ବଙ୍ଗଳାର ସାପ୍ତାହିକ ପତ୍ରିକା ସଞ୍ଜୀବନୀ ଦ୍ୱାରା ପ୍ରଥମ ଥର ପାଇଁ ବ୍ରିଟିଶ ସାମଗ୍ରୀକୁ ବର୍ଜନ କରିବା ଓ ପୋଡ଼ିଦେବା ପାଇଁ ପରାମର୍ଶ ଦିଆଯାଇଥିଲା। 1929 ମସିହାରେ ବଙ୍ଗଳାର ଯତୀନ୍ଦ୍ରନାଥ ଦାସ ଐତିହାସିକ ଅନଶନ ଆରମ୍ଭ କରିଥିଲେ। 2011 ମସିହା ଜୁଲାଇ 13 ତାରିଖରେ ଆମ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ତ୍ରିସ୍ତରୀୟ ବୋମା ବିସ୍ଫୋରଣରେ ଥରି ଉଠିଥିଲା। ଏହି ବିସ୍ଫୋରଣଗୁଡ଼ିକ ମୁମ୍ବାଇର ଜାଭେରି ବଜାର, ଅପେରା ହାଉସ୍ ଓ ଦାଦରରେ ଘଟିଥିଲା। ଶ୍ରୋତାବନ୍ଧୁ, ଆଜି ଆଷାଢ଼ ମାସର କୃଷ୍ଣ ଚତୁର୍ଦ୍ଦଶୀ। ଆମର ପ୍ରାଣପ୍ରିୟ ଠାକୁରମାନେ ଅଛନ୍ତି ଅଣସର ଘରେ। ବିରହୀ ଭକ୍ତଗଣଙ୍କର ସମସ୍ତ ଭାବନା, ଆଶା, ଆନନ୍ଦକୁ ସାର୍ଥକ କରିବେ ଆସନ୍ତାକାଲି। ପ୍ରଭୁ ନବଯୌବନ ରୂପରେ ଦର୍ଶନ ଦେବେ। ପରମବ୍ରହ୍ମଙ୍କର ଏହି ଅପୂର୍ବ ମାନବୀୟ ଲୀଳା ସତରେ ବଡ଼ ବିଚିତ୍ର। ସାଧାରଣ ଭାବନାରୁ କାହିଁ କେତେ ଉର୍ଦ୍ଧ୍ୱରେ ତାଙ୍କର ତତ୍ତ୍ୱ ଓ ଚେତନା ବିଶ୍ୱରେ ଶାନ୍ତି, ସଂହତି, ସଦ୍ଭାବନା ସୃଷ୍ଟି କରୁ।

0: ଆଜିର କାର୍ଯ୍ୟକ୍ରମରୁ ଏଇଠି ବିଦାୟ ନେଉଛୁ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜୟନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ। କଥିକାରେ ଶୁଣନ୍ତୁ ଭାଷା ସୁରକ୍ଷା ଓ କର୍ମବୀର ଗୌରୀଶଙ୍କର, ଆଲୋଚନା କରିଛନ୍ତି କାର୍ତ୍ତିକ ଚନ୍ଦ୍ର ଚାନ୍ଦ।
2: ଯେଉଁମାନେ ଦେଶ ଓ ଦେଶର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଜର ସୁଖ ସମ୍ପଦ ବଳିଦାନ କରି ସେମାନଙ୍କର କାଲିକୁ ବଳି ଦେଇ ଆମ ଆଜିର ଶୁଭ ଦିନ ସୃଷ୍ଟି କରିଦେଇ ଯାଇଛନ୍ତି, ସେମାନଙ୍କୁ ଶ୍ରଦ୍ଧା ଅର୍ପଣ କରିବା ଆମର ପବିତ୍ର କର୍ତ୍ତବ୍ୟ। ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେଲେ କର୍ମବୀର ଗୌରୀଶଙ୍କର। ସେ ନିଜର ଦୃଢ଼ ଚରିତ୍ରବତ୍ତା, ପ୍ରବଳ ନ୍ୟାୟନୀତି ବୋଧ, ସତ୍ୟନିଷ୍ଠା, ପରାର୍ଥପରତା ବଳରେ ସମାଜକୁ ସୁସ୍ଥ ସବଳ ସୁନ୍ଦର କରି ଗଢ଼ିବାରେ ଜୀବନପଣ କରିଥିଲେ। ତାଙ୍କର ପବିତ୍ର ଜନ୍ମତିଥିରେ ତାଙ୍କର ବିଶେଷ ଅବଦାନର ଉଲ୍ଲେଖ ସମୟ ଉପଯୋଗୀ। 1838 ସାଲରେ ଜନ୍ମଗ୍ରହଣ କରି ଓଡ଼ିଶାର ଅନ୍ଧକାରମୟ ପରିସ୍ଥିତିକୁ ଲକ୍ଷ୍ୟ କରି ନିଜ ଜୀବନକୁ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଉତ୍ସର୍ଗ କରିଥିଲେ। ଓଡ଼ିଶାରେ ଛାପାଖାନା ନଥିଲା, ଓଡ଼ିଶାର ମହନୀୟ କୃତିଗୁଡ଼ିକ ପୋଥିପତ୍ରରେ ଆବଦ୍ଧ ଥିଲା। ସେ ପ୍ରଥମେ କଟକ ପ୍ରିଣ୍ଟିଂ କମ୍ପାନୀ ନାମକ ଛାପାଖାନା ପ୍ରତିଷ୍ଠା କରି ସେଥିରେ ମହାଭାରତ, ରାମାୟଣ, ପୁରାଣ, ମହାକାବ୍ୟ, ଧର୍ମଗ୍ରନ୍ଥ, ନାଟକ, ଉପନ୍ୟାସ ଓ ପାଠ୍ୟପୁସ୍ତକ ସବୁ ଛାପି ଲୋକଲୋଚନକୁ ଆଣିଥିଲେ। ସେହି ଛାପାଖାନାରେ ପ୍ରତିଷ୍ଠିତ ହେଲା ପ୍ରଥମ ଓଡ଼ିଆ ଖବରକାଗଜ ଉତ୍କଳ ଦୀପିକା। ଓଡ଼ିଶାବାସୀମାନଙ୍କ ମଧ୍ୟରେ ସମ୍ବାଦ ପରିବେଷଣ, ସେମାନଙ୍କର ହାରିଗୁହାରି, ଅନ୍ୟାୟର ପ୍ରତିକାର ଦାବି କରିବା ପାଇଁ ଏହା ଥିଲା ଏକ ସବଳ ମାଧ୍ୟମ। ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ସରକାରଙ୍କ ଦୃଷ୍ଟିଗୋଚର କରିବାର ଏହା ଥିଲା ମୂଳ ଉଦ୍ଦେଶ୍ୟ। ଏହାଛଡ଼ା ସର୍ବଭାରତୀୟ ଓ ଆନ୍ତର୍ଜାତିକ ସମ୍ବାଦ ମଧ୍ୟ ଏଥିରେ ସ୍ଥାନ ପାଇଥିଲା। ଏହି ପତ୍ରିକାର ଗ୍ରନ୍ଥ ସମୀକ୍ଷା, ସଙ୍ଗୀତ, ନୃତ୍ୟକଳା ବିଷୟକ ସୁଲିଖିତ ଲେଖାମାନ ପ୍ରକାଶିତ ହୋଇ ପାଠକମାନଙ୍କ ହୃଦୟ ଜିଣିଥିଲା। ନଅଙ୍କ ଦୁର୍ଭିକ୍ଷ ସମୟରେ କରୁଣ କାହାଣୀ ସବୁ ଛାପି ବ୍ରିଟିଶ ସରକାରଙ୍କୁ ନିଦ୍ରଭଙ୍ଗ କରିଥିଲେ ଗୌରୀଶଙ୍କର। ବ୍ରିଟିଶ ପାର୍ଲାମେଣ୍ଟରେ ଏ ବିଷୟରେ ଗଭୀର ଭାବରେ ଆଲୋଚନା ହେଲା, କ୍ୟାମ୍ବେଲ କମିଶନ ବସିଲା, ତାପରେ ଜଳସେଚନ ନିମନ୍ତେ ସରକାର ପଦକ୍ଷେପ ନେଲେ, କେନାଲ ଖୋଳା ହେଲା, ଭବିଷ୍ୟତରେ ଦୁର୍ଭିକ୍ଷର ନିରାକରଣ ନିମନ୍ତେ ଚିନ୍ତା କରାଯାଇ ଖାଦ୍ୟ ସରବରାହ ନିମନ୍ତେ ରାସ୍ତାଘାଟ ଉପରେ ନଜର ଦିଆଯାଇଥିଲା। ଓଡ଼ିଶାରେ ରେଳପଥ ନିର୍ମାଣ କରାଯାଇ ନଥିଲା। ଭାରତର ରେଳପଥ ପ୍ରଥମେ 1800

0: ସାଲରେ ଆରମ୍ଭ କରାଯାଇଥିଲା। ଓଡ଼ିଶାରେ ତାହାର ଅଭାବ ଥିଲା। ଗୌରୀଶଙ୍କର ପ୍ରବଳ ଭାବରେ ଓଡ଼ିଶାର ଦାବିକୁ ଉତ୍କଳ ଦୀପିକା ମାଧ୍ୟମରେ ଛାପିବା ପରେ 1896 ଓଡ଼ିଶା ରେଳପଥ ନିର୍ମିତ ହେଲା। ଗୌରୀଶଙ୍କର ଆନନ୍ଦିତ ହେଲେ, ଲେଖିଲେ କଟକକୁ ରେଳବାଟ ଫିଟିଲା। ଓଡ଼ିଆ ଭାଷା ବିଲୋପ ବିରୁଦ୍ଧରେ ଗୌରୀଶଙ୍କର ପ୍ରବଳ ଆନ୍ଦୋଳନ କରି ଓଡ଼ିଆ ଭାଷାର ସର୍ବମାନ୍ୟତା ଲାଭରେ ବିଶେଷ ରୂପେ ସାହାଯ୍ୟ କରିଥିଲେ। କଲିକତାରେ ଏସିଆଟିକ୍ ସୋସାଇଟି ସମକ୍ଷରେ ସବଳ ଯୁକ୍ତି ବାଢ଼ି ଓଡ଼ିଆ ଭାଷାର ମାନ୍ୟତା ବିଷୟରେ ତଥ୍ୟାବଳୀ ପରିବେଷଣ କରିଥିଲେ ଗୌରୀଶଙ୍କର। ତାପରେ କୋର୍ଟ କଚେରୀ ସ୍କୁଲ କଲେଜରେ ଓଡ଼ିଆ ଭାଷା ଗୃହୀତ ହେଲା 1902 ପରେ। ଏହା ତାଙ୍କର ଐତିହାସିକ ବିଜୟ। ତାଙ୍କର ନିଃସତ୍ତ୍ୱ ଦାନ ଉଲ୍ଲେଖଯୋଗ୍ୟ। ସେ ନିଜ ଗ୍ରାମରେ ଛାତ୍ରୀମାନଙ୍କ ପାଇଁ ସ୍କୁଲ ନିର୍ମାଣ କରିଥିଲେ, ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରିଥିଲେ, କଟକରେ ଗରିବ ପିଲାଙ୍କ ପାଇଁ ଛାତ୍ରାବାସ ନିର୍ମାଣ କରିଥିଲେ, କଟକରେ ଟାଉନ୍ ହଲ୍ ନିର୍ମାଣ କରି ଜନହିତ ପାଇଁ ଉତ୍ସର୍ଗ କରିଥିଲେ। 30,000 ଦାନ କଟକରେ କଲେଜ ନିର୍ମାଣ ନିମନ୍ତେ ବ୍ରିଟିଶ ସରକାରଙ୍କୁ ଦେଇଥିଲେ। ପରେ କଟକରେ ରେଭେନ୍ସା କଲେଜ ପ୍ରତିଷ୍ଠିତ ହୋଇ ସମଗ୍ର ଭାରତବର୍ଷରେ ପ୍ରସିଦ୍ଧି ଲାଭ କରିଅଛି। ତାଙ୍କର ଆଦର୍ଶ ବର୍ତ୍ତମାନ ପିଢ଼ିର ଲୋକମାନଙ୍କର ଅନୁକରଣୀୟ।
1: ଶେଷ ହେଲା କଥିକା। ଆଜି ଏଥିରେ ଶୁଣୁଥିଲେ ଭାଷା ସୁରକ୍ଷା ଓ କର୍ମବୀର ଗୌରୀଶଙ୍କର। ଆଲୋଚନା କରିଥିଲେ କାର୍ତ୍ତିକ ଚନ୍ଦ୍ର ଚାନ୍ଦ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହୋଇଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ସୁଭଦ୍ରା ମୁଖାର୍ଜୀଙ୍କ କଣ୍ଠରେ ଶୁଣନ୍ତୁ ଭକ୍ତିଗୀତ।

ସୁଭଦ୍ରା ମୁଖାର୍ଜୀଙ୍କ କଣ୍ଠରେ ଶୁଣୁଛନ୍ତି ଭକ୍ତିଗୀତ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଜୀବର ହୃଦୟତନ୍ତ୍ରୀରେ ବିରାଜିତ। ତାଙ୍କର ଅସଂଖ୍ୟ ସୃଷ୍ଟିମାନଙ୍କ ମଧ୍ୟରେ ସେ ଅଭିବ୍ୟକ୍ତ। ସେ ହିଁ ମୁକ୍ତ ମାନବ ଆତ୍ମାକୁ ଭଗବତ କର୍ମ ନିମିତ୍ତ ଆଦେଶ ଦିଅନ୍ତି। ସେ ଏକ ପରମ ନିଗୁଢ଼ ସର୍ବ, ସଂସାରରେ ଥିବା ସମଗ୍ର ବସ୍ତୁର ଏକ ପରମ ଧ୍ରୁବ, କ୍ଷର ମଧ୍ୟରେ ସେ ପ୍ରଭୁ। କେବଳ ସେଇଥିରେ ହିଁ ଯେ ସେ ପୁରୁଷୋତ୍ତମ ତାହା ନୁହେଁ, ପ୍ରତ୍ୟେକ ଜୀବର ହୃଦୟ ମଧ୍ୟରେ ସେ ହିଁ ପରମ ଈଶ୍ୱର। ତେଣୁ ଯୁଗ ଯୁଗ ଧରି ବହୁ ସାଧୁ ସନ୍ଥ ସନ୍ନ୍ୟାସୀ ତଥା ମହାତ୍ମାଗଣ ଶ୍ରୀଜଗନ୍ନାଥଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି।

0: ସେହି ପୁରୁଷୋତ୍ତମ ପତିତ ପାବନ ଠାକୁରଙ୍କ ଅନେକ ଲୀଳା ମଧ୍ୟରୁ ରଥାରୂଢ଼ ହୋଇ ଭକ୍ତଜନଙ୍କ ସହିତ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ହେଉଛି ଏକ ବିଶେଷ ଲୀଳା। ତେବେ ଏହି ରଥଯାତ୍ରା ମହୋତ୍ସବ ସହିତ ଯେତେଗୁଡ଼ିଏ ରୀତି ନୀତି ଓ ସେବାର ପରମ୍ପରା ପ୍ରଚଳିତ, ସେଥିମଧ୍ୟରେ ରଥ ଉପରେ ଠାକୁରମାନେ ବିଜୟ ହେଲା ପରେ ଗଜପତି ମହାରାଜାଙ୍କ ଛେରାପହଁରା ସେବା ଅନ୍ୟତମ ସର୍ବଶ୍ରେଷ୍ଠ ଆଉ ସ୍ୱତନ୍ତ୍ର ସେବା। ଏହା ରଥଯାତ୍ରାର ଏକ ବିଶେଷ ପରମ୍ପରା। ଘୋଷଯାତ୍ରାରେ ତିନି ରଥ ଉପରେ ଗଜପତିଙ୍କ ଛେରାପହଁରା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ପ୍ରଦାନ କରିବାକୁ ଆମ ସହିତ ଉପସ୍ଥିତ ଗବେଷକ ଡକ୍ଟର ଭାସ୍କର ମିଶ୍ର।
1: ପରମ ପବିତ୍ର ଶ୍ରୀକ୍ଷେତ୍ରରେ ଅତ୍ୟନ୍ତ ପ୍ରାଚୀନ କାଳରୁ ପାଳିତ ହୋଇ ଆସୁଥିବା ଦ୍ୱାଦଶ ଯାତ୍ରା ଓ ଅନେକ ଉପଯାତ୍ରା ମଧ୍ୟରେ ରଥଯାତ୍ରା ସର୍ବଶ୍ରେଷ୍ଠ। ଏହି ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜଙ୍କ ତିନି ରଥ ଉପରେ ଛେରାପହଁରା ସେବା। ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କର ସମାଗମ ହୋଇଥାଏ। ଛେରା ଓ ପହଁରା ଦୁଇଟି ଶବ୍ଦ ସମିଶ୍ରଣରେ ଛେରା ପହଁରା ଶବ୍ଦର ସୃଷ୍ଟି। ଛେରା ଶବ୍ଦର ଅର୍ଥ ତରଳତା, ଯାହାକି ବହଳିଆ ଘୋରା ଚନ୍ଦନକୁ ବୁଝାଏ। ପହଁରା ଶବ୍ଦର ଅର୍ଥ ଓଳାଇବା। ଗବେଷକମାନଙ୍କର ମତାନୁଯାୟୀ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ଛେରା ପହଁରା ନୀତି ଆରମ୍ଭ ହୋଇଥିଲା। ସେହିପରି ଗଜପତି ପୁରୁଷୋତ୍ତମ ଦେବ ନିୟମିତ ଭାବେ ରଥଯାତ୍ରା ସମୟରେ ଛେରା ପହଁରା ସେବା କରିଆସୁଥିଲେ। ଆଜିକି ପ୍ରାୟ 500 ବର୍ଷ ପୂର୍ବେ ଗଜପତି ମହାରାଜା ପ୍ରତାପ ରୁଦ୍ରଦେବଙ୍କ ରାଜତ୍ୱ କାଳରେ ପୁରୀ ଗଣାମଲ ସାହି ନିବାସୀ ତତ୍କାଳୀନ ଦେଉଳକରଣ ସେବକ ଗୋବିନ୍ଦ ପଟ୍ଟନାୟକ

ନିଜମଠରେ ଦୀକ୍ଷା ଗ୍ରହଣ କରି ଗୋବିନ୍ଦ ଦାସ ବାବାଜୀ ନାମରେ ପରିଚିତ ହେବା ସଙ୍ଗେ ସଙ୍ଗେ 1456 ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟ ଚକଡ଼ା ପୋଥି ରଚନା ଶେଷ କରି ତାହା ପ୍ରତାପ ରୁଦ୍ରଦେବଙ୍କୁ ଅର୍ପଣ କରିଥିଲେ। ସେଥିରେ ରଥଯାତ୍ରା ସମୟରେ ଛେରାପରା ନୀତି ଅନୁଷ୍ଠିତ ହେଉଥିବାର ପ୍ରମାଣ ମିଳୁଅଛି, ଯାହାକି ଚୈତନ୍ୟ ଚକଡ଼ାରେ ବର୍ଣ୍ଣନା କରାଯାଇଛି ଯେ ପ୍ରତାପ ରୁଦ୍ର ନୃମଣି ମାର୍ଜନୀ ଧରିଣ ଛତା ତଳୁ ପହଁରିଲେ ପଥ ନୃପ ନାରାୟଣ ତାର ଭାବ ଦେଖି ଗୋରା ବୋଲେ ଆଣ୍ଟ କରି ଜେନ ହେ ରାଜନ କୃଷ୍ଣ ପାର୍ଶ୍ୱଦ କିଶୋରୀ ଧନ୍ୟ ରାଜା ମାର୍ଜନୀର କରେ ସେବା କରେ ଯେ ଜଗତେ ନାହିଁ କାହିଁ ଅଛି ନୀଳାଚଳେ। ସେହିପରି ଚୈତନ୍ୟ ମହାପ୍ରଭୁଙ୍କ ତିରୋଧାନର 80 ବର୍ଷ ପରେ କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କ ପ୍ରଣୀତ ଶ୍ରୀ ଚୈତନ୍ୟ ଚରିତ୍ରାମୃତ ଗ୍ରନ୍ଥରେ ଛେରାପହଁରା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି।

0: ରଥଯାତ୍ରା ଦିନ ଶ୍ରୀମନ୍ଦିର ମଧ୍ୟରେ ସକାଳର ସବୁ ନୀତି ସମ୍ପନ୍ନ ହେଲା ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ ହୁଅନ୍ତି। ତାପରେ ମନ୍ଦିର ଭିତରୁ ଦୁଇ ଗୋଟି ବଡ଼ ସିନ୍ଧୁକ ଅଣାଯାଇ ଶ୍ରୀଜଗନ୍ନାଥଙ୍କର ପଛପଟେ ରଖାଯାଏ। ସେଥିରୁ ଗୋଟିକରେ ନବଦିନ ନିମନ୍ତେ ଠାକୁରମାନଙ୍କ ବସନ ଆଉ ଅନ୍ୟଟିରେ ଭୂଷଣ ରଖାଯାଏ। ଏତଦ୍ ଭିନ୍ନ ପୂଜାଠା ସାମଗ୍ରୀ ଥାଳି ଘଣ୍ଟ ଗଡ଼ୁ ଇତ୍ୟାଦି ଭାଗ ଭାଗ ହୋଇ ତିନି ରଥରେ ଯଥାସ୍ଥାନରେ ରଖାଯାଏ। ବଣିଆମାନଙ୍କ ଘରୁ ତିନି ବାଡ଼ର ଚିତା ଆସେ। ତିନି ବାଡ଼ର ଏହି ଚିତା ଲାଗି ହେବା ପରେ ମୈଲମ ଆଉ ମାଠଫୁଲ ଲାଗି କାର୍ଯ୍ୟ ସମାପନ ହୁଏ। ଚିତା ଲାଗି ସମ୍ପନ୍ନ ହେଲା ପରେ ଶ୍ରୀମନ୍ଦିରରୁ ଦେଉଳକରଣ କୋଠକରଣ ଚଢ଼ାଉକରଣ ଚାଙ୍ଗଡ଼ାକରଣଙ୍କ ସହିତ ରାଜନଗରକୁ ଯାଇଥାନ୍ତି। ତାପରେ ମହାରାଜା କନକ ଦୁର୍ଗାଙ୍କୁ ଦର୍ଶନ କରି ଛେରାପହଁରା ପାଇଁ ଶ୍ରୀନଗରରୁ ବାହାରିଥାନ୍ତି।
1: ସାଧାରଣତଃ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତ୍ତକ, ଚାମର ଆଲଟ ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ। ଏଇ ଗୁଣ୍ଡିଚା ଦିନ ତିନି ରଥ ଉପରେ ଶ୍ରୀବିଗ୍ରହମାନେ ଯେତେବେଳେ ପହଣ୍ଡି ବିଜେରେ ରଥାରୂଢ଼ ହୋଇଥାନ୍ତି ଏବଂ ଅନ୍ୟାନ୍ୟ ନୀତି ମଧ୍ୟରେ ଯଥା ମଦନମୋହନ ରାମକୃଷ୍ଣ ରଥ ଉପରକୁ ବିଜେ ସୋଲ ଚିତା ଲାଗି ରୁନ୍ଧା ଇତ୍ୟାଦି ଅନୁଷ୍ଠିତ ହୋଇଥାଏ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନୈକ ପଦାଧିକାରୀଙ୍କ ନେତୃତ୍ୱରେ ଶ୍ରୀମନ୍ଦିର କମାଣ୍ଡର ଆବଶ୍ୟକ ସଂଖ୍ୟକ ବରକନ୍ଦାଜ ମନ୍ଦିର ପୋଲିସ ଏବଂ ସରକାରୀ ପୋଲିସ ମନ୍ଦିରର ଏହି ଗଜପତିଙ୍କର ଯେଉଁ ଛେରାପହଁରା ନୀତି ସମ୍ପୃକ୍ତ କେତେକ ସେବକ ନହରକୁ ଯାଇଥାନ୍ତି ଏବଂ ନହରରେ ଗଜପତିଙ୍କୁ ଛେରାପହଁରା ସେବା ପାଇଁ ନିମନ୍ତ୍ରଣ ଜଣାଇଥାନ୍ତି। ତତ୍ପରେ ଗଜପତି ମହାରାଜା ଛେରାପହଁରା ସେବା କରିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି। ସେଥିରେ ସେ ଶୁକ୍ଳ ରଙ୍ଗର ଚୁଡ଼ିଦାର କୁର୍ତ୍ତା, ଲାଲ ରଙ୍ଗର ଉତ୍ତରୀୟ ପଗଡ଼ି, ଶିରସ୍ତ୍ରାଣ, ଗଳାରେ କୌସ୍ତବ ହାର, ଖଣ୍ଡା ଇତ୍ୟାଦି ପରିଧାନ କରିଥାନ୍ତି ଏବଂ ଏହା ସମ୍ପୂର୍ଣ୍ଣ ରାଜକୀୟ ଭେଷରେ ସେ ଆସିଥାନ୍ତି। ଏହି ଦିନ ଛେରାପହଁରା ନୀତି ନ ସରିବା ଯାଏଁ ଗଜପତି ମହାରାଜା ଉପବାସରେ ରହିଥାନ୍ତି। ନହରରେ ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ହାତୀଦାନ୍ତ ଓ ରୌପ୍ୟ ନିର୍ମିତ ମେହେନା ଯାହାକି ତାମଜାନ କୁହାଯାଏ ସେଥିରେ ଉପବେଶନ କରି ପଟୁଆରରେ ବିଜେ କରିଥାନ୍ତି।

ଆସୁଥିବା ବେଳେ ବଡ଼ଦାଣ୍ଡରେ ଅସଂଖ୍ୟ ଭକ୍ତ ହରିବୋଲ ହୁଳହୁଳ ଦେଇ ଚଳନ୍ତି ବିଷ୍ଣୁ ଗଜପତି ମହାରାଜାଙ୍କ ଜୟ ଜୟକାର କରିଥାନ୍ତି। ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ଶ୍ରୀ ବଳଭଦ୍ରଙ୍କ ରଥ ସମ୍ମୁଖରେ ତାମଚାନ ରହିଥାଏ। ଗଜପତି ମହାରାଜା ରଥ ଉପରକୁ ଉଠିଥାନ୍ତି, ତାଙ୍କ ସାଙ୍ଗରେ ରାଜପରିବାରର ପୁରୁଷ ସଦସ୍ୟ, ରାଜଗୁରୁ, ଲେଙ୍କା, ଦେଉଳକର୍ଣ୍ଣ, ବେହେରାଖୁଣ୍ଟିଆ, କାହାଳିଆ, ମେକାପ, ଗରାବଡ଼ୁ, ମୁଦୁଲି ଇତ୍ୟାଦି ସେବକମାନେ ମଧ୍ୟ ରହିଥାନ୍ତି। ପ୍ରାରମ୍ଭରେ ଗରାବଡ଼ୁ ସେବକଠାରୁ ହାତୁଆଣି ଅର୍ଥାତ୍ ରାଜାଙ୍କ ହସ୍ତକୁ ସେହି ସେବକ ପାଣି ଯୋଗାଇ ଦେଇଥାନ୍ତି। ତତ୍ପରେ ଗଜପତି ମହାରାଜା ପୁଷ୍ପାଞ୍ଜଳି ପ୍ରଦାନ କରନ୍ତି। ସୁନା କର୍ପୂର ଆଳତିରେ କର୍ପୂର ବସାଇ ଭଣ୍ଡାର ମେକାପ ରାଜାଙ୍କ ହସ୍ତକୁ ବଢ଼ାଇଥାନ୍ତି। ଗଜପତି ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନା ଚାମର ଆଲଟ ସେବା ମଧ୍ୟ କରନ୍ତି। ତତ୍ପରେ ରଥ ଉପରେ ସିଂହାସନ ଉପରୁ ତଳକୁ ଓହ୍ଲାଇଥାନ୍ତି। ଏହି ସମୟରେ ଶୁକ୍ଳ ଫୁଲ ଭଣ୍ଡାର ମେକାପ ପିଙ୍ଗଣରେ ଧରିଥାଏ। ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡ଼ିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢ଼ାଇଥାନ୍ତି। ଭଣ୍ଡାର ମେକାପ ରଥର ଚାରିପାଖରେ ଆଗେ ଶୁକ୍ଳ ଫୁଲ ପକାଉଥିବେ ଏବଂ ଗଜପତି ମହାରାଜା ସୁନା ଖଡ଼ିକା ଧରି ରଥ ଚାରିପଟେ ପହଁରିଥାନ୍ତି। ଏହାପରେ ଘଟୋରୀ ସେବକଙ୍କର ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ଜଳକୁ ରାଜଗୁରୁ ସଂସ୍କାର କରିବା ପରେ ଭଣ୍ଡାର ମେକାପ ଗଜପତି ହସ୍ତଙ୍କୁ ତାହା ବଢ଼ାଇଥାନ୍ତି। ଏହାପରେ ଗଜପତି ସୁବାସିତ ଚନ୍ଦନ ଜଳ ରଥ ଉପର ଚାରିପଟେ ଛିଞ୍ଚିଥାନ୍ତି। ଏହି କ୍ରମରେ ବଳଭଦ୍ର, ଶ୍ରୀ ଜଗନ୍ନାଥ ଓ ଶ୍ରୀ ସୁଭଦ୍ରାଙ୍କ ରଥ ଉପରେ ଛେରାପରା ନୀତି ଅନୁଷ୍ଠିତ ହୋଇଥାଏ। ଯେତେବେଳେ ଗଜପତି ପୁଷ୍ପାଞ୍ଜଳି ଅନ୍ୟାନ୍ୟ ସ୍ୱର୍ଣ୍ଣର ଚାମର ଆଲଟ ସେବା କରିପାରନ୍ତି, ତାପରେ ଯେତେବେଳେ ସ୍ୱର୍ଣ୍ଣ ଖଡ଼ିକା ସଂସ୍କାରିତ ହୋଇକରି ଯେତେବେଳେ ତାଙ୍କ ହାତକୁ ବଢ଼ାଯାଇଥାଏ, ସେ ଯେତେବେଳେ ରଥ ଚାରିପଟେ ଓଳଉଥାନ୍ତି, ସେହି ସମୟରେ ଲକ୍ଷ ଲକ୍ଷ ଜନତା, ଭକ୍ତ ଶ୍ରଦ୍ଧାଳୁ ଜନତା ସେ ଦୃଶ୍ୟ ଦେଖି ଆତ୍ମବିଭୋର ହୋଇଯାଆନ୍ତି। ଭକ୍ତିଭାବରେ ହରିବୋଲ ଇତ୍ୟାଦି ଶବ୍ଦରେ ପ୍ରକମ୍ପିତ ହୋଇଥାଏ ଏବଂ ସେ ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ।

0: ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରତିନିଧି ମୁଦିରସ୍ତ ସେବକ ଏହି ସେବା କରିଥାନ୍ତି। ଯେତେବେଳେ ଯେତେବେଳେ ଅତୀତରେ ଗଜପତି ମହାରାଜା ଶ୍ରୀକ୍ଷେତ୍ରରେ ଉପସ୍ଥିତ ହୋଇନାହାନ୍ତି ସେ ସମୟରେ ଏହି ମୁଦିରସ୍ତ ସେବକ କରିବାର ଅନେକ ପ୍ରମାଣ ରହିଛି।
1: ଲକ୍ଷେ ରାଜାର ମୌଡ଼ମଣି ଗଜପତି ମହାରାଜାଙ୍କର ଏହି ଛେରାପହଁରା କାର୍ଯ୍ୟ ସାରା ବିଶ୍ୱରେ ଏକ ଅନୁପମ ବିରଳ ତଥା ଅନନ୍ୟ କାର୍ଯ୍ୟ। ଗଜପତି ମହାରାଜ ସେବକର ସେବା କାର୍ଯ୍ୟ ନିର୍ବାହ କରି ସେବାର ଗୁରୁତ୍ୱ ସୂଚାଇ ଦେଇଛନ୍ତି କାଳେ କାଳେ।
2: ଦେବୋତ୍ଥାପନ ଯାତ୍ରା କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ହରି ଉତ୍ଥାପନ ଯାତ୍ରା ପାଳନ କରାଯାଏ ଏବଂ ଶୟନ ଏକାଦଶୀ ବିଧିରେ ମହାସ୍ନାନ ପୂଜା ବଢ଼େ। ସେବକମାନେ ଶୟନ ଘର ଓ ଶୟନ ପିଡ଼ି ମୁଦ ଭାଙ୍ଗି ତିନି ଠାକୁରଙ୍କୁ ବିଜେ କରାଇ ମହାସ୍ନାନ ବଢ଼ାନ୍ତି। ଏହାପରେ ତିନି ଠାକୁରଙ୍କୁ ସିଂହାସନ ଉପରେ ତିନି ବାଡ଼ରେ ବିଜେ କରାଯାଏ। କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ଗରୁଡ଼ ଉତ୍ଥାପନ ପାଳିତ ହୁଏ ଶ୍ରୀମନ୍ଦିରରେ। ଦ୍ୱାଦଶୀ ଓ ତ୍ରୟୋଦଶୀ ଦୁଇ ଦିନ ସନ୍ଧ୍ୟାଧୂପ ବଢ଼ିବା ପରେ ମଦନ ମୋହନ ଆଜ୍ଞାମାଳ ପାଇ ଶରତ ରାସ ପାଇଁ ଜଗମୋହନ ଖଟ ଉପରେ ବିଜେ ହୁଅନ୍ତି। ମୁଖ୍ୟ ଦେବତାଙ୍କ ସହିତ ତାହାଙ୍କର ବାହନ ବା ସେବକ ଗରୁଡ଼ଙ୍କର ପୂଜା ହେବା ଶ୍ରୀମନ୍ଦିରର ବିଶେଷତ୍ୱ। ଶ୍ରୀଜୀଉଙ୍କର ଅନ୍ୟତମ ଯାତ୍ରା ହେଉଛି ପ୍ରାବରଣ ଷଷ୍ଠୀ ଯାତ୍ରା। ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ଠାକୁରଙ୍କର ଘୋଡ଼ ବା ଶୀତ ଲୁଗା ଲାଗି ହୁଏ। ପଞ୍ଚମୀ ଦିନ ରାତିରେ ଚନ୍ଦନ ଲାଗି ବଢ଼ିବା ପରେ ଭୋଗ ମଣ୍ଡପ ଘରେ ପତନୀ ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କ କବରୀ, ବିମଳା, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଘୋଡ଼ ଅଧିବାସ ହୋଇ ରହିଥାଏ। ଠାକୁରଙ୍କର ଶୀତଲୁଗା ବିଭିନ୍ନ ରଙ୍ଗରେ ଏବଂ ବିଭିନ୍ନ ବାରରେ ହୋଇଥାଏ। ରବିବାର ଲାଲ, ସୋମବାର କଳା ଛିଟମିଶା ଶୁକ୍ଳ, ମଙ୍ଗଳବାର ବାରପଟିଆ ପାଞ୍ଚ ରଙ୍ଗ ମିଶା, ବୁଧବାର ନୀଳ, ଗୁରୁବାର ବସନ୍ତ, ଶୁକ୍ରବାର ଶୁକ୍ଳ ଏବଂ ଶନିବାର କଳା ରଙ୍ଗର ଘୋଡ଼ ଲାଗି ହୋଇଥାନ୍ତି। ବସନ୍ତ ପଞ୍ଚମୀଠାରୁ ଫଗୁ ଦଶମୀ ଯାଏଁ ଠାକୁରମାନେ ଠିଆ ଘୋଡ଼ ଲାଗି

ହୁଅନ୍ତି। ଏହି ଓଢ଼ଣ ଷଷ୍ଠୀକୁ ପ୍ରାବରଣ ଷଷ୍ଠୀ ବୋଲି କୁହାଯାଏ। ଆଉ ଏକ ବିଧି ହେଉଛି ପୁଷ୍ୟ ପୂଜା। ଧନୁ ସଂକ୍ରାନ୍ତି ଠାରୁ ମାସକ ଯାଏଁ ଶ୍ରୀମନ୍ଦିରରେ ଜଗନ୍ନାଥ ବଲ୍ଲଭ ସହ ପହିଲି ଭୋଗ ଲାଗି ହୁଏ। ତାପରେ ବେଶ ହୋଇ ଘୋଡ଼ ଓ ଅଳଙ୍କାର ଲାଗି ହୁଅନ୍ତି। ଧନୁ ମାସରେ ଧନୁମୁଆ ଭୋଗ ଏବଂ ମକର ସଂକ୍ରାନ୍ତି ଦିନ ମକର ଚାଉଳ ଭୋଗ ହୁଏ। ପୌଷ ଅମାବାସ୍ୟାକୁ ବକୁଳ ଅମାବାସ୍ୟା ବୋଲି କହନ୍ତି। ଶ୍ରୀଜଗନ୍ନାଥଙ୍କର ବକୁଳ ଲାଗି ଅନୁସାରେ ଓଡ଼ିଆ ଘରମାନଙ୍କରେ ମଣ୍ଡା ପିଠା ଓ ଗଇଁଠା ପିଠା ଭୋଗ ହେବାର ବିଧି ଅଛି ଓ ଆମ୍ବ ଗଛ ମୂଳେ ମଧ୍ୟ ଭୋଗ ହୁଏ। ଗଇଁଠା, ନାଡ଼ି ବଉଳ, ଫେଣି ବଉଳ, ଚୁନା ବଉଳ ପ୍ରଭୃତି ଭୋଗ ବକୁଳ ଅମାବାସ୍ୟାରେ ଲାଗି ହୁଏ। ପୌଷ ପୂର୍ଣ୍ଣିମାରେ ପୁଷ୍ୟାଭିଷେକ ହୁଏ। ଏହି ଦିନ ମାଜଣା ସୁନା ଲାଗି ବେଶ ହୁଅନ୍ତି। ରଘୁନାଥ ଭିତର ସିଂହାସନକୁ ବିଜେ ହୋଇ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇଲା ପରେ ଲକ୍ଷ୍ମୀଙ୍କ ମନ୍ଦିରକୁ ବାହାର ଅଭିଷେକ ପାଇଁ ବିଜେ ହୁଅନ୍ତି।

ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ଥିଲା ରଥ ଉପରେ ଗଜପତିଙ୍କର ଛେରା ପହଁରା ସେବା। ଆଲୋଚକ ଥିଲେ ଡକ୍ଟର ଭାସ୍କର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହଯୋଗିତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ ଭକ୍ତିଗୀତ।

ସୁଖ ଦୁଃଖ ଦୁନିଆର ଦୁଇ ନାଁ। ଦୁଃଖ ହାରି ଭିନ୍ନ ଭିନ୍ନ ରୂପରେ ଦୁଃଖ ହରଣ କରନ୍ତି ଭକ୍ତର, ତାକୁ ସୁସ୍ଥ ରଖିବାକୁ ବାଟ ବତେଇ ଦିଅନ୍ତି ଭିନ୍ନ ଭିନ୍ନ ଉପାୟରେ। ସେଥିପାଇଁ ସେ ଖୋଜେ କେଉଁ ନାଁରେ ତା ପ୍ରଭୁଙ୍କୁ ସେ ଡାକିବା।

ଯାତ୍ରା ଭକ୍ତଙ୍କ ଗହଳି ଯୋଗୁଁ ବାତାବରଣ ଅସହ୍ୟ ହେବାର ମଧ୍ୟ ଅନେକ ମାତ୍ରାରେ ସମ୍ଭାବନା ଥାଏ। ପୁଣି ବର୍ଷା ଋତୁ ଯୋଗୁଁ କ୍ଷଣେ କ୍ଷଣେ ବର୍ଷା ହେବା ଯୋଗୁଁ କାଦୁଅ ବା ପୋତିମୟ ପରିବେଶ ସୃଷ୍ଟି ହୋଇଥାଏ, ଯାହା ମଧ୍ୟ ରୋଗର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେଣୁ ଏସବୁ ପ୍ରତି ସତର୍କ ରହିବା ନିହାତି ଆବଶ୍ୟକ।

ଏହି ରଥଯାତ୍ରା ଅବସରରେ ଭକ୍ତଙ୍କର ପ୍ରବଳ ଗହଳି ଯୋଗୁଁ ଅସୁସ୍ଥ ହୋଇପଡ଼ନ୍ତି ଅନେକ ଭକ୍ତ, ତେଣୁ ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ପାଇଁ ମଧ୍ୟ ହୋଇଥାଏ ଅନେକ ବ୍ୟବସ୍ଥା। ସମସ୍ତେ ଯେମିତି ଭଲରେ ରହିବେ, ଜଗତର କଲ୍ୟାଣ ହେବ, ସେଥିପାଇଁ ସମସ୍ତଙ୍କର ପ୍ରଚେଷ୍ଟା ଜାରି ରହେ। ଏହି ବର୍ଷା ଋତୁରେ ହିଁ ପଡ଼ିଥାଏ ରଥ।

ଆଷାଢ଼ ଆଉ ଶ୍ରାବଣ ବର୍ଷା ଋତୁ, ତେବେ ଝିପିଝିପି ବର୍ଷା ଉତ୍ତପ୍ତ ଜ୍ୟେଷ୍ଠର ଧରିତ୍ରୀକୁ ଯେତିକି ଶୀତଳ ଆଉ ଆଶ୍ୱସ୍ତ କରେ, ପରିବେଶକୁ ସେତିକି କରିଥାଏ କର୍ଦ୍ଦମାକ୍ତ। ଏହି ବର୍ଷା ଯୋଗୁଁ ମାଟି ସନ୍ତସନ୍ତିଆ ରହେ। ଯଦି କିଛି ଖାଦ୍ୟ ପଡ଼ି ରହେ ଦୀର୍ଘ ସମୟ ଧରି ଏହି ମାଟିରେ, ତେବେ ସେଥିରେ ମାଛି ଉତ୍ପନ୍ନ ହୁଅନ୍ତି। ମାଛି ସେହି ଖାଦ୍ୟରେ ବସି ଉଡ଼ିଆସି ଘରେ ଥିବା ଭଲ ଖାଦ୍ୟରେ ବସି ଜୀବାଣୁ ସଂକ୍ରମଣ କରେ, ଫଳରେ ସେହି ଖାଦ୍ୟ ଖାଇ ଆମେ ବିଭିନ୍ନ ରୋଗରେ ପଡ଼ିଥାଉ। ବର୍ଷାଦିନିଆ ରୋଗ ଭିତରେ ପେଟ ଖରାପ ହେବା, ଜ୍ୱର ହେବା, ଡେଙ୍ଗୁ ଜ୍ୱର, ଚିକେନଗୁନିଆ ଏସବୁ ରୋଗ ହେବାର ଅନେକ ସମ୍ଭାବନା ଥାଏ। ତେଣୁ ଏଥିରୁ ଦୂରେଇ ରହିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତୁ, ସମସ୍ତ ପଦକ୍ଷେପ ଗ୍ରହଣ କରନ୍ତୁ।

ଘରେ ଯଦି କୌଣସି ଖାଦ୍ୟ ବଳି ପଡ଼ିଥାଏ ତେବେ ତାକୁ ବାସି କରି ଆଦୌ ଖାଆନ୍ତୁ ନାହିଁ ଏବଂ ବର୍ଷା ଋତୁରେ ସେହି ବଳକା ଖାଦ୍ୟ ସମୟ ସମୟରେ ପଚିଯାଇଥାଏ ତାକୁ ଭଲ ଭାବେ ପରୀକ୍ଷା କରନ୍ତୁ ଏବଂ ସେହି ପଚା ସଢ଼ା ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ଖାଦ୍ୟ ସବୁବେଳେ ସତେଜ ଖାଆନ୍ତୁ, ଗରମ କରି ଖାଆନ୍ତୁ। ବାହାରର ଭେଣ୍ଡରଙ୍କର ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ଯଦି ଖାଉଛନ୍ତି, ଖାଦ୍ୟ ଘୋଡ଼ା ହୋଇଛି କି ନାହିଁ, ପରିବେଶ କିପରି, ଏସବୁ ଭଲ ଭାବରେ ଦେଖି ଅତି ଆବଶ୍ୟକ ଯଦି ଥାଏ ତାହେଲେ ଖାଇପାରନ୍ତି, କିନ୍ତୁ ନ ଖାଇବା ଅଧିକ ଭଲ। ସବୁବେଳେ ତଟକା ଖାଦ୍ୟ ଖାଇ ନିଜକୁ ସୁସ୍ଥ ରଖନ୍ତୁ ଏହି ବର୍ଷା ଋତୁରେ।

ବର୍ଷାଦିନେ ଅନେକ ଜାଗାରେ ଡ୍ରେନ୍ ପାଣିରେ ବର୍ଷା ପାଣି କେବେ କେବେ କୌଣସି କାରଣରୁ ମିଶିଯାଇଥାଏ। ଅଜାଣତରେ ସେହି ପାଣି ପିଇବା ଦ୍ୱାରା ପେଟ କାଟିଥାଏ କିମ୍ବା ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହେବାର ଅଧିକ ମାତ୍ରାରେ ସମ୍ଭାବନା ଥାଏ। ତେଣୁ ପାଣିକୁ ଭଲ ଭାବେ ଫୁଟେଇ ପିଅନ୍ତୁ। ହାଲୋଜେନ୍ ବଟିକା ମଧ୍ୟ ପାଣିରେ ପକାଇ ସେହି ପାଣିକୁ ପିଇପାରିବେ। ସ୍ୱଚ୍ଛ ନିର୍ମଳ ଫୁଟା ପାଣି ହିଁ ସଦାସର୍ବଦା ଗ୍ରହଣ କରନ୍ତୁ। ସୁସ୍ଥ ରୁହନ୍ତୁ।

ବର୍ଷା ଦିନେ ମଶାରୀ ବ୍ୟବହାର କରନ୍ତୁ। ଏହି ସମୟରେ କୁଲର ବା ଭଙ୍ଗା ଟେଣ ଇତ୍ୟାଦିରେ ଦୀର୍ଘଦିନ ବର୍ଷା ପାଣି ଜମି ରହିବା ଫଳରେ ସେଠାରେ ଏଡିସ୍ ମଶା ଜନ୍ମ ନେଇଥାଏ, ଯାହା ଦିନବେଳେ ମଣିଷକୁ କାମୁଡ଼ିଲେ ଡେଙ୍ଗୁ ଜ୍ୱର ହେବାର ଅଧିକ ସମ୍ଭାବନା ଥାଏ। ଡେଙ୍ଗୁ ରୋଗୀକୁ କାମୁଡ଼ିଥିବା ମଶା ମଧ୍ୟ ସାଧାରଣ ଲୋକକୁ କାମୁଡ଼ିବା ଦ୍ୱାରା ସାଧାରଣ ଲୋକଟି ମଧ୍ୟ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥାଏ, ଯାହା ଉଚିତ ସମୟରେ ଚିକିତ୍ସା ନ କଲେ ପ୍ରାଣଘାତୀ ହୋଇଥାଏ। ଶୋଇବା ସମୟରେ ସଦାସର୍ବଦା ମଶାରୀ ବ୍ୟବହାର କରନ୍ତୁ ଏବଂ ନିଜକୁ ସୁରକ୍ଷିତ ରଖନ୍ତୁ।

ବର୍ଷାଦିନିଆ ରୋଗ ଭିତରେ ଝାଡ଼ାବାନ୍ତି ରୋଗ କେବେ କେବେ ମଣିଷକୁ ଏତେ ମାତ୍ରାରେ ଆକ୍ରାନ୍ତ କରିଥାଏ ଯେ ମଣିଷ ଡରିଯାଏ। ଏତେ ମାତ୍ରାରେ ବ୍ୟାପିଯାଇଥାଏ ଏହି ରୋଗ ଯେ କେବେ କେବେ ହଇଜା ଆକ୍ରାନ୍ତ ହୋଇଯାଆନ୍ତି ଅଧିକାଂଶ କିଛି ସ୍ଥାନରେ। ତେଣୁ ଏହି ରୋଗ ହେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ସେବନ କରି ରୋଗମୁକ୍ତ ହୁଅନ୍ତୁ ଏବଂ ସଚେତନ ବାର୍ତ୍ତା ସମସ୍ତଙ୍କୁ ଦିଅନ୍ତୁ।

ମ୍ୟାଲେରିଆ ଟାଇଫଏଡ୍ ମଧ୍ୟ ଏହି ସମୟରେ ହୋଇଥାଏ, ତେଣୁ ସବୁବେଳେ ଘରେ ମଶା ଧୂପ ଦେଇ ଶୟନ କରନ୍ତୁ। ଏହି ଦିନରେ ବର୍ଷା ପାଣି ଘରେ ପଶିଯିବା ଫଳରେ ମାଟି ଗର୍ତ୍ତ କରି ମାଟି ତଳେ ଆଶ୍ରୟ ନେଇଥିବା ଜୀବଜନ୍ତୁ ଯେମିତିକି ମୂଷା ସର୍ପ ପ୍ରଭୃତି ଘର ଭିତରକୁ ପଶିଆସନ୍ତି। ମୂଷା ଖାଦ୍ୟ ଖାଇଯିବା ସହ ଲୁଗାପଟା ମଧ୍ୟ କାଟିଦିଏ, ସେଥିପ୍ରତି ସତର୍କ ରୁହନ୍ତୁ। ସର୍ପାଘାତ ଏହି ବର୍ଷା ଦିନରେ ଏକ ଭୟଙ୍କର ଘଟଣା। ସର୍ପାଘାତ ମୃତ୍ୟୁ ଅନେକ ଜାଗାରେ ଦେଖାଦେଇଥାଏ, ତେଣୁ ଶୋଇବା ପୂର୍ବରୁ ଭଲରେ ବିଛଣା ପରୀକ୍ଷଣ କରନ୍ତୁ। ଦୁଆର ଫାଙ୍କା ଥିଲେ ସେଥିରେ କାଗଜ ବା କପଡ଼ା ଦେଇ ବନ୍ଦ କରିଦିଅନ୍ତୁ, ଯେପରି ଏସବୁ ଜୀବଜନ୍ତୁ ଘରକୁ ପ୍ରବେଶ କରିପାରିବେ ନାହିଁ। ସବୁ ଦିଗକୁ ଦୃଷ୍ଟି ରଖି ସୁସ୍ଥ ଜୀବନଯାପନ କରନ୍ତୁ।

ସୁସ୍ଥ ରହିଲେ ଶାନ୍ତି ମିଳେ। ସବୁବେଳେ ନିଜକୁ ସୁସ୍ଥ ରଖନ୍ତୁ। ବର୍ଷାରେ ବେଶୀ ସମୟ ଓଦା ହୁଅନ୍ତୁ ନାହିଁ। ଓଦା ହେଲେ ଭଲରେ ପୋଛି ହେଇ ବର୍ଷାରେ ଭିଜିଥିବା ଲୁଗା ବି ଭଲରେ ଶୁଖାଇ ଦିଅନ୍ତୁ ବାହାରେ, ଏବଂ ନିଜ ଶରୀରକୁ ଭଲ ଭାବରେ ପୋଛି ଦିଅନ୍ତୁ। ବେଶୀ ସମୟ ଓଦା ରହିଲେ ଚର୍ମରେ ବା ଅଙ୍ଗୁଳି ସନ୍ଧିରେ ଫଙ୍ଗସ୍ ହୋଇପାରେ, ତେଣୁ ସେଠି କ୍ଷତ ହୋଇ କଷ୍ଟ ଦେଇପାରେ। ଏସବୁ ବର୍ଷାଦିନିଆ ରୋଗ ପ୍ରତି ଯଥେଷ୍ଟ ସାବଧାନ ରୁହନ୍ତୁ, ସଚେତନ ରୁହନ୍ତୁ।

ମଣିଷ ଜୀବନ ପାଣି ଫୋଟକା, କେବେ ହଜିଯିବା ଏ ଦୁନିଆରୁ ଆମେ ଜାଣିନେ। ଏହି ସଂକ୍ଷିପ୍ତ ଜୀବନକାଳ ଭିତରେ ସୁସ୍ଥ ହେବାର ସମସ୍ତ ପଦକ୍ଷେପ ଗ୍ରହଣ କରନ୍ତୁ। ବିଶେଷକରି ବର୍ଷା ହେଉଥିଲେ ପଶୁପକ୍ଷୀଙ୍କୁ ମଧ୍ୟ ଘରେ କିଛି ସମୟ ପାଇଁ ଆଶ୍ରୟ ଦିଅନ୍ତୁ, ସେମାନଙ୍କର ମଧ୍ୟ ସୁସ୍ଥ ଭାବରେ ବଞ୍ଚିବାର ଅଧିକାର ରହିଛି ଏ ଦୁନିଆ ଭିତରେ। ତେଣୁ ସମସ୍ତେ ସୁସ୍ଥ ରହିବା, ଶାନ୍ତିରେ ରହିବା ଆଜି ଗୀତ ଗୀତିକାରେ ଏତିକି କାମନା।

ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ସସ୍ମିତା ମହାପାତ୍ର। ଆକାଶବାଣୀ କଟକ। ଶୁଣନ୍ତୁ ସଂସ୍କୃତ ଶ୍ଳୋକ।

மரம் பொது நடும் நான் கண்டு கொண்ட தருணம் கடை சிறிய

ମୁଁ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ, ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଆଜି ଦିନ 11:10, ଦିନ 11:30, ଦିନ 1:10 ଶୁଣିବେ ଭକ୍ତି ଗୀତ। ନାରୀମହଲ ପ୍ରଚାର କରିବୁ ଦିନ 1:20। ଏଥିରେ ଲେଖା ଓ ଲେଖିକାରେ ଶୁଣିବେ ପ୍ରତିଭା ପରିଡ଼ାଙ୍କ ସହ ସାକ୍ଷାତକାର। ଦିନ 2:45 ଏବଂ ଅପରାହ୍ନ 5:00 ଭକ୍ତି ଗୀତ। ଯୁବବାଣୀ ଅପରାହ୍ନ 5:30 ଅନ୍ୱେଷାରେ ରହିଛି ଆଲୋଚନା, ଚେକ୍ ଦି ରେନ୍, ଆଲୋଚକ ସ୍ୱୟଂ ଶ୍ରୀ ଷଡ଼ଙ୍ଗୀ। ତାଛଡ଼ା ଶୁଣିବେ ବିଜ୍ଞାନ ବିଚିତ୍ର ଏବଂ କ୍ରୀଡ଼ା ପରିକ୍ରମା। ଯୁବଶକ୍ତି ସନ୍ଧ୍ୟା 6:30 ଏଥିରେ ବିଷୟ ରହିଛି ଦେଶର ପ୍ରଗତିରେ ଯୁବ ଦକ୍ଷତା ବିକାଶର ଆବଶ୍ୟକତା, ଆଲୋଚକ ଅଖିଳ ତରାଇ, ଦକ୍ଷତା ପ୍ରଶିକ୍ଷକ। ଭକ୍ତିଗୀତ ରାତି 7:02, ରାତି 7:25 ଜିଲ୍ଲା ହାଲଚାଲ, ଏଥିରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। ରାତି 7:30 କୃଷି ସଂସାର, ଏଥିରେ ଶୁଣିବେ ଉନ୍ନତମାନର ରାଶି ଚାଷ, ଏ ସମ୍ପର୍କରେ ରାଜେଶ କୁମାର ମହାପାତ୍ରଙ୍କ ସହ ଆଲୋଚନା। ରାତି 8:00 ଶୁଣିବେ ପୁରୀରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁଲିସ୍ ବିଭାଗର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂଙ୍କ ସହ ବିଶେଷ ଆଲୋଚନା। ଭକ୍ତିଗୀତ ରାତି 8:15, ରାତି 9:30 ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଏବଂ ରାତି 10:30 ଭକ୍ତିଗୀତ। ଶ୍ରୋତା ବନ୍ଧୁମାନଙ୍କୁ ଏଠି ପୁଣିଥରେ କହି ରଖୁଛୁ, ନାରୀମହଲ ପ୍ରଚାର କରିବୁ ଦିନ 1:20, ଏଥିରେ ଲେଖା ଓ ଲେଖିକାରେ ଶୁଣିବେ ପ୍ରତିଭା ପରିଡ଼ାଙ୍କ ସହ ସାକ୍ଷାତକାର। ରାତି 8:00 ଶୁଣିବେ ପୁରୀରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁଲିସ୍ ବିଭାଗର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂଙ୍କ ସହ ବିଶେଷ ଆଲୋଚନା। କୃଷି ସଂସାର ରାତି 7:30, ଏଥିରେ ଶୁଣିବେ ଉନ୍ନତମାନର ରାଶି ଚାଷ, ଏ ସମ୍ପର୍କରେ ରାଜେଶ କୁମାର ମହାପାତ୍ରଙ୍କ ସହ ଆଲୋଚନା। ଶୁଣିଲେ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆକାଶ ସାଧାରଣତଃ ମେଘୁଆ ରହିବା ସହିତ ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ 36 ଡିଗ୍ରୀ ଏବଂ 26 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଅଛି। ଗତ 24 ଘଣ୍ଟା ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ଥିଲା 36.7 ଡିଗ୍ରୀ ସେଲ୍ସିୟସ୍ ଏବଂ 37.1 ଡିଗ୍ରୀ ସେଲ୍ସିୟସ୍। ଆପେକ୍ଷିକ ଆର୍ଦ୍ରତା ଥିଲା ଆଜି ସକାଳ 8:30 ସୁଦ୍ଧା ଶତକଡ଼ା 95% ଏବଂ ଗତକାଲି ଅପରାହ୍ନ 5:30 ସୁଦ୍ଧା ଶତକଡ଼ା 54%। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

0: ଦେଇଥିଲା ରାଇଟ୍
1: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
0: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆଜି ତ ପାର୍ଟି ଦରକାର, ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା। ଆଇଡିଆ, ଏଇଠି ପାର୍ଟି କରିବା, ଚାଲ
4: ପିଜ୍ଜା ପାର୍ଟି।
3: ଚାଲ ତୋ କାର୍ଡ ଆଉ ପିନ୍ଧେ।
4: ମୋ କାର୍ଡ ର ଡିଟେଲ୍ସ ମୁଁ

0: ଗୀତଟି ଗାଇଥିଲେ ଅଲେଖ ଚନ୍ଦ୍ର ସାମଲ, ଗୀତ ରଚନା ଚଣ୍ଡୀ ଦାସ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ആകസ്മിക കൊട്ടക് ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀମାଲ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛୁ ନାରୀ ମହଲ।
4: ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଆଜି ଏଥିରେ ଆପଣମାନଙ୍କ ପାଇଁ ପ୍ରଚାର କରୁଛୁ ଆମର ଏହି କାର୍ଯ୍ୟକ୍ରମ ଲେଖା ଓ ଲେଖିକା, ଆଉ ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା।

ଲେଖିକା ପ୍ରତିଭା ପରିଡ଼ା ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ସଶ୍ରଦ୍ଧ ନାଁ। ନିଜ ଜୀବନର ବିବିଧ ଅନୁଭବ ଅଭିଜ୍ଞତା, ଜୀବନକୁ ସଂସାରକୁ ଗଭୀର ଭାବରେ ଦେଖିବାର ଆବେଗ, ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ତାଙ୍କ ଲେଖନୀର ଗୋଟିଏ ଗୋଟିଏ ଶକ୍ତିଶାଳୀ ଦିଗ। ସେଥିପାଇଁ ନିଜରଚିତ ଗଳ୍ପ କବିତା ମାଧ୍ୟମରେ ସେ ପାଠକମାନଙ୍କ ପାଖରେ ପରିଚିତ ଏବଂ ଲୋକପ୍ରିୟ। ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି କବିତା ସଂକଳନ ହଠାତ୍ ଈଶ୍ୱର ପାଲଟିଯିବାର ମୁହଁରେ, ତୁମ ଠିକଣା ମୋତେ କେଉଁବା ଜଣା, ଈଶ୍ୱର ଈଶ୍ୱରୀୟ, ଏମିତି ଆତଜାତ, ବାଜି ଏବଂ କିଛି କବିତା ପୁଣିଥରେ, ଚମ୍ପାବତୀର ମୃତ୍ୟୁ, ଆଉମା ଓ ଅନ୍ୟାନ୍ୟ ଗଳ୍ପ, ଏହି ଶୀର୍ଷକରେ ତାଙ୍କର ରହିଛି ଗଳ୍ପ ସଂକଳନ। ମଣିଷ ମହାପ୍ରଭୁ,

0: ବାଲିଘର ତାଙ୍କର ଦୁଇଟି ଉପନ୍ୟାସ। ଏଥିସହିତ ସେ ଅନେକ ଏକାଙ୍କିକା ଏବଂ ନାଟକ ମଧ୍ୟ ରଚନା କରିଛନ୍ତି। ଅନନ୍ୟ ପ୍ରତିଭାର ଅଧିକାରିଣୀ ସେ ନିଜର ନିରନ୍ତର ସୃଜନ ସାଧନା ପାଇଁ ବହୁ ପୁରସ୍କାର ତଥା ସମ୍ମାନରେ ସମ୍ମାନିତ ମଧ୍ୟ। ଆଜି ଏହି ସ୍ୱନାମଧନ୍ୟ ଲେଖିକା ଅଛନ୍ତି ଆମ ସହିତ ଆମର ଏହି ଲେଖା ଓ ଲେଖିକା କାର୍ଯ୍ୟକ୍ରମରେ। ତାହେଲେ ଆସନ୍ତୁ ତାଙ୍କୁ ଭେଟିବା ଏବଂ ତାଙ୍କର ସାରସ୍ୱତ ଜୀବନ ସମ୍ପର୍କରେ କିଛି ଜାଣିବା। ଆଜ୍ଞା ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର, ଧନ୍ୟବାଦ।
0: ଆଜି ଆପଣ ଆମର ଏଇ ଲେଖା ଓ ଲେଖିକା କାର୍ଯ୍ୟକ୍ରମର ଅତିଥି, କ'ଣ ଅନୁଭବ କରୁଛନ୍ତି?
1: ମୁଁ ଯେ ଆସି ଏଠି ବସି ସାରସ୍ୱତ ପରିବେଶ ଭିତରେ ସେଇଟା ମତେ ବହୁତ ଖୁସି ଲାଗୁଛି। ଆଗରୁ ଆସିଛି ଏଠିକି ଯୁବବାଣୀ ନାରୀ ମହଲ ସାହିତ୍ୟ କାର୍ଯ୍ୟକ୍ରମରେ ଆସିଛି, କିନ୍ତୁ ଏଇଟା ଗୋଟେ ଅଲଗା ପ୍ରକାର ଲାଗୁଛି।
0: ଆଜ୍ଞା, ଆପଣ ତ ବହୁ ବର୍ଷ ଧରି ଲେଖାଲେଖି କରୁଛନ୍ତି, ତେବେ ସୃଜନ ଜୀବନର ଏଇ ଯୋଉ ଯାତ୍ରା ଆପଣଙ୍କର କ'ଣ କେମିତି ଆରମ୍ଭ ହେଇଥିଲା ମୁଁ ଟିକେ କୁହନ୍ତୁ।
1: ମୋ କପାଳରେ ବିଧାତା ଯେ ଗୋଟେ ଶବ୍ଦ ଲେଖାଳିର ଛାପ ଛାଡ଼ିବ ସେଇଟା ଜାଣିବାର ବହୁ ପୂର୍ବରୁ ମୁଁ ସାଂଘାତିକ ବେମାରର ଶିକାର ହେଇକି ପଡ଼ିଲି କଟକ ମେଡିକାଲରେ।
0: ଆଜ୍ଞା,
1: ଦିନ ମାସ ନୁହଁ ବର୍ଷ ବର୍ଷ ଧରିକି କଟିଯାଇଛି ହସ୍ପିଟାଲ ବେଡ୍ ଆଉ ଘର ଚାରିକାନ୍ଥ ଭିତରେ। ସେତିକିବେଳେ ବାପା ଥିଲେ ଆମର ବହିଖୋର, ସେ ବୋଧେ ମୋ ମନଟା ବୁଝିବା ପାଇଁ କି କ'ଣ କେଜାଣି ସେ ମୋ ଚାରିପଟେ ବହିର ସ୍ତୂପ ଖଞ୍ଜି ଦେଇଥିଲେ। ମୁଁ ସେଥିରୁ କ'ଣ ବୁଝେଇକି ନା ଛୋଟବେଳେ ନା ବାର ବର୍ଷରେ କ'ଣ ବୁଝେଇକି ନା ବାଜେ ଖାଲି ବହି ଆଉଡ଼େଇ ଦେଉଥିଲି, ପୃଷ୍ଠା ଉଲଟାଉଥିଲି, ପୃଷ୍ଠା ବି ଧରିପାରିବାର ସକ୍ଷମ ବି ନଥିଲା, କ୍ଳାନ୍ତ ହୋଇ ପଡ଼ୁଥିଲି। ଯାହା ବି ହଉ ଏମିତି ଦିନେ ବହି ପଢୁ ପଢୁ ବହି ଦେହରେ ଆପଣ ବିଶ୍ୱାସ କରିବେନି, ମୁଁ ବହିକି ଦ୍ୱାରା ଯେମିତି ଜଗତ ଦେଖୁଥିଲି, ରାସ୍ତା କଡ଼ରେ ଝରକା ବାଟେ ଯେଉଁ ପିଲା ଯାଉଥିଲେ ଲୋକମାନଙ୍କ କୋଳାହଳ ହଉଥିଲା, ମତେ ଲାଗୁଥିଲା ଗୋଟେ ଲାଇଫଲି ପରିବେଶ ରହିଲା, କାରଣ ମୁଁ ବେଡ଼ରେ ପଢ଼ିଥିଲି ନା। ଯାହା ବି ହଉ ତାପରେ ବହି ପଢୁ ପଢୁ ମତେ ଦିନେ ଲାଗିଲା ମୋର ଗୋଟେ କିଛି କହିବାର ଅଛି, ଗୋଟେ କିଛି ଆକୁଳତା ଆସିଲା। ଆଉ ସେତେବେଳେ ବି ରୋଗର ପଞ୍ଝାରୁ ଟିକେ ଧୀରେ ଧୀରେ ମୁକୁଳି ଆସୁଥିଲି। ଆଉ ତା ଭିତରେ କିଛି ପ୍ରତିଯୋଗିତା ଆକାଶବାଣୀ ଯୁବବାଣୀ ଉତ୍କଳ ସାହିତ୍ୟ ସମାଜରେ ହେଇଥିଲା, କବିତା କିଛି ପତ୍ର ପତ୍ରିକାରେ ବି ବାହାରି ସାରିଥିଲା।
0: ଆଜ୍ଞା,
1: ତାପରେ ବାଣୀବିହାରରେ ରେଭେନ୍ସା, ବାଣୀବିହାରରେ ରେଭେନ୍ସାରେ ଗୋଟେ ଯେମିତି ଲାଗିଲା ଗୋଟେ ସାରସ୍ୱତ ଜୀବନର ଉନ୍ମେଷ ଲାଗିଲା। ପ୍ରକୃତରେ ନିଜକୁ ମୁଁ ଭାବିଲି ଯେ ଆ ଭିତରେ ମୁଁ ବସୁଛି, ଯେଉଁମାନଙ୍କୁ ଛପା ଅକ୍ଷରରେ ପଢ଼ୁଥିଲି ସେମାନଙ୍କୁ ଦେଖିଲି ପାଠ ପଢ଼ିବା ତାଙ୍କୁ ସବୁ ଦେଖିଲେ। ଆଉ ବାଣୀବିହାରରେ ମୋର ପ୍ରଥମ କବିତା ସଂକଳନ ଛାପିଦେଲେ, ତାପରେ ସଚିବାଳୟ, ସେଟା ଆହୁରି ବୃହତ୍ତର ପରିବେଶ, ବରିଷ୍ଠ ଅନୁଜ ସମକାଳ ସତୀର୍ଥ ସମସ୍ତଙ୍କ କହଣରେ ଲାଗିଲା ଯେ ଗୋଟେ ସାରସ୍ୱତ ପୀଠ ଗୋଟେ ସେ। ଆଉ ସେଠି ମୋ ନିଜକୁ ଟିକେ ସହଜ ଲାଗିଲା, ମତେ ସେଇଠି ଆରମ୍ଭ ହେଲା ସୃଜନ ଜଗତ, ସୃଜନ ସାହିତ୍ୟ, ସୃଜନ ସମ୍ପର୍କ।
0: ଆଜ୍ଞା, ଆପଣ ଯେମିତି କହିଲେ ଗୋଟେ ସମୟରେ ଖୁବ ସାନ ବେଳେ ଆପଣଙ୍କର ଦେହ ଅସୁସ୍ଥ ଥିବା ସମୟରେ ବହି ପ୍ରତି ଆପଣଙ୍କର ଆଗ୍ରହ ବଢ଼ିଲା ଓ ସେଇଠୁ ପରବର୍ତ୍ତୀ ସମୟରେ ସୃଜନ ଜୀବନର ଆରମ୍ଭ ହେଲା। ତେବେ ଏଇ ଯୋଉ ଲେଖିବା ପାଇଁ ପ୍ରେରଣା ଆପଣ କାହାଠାରୁ ପାଇଛନ୍ତି, କହିପାରିବା କି ସେଇଟା ବହିରୁ ମିଳିଛି ଅବା ଆପଣଙ୍କ ନିଜସ୍ୱ ଜୀବନରୁ?
1: ଭଲ ପାଇବା ଠାରୁ ବଡ ପ୍ରେରଣା ବୋଧେ ଦୁନିଆରେ କିଛି ନାହିଁ। ଯେତେବେଳେ ମୁଁ ବେମାର ପଡ଼ିଥିଲି ବର୍ଷ ବର୍ଷ ଧରିକିରି, ସେତେବେଳେ ମୋ ଚାରିପଟେ ଯୋଉ ଥିଲେ, ଯୋଉ ଚିହ୍ନା ଅଚିହ୍ନା ଦୁଧ ଚିହ୍ନା ଆତ୍ମୀୟମାନଙ୍କର ମୁହଁ, ସେମାନଙ୍କର ଏତେ ଅନ୍ତରଙ୍ଗ ଭଲ ପାଇବା, ଏତେ ଆଶୀର୍ବାଦ ବି ଜଣଙ୍କ ଜୀବନରେ, ସେଇଟା ମୁଁ ଜାଣିପାରୁନି। ତାପରେ ଯେ ସଚିବାଳୟରେ ଚାକିରି କଲି, ରାସ୍ତାରେ ଗଲାବେଳେ କି ସଚିବାଳୟର ଲିଫ୍ଟ ନଥିଲା ବେଳେ, ପାହାଚ ଉଠିଲା ବେଳେ, ରବୀନ୍ଦ୍ର ମଣ୍ଡପର ପାହାଚ ଚଢ଼ିଲା ବେଳେ, ଏମିତି ଅଚାନକ ମାନେ ଏତେ ଭଲ ପାଇବା ମୁଁ ପାଇଛି। ସତରେ ଥରେ ଲାଗି କଣ ପୃଥିବୀରେ ସତରେ କଣ ଏତେ ଭଲ ପାଇବା ଅଛି? ଆଉ ସେ ଭଲ ପାଇବା ବୋଧେ ମତେ ଋଣୀ କରିଦେଇଛି। ଆଉ ସେଇ ଯୋଉ ଋଣୀ ମତେ କାହା ପାଖରେ କରିଛି? ମଣିଷ ପାଖରେ, ଈଶ୍ୱର ପାଖରେ, ସମାଜ ପାଖରେ। ଆଉ ମତେ ଲାଗେ ସେ ଯୋଉ ଭଲ ପାଇବାର ଋଣ, ସେଇଥିରୁ ମୁକ୍ତି ପାଇବା ପାଇଁ ବୋଧେ ସୃଜନ ସାହିତ୍ୟ ବୋଧେ ମୋ ପାଇଁ ଗୋଟେ ଆଳ ପାଲଟି ଯାଇଛି, ବାହାନା ପାଲଟି ଯାଇଛି। ଆଉ ସେ ଋଣକୁ ଶୁଝିବା ପାଇଁ ମୁଁ କେବେ ପ୍ରୟାସ କରିନି, କାରଣ ସେ ଋଣ ହିଁ ମୋର ସାମର୍ଥ୍ୟ ଆଉ ସମ୍ବଳ ପାଲଟି ଯାଇଛି।
0: ଆମେ ଅନୁଭବ କରୁଛୁ ଆପଣଙ୍କର ଜୀବନ ଖୁବ ଘଟଣାମୟ, ତେବେ ଜୀବନର କୋଉ ସମୟ ମାନେ ଶୈଶବ ଯୌବନ ନା ଆଉ କିଛି ସମୟର ଅନୁଭବ ଅନୁଭୂତି କିମ୍ବା ଘଟଣାକ୍ରମ ଆପଣଙ୍କ ଲେଖନୀକୁ ସବୁଠୁ ଅଧିକ ପ୍ରଭାବିତ କରିଛି ବୋଲି ଆପଣ କହିବେ?
1: ଶୈଶବ ଯୌବନର ଅଧ୍ୟୟତ କଟିଗଲା ମେଡିକାଲରେ, କିନ୍ତୁ ଯେତେବେଳେ ମୁଁ ପ୍ରଥମେ ଏମ୍ଏ ପାସ୍ କରି ଗୋଟେ କଲେଜରେ ଅଧ୍ୟାପିକା ରହିଲି ଅଳ୍ପ କିଛି ଦିନ ପାଇଁ, ସେତେବେଳେ ଗୋଟେ ଆଉଆ ମା ବୋଲି ଜଣେ ଥିଲେ, ଯିଏକି ତାଙ୍କ ଘରେ ଆମେ ଭଡ଼ା ଥିଲୁ, ଗାଉଁଲି ସ୍ତ୍ରୀ ଲୋକ, ଶିକ୍ଷା ନାହିଁ, କିନ୍ତୁ ଏତେ ଭାବର ଧନରେ ସେ ଧନୀ ସେ। ମୁଁ ଥରେ ଗୋଟେ କବିତା ପଢ଼ୁଥିଲି ମୋ ସାଙ୍ଗମାନଙ୍କ ଅନୁରୋଧରେ, ସିଏ ସେଠି ବସି ମୁଢି ଚପାଉଥାନ୍ତି, ମୁଣ୍ଡକୁ ହଲାଉଥାନ୍ତି, ତାଙ୍କୁ ସମସ୍ତେ ଆଉ ଆମା ଡାକନ୍ତି, ମୁଁ ଗୋଟେ କହିଲି ଆଉ ଆମା ବୁଝିପାରୁଛ? ସେତେବେଳେ ସେଗୁଡ଼େ କେମିତି ହେଇଗଲେ, ତୁ ଗୀତ ଲେଖୁଛୁ ମାନେ କବିତାକୁ ସେ କହୁଥିଲେ ଗୀତ, ତୁ ଗୀତ ଲେଖୁଛୁ ଆମକୁ ବୁଝିପାରିବିନି, ଗୀତ ଯଦି ବୁଝା ନ ପଡିବ ତାହେଲେ ଲେଖା ହବ କିଆଁ? ସେତେବେଳେ ମତେ ପୁରା ଏମିତି ଭା ଭା ଲାଗିଥିଲା, ମୁଁ କହିଲି ଆଉ ଆମା ଯଦି ମୋ ପ୍ରକୃତରେ ସେମିତି ଗୀତ ଲେଖିବି ଯଦି ବୁଝା ନ ପଡିବ ସେମିତି କେମିତି ହବ? ଠାକୁରେ

0: ରଙ୍ଗ ଦେଇଛନ୍ତି କି ଭିତର ଭାବ ଏ ସଂସାରକୁ ଜଡ଼େଇ ଧରିଛି ମଣିଷକୁ ଜୀବନକୁ ନିୟନ୍ତା ଜଗନ୍ନାଥକୁ ଲେଖାର ଭାବରେ ପୁରା ଦୁନିଆ ଚାଲିଛି। ସେତେବେଳେ ମତେ ଲାଗିଲା ସେ ଆଉ ଆମ ମନ୍ତ୍ର ଉଚ୍ଚାରଣ କରୁଛନ୍ତି କି ଆଉ ମତେ ଲାଗିଲା ସେଇଠି ମତେ ମୁଁ ଗୋଟେ କବି ହେଇଗଲି ଆଉ ସେଟାକୁ ମୁଁ ଏବେ ବି ଭୁଲି ପାରୁନି।
1: ଆଜ୍ଞା, ବଢିଆ ଅନୁଭୂତିର କଥାଟିଏ କହିଲେ। ଆପଣ ମୁଖ୍ୟତଃ କବିତା ଲେଖିଥାନ୍ତି ନୁହେଁ କି?
0: ଆଜ୍ଞା।
1: ଏହାର କଣ କିଛି ବିଶେଷ କାରଣ ଅଛି କି?
0: ବିଶେଷ କାରଣ ସେମିତି ନାହିଁ, କିନ୍ତୁ ମତେ ଲାଗୁଛି ବୋଧେ ଯେତେବେଳେ ରୋଗଗ୍ରସ୍ତ ବେଳେ ବୋଧେ କବିତା ବହିଟା ମୁଁ ଆଗ ପଢ଼ିଥିଲି, ମୋର ପ୍ରଥମ ଲେଖା ବି କବିତା ବାହାରିଥିଲା। କବିତାକୁ ବି ମତେ ସହଜ ଲାଗେ, ଆଉ କବିତା ହିଁ ମୋର ପ୍ରଥମ ଦୁର୍ବଳତା, ଆଉ କବିତା ହିଁ ମୋର ପରମାର୍ଥ। କବିତାର ମୁଁ ଶିଖିଛି, କବିତାର ଅର୍ଥ ହେଉଛି ସତ୍ୟ ଆଉ କରୁଣା। ଆଉ କବିତା ମତେ ଶିଖେଇଛି ନିଜକୁ ଅନ୍ୟର ଭରସା ଆଉ ଆଶୀର୍ବାଦର ଯୋଗ୍ୟ କରିବାଠୁ ବଳି ଆଉ କିଛି ମୁଖ୍ୟ କର୍ମ ଏ ସଂସାରରେ ନାହିଁ।
1: ଆପଣ ନିଜ କବିତାରେ ମୁଖ୍ୟତଃ କଣ କହିବାକୁ ଚାହିଁଥାନ୍ତି?
0: ମୁଁ ଚାହିଁଥାଏ ଭଲ ପାଇବା, ସତ୍ୟ ଆଉ କରୁଣା, ଏହା ବ୍ୟତୀତ ଆଉ କବିତା ନାହିଁ।
1: ଆପଣ କବିତା ଲେଖିବା ସହିତ ଗପ ମଧ୍ୟ ଲେଖନ୍ତି?
0: ସବୁ ତ ଆବେଗର ଗୋଟେ ଗୋଟେ ଭିନ୍ନ ଭିନ୍ନ ରୂପ।
1: ଆଜ୍ଞା।
0: ହୃଦୟରେ ଆଧାର ପାତ୍ର ସଜଡ଼ା ନହେଲେ, ଆରାଧନାର ଲଗ୍ନ ନ ଆସିଲେ କିଛି ବି ଉତରି ପାରିବନି, ଧାଡ଼ିଏ ବି ଗପ ହଉ ଉପନ୍ୟାସ ହଉ ଯାହା ହଉ, ଯେତେବେଳେ ଯାହା ଯେଉଁଭଳି ଭାବରେ ବାହାରି ଆସିବାର ଥିବା ସେ ବଳେ ବଳେ ରୂପାୟନ ହେଇଯିବ, ଆମକୁ ସ୍ୱୀକାର କରିବା ପାଇଁ ପଡିବ, କିଛି ଆମର ଅକ୍ତିଆର ନଥାଏ। ନିଜ ଗପରେ ସେ ଏକା କଥା, କେତେ ଦୁଃଖୀ ରଙ୍କି ଅଛନ୍ତି। ଆଉ ପ୍ରଥମ କଥା ହଉଛି ଆମେ ଯୋଉ କହୁଛେ ଆମେ ଶିକ୍ଷିତ ଲୋକ, କିନ୍ତୁ ଏମିତି ଲୋକ ଅଛନ୍ତି ଯେ ପାଠ ପଢି ନାହାନ୍ତି, ଜାଣିନାହାନ୍ତି। କବିତାର ଗୋଟେ ଧାଡ଼ି ନ ଲେଖିକି ବି ସେ କବିତାର ସତ୍ପଣରେ ଏମିତି ମାନେ ବଞ୍ଚିଥାନ୍ତି, ସେମାନେ ତ ଆମଠୁ ବଡ଼ କବି। କେବଳ ସତ୍ପଣ, କବିତା ହଉଛି ସତ୍ପଣ, ଦିନେ କାହାଠାରୁ ନେଇନାହାନ୍ତି, ଅନ୍ୟକୁ କ୍ଷତିରେ ପକେଇବାକୁ ଚାହିଁ ନାହାନ୍ତି, ନିଜେ ଯେତିକି ଅଛି ସେତିକି ରହିଛନ୍ତି, ମାନେ ଅଛନ୍ତି, ଲୋକ ଅଛନ୍ତି, କଷ୍ଟ ଅଛି, କଷ୍ଟ ପାଆନ୍ତି, କିନ୍ତୁ କଷ୍ଟ ଭିତରେ ବି ସେମାନେ ସେଇଟାକୁ ସମ୍ଭାଳି ନିଅନ୍ତି।
1: ସତ୍ପଣଟି
0: ଅଛି।
1: ଆଜ୍ଞା, ସେଇସବୁ କଥାକୁ ଆପଣ ନିଜ ଉପରେ ଲେଖିବାକୁ ଚାହିଁଥାନ୍ତି। ଆପଣଙ୍କର ଗୋଟିଏ ଉପନ୍ୟାସ ମଧ୍ୟ ଅଛି, ସେ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
0: ଉପନ୍ୟାସର ନାଁ ହଉଛି ମଣିଷ ମହାପୁରୁ।
1: ଆଜ୍ଞା।
0: ଗୋଟେ ଛୋଟ ଝିଅ, ସେ ଜଣଙ୍କ ଘରେ କାମ କରୁଥିଲା, ସିଏ ସେଇ ଜଣଙ୍କ ଘରେ କାମ କରୁଥିଲା, ସିଏ ବି ପୁଣି ତା ବାପା ଆସିକି ତାକୁ ନ ଜଣେଇକିରି ଆଉ ଗୋଟେ ଘରେ ଅଧିକା ଦରମାରେ ନେଇକି ରଖିଲା। ସେତିକିବେଳେ ସେ ତା ମାଲିକାଣୀକୁ ପଚାରୁଛି, ମୁଁ ଆଗ ଯାଇ କଣ କରିବି? ସେଠୁ ତା ମାଲିକାଣୀ କହୁଛି, ତୁ ଯିବୁ ଆଗ ଯାଇ ସମସ୍ତଙ୍କୁ ମୁଣ୍ଡିଆ ମାରିବୁ। ସେ ଚଟକିନା କହିଦେଉଛି, ସେଆଡ଼େ ଟିକେ 10-11 ବର୍ଷର ଛୁଆ ଯିଏକି ତାର ସାରା ଜୀବନ ଖାଇବା ଗଣ୍ଡେ ପାଏନି, କହୁଛି ଆଉ ମଣିଷ କଣ ଠାକୁର ନୁହଁ କି? ମଣିଷ ତ ମହାପ୍ରଭୁ ନା। ସେତେବେଳେ ମତେ ସେ କଥା ଶୁଣିକି ମତେ ବି କାନ୍ଦ ଲାଗିଲା, ମୁଁ କହିଲି ଭଗବାନ ତା ଜୀବନରେ କେତେ କଷ୍ଟ ହେଉଛି, 5-6 ବର୍ଷରେ ବାପା ନେଇକି ଚା ଦୋକାନରେ ରଖିଦେଇଛି, କୋଉଠି କଣ ଶୁଖିଲା ପରା ଶୁଖିଲା ପିଜୁଳି ଖାଇକିରି ରହିଛନ୍ତି, ତା ଭିତରେ କୋଉଠୁ ଆସିଲା ସେ ମଣିଷକୁ ଭାବିଲା ମହାପ୍ରଭୁ ବୋଲିକରି।
1: ଆଜ୍ଞା, ବହୁତ ସୁନ୍ଦର ସେଇ ଉପନ୍ୟାସଟି ନିଶ୍ଚିତ ଭାବରେ ହେଇଥିବ। ଆପଣ ନିଜ ଗପ ଏବଂ ଉପନ୍ୟାସର ଚରିତ୍ର ଗୁଡିକୁ କୋଉଠୁ ଆଉ କେମିତି ନେଇଥାନ୍ତି? ଏଗୁଡିକ ବାସ୍ତବ ଜୀବନର ନା ସେଥିରେ ଆପଣଙ୍କର କଳ୍ପନା ମଧ୍ୟ ଜଡିତ ହୋଇ ରହିଥାଏ?
0: ବାସ୍ତବତାର ଚିତ୍ର ଚରିତ୍ର ବିନା ଗପର ପୁଞ୍ଜି ନାହିଁ। ଜୀବନର ସୁଖ ଦୁଃଖ ଲୁଭ ଖୁସି ପ୍ରେମ ପୀଡା ସବୁ ଥାଏ ଅନ୍ତଃସ୍ଥଳରେ ବହିସ୍ଥଳରେ, ପୁଣି ଅନ୍ତର୍ଭାଗରେ ବହିର୍ଭାଗରେ, ଆଉ ସେତକ ନଥିଲେ କୌଣସି ଲେଖା ବି ସୃଷ୍ଟି ହେଇପାରିବନି। କଳ୍ପନାର ଉଡାଣ କେତେ ଦୂର, କଳ୍ପନାରେ ଜଣେ କେତେ ଦୂର ଉଡିପାରିବ? ପାଦ ତଳ ଲାଗି ତ ଚେନ୍ନାଇ ମାଟି ଯେମିତି ଦରକାର, କିନ୍ତୁ କଳ୍ପନାର ରଙ୍ଗ ଆଉ ମାଦକତା ନଥିଲେ ମତେ ଲାଗେ ଲାଳିତଟା ଟିକେ ଭାଙ୍ଗିଯାଏ। କିନ୍ତୁ ତାର ଭାଗ ମାପ ଗୋଟେ ଲେଖାରେ କଳ୍ପନା କେତେ ରହିବ, ବାସ୍ତବତା କେତେ ରହିବ, ସେଇଟା ହଉଛି ଜଣେ ସ୍ରଷ୍ଟାର ସମ୍ପୂର୍ଣ୍ଣ ନିଜସ୍ୱତା।
1: ତେବେ ଲେଖିଲା ବେଳେ ଆପଣଙ୍କ ସମ୍ମୁଖରେ ସବୁଠୁ ବଡ଼ ଆହ୍ୱାନ ମାନେ ସୃଜନ ଆହ୍ୱାନ କଣ କିଛି ଥାଏ କି? ଯଦି ପଚାରିବା କଣ କହିବେ?
0: ସୃଜନ ଏଇଟା ହଉଛି ସ୍ୱତଃସ୍ଫୃତ। ଯେତେବେଳେ ଗୋଟେ ଲେଖକ ଲେଖେ ତାର ନିଜକୁ ଅଜାଡି ଦେବାର ବ୍ୟାକୁଳତା ସୃଷ୍ଟି କରେ। ମଣିଷର ଦୁଃଖ ସୁଖ ବନ୍ଧନ ମୁକ୍ତି ସାମାଜିକ ଦାୟ ଓ ଦାୟିତ୍ୱ ନିଜ ଲେଖାରେ ପ୍ରତିଫଳିତ କରିବା ଜଣେ ସୃଜନଶିଳ୍ପୀର ରୁଚି ଓ ସାଧନାର ଦିଗ ପାଲଟି ଯାଇଥାଏ। ତେବେ ଏଇ ସୃଜନ ଆହ୍ୱାନ ତ ପୃଥିବୀର ସବୁ ସମସ୍ତ ଲେଖକଙ୍କ ପାଇଁ, ଆପଣ ତ ନିଜ ଉପନ୍ୟାସିକା ଆପଣ ବି ଜାଣିଥିବେ, ପୃଥିବୀର ପ୍ରତ୍ୟେକ ଲେଖକ ପ୍ରତ୍ୟେକ ସ୍ରଷ୍ଟା ସେ ସବୁବେଳେ ଅନୁଭବ କରୁଥାନ୍ତି ଅସହ୍ୟ ଗର୍ଭ ପୀଡା।
1: ଆଜ୍ଞା,
0: ସେଇଟା ହିଁ ତାଙ୍କର ତପସ୍ୟାର ଫଳଶ୍ରୁତି। କଷ୍ଟ ନଥିଲେ ସେ ବାହାରିବନି, ମୁକୁଳି ଆସିବନି, ଆପଣ ଯେତେ କଷ୍ଟ ପାଇବେ ସେଟା ସେତେ ମଧୁର ହେଇକି ବାହାରି ଆସିବ।
1: ତେବେ ଆପଣଙ୍କ ମତରେ ଗୋଟେ ଭଲ କବିତା ଗଳ୍ପ ଆଉ ଉପନ୍ୟାସ କେମିତି ହେବା ଉଚିତ? ଏଥିରେ ସୃଜନର କଣ ସବୁ ବିଭବ ରହିବା ଜରୁରୀ ବୋଲି ଆପଣ କହିବେ?
0: ସୃଜନ ସାଧନରେ ଭଲ ମନ୍ଦ କିଛି ନଥାଏ, ଏହା ଏକ ଆପେକ୍ଷିକ ଶବ୍ଦ। ତେବେ ଯେଉଁ ସୃଷ୍ଟି ସତ୍ୟ ଲାଗି କଣ୍ଟାରେ ବାଟ ଚାଲିବା ଶିଖାଇ ଦିଏ, ସମସ୍ତ ଅନ୍ଧକାର ଓ ନାର୍ଖାରପଣ ମଧ୍ୟରେ କେଉଁଠି ଦୀପଟେ ଜଳିଛି ବୋଲି ମଣିଷକୁ ଚେତାଇ ଦିଏ, ଆଉ ନିଜ ଚାରିପାଖରେ ଆତଜାତ ମଣିଷ ମାନଙ୍କୁ ଆସ୍ଥା ଆଉ ବିଶ୍ୱାସର ଉପଲବ୍ଧି କରାଇଦିଏ। ମୁଁ ଭାବେ ସେତିକ ହିଁ

0: ସୁଜନାର ବିଭବ ଏତକ ନଥିଲେ ସୁଜନ କଣ କିଛି ଲାଭ ନାହିଁ।
1: ତେବେ ଆପଣ ପାଠକଙ୍କ ମତାମତକୁ କେମିତି ଦୃଷ୍ଟିରେ ଦେଖନ୍ତି, ମାନେ ପାଠକଙ୍କ ମତାମତ ଆପଣଙ୍କୁ କେମିତି ପ୍ରଭାବିତ କରେ?
0: ପାଠକ ତ ଅସଲା ତୀର ବିନ୍ଧାଳି, ମୋର ସେ ଗୋଟେ ଲେଖା ବାହାରିଥିଲା। ବାଲେଶ୍ୱରର ଛାତ୍ର ଜଣେ ବିଏସ୍ସି ପାସ୍ କରିଥାନ୍ତି, ସେ ଆସିଲେ ସେକ୍ରେଟେରୀରୁ ତାଙ୍କର କଣ କାମ ଥିଲା, ସେତେବେଳେ ମୋର ଆଡ୍ରେସ୍ ହଉଥିଲା ପ୍ଲାନିଂ ଆଣ୍ଡ କୋଡିନେସନ ଡିପାର୍ଟମେଣ୍ଟ। ସେ ତେଣୁ ଆସିକରି ମୋତେ କହିଲେ ଆପଣ ପ୍ରତିଭା କରଡ଼ା। ମୁଁ କହିଲି ହଁ, ମୁଁ ଟିକେ ଆପଣଙ୍କ ସାଙ୍ଗରେ କଥା ହେବି। ତେଣୁ ମୁଁ କହିଲି ହଉ ବସ, କଥା ହେଲେ କଥା ହଉ। ସିଏ କହିଲେ ଯେ ହଁ, ଆପଣଙ୍କର ଗୋଟେ ଲେଖା ବାହାରିଥିଲା, ଆମେ ସବୁ ବସି ଆଲୋଚନା କରୁ, ଆପଣଙ୍କର ଲେଖା ସବୁ ଆଲୋଚନା କରୁ, ସମସ୍ତଙ୍କ ଲେଖା ଆଲୋଚନା କରୁ। ସେତେବେଳେ ମୋ ପାଟିରୁ ବାହାରି ପଡ଼ିଲା, ଯାହା ହଉ ବହୁତ ଧନ୍ୟବାଦ, ଆପଣ ଏମିତି ଆଲୋଚନା କରୁଛନ୍ତି, ତା ଭିତରେ ମୋ ଲେଖା ଅଛି। ସିଏ ମତେ ହଠାତ୍ କହୁଛନ୍ତି ଆମେ ପଢୁଛୁ ବୋଲି ତ ଆପଣ ଲେଖୁଛନ୍ତି, ଆମେ ଆଲୋଚନା କରୁଛୁ ବୋଲି ତ ଆପଣଙ୍କର ଲେଖା ବାହାରୁଛି। ପ୍ରଥମେ ମତେ ଭାରି କଷ୍ଟ ଲାଗିଲା, କଣ ଏମିତି କଣ କଥା କହିଲେ। ତାପରେ କିଛି ସମୟ ପରେ ଭାବିଲେ ଆରେ କେତେ କଣ କଥା ସେ କହିଲେ। ଜଣେ ସତ୍ ପାଠକ ସେ ହିଁ ଆଙ୍ଗୁଠି ଦେଖେଇକିରି କହିପାରିବ ଜଣେ ସତ୍ ଲେଖକକୁ, ମୁଁ କହୁଛି ତୋର ଲେଖା ମତେ ସ୍ପର୍ଶ କରିଛି, ମୁଁ କହୁଛି ତୋର ଲେଖା ମତେ ଭଲ ଲାଗୁନି,
1: ନିଶ୍ଚୟ। ବହୁତ ସୁନ୍ଦର ଅନୁଭୂତିର କଥା କହିଲେ। ଯେଉଁମାନେ ଆପଣଙ୍କୁ ଶୁଣୁଥିବେ ଆଉ ସେମାନଙ୍କର ସାହିତ୍ୟରେ ରୁଚି ଥିବ, ସେମାନେ ଲେଖାଲେଖି କରୁଥିବେ, ସେମାନେ ନିଶ୍ଚିତ ଭାବରେ ଏଇ କଥାଟିକୁ ମନେ ରଖିବେ ଯେ ପାଠକଙ୍କ ମତାମତ ଜଣେ କଥାକାର ବା ଜଣେ କବିଙ୍କ ପାଇଁ ଖୁବ୍ ଜରୁରୀ। ସେ ଯଦି ତାଙ୍କ ଲେଖାକୁ ଭଲ ପାଇଛନ୍ତି ତାହେଲେ ତାକୁ ମଧ୍ୟ ଗ୍ରହଣ କରିବାକୁ ପଡିବ, ଆଉ ଯଦି ଭଲ ପାଇନାହାନ୍ତି ତାକୁ ମଧ୍ୟ ସାଧାରେ ଗ୍ରହଣ କରିବାକୁ ପଡିବ। ଆପଣଙ୍କ ସହିତ ଆଲୋଚନା ତ ଆହୁରି ଆଗକୁ ଜାରି ରଖିବା, ଏଇଠି ଆଲୋଚନାକୁ ଟିକେ ବିରତି ଦେଇକରି ଆପଣଙ୍କର ଗୋଟେ ପସନ୍ଦର ଗୀତ ଆମେ ଆପଣଙ୍କୁ ଏବଂ ଆମ ଶ୍ରୋତା ଭଉଣୀମାନଙ୍କୁ ଶୁଣିବାକୁ ଚାହିଁବୁ। କୋଉ କଣ୍ଠଶିଳ୍ପୀଙ୍କର ଗୀତ ଆପଣ ଶୁଣିବାକୁ ଚାହିଁବେ?
0: ଗୀତ ହିଁ ମତେ ଭଲ ଲାଗେ, ଯାହା ବି ହଉ ଯାହା ଗୋଟେ ଶୁଣନ୍ତୁ, ମତେ ସବୁ ବଢିଆ ଭଲ ଲାଗେ, ଆପଣଙ୍କର ପସନ୍ଦର ଶୁଣନ୍ତୁ।
1: ଠିକ୍ ଅଛି, ଆମେ ଆମ ପସନ୍ଦର ଗୋଟେ ଗୀତ ଆପଣଙ୍କୁ ଏବଂ ଆମ ଶ୍ରୋତା ଭଉଣୀମାନଙ୍କୁ ଶୁଣେଇ ଦଉଛୁ, ଆଶା ଆପଣଙ୍କୁ ଭଲ ଲାଗିବ।

0: ଲେଖା ଓ ଲେଖିକା ଭଉଣୀ ଆଜି ଏ କାର୍ଯ୍ୟକ୍ରମରେ ଆମ ସହିତ ଅଛନ୍ତି ଲେଖିକା ପ୍ରତିଭା ପରିଡ଼ା, ଆମେ ତାଙ୍କ ସହିତ ଆଲୋଚନା କରୁଛୁ। ଦେଖନ୍ତୁ, ଆଜିକାଲି ଆଉ ଗୋଟେ କଥା ଆଲୋଚନା ହୁଏ ଯେ ଏ ଯୋଉ ଆମର ବର୍ତ୍ତମାନର ଡିଜିଟାଲ ଯୁଗ, ଏଥିରେ ବହି ପଢ଼ାର ଅଭ୍ୟାସ ଟିକେ କମିଯାଉଛି। ଆପଣ ତ ପାଠକଙ୍କ କଥା କହୁଥିଲେ, ଏହାକୁ କଣ କେମିତି ଦେଖନ୍ତି?
1: ଯାନ୍ତ୍ରିକୀକରଣ ମଣିଷ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଛି, କିନ୍ତୁ ସମ ପରିମାଣରେ ମଣିଷର ମାନସିକକୁ ପରିବର୍ତ୍ତନ କରିପାରେନି। ବ୍ୟାପକ ପରିବର୍ତ୍ତନ ଆସିଛି, କିନ୍ତୁ ଆତ୍ମିକ ବିଭବ ନଷ୍ଟ ହୁଏନି। ଆଉ ଅଭ୍ୟାସ କଥା କହିଲେ ଯେ ସବୁ ଯୁଗରେ ସବୁ ସ୍ଥାନରେ ଏମିତି ଉଠପଡ଼ ଚାଲିଛି। ସୃଜନ ତ ଅଭ୍ୟାସ ନୁହେଁ, ଏକ ମୌଳିକତା, ଏକ ବିଶାଳ ଅନୁଭବ ଓ ଅନୁରକ୍ତି। ଯେପର୍ଯ୍ୟନ୍ତ ମଣିଷ ଆକାଶର ସୂର୍ଯ୍ୟ ଚନ୍ଦ୍ର ତାରା ଦେଖି ମୁଗ୍ଧ ହେଉଥିବ, ନଦୀ ବର୍ଷାଧାର ସମୁଦ୍ର ଓ ମାଟିର ଉଷ୍ମତାରେ ରୋମାଞ୍ଚିତ ହେଉଥିବ, ବିଶ୍ୱାସ ଓ ଭଲ ପାଇବାରେ ଜିଇଁବାର ସୂତ୍ର ଆପଣେଇ ନେଉଥିବ, ସେ ପର୍ଯ୍ୟନ୍ତ କିଛି ଦୁର୍ଘଟଣା ଘଟିବାର ନାହିଁ।
0: ତା ମାନେ ଆପଣ ବହି ପଢ଼ାର ଅଭ୍ୟାସକୁ ନେଇକରି ଆଶାବାଦୀ?
1: ଚାଲିଛି, ସବୁ ସବୁ ଯୁଗରେ ଚାଲିଛି, ଏଟା ଖାଲି ଆମର ଯୁଗରେ ନୁହଁ। ତଥାପି କିଛିଟା ଅଛି, ଆଲୁଅ ଅଛି, ଦୀପ ଜଳୁଛି, ସେଇଟା ବି ବହିକ ମାଧ୍ୟମ କରି। ଆଗେ ଯେମିତି ଥିଲା, ଗୀତା ପଢୁଥିଲେ, ଭାଗବତ ପଢୁଥିଲେ, ଚାରିପଟେ ଲୋକ ବସିଥିଲେ, ଜଣେ କିନ୍ତୁ ପଢୁଥିଲେ, କିନ୍ତୁ ସେମାନେ ତାକୁ ସମସ୍ତେ ଆପଣେଇ ନେଉଥିଲେ। ତେଣୁ ଯୁଗ ବଦଳିଛି, କିନ୍ତୁ ବହି ପଢା ଅଭ୍ୟାସ ସରିନି।
0: ଆଜ୍ଞା, ଆପଣଙ୍କର ପ୍ରିୟ କବି କଥାକାର କିଏ, ଯାହାଙ୍କ ଦ୍ୱାରା ଆପଣ ସବୁଠୁ ବେଶୀ ପ୍ରଭାବିତ ହେଇଛନ୍ତି ବୋଲି କହିପାରିବା?
1: ପ୍ରଭାବ କଥା କହିଲେ ବହୁତ ବହି ପଢିଛି, କିନ୍ତୁ ପ୍ରତ୍ୟେକ ଲେଖକର ନିଜସ୍ୱ ପରିପ୍ରକାଶ ଶୈଳୀ, ନିଜସ୍ୱ ବିଷୟ ଚୟନ ଦିଗ, ସବୁକିଛି ଆଙ୍ଗିକତା ନିଜର ଅଛି, ସେଥିରେ ସେ ସ୍ୱତନ୍ତ୍ର। କିନ୍ତୁ ପ୍ରଭାବ କଣ ହୁଏ, ବରିଷ୍ଠ ହଉ ଅନୁଜ ହଉ, ତାକୁ ପଢିଲେ ଜିଜ୍ଞାସା ଆଉ କିଛି ଖୋଲିଯାଏ, କିଛି ମାର୍ଗ ସେ ସେଥିରୁ ପାଏ, କିନ୍ତୁ ତା ଅର୍ଥ ନୁହେଁ ସେ ପ୍ରଭାବିତ ନୁହେଁ। ତାକୁ ସେ ଆପଣେଇବାକୁ ଚେଷ୍ଟା କରେ ଯେ ଇଏ ଗୋଟେ ଲେଖିଛି, ଏଥିରେ ମୋର ବି କିଛି ଏଥିରୁ ଜାଣିବାର ଅଛି, କିନ୍ତୁ ଜାଣିବାର ଅଛି ଅର୍ଥ ନୁହେଁ ସେ ପ୍ରଭାବିତ ନୁହେଁ। ତଥାପି ମତେ ଭଲ ଲାଗିଛି ବ୍ରହ୍ମତ୍ରୀ ମହାନ୍ତି କବିତାରେ, ବ୍ରହ୍ମତ୍ରୀ ମହାନ୍ତି ରମାକାନ୍ତ ରଥଙ୍କର କବିତା, ଗପରେ ସୁରେନ୍ଦ୍ର ମହାନ୍ତିଙ୍କର ଗଳ୍ପ।
0: ଆଜ୍ଞା, ଆପଣ ତ କବି ଏବଂ କଥାକାର ଭାବରେ ନିଜର ପ୍ରସିଦ୍ଧି ଯଥେଷ୍ଟ ଲୋକପ୍ରିୟତା ପାଇଛନ୍ତି, ତା ସହିତ ଆଉ ଗୋଟେ କଥା, ଆପଣ ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀ, ଚାକିରି ସମୟରେ ଏ ଲେଖାଲେଖି କେମିତି କଣ ଚାଲିଥିଲା ଆମକୁ ଟିକେ କହିବେ କି?
1: ମୋ ପାଇଁ ସବୁବେଳେ ସମୟ ସମାନ, କାହିଁକିନା ମୁଁ ବେଶୀ ସମୟ ବସିପାରେନି। ଥରେ ଈଶ୍ୱରଙ୍କ ମାନେ ଡାକେ ଯେ ମତେ ତ ଏଇ ଚିତ୍ତବୃତ୍ତି ଦାନ କରିଦେଲେ, ଲେଖିବାର ଚିତ୍ତବୃତ୍ତିରେ ଦାନ କଲେ ମୋର ଗୋଟେ ଲେଖିବାକୁ ସବୁବେଳେ ଇଚ୍ଛା ହଉଛି, କିନ୍ତୁ ମତେ ସେଇ ପରିମାଣରେ କାଇଁ ଅପାରଗ କରିଦେଲେ ଯେ ବସିଲେ କଷ୍ଟ ହଉଛି, ପର୍ଯ୍ୟାପ୍ତ ସମୟ ଆଉ ସାଧନା ପାଇଁ ଉପଯୁକ୍ତ ଅବସର ବି ଦେଲେନି। କିନ୍ତୁ ପୁଣି ଥରେ ଭାବେ ଯେ ମୋର ପ୍ରାପ୍ୟ ଏତିକି, ଈଶ୍ୱରଙ୍କ ଉପରେ ଅଭିମାନ କରିବି କାହିଁକି, ଯୋଉ ପ୍ରାପ୍ୟ ମୁଁ ପାଇଛି, ଯୋଉ ପ୍ରାପ୍ତି ମୁଁ ପାଇଛି, ଅଧିକ ନୁହେଁ କି କମ୍ ବି ନୁହେଁ।
0: ଆଜ୍ଞା,
1: ଯେତିକି ପାଇଛି ତାକୁ ତ ସମ୍ଭାଳିବାକୁ ଏ ଜନ୍ମ ବିତିଯିବ, ତାକୁ କାଇଁ ଅଭିମାନ କରିବି ଯେ ମତେ ଦେଲାନି କିଛି, ଦେଲାନି କିଛି ମୁଣ୍ଡ ବାଡ଼େଇ।
0: ଆପଣ ଯେତେବେଳେ ଚାକିରିରେ ଥିଲେ ସେତେବେଳେ ନା ଅବସର ପରେ ଲେଖାଲେଖି ପାଇଁ କୋଉ ସମୟଟି ଅଧିକ ସାହାଯ୍ୟ କରୁଛି?
1: ସମୟ ତ ମୋ ପାଇଁ ସମାନ, କିନ୍ତୁ ଚାକିରିରେ ଥିଲା ବେଳେ ସେଠି ସବୁ ସତୀର୍ଥ ମାନଙ୍କର ଭେଟ ହଉଥିଲା, ଆଉ ମୁଁ ନଗଲେ ବି ସେମାନେ ଜବରଦସ୍ତି ନେଇଯାଉଥିଲେ କୌଣସି ମିଟିଂ ଭିଟା ମାନେ ସବୁ ଆସ ସାଙ୍ଗ ହେଇଯିବା। ତାପରେ ସେକ୍ରେଟେରିଏଟ୍ ଯେହେତୁ ଗୋଟେ ମେନ୍ ଇଏ, ବାହାରୁ ସବୁ ବି ଅନ୍ୟ ସାହିତ୍ୟିକ ମାନେ ସବୁ ଆସୁଥିଲେ,
0: ଆଜ୍ଞା,
1: ତେଣୁ ତାଙ୍କ ସାଙ୍ଗରେ ଭେଟ ହେଇଥିଲା। ଆଉ ସେକ୍ରେଟେରୀ ବହୁତ ଥିଲେ, ରାଜେନ୍ଦ୍ର ପଣ୍ଡା, ତୃଣକାନ୍ତି ମିଶ୍ର, ଅଜିତ ତ୍ରିପାଠୀ ଏମାନେ ସବୁ ଥିଲେ, ତାଙ୍କ ସାଙ୍ଗରେ ବି ଅନ୍ୟ ସବୁ ଥିଲେ, ସମଧର୍ମା ମାନେ ସବୁ ଥିଲେ, ସୁନ୍ଦର ପରିବେଶ ଲାଗୁଥିଲା ଆଉ
0: ସାହିତ୍ୟିକ ଆଲୋଚନା ହେଇପାରୁଥିଲା। ଆଜ୍ଞା,
1: ମୁଁ ଶୁଣେ, ମତେ ଶୁଣିବା ପାଇଁ ଭଲ, ଯାହା ଭଲ ଲାଗୁଥିଲା ଆଉ।
0: ଏବେ ଅବସର ପରେ
1: ସେମିତି ସେୟା ଚୁପଚାପ ଚାଲିଛି, ଯେତିକି ଲେଖା ଲେଖିବାର କଥା ଲେଖୁଛି।
0: ଆଜ୍ଞା,
1: ବାହାରୁଛି ମ୍ୟାଗାଜିନ୍ରେ, ବାହାରୁଛି ପେପରରେ, ବାହାରୁଛି 14-15 ଖଣ୍ଡ ବହି ବାହାରି ସାରିଲାଣି।
0: ଆଜ୍ଞା, ଲେଖାଲେଖି ବ୍ୟତିରେକ ଆଉ କଣ ସବୁ କରିବାକୁ ଆପଣଙ୍କର ଆଗ୍ରହ ଥାଏ, ରୁଚି ରହିଛି?
1: ମୋର ରୁଚି ରହିଛି ପଢିବା ଆଉ ଭ୍ରମଣ, ତାପରେ ସଙ୍ଗୀତ, ପଢିବା ଭ୍ରମଣ ସଙ୍ଗୀତ, ଆଉ ସଙ୍ଗୀତ ମୋର ପ୍ରିୟ ସବୁବେଳେ ହିଁ, ପିଲାଦିନ ଠାରୁ ଏପର୍ଯ୍ୟନ୍ତ ସଙ୍ଗୀତ ହିଁ ମୋର ପ୍ରିୟ, ଶାସ୍ତ୍ରୀୟ ସଙ୍ଗୀତ, ଆଉ ସଙ୍ଗୀତ ମତେ ବହୁତ ଲାଗେ, ଜୀବନ ସହଜ ଲାଗେ।
0: ଆଜ୍ଞା, ଆଜି ଆପଣ ଆମର ଏଇ ଲେଖା ଓ ଲେଖିକା କାର୍ଯ୍ୟକ୍ରମରେ ଅତିଥି, ଏଠି ଗୋଟେ କଥା ଆପଣଙ୍କୁ ପଚାରିବାକୁ ଇଚ୍ଛା ହଉଛି, ଆପଣଙ୍କର ତ ସାହିତ୍ୟିକ ଯାତ୍ରା ସୃଜନକୁ ନେଇକରି ଅନେକ ଅନୁଭୂତି ଅନୁଭବ, ଗୋଟେ କଥା ପଚାରିବୁ ଯେ ଏବେ ଯୋଉମାନେ ନୂଆକିରି ଲେଖାଲେଖି କରୁଛନ୍ତି, ଯୋଉ ଯୁବପିଢ଼ି

0: ସେମାନଙ୍କ ଭିତରେ ଆପଣ କ'ଣ ଲକ୍ଷ୍ୟ କରନ୍ତି ଆଉ ତାଙ୍କୁ ଆଗକୁ ବଢିବା ପାଇଁ କ'ଣ ସେମାନଙ୍କର କରିବାର ଆବଶ୍ୟକତା ଅଛି ବୋଲି କହିବେ?
1: ଦେଖନ୍ତୁ, ମୋ ଭଳି ଗୋଟେ ଅକିଞ୍ଚନ ସୃଜନଶିଳ୍ପୀ ସେମାନଙ୍କୁ କ'ଣ କହିପାରିବ? ସେମାନେ ବହୁତ ସମ୍ବେଦନଶୀଳ, ଆଉ ଯୁବ ସାହିତ୍ୟିକ ମାନଙ୍କର ଅଭିଜ୍ଞତା ଆମଠାରୁ ଆହୁରି ଗଭୀର। ଜୀବନର ଉତ୍ପଳ, ଜୀବନର ସଂଘର୍ଷ ସେମାନେ ବେଶୀ ଅନୁଭବ କରିଛନ୍ତି। ବର୍ତ୍ତମାନର ଯେଉଁ ତଥାକଥିତ ଆଧୁନିକତା, ଅବକ୍ଷମଣେ ନୈତିକତା, ସ୍ୱପ୍ନ ଆଉ ସ୍ୱପ୍ନଭଙ୍ଗର କାହାଣୀ, ସେମାନେ ଅଧିକତର ଜଡ଼ିତ। କିନ୍ତୁ ଏତିକି କହିବି ଯେ ସକଳ ଦୁର୍ବିପାକ, ଅନ୍ଧକାର ଓ ନାର୍ଖାରପଣ, ଅହଙ୍କାରକୁ ଘୁଞ୍ଚାଇ ଦେବା ପାଇଁ ସୃଜନ ହିଁ ସାହାରା। କାରଣ ସୃଜନ ହିଁ ସତ୍ପଣ ଆଉ ମଣିଷକୁ ଅମୃତର ସନ୍ତାନ ପାଲଟିଦିଏ।
0: ଆଜ୍ଞା, ଏଇ ଜୀବନର କଥା କହିଲେ, ଜୀବନ ଆପଣଙ୍କର ଘଟଣା ବହୁଳ, ଖୁବ ସାନ ବେଳୁ ଆପଣ ଶାରୀରିକ ଅସୁସ୍ଥତାକୁ ସାମ୍ନା କରିଛନ୍ତି, ଆଜି ସରକାରୀ ଚାକିରିରୁ ଅବସର ନେଇଛନ୍ତି, ଏଇ ଯୋଉ ଲମ୍ବା ଜୀବନ ଆପଣଙ୍କର ଆପଣ ବିତେଇ ଆସିଲେ, ଯଦି ଆଜି ଗୋଟେ ପ୍ରଶ୍ନ ପଚରାଯିବ ଯେ ଜୀବନକୁ ନେଇ ଆପଣଙ୍କର ଅନୁଭୂତି ଆଉ ଅନୁଭବକୁ ନେଇକିରି କ'ଣ କହିବେ, ସମ୍ପୂର୍ଣ୍ଣ ଥିଲା ନା କିଛି ଅଫସୋସ ରହିଯାଇଛି?
1: ଅଫସୋସ ନାହିଁ, ଅଫସୋସ ରହିବାର ବି ନାହିଁ। ଯାହା ଆସିଛି ତାକୁ ଫେସ୍ କରିବା ପାଇଁ ପଡ଼ିବ, କିନ୍ତୁ ସାମ୍ନା କଲାବେଳେ ଦେଖିବାକୁ ପଡ଼ିବ ଯେ ଅନ୍ୟର ଯେମିତି କିଛି କ୍ଷତି ନ ହଉ, ଅନ୍ୟକୁ ମୁଁ ହଟ୍ କରୁଛି କି, ମୁଁ କଷ୍ଟ ପାଏ ସେଥିରେ କିଛି ନାହିଁ, ମୋ କଷ୍ଟଟା ମୋର। କିନ୍ତୁ ମୁଁ ଯଦି ଯାହାକୁ ଅନ୍ୟକୁ କଷ୍ଟ ଦେଲି, ସେ କଷ୍ଟଟା ମୁଁ ଦେଲି ନା, ସିଏ କହିଲେ ମୋତେ ଇଏ କଷ୍ଟ ଦେଲେ, ମୋ କଷ୍ଟଟାକୁ ମୁଁ ସହିଯିବି, କିନ୍ତୁ ଠାକୁରଙ୍କୁ ଡାକିବି ମୋ ଅଜଣାତରେ ଯେମିତି କେହି ମୋ ପାଇଁ କେହି ହଟ୍ ନ ହୁଅନ୍ତୁ। ଆଉ ମୁଁ ନିଜେ ସେକ୍ରେଟେରିଏଟରେ ଥିଲାବେଳେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛି, ମୋ ଦ୍ୱାରା ଯେତିକି ସମ୍ଭବ ମୁଁ ସେତିକି କରିବି, ଏବେ ବି ଲୋକ କୁହନ୍ତି, କିନ୍ତୁ ମୁଁ ଅଫସୋସ ନେବି। ଆଉ ଯଦି କାହାକୁ ଆପଣ ଯଦି କଷ୍ଟ ନ ଦେଇଥିବେ, ତାହେଲେ ଆପଣଙ୍କ ମନରେ କିଛି ଅଫସୋସ ନାହିଁ, ଯାହା ଅଛି ଆପଣ ତାକୁ ହିଁ ଅମୃତ ଭଳିଆ ପାନ କରିବେ, ଗରଡ଼କୁ ବି ଅମୃତ ଭଳିଆ ପାନ କରିଦେବେ,
0: ସାଦରେ ଗ୍ରହଣ କରିବା। ଆଜ୍ଞା, ତେବେ ଆଲୋଚନାକୁ ଶେଷ କରିବା ପୂର୍ବରୁ ଆପଣଙ୍କ ମୁହଁରୁ ଗୋଟେ କବିତା ଶୁଣିବାକୁ ଚାହିଁବୁ।
1: କବିତା, ରକ୍ତ ପଦ୍ମର ଚିତ୍ରଲିପି, ଗୋଟିଏ ପାଦ ମାଟିରେ ତ ଆର ପାଦଟି ଆକାଶରେ, ମୋ ସ୍ଥବିର ଅସ୍ଥିମେଦ ଆଉ କୁଆଁରୀ ଆତ୍ମାର ଆହୁତି ପଡ଼ୁଥାଏ ଅଖଣ୍ଡ ଯଜ୍ଞ ବେଦୀର ପୂର୍ଣ୍ଣ କୁମ୍ଭଠାରେ, ଗୋଟିଏ ପାଦ ମାଟିରେ ତ ଆର ପାଦଟି ଆକାଶରେ, ମୋ ସ୍ଥବିର ଅସ୍ଥିମେଦ ଆଉ କୁଆଁରୀ ଆତ୍ମାର ଆହୁତି ପଡ଼ୁଥାଏ ଅଖଣ୍ଡ ଯଜ୍ଞ ବେଦୀର ପୂର୍ଣ୍ଣ କୁମ୍ଭଠାରେ, ପ୍ରତିଟି ଦଣ୍ଡ ଲିତାର ସ୍ୱପ୍ନ ପୁଣି ଅସ୍ୱପ୍ନରେ ଭିଜି ଭିଜି ମୁଁ ଖୋଜି ହେଉଥାଏ ମୋର ଦେହ ବିତି ଯାଇଥିବା ଅସୁମାରୀ ପାହାନ୍ତି ଛାଇ ଛାଇକା ସଞ୍ଜର ସୁହାଗ ମାୟାରେ, ଏଠି କିଏ ବା କାହାକର ଆବେଗକୁ ଆବୁରେ ନିଏ, କାହାର ଲୁହକୁ ଶୋଷି ନେବାର ଦମ୍ଭ ଅର୍ଜିଥାଏ, ଏଠି କିଏ ବା କାହାର ଆବେଗକୁ ଆବୁରେ ନିଏ, କାହାର ଲୁହକୁ ଶୋଷି ନେବାର ଦମ୍ଭ ଅର୍ଜିଥାଏ, ବାଇଶ ପାହାଚ ତଳେ ସାରା ରାତି ଉଜାଗରେ କାହାର ଛାଇଟେ ଅନ୍ଧାରରେ ରତ୍ନବେଦୀର ପ୍ରସ୍ଥ ମାପୁଥାଏ, ଦୂର ନକ୍ଷତ୍ର ସେଠାକେ କାହାର ସେ ପଦ୍ମତୋଳା ମୋଛାତିର ଶୂନ୍ୟ ଦରଜାରେ ଅଧା ଛାଇ ଅଧା ଆଲୁଅରେ ଧକ୍କା ମାରୁଥାଏ, ଅର୍ଖିତଟେ ମୁଁ ଜାଣେ ନାହିଁ କେତେବେଳେ ତୁମ ଆଖି ଆଢୁଆଳେ ମୁଁ ରକ୍ତ ପଦ୍ମଟେ ପାଲଟି ସାରିଥାଏ, ଅର୍ଖିତଟେ ମୁଁ ଜାଣେ ନାହିଁ କେତେବେଳେ ତୁମ ଆଖି ଆଢୁଆଳରେ ମୁଁ ରକ୍ତ ପଦ୍ମଟେ ପାଲଟି ସାରିଥାଏ।
0: ଖୁବ ସୁନ୍ଦର କବିତା, ଆଜି ଆପଣ ସହିତ ଆଲୋଚନା କରିକିରି ବହୁତ ଭଲ ଲାଗିଲା, କବିତାଟି ଶୁଣିକିରି ମଧ୍ୟ ଆହୁରି ଭଲ ଲାଗିଲା। ତେବେ ଶେଷରେ ଆପଣଙ୍କୁ ଶୁଣୁଥିବା ଆମ ନାରୀ ମହଲର ଶ୍ରୋତା ଭଉଣୀମାନଙ୍କୁ ନିଜ ଅନୁଭୂତିରୁ ଆପଣ କ'ଣ ଦ୍ୱିପଦ କହିବାକୁ ଚାହିଁବେ?
1: ନିଜ ଅନୁଭୂତି ଆଉ କ'ଣ, ଯାହା ତ କହିଗଲି, କିନ୍ତୁ ଲାଗିଛି ଯେ କୌଣସି କଷ୍ଟରେ କୌଣସି ପ୍ରକାର ଦୁଃଖରେ ବି ଜଣେ ଅଛି, ସବୁବେଳେ ଏଇଟା ନଥିବ, ଉପରବାଲା ନିଶ୍ଚୟ କୋଉଠି ନା କୋଉଠି ଗୋଟେ ଆଲୁଅ ରଖିଦେଇଥିବ ଆମ ପାଖରେ। ଏଇଟା ଛଡ଼ା ଆଉ କ'ଣ କହିପାରିବି, ଯେ କୌଣସି ପରିସ୍ଥିତିରେ କେବେ ବି ହାରିଯିବାର ନୁହେଁ, ଭଗବାନ ନିଶ୍ଚୟ କୋଉଠି ନା କୋଉଠି ଆମକୁ ଶକ୍ତି ଦେଇଛନ୍ତି, ବଳ ଦେଇଛନ୍ତି, ଆମ ଭିତରେ କିଛି ଗୋଟେ ଅସ୍ତ୍ର ଖଞ୍ଜିଛନ୍ତି, ଅସଲ କଥା ହେଲା ଦିବ୍ୟତ୍ୟ ଖଞ୍ଜିଛନ୍ତି, ତାଠୁ ବଳି ଆଉ କିଛି ନାହିଁ, ବିଶ୍ୱାସ ଭଲ ପାଇବାରେ ସାରା ଜଗତ ତ ମୋହି ହେଇଯିବ। ଆଉ ଭଉଣୀମାନେ ସେ ତ ଆହୁରି ମା ହେଇ ଝିଅ ହେଇ ଭଉଣୀ ହେଇ ସେ ତ ଆହୁରି ଅଧିକ ତାର ଉଚ୍ଚରେ, ତେଣୁ ହାରିଯିବାର ନାହିଁ, କଷ୍ଟ ସହିଯାଆନ୍ତୁ, ଅସୁବିଧା କିଛି ନାହିଁ,
0: କିନ୍ତୁ ଧୈର୍ଯ୍ୟ ହର ହେବା ଉଚିତ ନୁହେଁ ନାଇଁ କି? ଯା ହଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ ଆଉ ଆମର ଏଇ ଲେଖା ଓ ଲେଖିକା କାର୍ଯ୍ୟକ୍ରମରେ ଆମ ସହିତ ଏଇ ଆଲୋଚନାରେ ଅଂଶଗ୍ରହଣ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର।
1: ନମସ୍କାର, ଧନ୍ୟବାଦ।
0: ଲେଖା ଓ ଲେଖିକା ଭଉଣୀ ଆଜି କାର୍ଯ୍ୟକ୍ରମରେ ଆମର ଅତିଥି ଥିଲେ ଲେଖିକା ପ୍ରତିଭା ପରିଡ଼ା।

0: ତେବେ ଭଉଣୀ ଆଜି ତ ସମୟ ହୋଇଯାଇଛି, ଆମର ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ ଲେଖା ଓ ଲେଖିକା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001। ତାହେଲେ ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।
1: ଶେଷ ହେଲା ନାରୀମହଲ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ପ୍ରଜ୍ଞା ପରମିତା ସାହୁ, ଉପସ୍ଥାପନାରେ ଥିଲେ ସ୍ୱାଗତିକା ସ୍ୱାଇଁ। ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆଜି ରାତି 8ଟାରେ ଶୁଣିବେ। ପୁରୀରେ ଅନୁଷ୍ଠିତ ହେଉଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା 2026 ପାଇଁ ପୋଲିସ ବିଭାଗର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂଙ୍କ ସହିତ ଏକ ବିଶେଷ ଆଲୋଚନା। ଦେଶଭକ୍ତି ଗୀତ ଶୁଣିପାରିବ ଅପରାହ୍ନ 4:55 ଅପରାହ୍ନ 5:30 ଯୁବବାଣୀ ଅନ୍ୟସରେ ରହିଛି ଆଲୋଚନା ଗ୍ୟାସ୍ ତରେନ୍ ବିଜ୍ଞାନ ବିଚିତ୍ରା ଏବଂ କ୍ରୀଡ଼ା ପରିକ୍ରମା ଆଲୋଚକ ସ୍ୱୟଂ ଶ୍ରୀ ଷଡ଼ଙ୍ଗୀ। 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 77ତମ ଭାଗ ପ୍ରଚାର କରିବୁ। ଯୁବଶକ୍ତି 6:30 ଏଥିରେ ବିଷୟ ରହିଛି ଦେଶର ପ୍ରଗତିରେ ଯୁବ ଦକ୍ଷତା ବିକାଶର ଆବଶ୍ୟକତା, ଆଲୋଚକ ଅଖିଳ ତରାଇ। ଭକ୍ତି ଗୀତ ରାତି 7:02 ଏବଂ ଅପରାହ୍ନ 5:00। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। ରାତି 7:30 କୃଷି ସଂସାର, ଏଥିରେ ଉନ୍ନତମାନର ରାଶି ଚାଷ ସମ୍ପର୍କରେ ରାଜେଶ କୁମାର ମହାପାତ୍ରଙ୍କ ସହିତ ଶୁଣିବେ ଆଲୋଚନା। ଭକ୍ତି ଗୀତ ରାତି 8:15 ଶୁଣିଲେ କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ 1:50 ହେବାକୁ ଯାଉଛି। ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀ ଏବଂ ଦୁପହର ସମାଚାର ହିନ୍ଦୀରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ତଥା 972 କିଲୋହର୍ଟ୍ଜ୍ ଯୋଗେ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ, ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆତ୍ମନିର୍ଭର ଭାରତ ଯୋଜନାରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମକୁ ସୁଦୃଢ଼ କରୁଛନ୍ତି ସରକାର। ଗତ ଏକ ମାସରେ ନୌସେନାରେ ସାମିଲ ହୋଇଛି ସ୍ୱଦେଶୀ ନିର୍ମିତ 4 ନୂତନ ପିଢ଼ିର ଯୁଦ୍ଧପୋତ। ନାଗରିକତା ନିର୍ଦ୍ଧାରଣ ସମୟରେ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣେଇବା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ପ୍ରଦାନ। ଭିଏତନାମ ନୌକାବୁଡ଼ି ଘଟଣାରେ ଆଜି ମୁମ୍ବାଇରେ ପହଞ୍ଚିବ 15 ଭାରତୀୟଙ୍କ ମୃତଦେହ। ଜୋର୍ଡାନ, ବାହାରିନ୍ ଓ କୁଏତରେ ଆମେରିକୀୟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିବା ସ୍ୱଷ୍ଟ କଲା ଇରାନ। ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ୱେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍। ଦେଶର ନୌସେନାକୁ ଦୃଢ଼ କରିବା ଲାଗି ଗତ ଏକ ମାସ ମଧ୍ୟରେ 4 ନୂତନ ପିଢ଼ିର ସ୍ୱଦେଶୀ ନୌସେନା ପ୍ଲାଟଫର୍ମ ସାମିଲ କରାଯାଇଛି। ସେହି 4 ଯୁଦ୍ଧପୋତ ମଧ୍ୟରେ ଆଇଏନ୍ଏସ୍ ମହେନ୍ଦ୍ରଗିରି ହେଉଛି ସବୁଠାରୁ ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ। ନୀଳଗିରି ଶ୍ରେଣୀର ଷଷ୍ଠ ଷ୍ଟିଲ୍ଥ ଫ୍ରିଗେଟ୍ ଭାବେ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ବିବେଚନା କରାଯାଉଛି। ଗତ 11 ଏହି ଯୁଦ୍ଧପୋତକୁ ନୌସେନାରେ ସାମିଲ କରାଯାଇଥିଲା। ଗତମାସ 21 ଭାରତୀୟ ନୌସେନାରେ 3 ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧପୋତକୁ ସାମିଲ କରାଯାଇଥିଲା। ସେଗୁଡ଼ିକ ହେଉଛି ଆଇଏନ୍ଏସ୍ ଦୁନାଗିରି, ସଂଶୋଧକ ଓ ଆଗ୍ରେୟ। 17A ପ୍ରକଳ୍ପ ଅଧୀନରେ ଏହି ଯୁଦ୍ଧପୋତଗୁଡ଼ିକ ବିଭିନ୍ନ ପ୍ରକାରର ଭୂମିକାରେ ଅବତୀର୍ଣ୍ଣ ହେବାର କ୍ଷମତା ରଖିଛନ୍ତି। ଏହିସବୁ ଜାହାଜଗୁଡ଼ିକ ବାୟୁ ନିରୋଧୀ ହୋଇଥିବାବେଳେ ସମୁଦ୍ର ପଥରେ ମଧ୍ୟ ଏହାକୁ ଠାବ କରିବା କଷ୍ଟକର। 17A ପ୍ରକଳ୍ପ ଅଧୀନରେ ଦେଶରେ

7ଟି ଆଧୁନିକ ପିଢ଼ିର କ୍ଷେପଣାସ୍ତ୍ର ଉତ୍କ୍ଷେପଣ ବ୍ୟବସ୍ଥା ଥିବା ଯୁଦ୍ଧ ଜାହାଜ ନିର୍ମାଣ ପାଇଁ ଯୋଜନା ରହିଥିବା ବେଳେ ଏହିସବୁ ଜାହାଜରେ ଏଭଳି ବ୍ୟବସ୍ଥା କରାଯାଇଛି ଯାହା ଅନ୍ୟ କୌଣସି ଜାହାଜର ରାଡାର ମଧ୍ୟରେ ସହଜରେ ଦୃଶ୍ୟମାନ ହେବ ନାହିଁ। ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମକୁ ସୁଦୃଢ଼ କରିବା ଲାଗି ବିବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ସମ୍ପୃକ୍ତ ଯୁଦ୍ଧ ଜାହାଜଗୁଡ଼ିକ ସାମୁଦ୍ରିକ ସୁରକ୍ଷା ବୃଦ୍ଧି ସମେତ ନୀଳ ଅର୍ଥନୀତିକୁ ସମର୍ଥନ କରିବା କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ନାଗରିକତା ନିର୍ଦ୍ଧାରଣ ସମୟରେ କୌଣସି ବ୍ୟକ୍ତିଙ୍କୁ ବିଦେଶୀ ଘୋଷଣା କରିବା ପୂର୍ବରୁ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଆସାମର ଫରେନ୍ ଟ୍ରିବ୍ୟୁନାଲ୍ ଦ୍ୱାରା ବିଦେଶୀ ଘୋଷିତ 27 ଜଣ ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରିବା ପରେ ଏହାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ନାଗରିକତା ସ୍ଥିର କରିବା ବିଷୟରେ ନିରପେକ୍ଷ ନୀତି ଆପଣାଇବାର ଆବଶ୍ୟକତା ରହିଛି। ବିଚାରପତି ଜଷ୍ଟିସ୍ ବିକ୍ରମନାଥ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାଗୁଡ଼ିକର ଶୁଣାଣି କରି ଗୁଆହାଟୀ ଉଚ୍ଚ ନ୍ୟାୟାଳୟ ଏବଂ ଆସାମ ବିଦେଶୀ ନ୍ୟାୟାଧିକରଣଙ୍କ ଆଦେଶକୁ ରଦ୍ଦ କରିଛନ୍ତି। କଲମ୍ବିଆର ବୁକାରାମାଙ୍ଗାଠାରେ ଚଳିତ ମାସ 4-12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ 56ତମ ଆନ୍ତର୍ଜାତିକ ଫିଜିକ୍ସ ଅଲମ୍ପିଆଡ୍ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଦେଶର 5 ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସ୍ୱର୍ଣ୍ଣପଦକ ହାସଲ କରିଥିବା ଏହି ଯୁବ ପଦାର୍ଥ ବିଜ୍ଞାନୀମାନେ ହେଉଛନ୍ତି ପୁଣେର କନିଷ୍କ ଜୈନ, ଇନ୍ଦୋରର ରିଧେଶ ଅନନ୍ତ ବେଣ୍ଡାଲେ, ନୂଆଦିଲ୍ଲୀର ରିଷିତ ଗର୍ଗ, ମୁମ୍ବାଇର ଶ୍ରେଷ୍ଠ ସୁରେୟା ଏବଂ ଅହମ୍ମଦାବାଦର ସବରିତ ଯୋଶୀ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଜୟ ଦେଶର ଯୁବଶକ୍ତିର ଅଦମ୍ୟ ଶକ୍ତି ଓ ବିଜ୍ଞାନ ଏବଂ ଗବେଷଣା ପ୍ରତି ଆଗ୍ରହ ପ୍ରତିପାଦିତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ଦଶନ୍ଧିରେ ବିଭିନ୍ନ ବିଶ୍ୱସ୍ତରୀୟ ମଞ୍ଚରେ ଭାରତୀୟ ଛାତ୍ରଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଭିଏତନାମରେ ନୌକାବୁଡ଼ି ଘଟଣାରେ 15 ଭାରତୀୟଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମରଶରୀରକୁ ଆଜି ହୋଚିମିନ୍ ସହରରୁ ଭିଏତନାମର ଏକ ସ୍ୱତନ୍ତ୍ର ବିମାନରେ ଭାରତ ଅଣାଯିବ। ଭିଏତନାମସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ମରଶରୀର ବହନ କରି ଆସୁଥିବା ବିମାନଟି ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଜି ରାତି 9:35ରେ ପହଞ୍ଚବ। ମୃତଦେହଗୁଡ଼ିକୁ ସେମାନଙ୍କ ପରିବାରବର୍ଗଙ୍କ ନିକଟରେ ପହଞ୍ଚାଇବା ଲାଗି ରାଜ୍ୟ ସରକାରଗୁଡ଼ିକୁ ବ୍ୟବସ୍ଥା କରିବା ଲାଗି ଦୂତାବାସ ପକ୍ଷରୁ କୁହାଯାଇଛି। ନ୍ୟୁଜିଲାଣ୍ଡର ଲୋକପ୍ରିୟ ଅଭିନେତା ସାମ୍ ନିଲ୍ଙ୍କ 78 ବର୍ଷ ବୟସରେ ପରଲୋକ ଘଟିଛି। ଜୁରାସିକ୍ ପାର୍କ ଏବଂ ଦ ପିଆନୋ ଭଳି ପ୍ରସିଦ୍ଧ ଚଳଚ୍ଚିତ୍ରରେ ସେ ତାଙ୍କର ଅଭିନୟର ଛାପ ଛାଡ଼ିଯାଇଛନ୍ତି। 2023 ଅଭିନେତା ସାମ୍ ନିଲ୍ ଟି ସେଲ୍ ଲିମ୍ଫୋମା ରୋଗରେ ପୀଡ଼ିତ ହୋଇଥିଲେ। ଗତ 5 ଦଶନ୍ଧି ଧରି ପ୍ରମୁଖ ହଲିଉଡ୍ ଚଳଚ୍ଚିତ୍ରଗୁଡ଼ିକରେ ତାଙ୍କ ଅଭିନୟ ବିଶ୍ୱବାସୀଙ୍କୁ ଆକର୍ଷିତ କରିଥିଲା। ପ୍ରତି ଆକ୍ରମଣ ସ୍ୱରୂପ ଜୋର୍ଡାନ୍, ବାହାରିନ୍ ଏବଂ କୁଏତସ୍ଥିତ ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଥିବା ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି କହିଛି। ଇରାନ୍ର ସାମରିକ ଘାଟିଗୁଡ଼ିକ ଉପରେ ଆମେରିକାର ଆକ୍ରମଣ ପରେ ଇରାନ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଇରାନ୍ର ସମ୍ଭାଦ ସରବରାହ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଇଆର୍ଜିସି ପକ୍ଷରୁ ଜୋର୍ଡାନ୍ସ୍ଥିତ ପ୍ରିନ୍ସ ହସନ୍ ବାୟୁସେନା ଘାଟି, ବାହାରିନ୍ସ୍ଥିତ ଶେଖ୍ ଇସା ବାୟୁସେନା ଘାଟି ଏବଂ କୁଏତସ୍ଥିତ ଅଲ୍ଲି ଅଲ୍ ସାଲେମ୍ ଏବଂ ଅହମ୍ମଦ ଅଲ୍ ଜାଭେଦ ବାୟୁସେନା ଘାଟି ଉପରେ ଆକ୍ରମଣ କରାଯାଇଥିବା ସ୍ୱଷ୍ଟ କରାଯାଇଛି। ଏହି ଆକ୍ରମଣରେ ତୈଳ ଡିପୋ, ଅସ୍ତ୍ରଶସ୍ତ ଭଣ୍ଡାର, ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଏବଂ ରାଡାର ଭିଭିଭୂମି କ୍ଷତିଗ୍ରସ୍ତ ହୋଇଥିବା ଇରାନ୍ ଦାବି କରିଛି। ହରମୁଜ୍ ପ୍ରଣାଳୀରେ ଆମେରିକା ସେନାର କାର୍ଯ୍ୟକଳାପ ନେଇ ଇରାନ୍ ଚେତାବନୀ ଦେଇଛି। ଗତକାଲି ଇରାନ୍ର ଅନେକଗୁଡ଼ିଏ ସ୍ଥାନରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇ ତେହେରାନ୍ର ସାମରିକ ସାମର୍ଥ୍ୟ ଓ ସାମୁଦ୍ରିକ କାର୍ଯ୍ୟକଳାପ ନଷ୍ଟ କରିବା ଲାଗି ଉଦ୍ୟମ କରିଥିଲା। ତେବେ ହରମୁଜ୍ ପ୍ରଣାଳୀକୁ ସୁରକ୍ଷା ଦେବା ଲାଗି ଆକ୍ରମଣ କରାଯାଇଥିଲା ବୋଲି ଆମେରିକା କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହାବ୍ୟତୀତ 1800117800 ଡାଏଲ୍ କରି ସେମାନଙ୍କ ମତାମତ ରେକର୍ଡ କରାଇପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ମଧ୍ୟରେ ଦେଇପାରିବେ।
জাতীয় স্বাস্থ্য গবেষণা

0: ଶୁଣାଣୀତି ପ୍ରସ୍ତାବ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମତାମତ ଆହ୍ୱାନ କରାଯାଇଛି। ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ରଣନୈତିକ ଢାଞ୍ଚା ଓ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ଲାଗି ଏହି ନୀତି ଉଦ୍ଦିଷ୍ଟ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିଭିନ୍ନ ଅଂଶୀଦାରମାନଙ୍କ ପ୍ରସ୍ତାବ ଓ ମତାମତ ଆଧାରରେ ଏହି ନୀତି ପ୍ରସ୍ତୁତ କରାଯାଇଛି। ଚଳିତ ମାସ 27 ତାରିଖ ସୁଦ୍ଧା ମତାମତ ଦେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ନିର୍ଗତ ଘଟଣାରେ ଝାଡ଼ଖଣ୍ଡର ଶ୍ରମିକମାନେ ପ୍ରଭାବିତ ହୋଇଥିବା ଘଟଣାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲାର ସଞ୍ଜୀବ କୁମାର ଅମ୍ବାସ୍ତାଙ୍କ ଦ୍ୱାରା ଆଗତ ଏକ ଆବେଦନକୁ ବିଚାରକୁ ନେଇ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ନିୟୋଜନ ଓ ଶ୍ରମ ସଚିବାଳୟକୁ ଏ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯିବା ସହ ରିପୋର୍ଟ ଦାଖଲ ନିମନ୍ତେ କୁହାଯାଇଛି। ଆବେଦନରେ ଝାଡ଼ଖଣ୍ଡ ଶ୍ରମିକମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ସହ ଆର୍ଥିକ ସହାୟତା, କ୍ଷତିପୂରଣ ଓ ପୁନଃ ଥଇଥାନ ବ୍ୟବସ୍ଥା କରିବା ଲାଗି କୁହାଯାଇଛି। ସାମୁହିକ ଉଦ୍ୟମ ଦ୍ୱାରା ଦେଶରେ ଜଳ ପରିଚାଳନା ବ୍ୟବସ୍ଥାକୁ ଆତ୍ମନିର୍ଭର କରାଯିବା ଉପରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ କହିଛନ୍ତି। ନୂଆଦିଲ୍ଲୀରେ ଗ୍ରାମ ପଞ୍ଚାୟତ ଦ୍ୱାରା ଜଳ ସୁରକ୍ଷା ଯୋଜନା ଅନ୍ତର୍ଗତ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଶ୍ରୀ ଭରଦ୍ୱାଜ କହିଛନ୍ତି, ଏକ ସାଧାରଣ ଉଦ୍ଦେଶ୍ୟ ପୂରଣ ଦିଗରେ ଯଦି ସମସ୍ତେ ଉଦ୍ୟମ କରିବେ ତାହା ସଫଳ ହୋଇପାରିବ। ସେ କହିଛନ୍ତି, ମନ୍ତ୍ରଣାଳୟ ଗତ ଦେଢ଼ ବର୍ଷ ହେବ ଜଳ ପରିଚାଳନା ବ୍ୟବସ୍ଥାକୁ ସୁସଂଗତ କରିବା ଲାଗି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। କେରଳମର ଜଣେ 21 ବର୍ଷିଆ ମେଡିକାଲ ଛାତ୍ରୀଙ୍କୁ ଉଜ୍ବେକିସ୍ତାନରେ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ଘଟଣାକୁ ଜାତୀୟ ମହିଳା କମିଶନ ନିଜ ଆଡୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଘଟଣାରେ ସମ୍ପୃକ୍ତ ଛାତ୍ରୀଙ୍କୁ ମୃତ୍ୟୁ ପୂର୍ବରୁ ଶାରୀରିକ ନିର୍ଯାତନା ଦିଆଯିବା ସହ ଧର୍ମ ପରିବର୍ତ୍ତନ ଲାଗି ବଳ ପ୍ରୟୋଗ କରାଯାଇଥିଲା। ଜାତୀୟ ମହିଳା କମିଶନ ଘଟଣାରେ ଚିନ୍ତାବ୍ୟକ୍ତ କରିବା ସହ କେରଳମ୍ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ତାସ୍କେଣ୍ଟସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରକ୍ଷା କରି ତଦନ୍ତ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ତଥା ଆମେରିକୀୟ ସାଂସଦ ଲିଣ୍ଡସେ ଗ୍ରାହମ୍ଙ୍କର 71 ବର୍ଷ ବୟସରେ ପରଲୋକ ଘଟିଛି। ଶ୍ରୀ ଗ୍ରାହମ୍ ଡୋନାଲ୍ଡ ଟ୍ରମ୍ପଙ୍କ ବୈଦେଶିକ ନୀତିର ସମର୍ଥନ କରି ବିଶ୍ୱର ଅନେକ ଦେଶ ଯାତ୍ରା କରିଥିଲେ। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଭାରତୀୟ ସମୟ ରାତି 12:30 ପ୍ରଥମ ସେମିଫାଇନାଲ୍ ଅନୁଷ୍ଠିତ ହେବ। ଏଥିରେ ଫ୍ରାନ୍ସ ଏବଂ ସ୍ୱେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୋରକୋକୁ କ୍ୱାର୍ଟର ଫାଇନାଲ୍ରେ 2-0 ଗୋଲ୍ରେ ପରାସ୍ତ କରି ଫ୍ରାନ୍ସ ଏବଂ ବେଲ୍ଜିୟମ୍କୁ 2-1 ପରାସ୍ତ କରି ସ୍ୱେନ୍ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ଆତ୍ମନିର୍ଭର ଭାରତ ଯୋଜନାରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମ୍କୁ ସୁଦୃଢ଼ କରୁଛନ୍ତି ସରକାର। ନାଗରିକତା ନିର୍ଦ୍ଧାରଣ ସମୟରେ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣାଇବା ଉପରେ ସୁପ୍ରିମ୍କୋର୍ଟଙ୍କୁ ଗୁରୁତ୍ୱ ପ୍ରଦାନ। ଭିଏତନାମ ନୌକାବୁଡ଼ି ଘଟଣାରେ ଆଜି ମୁମ୍ବାଇରେ ପହଞ୍ଚିବ 15 ଜଣ ଭାରତୀୟଙ୍କ ମୃତଦେହ। ଜୋର୍ଡାନ୍, ବାହାରିନ୍ ଓ କୁଏତରେ ଆମେରିକୀୟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିବା ସ୍ୱଷ୍ଟ କଲା ଇରାନ୍। ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ୱେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the Midday News. The headlines. Supreme Court says determination of citizenship and foreigner status must be carried out through a fair, lawful and reasonable process. Sets aside Guwahati High Court's decision declaring 27 appellants as foreigners. Apex Court seeks status report from the SIT probing alleged misappropriation of donations in Ram Janmabhoomi Temple. President Draupadi Murmu takes cognizance of matter regarding Jharkhand workers affected by ammonia gas leak in Tamil Nadu, directs immediate action. Mortal remains of 15 Indians who died in Vietnam boat tragedy to be brought back home tonight by a Vietnam Airlines flight. Iran strikes U.S. military bases in Jordan, Bahrain and Kuwait in retaliation to U.S. attacks on its military targets. And in women's cricket, hosts England to resume their second innings at 130-6 against India in historic one-off test at the Lord's. The news details. The Supreme Court today ruled that the process of determining citizenship or declaring an individual a foreigner must be carried out through a fair, lawful and reasonable process. The Apex Court was hearing a batch of petitions filed by 27 people who had been declared foreigners by the foreigners' tribunals in Assam. The Supreme Court set aside the judgments of the Guwahati High Court that had upheld declarations of 27 appellants as foreigners. A bench of Justice Vikram Nath and Justice Sandeep Mehta acknowledged that the state has a legitimate and compelling interest in ensuring that those not legally entitled to Indian citizenship do not obtain it through false

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସ୍ୱାସ୍ଥ୍ୟ ଗବେଷଣା ପରିସରକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଚିଠା ନୀତି ଉପରେ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ। ମନ୍ କି ବାତ୍ର 136ତମ ସଂସ୍କରଣ ପାଇଁ ଦେଶବାସୀଙ୍କଠାରୁ ଆହ୍ୱାନ କରାଯାଇଛି ମତାମତ। ଏବଂ ରଥଯାତ୍ରା ପୂର୍ବରୁ ସୁରକ୍ଷା

ସମ୍ବନ୍ଧିତ ମକ୍ଡ୍ରିଲ୍ ପୁରୀଠାରେ ଅନୁଷ୍ଠିତ। ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ଚିଠାନୀତି ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମତାମତ ଆହ୍ୱାନ କରାଯାଇଛି। ଦେଶରେ ସ୍ୱାସ୍ଥ୍ୟ ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ଏ ନେଇ ଏକ ରଣନୈତିକ ଢାଞ୍ଚା ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହି ନୀତି ସହଯୋଗ ପ୍ରଦାନ କରିବ। ଉଚ୍ଚ ଗୁଣବତ୍ତା, ନୈତିକ ଏବଂ ଅଭିନବ ଗବେଷଣାକୁ ପ୍ରୋହାହନ ପ୍ରଦାନ ତଥା ଜାତୀୟ ଏବଂ ଆଧୁନିକ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେବା ଏହି ନୀତିର ଅନ୍ୟତମ ଉଦ୍ଦେଶ୍ୟ। ସ୍ୱାସ୍ଥ୍ୟ ଗବେଷଣା କ୍ଷେତ୍ର ପାଇଁ ଏକ କେନ୍ଦ୍ରୀୟ ରୂପରେଖ ଭାବେ ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ଏଜେଣ୍ଡା ପ୍ରସ୍ତୁତ କରିବାକୁ ଏହି ଚିଠାନୀତିରେ ପ୍ରସ୍ତାବ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଭିନ୍ନ ଅଂଶୀଦାରଙ୍କ ପରାମର୍ଶ ଏବଂ ସୁପାରିଶ ଉପରେ ବ୍ୟାପକ ଆଲୋଚନା କରାଯାଇ ଏହି ଚିଠାନୀତି ପ୍ରସ୍ତୁତ କରାଯାଇଛି। ମତାମତ ଦାଖଲ କରିବାର ସମୟସୀମା ଆସନ୍ତା 27 ତାରିଖକୁ ଧାର୍ଯ୍ୟ କରାଯାଇଛି। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କୋଭିଡ୍ 19ର ସାମ୍ପ୍ରତିକ ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ସୀମାନ୍ତ ଅଞ୍ଚଳଗୁଡ଼ିକ ପାଇଁ ସରକାର ସ୍ୱତନ୍ତ୍ର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମାନ୍ତ ଜିଲ୍ଲାଗୁଡ଼ିକରେ ସନ୍ଦିଗ୍ଧ କୋଭିଡ୍ ସଂକ୍ରମଣ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ସମସ୍ତ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଆନ୍ଧ୍ରପ୍ରଦେଶ ସୀମା ସଂଲଗ୍ନ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ସନ୍ଦିଗ୍ଧ ରୋଗୀଙ୍କର ଜିଲ୍ଲା ମୁଖ୍ୟ ହସ୍କିଟାଲରେ ବାଧ୍ୟତାମୂଳକ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ନିରୀକ୍ଷଣ ବ୍ୟବସ୍ଥା ନିରନ୍ତର ଜାରି ରହିଛି। ସନ୍ଦିଗ୍ଧଙ୍କ ନିୟମିତ ପରୀକ୍ଷା କରାଯିବା ସହ ପଡ଼ୋଶୀ ରାଜ୍ୟଗୁଡ଼ିକରେ ସଂକ୍ରମଣର ସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍ତି। ଆନ୍ଧ୍ରପ୍ରଦେଶରେ କୋଭିଡ୍ 19 ସଂକ୍ରମଣ ଯୋଗୁଁ ଇତିମଧ୍ୟରେ 2 ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ଅଧୀନରେ ଦେଶବ୍ୟାପୀ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ଦେଶବ୍ୟାପୀ 3ଟି ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ପ୍ରତିଯୋଗିତା ଜିଲ୍ଲାସ୍ତରରୁ ରାଜ୍ୟସ୍ତର ଏବଂ ଜାତୀୟ ସ୍ତର ପର୍ଯ୍ୟନ୍ତ ଚାଲିବ। ଚଳିତ ମାସ 24ରୁ 27 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାଗୁଡ଼ିକ ପାଇଁ ଆଜିଠାରୁ ମାଇ ଭାରତ ପୋର୍ଟାଲରେ ପଞ୍ଜିକରଣ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାଗୁଡ଼ିକର ଫାଇନାଲ୍ ଆସନ୍ତା ମାସ 12 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ନୃତ୍ୟ, ସଙ୍ଗୀତ, ରିଲ୍ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର, ନୁକ୍କଡ଼ ନାଟକ ଓ କବିତା ଆଦି ପର୍ଯ୍ୟାୟରେ 15ରୁ 29 ବର୍ଷ ବୟସର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ସୂଚନା ଅନୁଯାୟୀ ଗଗନଯାନ କ୍ରୁ ମଡ୍ୟୁଲ୍ର 3ଟି ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଛି। କ୍ରୁ ମଡ୍ୟୁଲ୍ ସମୁଦ୍ର ମଧ୍ୟରେ ପଡ଼ିବା ପରେ ଯେଭଳି ସିଧା ହୋଇପାରିବ ସେ ନେଇ ପରୀକ୍ଷଣ ସଫଳ ହୋଇଛି। ଏଥିଲାଗି ଇସ୍ରୋ ପକ୍ଷରୁ ଥଣ୍ଡା ଗ୍ୟାସ୍ ଆଧାରିତ ବ୍ୟବସ୍ଥା ବିକଶିତ କରାଯାଇଛି। ଦ୍ୱିତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲ୍ର ଉଭୟ ଅଂଶକୁ ନିର୍ଦ୍ଧାରିତ ସମୟରେ ଅଲଗା କରି ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ଏବଂ ତୃତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲ୍ର ଅଲଗା ହେବା ସମୟରେ ସଂରଚନା ସମନ୍ୱୟର ସଠିକ୍ ପରିଚାଳନା ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗସ୍ତ କରିଥିଲେ। ସେଠାରେ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ବିଭିନ୍ନ ସୁବିଧା ସୁଯୋଗର ସ୍ଥିତି ସମୀକ୍ଷା କରିବା ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ଏରେଇ ଗ୍ରାମ ପଞ୍ଚାୟତଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ବିଚାର ବିଭାଗ ଏବଂ ଶ୍ରମ ଅଧିକାରୀ ସରପଞ୍ଚ ପ୍ରମୁଖ ଯୋଗଦେଇ ନାଲ୍ସା ଯୋଜନା 2025 ଉପରେ ଆଲୋଚନା କରିଛନ୍ତି। ବିଭିନ୍ନ ସରକାରୀ ଯୋଜନା ଅଧୀନରେ ପ୍ରଦାନ କରାଯାଉଥିବା ଭତ୍ତା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଉପରେ ଏହି ଅବସରରେ ସୂଚନା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କଠାରୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଆଗାମୀ ରଥଯାତ୍ରାର ପ୍ରସ୍ତୁତି ନେଇ ପୁଲିସ୍ ତଥା ଅନ୍ୟାନ୍ୟ ବିଭାଗ ପକ୍ଷରୁ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ତତ୍ତ୍ୱାବଧାନରେ ପୁଲିସ୍ ଲାଇନ୍ ପଡ଼ିଆଠାରେ ଏହି ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଛି।

ଘଟଣା ପ୍ରକ୍ରିୟା ଏବଂ ଏ ନେଇ ରହିଥିବା ସତର୍କତାମୂଳକ ପଦକ୍ଷେପକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ମକ୍ଡ୍ରିଲ୍ କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭିଡ଼ ଭିତରେ ଅଣନିଶ୍ୱାସୀ ହେଉଥିବା ଭକ୍ତଙ୍କୁ ଶୃଙ୍ଖଳିତ ଭାବେ ବାହାରକୁ ଆଣିବା ସହିତ ଚିକିତ୍ସା ସେବା ଯୋଗାଇବା ନେଇ ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଅବସରରେ ବିଭିନ୍ନ ପୋଖରୀ ତଥା ସମୁଦ୍ରରେ ସୁରକ୍ଷିତ ସ୍ନାନ ଉପରେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି। ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ମକ୍ଡ୍ରିଲ୍ରେ ଅଂଶଗ୍ରହଣ କରିଥିଲେ। ଅଣବସର ତ୍ରୟୋଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହେବ। ସୁନାକୂଅରୁ ତିନିଗରା ଜଳ ଗତକାଲିଠାରୁ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଘଣାଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡ଼ିବ। ଏଥିସହ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିବେ। ବିଳମ୍ବିତ ରାତିରେ ଗତକାଲି ମହାପ୍ରଭୁଙ୍କ ଘଣାକଟା କାର୍ଯ୍ୟନୀତି ଶେଷ ହୋଇଛି। ଦତ୍ତ ମହାପାତ୍ରଙ୍କ ଘରୁ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଖଡ଼ି ଆସିବା ସହ ଠାକୁରଙ୍କଠାରେ ଖଡ଼ି ଲାଗି ନୀତି କରାଯିବ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଏହି ଦର୍ଶନ ସୀମିତ ସମୟ ପାଇଁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପରାହ୍ନ 2ଟାଠାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହେବ। ବୁଧବାର ଦିନ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ କେତେକ ସ୍ୱତନ୍ତ୍ର ନୀତିକାନ୍ତି ରହିଥିବାରୁ ଚଳିତ ବର୍ଷ ନବଯୌବନ ଦର୍ଶନକୁ ସୀମିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବୌଦ୍ଧ ଜିଲ୍ଲାରେ ବାଉଫ୍ଲକ୍ ମତ୍ସ୍ୟ ଚାଷ ତଥା ଆଧୁନିକ ଚାଷ ପଦ୍ଧତିକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଛି। ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଆର୍ଏମ୍ସି ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମାରୋହରେ ମତ୍ସ୍ୟଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ଆଧୁନିକ ମତ୍ସ୍ୟଚାଷ, ସରକାରୀ ସହାୟତା ଏବଂ ରୋଜଗାର ସୃଷ୍ଟି ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ନିଶା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମତ୍ସ୍ୟଚାଷ କ୍ଷେତ୍ରରେ ରହିଥିବା ସରକାରୀ ଯୋଜନା ଏବଂ ଏହାର ସୁଫଳ ଉପରେ ଆଲୋଚନା ହୋଇଛି। ସମ୍ବଲପୁର ଏବଂ ଅନୁଗୁଳ ଜିଲ୍ଲାକୋର୍ଟକୁ ଆଜି ବୋମା ଧମକ ମିଳିବା ପରେ କୋର୍ଟ ପରିସରରେ ଯାଞ୍ଚ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କୋର୍ଟକୁ ବୋମାରେ ଉଡ଼ାଇଦେବା ନେଇ ଏକ ଧମକପତ୍ର ଇମେଲ୍ ମାଧ୍ୟମରେ ଆସିଥିଲା। ଏହି ଧମକ ଆଧାରରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଆରମ୍ଭ କରିଥିଲେ। ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଏବଂ ବହୁସଂଖ୍ୟାରେ ପୁଲିସ୍ ଫୋର୍ସ ଏହି ତଲାସୀ ଅଭିଯାନରେ ସାମିଲ ହୋଇଥିଲେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂତନ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 11ଟି ଜିଲ୍ଲାର 41ଟି ସ୍କୁଲ୍ର ନୂତନ ଭାବେ ମନୋନୀତ ଚିଡ଼ିଆଖାନା ରାଷ୍ଟ୍ରଦୂତଗଣ ଯୋଗ ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣର ଗୁରୁତ୍ୱ ଏବଂ ସେମାନଙ୍କର ଦାୟିତ୍ୱ ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ 2023 ମସିହାରେ ଚିଡ଼ିଆଖାନା ରାଷ୍ଟ୍ରଦୂତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। 2025 ମସିହା ଡିସେମ୍ବର ମାସରେ ଏଥିପାଇଁ ମନୋନୟନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ 110 ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଶିକ୍ଷଣ ଅବସରରେ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କୁ ସେମାନଙ୍କର ଦାୟିତ୍ୱ, ବନ୍ୟପ୍ରାଣୀ ସୁରକ୍ଷା, ପର୍ଯ୍ୟଟନ ପରିଚାଳନା ଆଦି ପ୍ରସଙ୍ଗଗୁଡ଼ିକ ଉପରେ ତାଲିମ ପ୍ରଦାନ କରାଯାଇଛି। ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ରହିଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁରଠାରେ ସର୍ବାଧିକ 60 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ ଗତ ମାସ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ 348.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକଠାରୁ 4% ଅଧିକ। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସ୍ୱାସ୍ଥ୍ୟ ଗବେଷଣା ପରିସରକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଚିଠା ନୀତି ଉପରେ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ। ମନ୍ କି ବାତ୍ର 136ତମ ସଂସ୍କରଣ ପାଇଁ ଦେଶବାସୀଙ୍କଠାରୁ ଆହ୍ୱାନ କରାଯାଉଛି ମତାମତ ଏବଂ ରଥଯାତ୍ରା ପୂର୍ବରୁ ସୁରକ୍ଷା ସମ୍ବନ୍ଧିତ ମକ୍ଡ୍ରିଲ୍ ପୁରୀଠାରେ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

আকাশবাণী কটক প্রচার করছু কেতুরী ভক্তি গীতা।

ଶୁଣିଲେ କି ଦୁଇଟି ଓଡ଼ିଆ ଭକ୍ତି ଗୀତ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kilohertz ଯୋଗେ ଆକାଶବାଣୀ କଟକ ପ୍ରଚାର କରୁଛୁ ହିନ୍ଦୀରେ କେତୋଟି ଭକ୍ତି ଗୀତ।

ପ୍ରଚାରିକଲୁ କେତୋଟି ହିନ୍ଦୀ ଭକ୍ତି ଗୀତ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଭକ୍ତି ଗୀତ।

ଶୁଣିଲେ ଓଡ଼ିଆ ଭକ୍ତିଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।
4: ଶ୍ରୋତାବନ୍ଧୁ, ଆଜିର ଅନ୍ୱେଷା କାର୍ଯ୍ୟକ୍ରମରେ ମୁଁ ଅଛି ଆପଣଙ୍କ ଉପସ୍ଥାପିକା ପ୍ରତୀକ୍ଷା,
5: ଆଉ ମୁଁ ଦୀପ୍ତି।
4: ଆରେ ଆରେ ଦୀପ୍ତି, ଇଏ କଣ ଏତେ ଓଦା ଯେ?
5: ଆରେ ପ୍ରତୀକ୍ଷା, କଣ କହିବି କହିଲ, ଏବେ ବା ବାହାରେ ବର୍ଷା ହେଉଛି, ସେଥିପାଇଁ ଷ୍ଟୁଡିଓ ଆସିଲା ବେଳେ ଓଦା ହେଇଗଲି। ହେଲେ ବାହାରେ ଯୋଉ ଥଣ୍ଡା ପବନ ଆଉ ବର୍ଷାର ଯୋଉ ଛାଟ ବାଜୁଛି ନା, ମନ ପୁରା ଖୁସି ହେଇଯାଉଛି।
4: ହଁ ହଁ ଦୀପ୍ତି, ବର୍ଷାର ଏଇ ପ୍ରଥମ କିଛି ଦିନ ତ ସତରେ ଭାରି ସୁନ୍ଦର ଲାଗେ। ହେଲେ ତମେ କେବେ ଲକ୍ଷ୍ୟ କରିଛ ଦୀପ୍ତି, ଆଜିକାଲି ବର୍ଷା ହେଲେ ଆଉ ପୂର୍ବ ଭଳି ଲାଗୁନି। କେତେବେଳେ ପ୍ରବଳ ବର୍ଷା ହେଉଛି, ତ ଆଉ କେତେବେଳେ ଦୀର୍ଘ ଦିନ ଧରି ସେଇ ବର୍ଷାକୁ ଅପେକ୍ଷା କରି ରହିଥା।
5: ତମେ ପୁରା ଠିକ କହିଛ ପ୍ରତୀକ୍ଷା, କିନ୍ତୁ ବର୍ଷାକୁ ଦେଖିଲେ ମୋ ମନରେ ବି ଗୋଟେ ଚିନ୍ତା ଆସେ। ଏବେ ତ ପ୍ରବଳ ବର୍ଷା ହେଉଛି, ଚାରିଆଡେ ଦେଖିବ ତ କେବଳ ପାଣି ହିଁ ପାଣି, କିନ୍ତୁ ଖରାଦିନ ଆସିଲେ ସେଇ ପାଣି ପାଇଁ ହିଁ ଆମେ ଚିନ୍ତା କରୁ। ଟିକେ ପାଣି ପାଇବା ପାଇଁ କେତେ ଲୋକଙ୍କୁ ଡହଳ ବିକଳ ହେବାକୁ ପଡେ କହିଲ?
4: ସେଇଆ ତ। ଆଉ ସବୁଠୁ ଦୁଃଖର କଥା କଣ ଜାଣିଛ ଦୀପ୍ତି, ଭଗବାନ ଆମକୁ ବର୍ଷା ଆକାରରେ ଏତେ ପାଣି ଦେଉଛନ୍ତି, ହେଲେ ସେଇ ମୂଲ୍ୟବାନ ପାଣି ତକ ରାସ୍ତାଘାଟରେ କେମିତି କାଦୁଅ ହୋଇ ବୋହିଯାଉଛି କହିଲ? ନାଳ ଦେଇ ଯାଇ ସେଇ ସମୁଦ୍ରରେ ମିଶି ନଷ୍ଟ ହେଉଛି, ଆଉ ଆମେ କେବଳ ଚାତକ ଭଳି ଚାହିଁ ରହୁଛୁ, କିନ୍ତୁ ସେଇ ପାଣିକୁ ସାଇତି ରଖିବାକୁ ଚେଷ୍ଟା ବି କରୁନୁ।
5: ବିଲକୁଲ, ଯଦି ଆମେ ଏହି ବର୍ଷା ପାଣିକୁ ସଂଗ୍ରହ କରି ରଖିପାରନ୍ତେ, ଯାହାକୁ ଆମେ ରେନ୍ ୱାଟର ହାରଭେଷ୍ଟିଂ ବୋଲି କହୁ, ତେବେ ଖରାଦିନେ ଆମକୁ ପାଣିର ଅଭାବ ଆଦୌ ଭୋଗିବାକୁ ପଡନ୍ତା ନାହିଁ। ସେଇ ସଂରକ୍ଷିତ ପାଣିକୁ ସାଧାରଣ ଗାତ ବା ରିଚାର୍ଜ ପିଟ୍ କରି ଯଦି ମାଟି ଭିତରକୁ ଛାଡି ଦିଅନ୍ତେ, ତେବେ ମାଟି ତଳର ପାଣି ସ୍ତର ପୁଣି ବଢିଯାଆନ୍ତା, ନୁହଁ?
4: ଏକଦମ ଠିକ କହିଲ ଦୀପ୍ତି। ଆଉ ଜାଣିଛ, ଆମ ସମସ୍ତଙ୍କ ମନରେ ଏହି ସଚେତନତା ଆଣିବା ପାଇଁ ଯେ ଯେମିତି କେହି ବି ବର୍ଷା ପାଣିକୁ ନଷ୍ଟ ନ କରନ୍ତି, ସେଥିପାଇଁ ଭାରତ ସରକାରଙ୍କ ତରଫରୁ ଏକ ବହୁତ ବଡ଼ ଜାତୀୟ ଅଭିଯାନ ଆରମ୍ଭ କରାଯାଇଛି, ଯାହାର ନାଁ ହେଉଛି କ୍ୟାଚ୍ ଦ ରେନ୍।
5: ହଁ ହଁ ପ୍ରତୀକ୍ଷା, ଶୁଣିଲା ଭଳିଆ ତ ଲାଗୁଛି, କିନ୍ତୁ ଏ କ୍ୟାଚ୍ ଦ ରେନ୍ କଣ?
4: ଦୀପ୍ତି, କ୍ୟାଚ୍ ଦ ରେନ୍ ମାନେ ବର୍ଷା ପାଣିକୁ ଧରିବା, ଆଉ ଏହି ଅଭିଯାନର ସ୍ଲୋଗାନ ରହିଛି କ୍ୟାଚ୍ ଦ ରେନ୍ ୱେର୍ ଇଟ୍ ଫଲ୍ସ ଆଣ୍ଡ ୱେନ୍ ଇଟ୍ ଫଲ୍ସ, ଅର୍ଥାତ୍ ବର୍ଷା ପାଣି ଯେଉଁଠି ବି ପଡୁ ଆଉ ଯେତେବେଳେ ବି ପଡୁ, ତାକୁ ସେଇଠି ହିଁ ସଂଗ୍ରହ କରି ରଖନ୍ତୁ।
5: ତେବେ ପ୍ରତୀକ୍ଷା, ଚାଲ ଜାଣିବା ଆମ ଶ୍ରୋତାବନ୍ଧୁମାନଙ୍କ ସହିତ ମିଶି ଏହି ଅଭିଯାନ ବିଷୟରେ ଅନେକ ଜଣା ଅଜଣା କଥା। ଆଜିର ଆଲୋଚନା କ୍ୟାଚ୍ ଦ ରେନ୍, ଆଲୋଚନା କରୁଛନ୍ତି ସ୍ୱୟଂ ଶ୍ରୀ ଷଡ଼ଙ୍ଗୀ।
6: ଏକବିଂଶ ଶତାବ୍ଦୀର ପ୍ରାରମ୍ଭରୁ ସମଗ୍ର ବିଶ୍ୱରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି, ସେଥିପାଇଁ ବୈଜ୍ଞାନିକମାନଙ୍କର ଚିନ୍ତା ବଢ଼ିଛି ଏବଂ ସରକାର ମଧ୍ୟ ଜଳ ସଂରକ୍ଷଣ ଦିଗରେ ବିଭିନ୍ନ ପଦକ୍ଷେପ ନେଇ ଆଗେଇ ଚାଲିଛନ୍ତି। ଆମେ ଯଦି ବର୍ତ୍ତମାନ ନଷ୍ଟ ହେଉଥିବା ଜଳକୁ ସଂରକ୍ଷଣ କରିପାରିବା, ତେବେ ଆଗାମୀ ଦିନରେ ଦେଖାଦେବାକୁ ଥିବା ଜଳ ସଙ୍କଟର କିଛି ପରିମାଣରେ ସମାଧାନ କରିପାରିବା ଏବଂ ଆଗାମୀ ପିଢ଼ି ପାଇଁ ପାଣିର ସୁରକ୍ଷା ସୁନିଶ୍ଚିତ କରିପାରିବା। ଏକ ପରିସଂଖ୍ୟାନ ସର୍ଭେରୁ ଜଣାପଡ଼ିଛି ଯେ ଭାରତରେ 1997 ସୁଦ୍ଧା ଜଳର ଚାହିଦା ପ୍ରାୟ 54,400 କୋଟି ଘନ ମିଟର ଥିଲା। ଜଳ ବିଶେଷଜ୍ଞମାନଙ୍କ ମତ ଅନୁସାରେ 2047 ବେଳକୁ ଏହି ଚାହିଦା ବୃଦ୍ଧି ପାଇ 1,02,800 କୋଟି ଘନ ମିଟରରେ ପହଞ୍ଚିପାରେ। ସେତେବେଳକୁ ମୌସୁମୀ ବର୍ଷା ଉପରେ ଅତ୍ୟଧିକ ନିର୍ଭରଶୀଳତା ଯୋଗୁଁ ଦେଶରେ ଅନେକ ଅଞ୍ଚଳରେ ଜଳ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଭାରତରେ ମୁଣ୍ଡପିଛା ଜଳର ଉପଲବ୍ଧତା ପ୍ରାୟ 1,947 ଘନ ମିଟର ରହିଛି,

ଯଦିଓ ଏହା ବିଶ୍ୱର କେତେକ ଦେଶ ତୁଳନାରେ ଅଧିକ, ତଥାପି ଦ୍ରୁତ ବଢୁଥିବା ଜନସଂଖ୍ୟା, ଜଳର ଅପଚୟ ଏବଂ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଜଳ ସଂରକ୍ଷଣର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇପଡିଛି। ସେଥିପାଇଁ ଆମ ଦେଶରେ କ୍ୟାଚ୍ ଦ ରେନ୍ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ବର୍ଷା ଜଳକୁ ସଂଗ୍ରହ କରି ଭବିଷ୍ୟତ ପାଇଁ ସଂରକ୍ଷିତ ରଖିବା ଏବଂ ଜଳର ସଦୁପଯୋଗକୁ ପ୍ରୋତ୍ସାହନ ଦେବା। ଆମ ଦେଶରେ ବର୍ଷା ଋତୁରେ ପ୍ରଚୁର ପରିମାଣରେ ବର୍ଷା ହୁଏ, କିନ୍ତୁ ସେହି ବର୍ଷା ଜଳର ଅଧିକାଂଶ ଅଂଶ ନଦୀ ଦେଇ ସମୁଦ୍ରକୁ ବହିଯାଏ। ଯଦି ଆମେ ସେହି ପାଣିକୁ ସଂରକ୍ଷଣ କରିବା, ତେବେ ଗ୍ରୀଷ୍ମ ଦିନରେ ଜଳ ସଙ୍କଟକୁ ବହୁ ପରିମାଣରେ ଦୂର କରିପାରିବା। ଏହି ଚିନ୍ତାଧାରାକୁ ଆଧାର କରି କ୍ୟାଚ୍ ଦ ରେନ୍ ଅଭିଯାନ ଆରମ୍ଭ କରାଯାଇଛି। ଏହାର ମୂଳ ବାର୍ତ୍ତା ହେଉଛି ବର୍ଷା ଯେଉଁଠି ଯେତେବେଳେ ପଡେ ସେତେବେଳେ ସେଇଠି ସଂରକ୍ଷଣ କର। ବର୍ଷା ଜଳ ସଂରକ୍ଷଣ ଅର୍ଥ ହେଉଛି ବର୍ଷାର ପାଣିକୁ ବ୍ୟର୍ଥରେ ବହିଯିବାକୁ ନ ଦେଇ ତାହାକୁ ଛାତ ଉପରେ ସଂଗ୍ରହ କରିବା। ରିଚାର୍ଜ ପିଟ୍, କୂଅ, ପୋଖରୀ, ଜଳାଶୟ କିମ୍ବା ଟାଙ୍କିରେ ସଂରକ୍ଷଣ କରି ଆବଶ୍ୟକ ସମୟରେ ବ୍ୟବହାର କରିବା। ଏହା ଏକ ସରଳ, କମ୍ ଖର୍ଚ୍ଚ ଓ ପରିବେଶ ଅନୁକୂଳ ପଦ୍ଧତି। ଆମେ ପ୍ରାୟତଃ ଦେଖୁଛୁ ଯେ ଗ୍ରୀଷ୍ମ ଋତୁ ଆସିଲେ ଅନେକ ଗାଁ ଓ ସହରରେ ପାନୀୟ ଜଳର ଅଭାବ ଦେଖାଯାଏ। ଲୋକମାନେ ଦୂର ଦୂରାନ୍ତରୁ ପାଣି ଆଣିବାକୁ ବାଧ୍ୟ ହୁଅନ୍ତି। କୃଷକମାନେ ଜଳ ଅଭାବରୁ ଚାଷ କରିପାରନ୍ତି ନାହିଁ। ନଦୀ ଓ ପୋଖରୀ ଶୁଖିଯାଏ, ଭୂତଳ ଜଳସ୍ଥଳ କମିଯାଏ। ଏହି ପରିସ୍ଥିତିକୁ ବଦଳାଇବା ପାଇଁ ବର୍ଷା ଜଳ ସଂରକ୍ଷଣ ହେଉଛି ସବୁଠାରୁ ପ୍ରଭାବଶାଳୀ ଉପାୟ। ଏବେ ଆସନ୍ତୁ ବର୍ଷା ଜଳ ସଂରକ୍ଷଣର ଗୁରୁତ୍ୱ ବିଷୟରେ ଜାଣିବା। ପ୍ରଥମତଃ ଏହା ଭୂତଳ ଜଳସ୍ତରକୁ ବୃଦ୍ଧି କରେ। ଦ୍ୱିତୀୟତଃ ପାନୀୟ ଜଳର ଅଭାବ କମାଏ। ତୃତୀୟତଃ କୃଷି କାର୍ଯ୍ୟ ପାଇଁ ଜଳ ଉପଲବ୍ଧ ହୁଏ। ଚତୁର୍ଥତଃ ପ୍ରାକୃତିକ ଜଳ ଉତ୍ସଗୁଡିକୁ ସୁରକ୍ଷିତ ରଖେ। ପଞ୍ଚମତଃ ବର୍ଷା ପାଣିକୁ ସଠିକ୍ ଭାବେ ସଂରକ୍ଷଣ କଲେ ବନ୍ୟାର ପ୍ରଭାବ ମଧ୍ୟ କିଛି ଅଂଶରେ କମିଯାଇପାରେ। ଜଳ ସଂରକ୍ଷଣ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର ଦାୟିତ୍ୱ। ଆମେ ସମସ୍ତେ ନିଜ ଘରୁ ଏହି କାମ ଆରମ୍ଭ କରିପାରିବା। ଘରର ଛାତରୁ ବର୍ଷା ପାଣି ସଂଗ୍ରହ କରନ୍ତୁ। ବୈଜ୍ଞାନିକ ପଦ୍ଧତିରେ ମଧ୍ୟ ଜଳ ସଂରକ୍ଷଣ କରାଯାଇପାରେ। ଘର ଆଗରେ ସୋପ୍ ପିଟ୍ କିମ୍ବା ରିଚାର୍ଜ ପିଟ୍ ତିଆରି କରନ୍ତୁ। ପ୍ରଥମେ ମାଟିରେ ଏକ ଗାତ ଖୋଳି ତାହାର ତଳେ ଇଟା ଖଣ୍ଡ, ବାଲି ଓ ପଥର ଖଣ୍ଡ ବିଛାଇ ଦେବା ଉଚିତ। ପରେ ବର୍ଷା ଜଳକୁ ସେହି ଗାତ ଭିତରକୁ ପ୍ରବେଶ କରାଇ ସଂରକ୍ଷଣ କରାଯାଇପାରିବ। ଘରର ପଛପଟେ ଡ୍ରେନ୍ ନିର୍ମାଣ କରି ବର୍ଷା ଜଳକୁ ସଂଗ୍ରହ କରିହେବ। ସେହିପରି ବିଲ ଓ ଚାଷ ଜମିରେ ଛୋଟ ଛୋଟ ପୋଖରୀ ଖୋଳିବା, ହିଡ଼ ବା ବନ୍ଧ ନିର୍ମାଣ କରିବା ଦ୍ୱାରା ବର୍ଷା ଜଳକୁ ଧରି ରଖାଯାଇପାରେ। ଜଳଛାୟା ପ୍ରକଳ୍ପ ମାଧ୍ୟମରେ ମଧ୍ୟ ଗାଡ଼ିଆ, ଝରଣା, ଚୁଆ ଓ ପୋଖରୀରେ ବର୍ଷା ଜଳ ସଂରକ୍ଷଣ କରାଯାଇପାରେ। ବର୍ଷା ସମୟରେ ଘରର ଛାତ ଉପରେ ପଡୁଥିବା ପାଣିକୁ ସଂଗ୍ରହ କରି ଦୈନନ୍ଦିନ କାମରେ ବ୍ୟବହାର କଲେ କୂଅ, ନଳକୂଅ ଓ ଭୂତଳ ଜଳର ସ୍ତର ବଜାୟ ରହିବ ଏବଂ ଭବିଷ୍ୟତରେ ଜଳ ସଙ୍କଟକୁ ଅନେକାଂଶରେ ଦୂର କରାଯାଇପାରିବ। ପୋଖରୀ ଓ କୂଅକୁ ସଫା ରଖନ୍ତୁ, ଅନାବଶ୍ୟକ ପାଣି ବ୍ୟର୍ଥ କରନ୍ତୁ ନାହିଁ। ଦାନ୍ତ ଘଷିବା, ଗାଡ଼ି ଧୋଇବା କିମ୍ବା ବଗିଚାକୁ ପାଣି ଦେବା ସମୟରେ ଜଳର ସଠିକ୍ ବ୍ୟବହାର କରନ୍ତୁ। ବୃକ୍ଷରୋପଣ ମଧ୍ୟ ବର୍ଷା ଜଳ ସଂରକ୍ଷଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଅଧିକ ଗଛ ଥିଲେ ବର୍ଷା ପାଣି ମାଟି ଭିତରକୁ ସହଜରେ ପ୍ରବେଶ କରି ଭୂତଳ ଜଳକୁ ବୃଦ୍ଧି କରେ। ସେଥିପାଇଁ ପ୍ରତ୍ୟେକ ଲୋକ ପ୍ରତିବର୍ଷ ଅତି କମ୍ରେ ଗୋଟାଏ ଗଛ ଲଗାଇ ତାହାର ଯତ୍ନ ନେବା ଉଚିତ। ସୂଚନା ଯୋଗ୍ୟ ଯେ ଆମ ଦେଶରେ ବାର୍ଷିକ ହାରାହାରି ବୃଷ୍ଟିପାତ ପ୍ରାୟ 1100 mm, ତେଣୁ ବର୍ଷାର ପ୍ରତ୍ୟେକ ବୁନ୍ଦା ପାଣିକୁ ସଂରକ୍ଷଣ କରିବା ଅତ୍ୟନ୍ତ ଜରୁରୀ। କ୍ୟାଚ୍ ଦ ରେନ୍ ପ୍ରକଳ୍ପ ମାଧ୍ୟମରେ ବୈଜ୍ଞାନିକ ପଦ୍ଧତିରେ ବର୍ଷା ଜଳକୁ ସଂଗ୍ରହ ଓ ସଂରକ୍ଷଣ କରାଯାଇପାରିବ। ଏହାଦ୍ୱାରା ଭବିଷ୍ୟତରେ ଦେଖାଦେବାକୁ ଥିବା ଜଳ ସଙ୍କଟରୁ ଆମେ ନିଜକୁ ସୁରକ୍ଷିତ ରଖିପାରିବା ଏବଂ ଆଗାମୀ ପିଢି ପାଇଁ ମଧ୍ୟ ଜଳ ସମ୍ପଦକୁ ସୁରକ୍ଷିତ ରଖିପାରିବା। ବିଦ୍ୟାଳୟ, ମହାବିଦ୍ୟାଳୟ, ପଞ୍ଚାୟତ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଯୁବ ସଂଗଠନମାନେ ଏହି ଅଭିଯାନକୁ ସଫଳ କରିବାରେ ବଡ଼ ଭୂମିକା ନେଇପାରିବେ। ସଚେତନତା ରାଲି, ବୃକ୍ଷରୋପଣ, ପୋଖରୀ ସଫେଇ, ଗ୍ରାମସଭା ଏବଂ ଜନଜାଗରଣ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଏହାର ଗୁରୁତ୍ୱ ବୁଝାଇ ପାରିବା।
প্রিয় যুব বন্ধু মানে দেশের ভবিষ্যৎ যুবপিঢ়ি হাতের রয়েছে তেমন যুবক যুবতী এবং ছাত্র ছাত্রী মানে আজিঠার জল সংরক্ষণ প্রতি সচেতন হওয়া আবশ্যক আমি সমস্তে মিশি বর্ষা জলক সংগ্রহ জলর সঠিক ব্যবহার এবং অপচয় রোকিবা দিগরে পদক্ষেপ নেলে আগামী পিঢ়ি পাই জল সম্পদ কু সুরক্ষিত রাখিপার আপন মানে যদি আজিঠার জল সংরক্ষণর সংকল্প।

0: ନେବେ ତେବେ ଆସନ୍ତା ପିଢ଼ି ପାଇଁ ଏକ ସୁନ୍ଦର ଏବଂ ଜଳ ସୁରକ୍ଷିତ ଭାରତ ଗଢିପାରିବା। ନିଜେ ସଚେତନ ହୁଅନ୍ତୁ, ଅନ୍ୟମାନଙ୍କୁ ସଚେତନ କରନ୍ତୁ ଏବଂ ନିଜ ଅଞ୍ଚଳରେ କ୍ୟାଚ୍ ଦ ରେନ୍ ଅଭିଯାନରେ ସକ୍ରିୟ ଭାବେ ସାମିଲ ହୁଅନ୍ତୁ। ଆସନ୍ତୁ ଆମେ ସମସ୍ତେ ଏକ ପ୍ରତିଜ୍ଞା କରିବା, ପ୍ରତ୍ୟେକ ବର୍ଷା ବିନ୍ଦୁକୁ ସମ୍ମାନ ଦେବା, ପାଣିର ଅପଚୟ ବନ୍ଦ କରିବା, ବର୍ଷା ଜଳ ସଂରକ୍ଷଣ କରିବା ଏବଂ ଆମର ପରିବେଶକୁ ସୁରକ୍ଷିତ ରଖିବା। ଆଜିର ଛୋଟ ପ୍ରୟାସ ଆସନ୍ତାକାଲିର ବଡ଼ ସଫଳତାର ଆଧାର ହେବ। ଜଳ ହେଉଛି ଜୀବନ। ଆମେ ପ୍ରତିଦିନ ସକାଳରୁ ରାତି ପର୍ଯ୍ୟନ୍ତ ପାଣିର ବ୍ୟବହାର କରୁଛୁ। ପିଇବା, ରୋଷେଇ, ସ୍ନାନ, କୃଷି, ଶିଳ୍ପ, ବିଦ୍ୟୁତ ଉତ୍ପାଦନ ଓ ପରିବେଶର ସନ୍ତୁଳନ, ସବୁ କିଛି ପାଇଁ ଜଳ ଅପରିହାର୍ଯ୍ୟ। କିନ୍ତୁ ଆଜି ଦ୍ରୁତ ଜନସଂଖ୍ୟା ବୃଦ୍ଧି, ଜଙ୍ଗଲ ନଷ୍ଟ, ଅନିୟନ୍ତ୍ରିତ ଭୂତଳ ଜଳ ବ୍ୟବହାର ଏବଂ ଜଳର ଅପଚୟ ଯୋଗୁଁ ଜଳ ସଙ୍କଟ ଏକ ଗୁରୁତର ସମସ୍ୟାରେ ପରିଣତ ହୋଇଛି। ଜଳ କୌଣସି ପୁଷ୍ଟିକର ପଦାର୍ଥ ନୁହଁ, କିମ୍ବା ଏହା କୌଣସି କ୍ୟାଲୋରି ଯୋଗାଇ ନଥାଏ, କିନ୍ତୁ ମନୁଷ୍ୟ ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଏକ ଅତି ଆବଶ୍ୟକ ଉପାଦାନ। ଜଳ କେବଳ ମନୁଷ୍ୟକୁ ବଞ୍ଚାଇ ରଖେ ନାହିଁ, ବରଂ ତାହାର ସୁସ୍ଥ ବିକାଶର ମୌଳିକ ଭିତ୍ତି ମଧ୍ୟ ଅଟେ। ଜଳ ଓ ମନୁଷ୍ୟ ମଧ୍ୟରେ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ରହିଛି। ସେଥିପାଇଁ ଜଳ ସମ୍ପଦର ସୁପରିଚାଳନାକୁ ସାମାଜିକ ଏବଂ ଆର୍ଥିକ ବିକାଶର ଏକ ପ୍ରମୁଖ ମାଧ୍ୟମ ଭାବେ ବିଚାର କରାଯାଏ। ବିଜ୍ଞାନ ଓ ପ୍ରଯୁକ୍ତିର ଅଗ୍ରଗତି ସହିତ ଜଳ ସଂରକ୍ଷଣ, ଜଳର ସୁବିଚାରିତ ବ୍ୟବହାର ଏବଂ ଜଳ ଅନୁକୂଳ ଫସଲ ଉତ୍ପାଦନ ପାଇଁ ଜଳ ସଂରକ୍ଷଣର ଆବଶ୍ୟକତା ଦିନକୁ ଦିନ ବଢି ଚାଲିଛି। ଶେଷରେ ମୁଁ ଏତିକି କହିବାକୁ ଚାହେଁ, କ୍ୟାଚ୍ ଦ ରେନ୍ କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କର ଦ୍ୱାରା 22 ମାର୍ଚ୍ଚ 2021 ବିଶ୍ୱ ଜଳ ଦିବସ ଅବସରରେ ଆରମ୍ଭ କରାଯାଇଥିଲା। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ବର୍ଷା ଜଳକୁ ଯେଉଁଠାରେ ପଡ଼େ ସେହିଠାରେ ସଂଗ୍ରହ କରି ଭୂତଳ ଜଳ ସ୍ତର ବୃଦ୍ଧି କରିବା, ଜଳ ସଙ୍କଟକୁ ହ୍ରାସ କରିବା ଏବଂ ଜଳ ସଂରକ୍ଷଣ ପ୍ରତି ସମାଜରେ ସଚେତନତା ସୃଷ୍ଟି କରିବା। ଜଳ ହେଉଛି ପ୍ରକୃତିର ଅମୂଲ୍ୟ ଉପହାର, ଏହାକୁ ସଂରକ୍ଷଣ କରିବା ଆମର ନୈତିକ କର୍ତ୍ତବ୍ୟ। ଆସନ୍ତୁ ଆମେ ସମସ୍ତେ ମିଶି କ୍ୟାଚ୍ ଦ ରେନ୍ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା। ଆମର ଗୋଟିଏ ଛୋଟ ପ୍ରୟାସ ଆଗାମୀ ପିଢ଼ି ପାଇଁ ଏକ ବଡ଼ ଉପହାର ହୋଇପାରେ। ପ୍ରତ୍ୟେକ ବର୍ଷା ବିନ୍ଦୁକୁ କରନ୍ତୁ ସଂରକ୍ଷଣ, ଜଳ ସୁରକ୍ଷା ହେଉ ଆମ ସଂକଳ୍ପ।
1: ବନ୍ଧୁ, ଶୁଣୁଥିଲେ ଆଲୋଚନା କ୍ୟାଚ୍ ଦ ରେନ୍। ଆଲୋଚନା କରୁଥିଲେ ସ୍ୱୟଂ ଶ୍ରୀ ଷଡ଼ଙ୍ଗୀ। ଶ୍ରୋତା ବନ୍ଧୁ, ଏବେ ଆପଣମାନଙ୍କ ପାଇଁ ରହିଛି ବିଜ୍ଞାନ ବିଚିତ୍ର।
2: ଚୀନରେ ପୃଥିବୀର ସର୍ବାଧିକ ସଂଖ୍ୟକ କାର୍ ଓ ଟ୍ରକ୍ ବହନ କ୍ଷମତା ବିଶିଷ୍ଟ ଜାହାଜର ନିର୍ମାଣ ସରିବା ପରେ ନିକଟରେ ଏହାକୁ ଦକ୍ଷିଣ କୋରିଆର ଜାହାଜ ଚଳାଚଳ କମ୍ପାନୀକୁ ହସ୍ତାନ୍ତର କରାଯାଇଛି। ଏହି ଜାହାଜର ନାମ ଗ୍ଲୋଭିସ୍ ଲିଡର। ଏହାର ଦୈର୍ଘ୍ୟ 230 ମିଟର ଏବଂ ପ୍ରସ୍ଥ 40 ମିଟର। ଏହାର 14 ମହଲା ବିଶିଷ୍ଟ ଡେକ୍ରେ ଏକାବେଳେ 10,800 ଯାନ ରଖାଯାଇପାରିବ। ଜାହାଜର ଆୟତନ 28 ଫୁଟବଲ ପଡ଼ିଆ ସହିତ ତୁଳନୀୟ। ଏହାର ଇଞ୍ଜିନ୍ ଉଭୟ ପ୍ରାକୃତିକ ଗ୍ୟାସ୍ ଓ ତେଲ ସାହାଯ୍ୟରେ ଚାଲିଥାଏ ଏବଂ ଇନ୍ଧନ ବଞ୍ଚାଇବା ପାଇଁ ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଏହା 19 knots ବେଗରେ ଚାଲିବାକୁ ସକ୍ଷମ। ହ୍ୟୁଣ୍ଡାଇ ଗ୍ଲୋଭିସ୍ ଏହି ଜାହାଜ ସାହାଯ୍ୟରେ ଯାନ ପରିବହନ ବ୍ୟବସାୟକୁ ଅଧିକ ବ୍ୟାପକ କରିବାର ଲକ୍ଷ୍ୟ ରଖିଛି। ଗ୍ଲୋଭିସ୍ ଲିଡର ପୂର୍ବରୁ ନରୱେର ହୋଏଗ୍ ଅରୋରା ଥିଲା ପୃଥିବୀର ବୃହତ୍ତମ କାର୍ ଓ ଟ୍ରକ୍ ପରିବହନ ଜାହାଜ, ଯେଉଁଥିରେ ସର୍ବାଧିକ 9,100 ଯାନ ରଖିବାର ସୁବିଧା ଅଛି।
1: ବନ୍ଧୁ, ସାଧାରଣ ମୂଷାମରା ଔଷଧ ବା ବିଷ କ୍ରମଶଃ ପ୍ରଭାବହୀନ ହେଉଥିବା କଥା ବୈଜ୍ଞାନିକମାନେ ସାବଧାନ କରାଇ ଦେଉଛନ୍ତି। ଗବେଷଣାରୁ ଜଣାପଡ଼ିଛି ଯେ ଗୁଣସୂତ୍ରଗତ ପରିବର୍ତ୍ତନ ଏବଂ ବିବର୍ତ୍ତନ ଯୋଗୁଁ ମୂଷାମାନଙ୍କ ଶରୀରରେ ବିଷ ସହଣୀ ଶକ୍ତି ବୃଦ୍ଧି ପାଉଛି, ତେଣୁ ସାଧାରଣ ମୂଷାମରା ଔଷଧ ଆଉ ସେମାନଙ୍କ ଶରୀରରେ କାଟୁ କରୁନାହିଁ। ଏକଥା ଉତ୍ତର ପୂର୍ବ ଆମେରିକାରେ ଘରମାନଙ୍କରେ ରହୁଥିବା ମୂଷାମାନଙ୍କ ଶରୀରରୁ ସଂଗୃହୀତ ଗୁଣସୂତ୍ର ନମୁନା ପରୀକ୍ଷା ଫଳାଫଳରୁ ଜଣାପଡ଼ିଛି। ଆହୁରି ମଧ୍ୟ ଜଣାପଡ଼ିଛି ଯେ ଉତ୍ତର ପୂର୍ବ ଆମେରିକାରେ 70% ଘରୋଇ ମୂଷା ଏବଂ ନରୱେ ବା ବାଦାମୀ ମୂଷାମାନଙ୍କ ମଧ୍ୟରୁ 35%ଙ୍କ ଶରୀରରେ ଗୁଣସୂତ୍ରଗତ ପରିବର୍ତ୍ତନ ଘଟିଛି। ସେହି ହେତୁ ସାଧାରଣ ମୂଷାମରା ଔଷଧ ଖାଇ ସେମାନଙ୍କର ମୃତ୍ୟୁ ହେଉନାହିଁ। ଏହାର କାରଣ ନିରୂପଣ କରିବା ଲାଗି ରଟଗେଜ୍ ବିଶ୍ୱବିଦ୍ୟାଳୟସ୍ଥିତ ଗବେଷକମାନେ ଅନୁସନ୍ଧାନ ଚଳାଇଥିଲେ। ଗବେଷକମାନେ ନ୍ୟୁୟର୍କ ଓ ୱାଶିଂଟନ୍ ଡିସି ସମେତ ଉତ୍ତର ପୂର୍ବ ରାଜ୍ୟମାନଙ୍କରୁ ସଂଗ୍ରହ କରାଯାଇଥିବା 147 ଘରୋଇ ମୂଷା ଓ

0: 143ଟି ନରୱେ ମୂଷାଙ୍କ ଡିଏନ୍ଏ ପରୀକ୍ଷା କରିଥିଲେ। ସେମାନେ ଦେଖିଲେ ଯେ ବହୁ ସଂଖ୍ୟକ ମୂଷାଙ୍କର ଭି କର୍ପ ୱାନ୍ ନାମକ ଜିନ୍ ରୂପାନ୍ତରଣ ଘଟିଛି। ଏଥିଯୋଗୁଁ ହିଁ ସେମାନଙ୍କୁ ସାଧାରଣ ମୂଷାମରା ଔଷଧ କାଟୁ କରୁନାହିଁ।
1: ଚୀନର ସିଚୁଆନ୍ ପ୍ରାନ୍ତରେ ଏକ ଛୋଟ ଓ ଶାନ୍ତ ଗାଁ ୟାଙ୍ଗ୍ସି ଅବସ୍ଥିତ। ପ୍ରଥମେ ଦେଖିଲେ ଏହା ଅନ୍ୟ ସାଧାରଣ ଗ୍ରାମମାନଙ୍କ ପରି ଦେଖାଯାଏ, ମାତ୍ର ଏହି ଗାଁରେ ଏମିତି କିଛି କଥା ରହିଛି ଯାହା ବହୁ ବର୍ଷ ଧରି ଲୋକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଆସୁଛି। ବିଶ୍ୱର ଅନେକ ଗବେଷକ, ବିଜ୍ଞାନୀ ଓ ରହସ୍ୟ ପ୍ରେମୀମାନଙ୍କର ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି ଏହି ଗାଁ, କାରଣ ଏଠାରେ ଜନ୍ମ ନେଉଥିବା ଅନେକ ଶିଶୁଙ୍କର ଶାରୀରିକ ବୃଦ୍ଧି ସାଧାରଣ ଭାବେ ହୁଏ ନାହିଁ। ଏହି ଅଜଣା କାରଣ ପାଇଁ ୟାଙ୍ଗ୍ସିକୁ ବାମନଙ୍କ ଗାଁ ବୋଲି କୁହାଯାଏ। ଗାଁର ପ୍ରାୟ ଲୋକ ବାମନ। ସେମାନଙ୍କ ଉଚ୍ଚତା ସାଧାରଣତଃ 2 ଫୁଟରୁ 3 ଫୁଟ 10 ଇଞ୍ଚ ପର୍ଯ୍ୟନ୍ତ ବଢ଼ିଥାଏ। ଗ୍ରାମର ବରିଷ୍ଠ ଲୋକଙ୍କ କଥା ଅନୁଯାୟୀ 1951 ମସିହାରେ ଏକ ଅଜଣା ରୋଗ ଏହି ଗାଁକୁ ପ୍ରଭାବିତ କରିଥିଲା। ବିଶେଷ କରି 5ରୁ 7 ବର୍ଷ ବୟସର ଶିଶୁମାନେ ଏହି ରୋଗରେ ଆକ୍ରାନ୍ତ ହେଉଥିଲେ। ରୋଗ ହେବା ପରେ ସେମାନଙ୍କର ଶରୀରର ବୃଦ୍ଧି ହଠାତ୍ ବନ୍ଦ ହୋଇଯାଉଥିଲା, ଯାହା ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟ ଓ ଭୟଭୀତ କରିଦେଇଥିଲା। ଏହି ରହସ୍ୟର ସତ୍ୟତା ଖୋଜିବା ପାଇଁ ବିଭିନ୍ନ ସମୟରେ ବୈଜ୍ଞାନିକମାନେ ଗାଁର ମାଟି, ପାଣି ଏବଂ ଲୋକମାନଙ୍କ ଶରୀରର ରକ୍ତ ନମୁନା ପରୀକ୍ଷା କରିଥିଲେ। କେତେକ ଗବେଷକଙ୍କ ମତ ଥିଲା ଯେ ମାଟିରେ ଅତ୍ୟଧିକ ପରିମାଣର ପାରଦ ରହିଥିବା ଏହାର କାରଣ ହୋଇପାରେ। ଆଉ କେତେକ କହନ୍ତି ଯେ ବିଷାକ୍ତ ଗ୍ୟାସ୍ କିମ୍ବା ପରିବେଶ ପ୍ରଦୂଷଣ ପ୍ରଭାବରୁ ଏହି ସମସ୍ୟା ସୃଷ୍ଟି ହୋଇଥାଇପାରେ। ତଥାପି ଦୀର୍ଘ ବର୍ଷର ଗବେଷଣା ପରେ ମଧ୍ୟ ଏହାର ପ୍ରକୃତ କାରଣ ଆଜି ଜଣାପଡ଼ିନାହିଁ।
0: ବନ୍ଧୁ, ବିଶ୍ୱବ୍ୟାପୀ ଅତି ସାଧାରଣ ଟିସ୍ୟୁ ପ୍ରତିରୋପଣ ପ୍ରକ୍ରିୟାର ଦ୍ୱିତୀୟ ସ୍ଥାନରେ ରହିଛି ଅସ୍ଥି ପ୍ରତିରୋପଣ। ଏଠାରେ ଅସ୍ଥି ପ୍ରତିରୋପଣ ଅର୍ଥ ଅସ୍ଥିରୁ ନଷ୍ଟ ବା କ୍ଷୟ ହୋଇଯାଇଥିବା ଅଂଶ। ଏହି ଧରଣର ଅସ୍ଥି ପ୍ରତିରୋପଣ ନିମନ୍ତେ ବର୍ଷକୁ 20 ଲକ୍ଷ ଅସ୍ତ୍ରୋପଚାର କରାଯାଉଛି। ସମ୍ପ୍ରତିଦାତା ବା ଡୋନରଙ୍କଠାରୁ ଅସ୍ଥି ଆଣି ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଉଛି। ପର୍ଯ୍ୟାପ୍ତ ମ୍ୟାଚିଂ ଡୋନର ଅଭାବ ଏବଂ ଅତିରିକ୍ତ ବା ଦାତାଙ୍କ ଶରୀରରେ ଅସ୍ତ୍ରୋପଚାର ସହିତ ଏ କ୍ଷେତ୍ରରେ କେତେକ ଜଟିଳତା ବି ରହିଛି। ପୁଣି ଏ କ୍ଷେତ୍ରରେ ସୁସ୍ଥ ହେବା ବି ସମୟ ସାପେକ୍ଷ, ତେଣୁ ଏହାର ବିକଳ୍ପ ଓ ଫଳପ୍ରଦ ଉପାୟ କରିଛନ୍ତି ଫିନଲ୍ୟାଣ୍ଡର ବୈଜ୍ଞାନିକମାନେ। ଫିନଲ୍ୟାଣ୍ଡ ସ୍ଥିତ ଟାମ୍ପାରେ ବିଶ୍ୱବିଦ୍ୟାଳୟ ସ୍ଥିତ ଗବେଷକମାନେ ଗୋଟିଏ ନୂଆ ଧରଣର 3D ମୁଦ୍ରିତ ସେରାମିକ୍ ପ୍ରତିରୋପଣ ପଦାର୍ଥ ବା ଅସ୍ଥି ଉପାଦାନ ବିକଶିତ କରିଛନ୍ତି। ଏହା ବାସ୍ତବ ମନୁଷ୍ୟ ଅସ୍ଥି ପରି ଦିଶୁଛି, କାରଣ ପ୍ରାକୃତିକ ଅସ୍ଥିରେ ହାଇଡ୍ରୋକ୍ସି ଆପେଟାଇଟ୍ ନାମରେ ଏକ ପ୍ରକାର ଖଣିଜ ଲବଣ ଥାଏ। ଗବେଷକମାନେ ପ୍ରସ୍ତୁତ କରିଥିବା ସେରାମିକ୍ ଅସ୍ଥି ଉପାଦାନରେ ମଧ୍ୟ ହାଇଡ୍ରୋକ୍ସି ଆପେଟାଇଟ୍ ରଖାଯାଇଛି। ଏଥିପାଇଁ ବୈଜ୍ଞାନିକମାନଙ୍କୁ 4 ବର୍ଷ ଧରି ବଡ଼ ନିଷ୍ଠାର ସହ ଗବେଷଣା କରିବାକୁ ପଡ଼ିଥିଲା। ଏହି ସେରାମିକ୍ ଅସ୍ଥି ଉପାଦାନ 3D ପ୍ରିଣ୍ଟିଂ ପଦ୍ଧତିରେ ନିର୍ମିତ। ଏହାର ଅଭ୍ୟନ୍ତର ମଧ୍ୟ ବାସ୍ତବ ଅସ୍ଥି ପରି ଛିଦ୍ରାଳ କରାଯାଇଛି, ଫଳରେ ସେ ଛିଦ୍ର ମଧ୍ୟରେ ଜୀବକୋଷ ବଢ଼ିପାରୁଛି। ଛିଦ୍ର ଦେଇ ଆବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟ ପ୍ରବାହିତ ହୋଇପାରୁଛି। ଏହାକୁ ଆଧାର କରି ଶରୀର ଟିସ୍ୟୁ ମଧ୍ୟ ସୃଷ୍ଟି କରିପାରୁଛି।
1: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପଯୋଗ କରି କେମ୍ବ୍ରିଜ୍ ଓ ସାଉଥହାମ୍ପଟନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ୟୁନିଭର୍ସାଲ ଭ୍ୟାକ୍ସିନ୍ ବା ସମସ୍ତେ ନେଇପାରିବା ଭଳି ଟିକା ପ୍ରସ୍ତୁତ କରିଛନ୍ତି। ମନୁଷ୍ୟ ଶରୀରରେ ମଧ୍ୟ ଏହାର ପ୍ରଥମ ପରୀକ୍ଷଣ ସଫଳ ହୋଇଛି। ଏହି ଟିକା କରୋନା ଭାଇରସର ଏକାଧିକ ପରିବର୍ତ୍ତିତ ସଂକ୍ରମଣରୁ ମନୁଷ୍ୟକୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ କରାଯାଇଛି। ଗୁଣସୂତ୍ର ପରିବର୍ତ୍ତନ କରି ଭୂତାଣୁ ଯେତେ ମାରାତ୍ମକ ହେଲେ ବି ୟୁନିଭର୍ସାଲ ଭ୍ୟାକ୍ସିନ୍ ତା'ର ମୁକାବିଲା କରିପାରିବ। ଏହି ଟିକା ଲୋକଙ୍କୁ ଭବିଷ୍ୟତରେ ହେବାକୁ ଥିବା ମହାମାରୀରୁ ସୁରକ୍ଷା ଦେବ। କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଗବେଷକ ଓ ବାୟୋଟେକ୍ନୋଲୋଜି କମ୍ପାନୀ ଅନୁସାରେ ପରୀକ୍ଷାମୂଳକ ଅବସ୍ଥାରେ ଥିବା ଏହି ଟିକା ସମ୍ପ୍ରତି ପ୍ରଥମ ମାନବୀୟ ପରୀକ୍ଷଣରେ ସଫଳ ହୋଇଛି। 39 ଜଣ ସ୍ୱାସ୍ଥ୍ୟବାନ ସ୍ୱେଚ୍ଛାସେବୀଙ୍କ ଶରୀରରେ ପ୍ରୟୋଗ କରାଯାଇଥିବା ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ବୋଲି ପ୍ରମାଣିତ ହୋଇଛି। ଏହି ପରୀକ୍ଷଣରେ ସେଭଳି କୌଣସି ବଡ଼ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନାହିଁ। ଗବେଷକମାନଙ୍କ ମତରେ ସାର୍ବେକୁ କରୋନା ଭାଇରସ ପରିବାର ଦାଉରୁ ସୁରକ୍ଷା ଲାଗି ଏହି ଟିକା ପ୍ରସ୍ତୁତ କରାଯାଇଛି। ଏହି କରୋନା ଭାଇରସ ପରିବାରରେ ଅଛନ୍ତି COVID-19 ସଂକ୍ରମଣର କାରଣ SARS-CoV-2। ତା ଛଡ଼ା ଏହା ଭବିଷ୍ୟତରେ ବାଦୁଡ଼ି ଦେହରୁ ମନୁଷ୍ୟ ଦେହକୁ ଆସି କୋଭିଡ୍ ସୃଷ୍ଟିକାରୀ SARS ଭଳି ଭାଇରସର ପ୍ରତିହତ କରିପାରିବ। ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ହେଉଛି ଟିକା ପ୍ରସ୍ତୁତିରେ AI-ର ବ୍ୟବହାର। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ କମ୍ପ୍ୟୁଟର ମଡେଲିଂ ଉପଯୋଗ କରି ଗବେଷକମାନେ ଏହି ସୁପର ଆଣ୍ଟିଜେନ୍ ତିଆରି କରିଛନ୍ତି। ଏହା ଏକ ସମୟରେ ଅନେକ ପ୍ରକାରର ଭାଇରସ ବିପକ୍ଷରେ ଶରୀରରେ ପ୍ରତିରୋଧ ଶକ୍ତି ଜାଗ୍ରତ କରାଇବ।

0: 130 କିଗ୍ରା ଗ୍ରୀକୋ ରୋମାନ ଷ୍ଟାଇଲ୍ କୁସ୍ତିରେ ପୁରୀର ସତ୍ୟନାରାୟଣ ଚତୁର୍ଥ ରାଉଣ୍ଡରେ ଉତ୍ତରପ୍ରଦେଶ ପ୍ରତିଯୋଗୀଙ୍କୁ ପରାସ୍ତ କରି କାଂସ୍ୟ ପଦକ ଜିତିଛନ୍ତି। ଏହି ସଫଳତା ଲାଗି ସତ୍ୟନାରାୟଣଙ୍କୁ ଓଡ଼ିଶା କୁସ୍ତି ସଂଘର ସାଧାରଣ ସମ୍ପାଦକ କିଶୋର ବେହେରାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି। ସତ୍ୟନାରାୟଣଙ୍କ ସଫଳତା ରାଜ୍ୟର ଅନ୍ୟ କୁସ୍ତି ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ବୋଲି ସମ୍ପାଦକ ଶ୍ରୀ ବେହେରା କହିଛନ୍ତି। ଭାରତୀୟ କୁସ୍ତି ମହାସଂଘ ଦ୍ୱାରା ପରିଚାଳିତ କେନ୍ଦ୍ରରେ ସତ୍ୟନାରାୟଣ କୁସ୍ତି ତାଲିମ ନେଉଛନ୍ତି। ତାଙ୍କର ଏହି ସଫଳତା ପାଇଁ ଜିଲ୍ଲା କ୍ରୀଡ଼ା ସଂସଦ ସମେତ ବହୁ କ୍ରୀଡ଼ା ସଂଗଠନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।
1: ଚୀନ୍ର ଓଡ୍ରସ୍ରେ ଚାଲିଥିବା 23 ବର୍ଷରୁ କମ୍ ଏସୀୟ ଦୌଡ଼କୁଦ ଚାମ୍ପିୟନ୍ସିପ୍ ପ୍ରଥମ ସଂସ୍କରଣ 2026ରେ ଓଡ଼ିଶା ଧାବକ ଆସ୍ତିକ ପ୍ରଧାନ ଆଉ ଏକ ପଦକ ଜିତିଛନ୍ତି। ରବିବାର 4x400 ମିଟର ରିଲେରେ ଭାରତୀୟ ପ୍ରତିଯୋଗୀ 3:03.24 ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛି। ଭାରତୀୟ ଦଳ ପକ୍ଷରୁ ଆସ୍ତିକ ପ୍ରତିନିଧିତ୍ୱ କରିଥିଲେ। ଏଥିରେ ଚୀନ୍କୁ ସ୍ୱର୍ଣ୍ଣ ଓ କତାର ରୌପ୍ୟ ପଦକ ଜିତିଛି। ପୂର୍ବରୁ ଆସ୍ତିକ 4x400 ମିଟର ମିଶ୍ରିତ ରିଲେରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ। ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ଦ୍ୱାରା ମତାମତ ପଠାଇବାକୁ ଆଦୌ ଭୁଲିବେନି।
0: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001।
1: ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.airctc@gmail.com।
0: ଆଜିର ଅନ୍ୱେଷ ଅଗଣାରେ ମୁଁ ଥିଲି ଆପଣମାନଙ୍କ ଉପସ୍ଥାପିକା ଦୀପ୍ତି
1: ଆଉ ମୁଁ ପ୍ରତୀକ୍ଷା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଆତ୍ମନିର୍ଭର ଭାରତ ଯୋଜନାରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମକୁ ସୁଦୃଢ଼ କରୁଛନ୍ତି ସରକାର। ଗତ ଏକ ମାସରେ ନୌସେନାରେ ସାମିଲ ହୋଇଛି ସ୍ୱଦେଶୀ ନିର୍ମିତ ଚାରୋଟି ନୂତନ ପିଢ଼ିର ଯୁଦ୍ଧପୋତ। ନାଗରିକତା ନିର୍ଦ୍ଧାରଣ ସମୟରେ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣେଇବା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ପ୍ରଦାନ। ଭିଏତନାମ ନୌକା ବୁଡ଼ି ଘଟଣାରେ ଆଜି ମୁମ୍ବାଇରେ ପହଞ୍ଚବ 15 ଜଣ ଭାରତୀୟଙ୍କ ମୃତଦେହ। କଲମ୍ବିଆର ବୁକାରାମାଙ୍ଗାଠାରେ ଚଳିତ ମାସ 4-12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ 56ତମ ଆନ୍ତର୍ଜାତିକ ଫିଜିକ୍ସ ଅଲମ୍ପିଆଡ୍ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଦେଶର 5 ଜଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱାସ୍ଥ୍ୟ ଗବେଷଣା ପରିସରକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଚିଠା ନୀତି ଉପରେ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ସୂଚନା ଅନୁଯାୟୀ ଗଗନଯାନ କ୍ରୁ ମଡ୍ୟୁଲ୍ର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗସ୍ତ କରି ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗର ସ୍ଥିତି ସମୀକ୍ଷା କରିଛନ୍ତି। ଅନବସର ତ୍ରୟୋଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଘୁଣାଲାଗି ନୀତି ଅନୁଷ୍ଠିତ ହେବ ଏବଂ ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7:00।
2: यहां खबरें तोड़ी मरोड़ी नहीं जाती।
3: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहां होती है सीधी सटीक और सच्ची खबरें।
3: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा है,
2: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ରାତି 10:02ରେ ପ୍ରଚାର କରିବୁ ପାଲା, ପରିବେଷଣ କରିବେ ତ୍ରିଲୋଚନ ଷଡ଼ଙ୍ଗୀ ଏବଂ ସାଥୀ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ରାତି 10:30ରେ ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 77ତମ ଭାଗ।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ସତସ୍ତରୀତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ଭାଦରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା।

ବୈଜ୍ଞାନିକ ଇଞ୍ଜିନିୟର ଏବଂ ଟେକ୍ନିସିଆନ ମାନଙ୍କର ଅସାଧାରଣ ବୈଷୟିକ ଦକ୍ଷତା, ନୂତନ ଉଦ୍ଭାବନ ଶକ୍ତି ଏବଂ ଦୃଢ ଇଚ୍ଛାଶକ୍ତି। ଚନ୍ଦ୍ରଯାନ ପ୍ରମାଣ କରିଦେଲ ଯେ ଯଦି ଆମ ଯୁବପିଢ଼ିଙ୍କୁ ସଠିକ୍ ଦକ୍ଷତା ଏବଂ ସୁଯୋଗ ମିଳେ ତେବେ ସେମାନେ ମହାକାଶକୁ ନେଇ ପୃଥିବୀ ପର୍ଯ୍ୟନ୍ତ ଭାରତର ପତାକା ଉଡାଇ ପାରିବେ। ଆଜିର ଯୁବପିଢ଼ିଙ୍କୁ ଏହି ସଫଳତାରୁ ଆତ୍ମବିଶ୍ୱାସ ନେବାକୁ ହେବ ଯେ ଆମେ କୌଣସି ଗୁଣରେ କାହାଠାରୁ କମ୍ ନୁହେଁ। ବନ୍ଧୁଗଣ, ସମୟ ଶୀଘ୍ର ବଦଳୁଛି। ଆଜି ଆମେ ଚତୁର୍ଥ ଶିଳ୍ପ ବିପ୍ଳବ ମଧ୍ୟ ଦେଇ ଗତି କରୁଛୁ, ତେଣୁ ପାରମ୍ପରିକ ଚାକିରିର ସ୍ୱରୂପ ସମ୍ପୂର୍ଣ୍ଣ ବଦଳି ଯାଇଛି। ବର୍ତ୍ତମାନ ଯୁବପିଢ଼ିଙ୍କୁ ନୂଆ ଯୁଗର ଚାହିଦା ମୁତାବକ ଭବିଷ୍ୟତର ଦକ୍ଷତା ବା ଫ୍ୟୁଚର ସ୍କିଲ୍ ଶିଖିବାକୁ ପଡିବ, ଯେମିତିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ଣ୍ଣିଂ, ଡାଟା ସାଇନ୍ସ ଏବଂ ଆନାଲିଟିକ୍ସ, ରୋବୋଟିକ୍ସ ଏବଂ ଡ୍ରୋନ୍ ଟେକ୍ନୋଲୋଜି, ଯାହା କୃଷିଠାରୁ ଆରମ୍ଭ କରି ପ୍ରତିରକ୍ଷା କ୍ଷେତ୍ରରେ ବିପ୍ଳବ ଆଣୁଛି। ଏହି ସମସ୍ତ ବିଷୟ ଆଗାମୀ ଦିନରେ ନିଯୁକ୍ତି ପାଇଁ ସବୁଠାରୁ ବଡ ମାଧ୍ୟମ ସାଜିବ। ଯେଉଁ ଯୁବକମାନେ ଏହିସବୁ ଫ୍ୟୁଚର ସ୍କିଲ୍ର ନିଜକୁ ମାହିର କରିବେ ସେମାନଙ୍କ ପାଇଁ ରୋଜଗାରର ଅସଂଖ୍ୟ ବାଟ ଫିଟିଯିବ। ତେବେ ଦକ୍ଷତା ବିକାଶ କହିଲେ କେବଳ କମ୍ପ୍ୟୁଟର କିମ୍ବା ଡିଜିଟାଲ ସ୍କିଲ୍ ବୁଝାଏ ନାହିଁ, ଏହା କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ହୋଇପାରେ, ସ୍ଥାନୀୟ ହସ୍ତଶିଳ୍ପରେ ବିଶ୍ୱସ୍ତରୀୟ ମାର୍କେଟିଂ ହୋଇପାରେ, କୌଣସି ମେକାନିକାଲ ବା ମ୍ୟାନେଜମେଣ୍ଟ ମଧ୍ୟ ହୋଇପାରେ। ଯେତେବେଳେ ଆମର ଯୁବପିଢ଼ି କୌଣସି ଏକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ ସେମାନେ କେବଳ ଚାକିରି ପଥରେ ଦୌଡ଼ିବେ ନାହିଁ, ବରଂ ନିଜେ ଜଣେ ଉଦ୍ୟୋଗୀ ବା ଚାକିରିଦାତା ଭାବରେ ଉଭା ହେବେ। ସେମାନେ ଷ୍ଟାର୍ଟଅପ୍ ଆରମ୍ଭ କରିବେ, ଅନ୍ୟମାନଙ୍କୁ ରୋଜଗାର ଦେବେ ଏବଂ ଆତ୍ମନିର୍ଭରଶୀଳ ହୋଇ ଦେଶର ଅର୍ଥନୀତିକୁ ମଜବୁତ କରିବେ। ଆମକୁ ମନେ ରଖିବାକୁ ହେବ ଯେ ଶିକ୍ଷା ଆମକୁ ଜ୍ଞାନ ଦିଏ, କିନ୍ତୁ ଦକ୍ଷତା ଆମକୁ ସେହି ଜ୍ଞାନକୁ ବାସ୍ତବ ଜୀବନରେ ପ୍ରୟୋଗ କରିବାର ଶକ୍ତି ଦିଏ। ଆଜି ଶିଳ୍ପ ଜଗତ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଦୂରତାକୁ କମେଇବାକୁ ହେବ। କଲେଜ ମାନଙ୍କରେ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି ଛାତ୍ରଛାତ୍ରୀମାନଙ୍କୁ ଲ୍ୟାବ, ଇଣ୍ଟର୍ଣ୍ଣସିପ୍ ଏବଂ ଲାଇଭ୍ ପ୍ରୋଜେକ୍ଟ ମାଧ୍ୟମରେ ବ୍ୟବହାରିକ ଜ୍ଞାନ ଦେବା ଜରୁରୀ। ଯୁବପିଢ଼ିଙ୍କୁ ନିଜର ସଫ୍ଟ ସ୍କିଲ୍ ଯେପରିକି ଯୋଗାଯୋଗ କଳା, ସମସ୍ୟା ସମାଧାନ ଦକ୍ଷତା ଏବଂ ନେତୃତ୍ୱ ନେବାର ଗୁଣ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ। ଏହା ହିଁ ସେମାନଙ୍କୁ କର୍ମକ୍ଷେତ୍ରରେ ସଫଳତା କରିବ। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅନେକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ରହିଛି, ତାର ସୁଯୋଗ ନିଅନ୍ତୁ। ନିଜ ଭିତରେ ଥିବା ସୃଜନଶୀଳତାକୁ ଚିହ୍ନନ୍ତୁ ଏବଂ ପ୍ରତିଦିନ କିଛି ନା କିଛି ନୂଆ ଶିଖିବାକୁ ନିଜକୁ ଅପସ୍କିଲ୍ କରିବାକୁ ଚେଷ୍ଟା କରନ୍ତୁ। ମନେ ରଖନ୍ତୁ, ଆପଣଙ୍କ ହାତର ହୁନର ହିଁ ଆପଣଙ୍କର ସବୁଠାରୁ ବଡ ପରିଚୟ। ଯେତେବେଳେ ଦେଶର ଯୁବପିଢ଼ି ଦକ୍ଷ ହେବେ ସେତେବେଳେ ଯାଇ ଭାରତ ବିଶ୍ୱର ମହାଶକ୍ତି ପାଲଟିବ ଏବଂ 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନ ସତ ହେବ। ଆପଣଙ୍କର ପ୍ରଗତି ହିଁ ଦେଶର ପ୍ରକୃତ ସଫଳତା। ମୁଁ ବି ଜଣେ ଯୁବକ, ମୁଁ ନିଜେ ଆତ୍ମନିର୍ଭରଶୀଳ ହୋଇଛି। ଯେ ସରକାରଙ୍କର ଭିଜନ ଅଛି 2047 ବିକଶିତ ଭାରତର, ଆମେ ସେଥିପାଇଁ ସମସ୍ତେ ସଶକ୍ତ ହେବା, ସମସ୍ତେ ଏଥିରେ ଯୋଗଦାନ କରିବା, ଯାହାକି ଆମ ସରକାରଙ୍କର ବିଭିନ୍ନ ଯୋଜନା ରହିଛି ସେସବୁ ଯୋଜନାରେ ନିଜକୁ ଉପଯୋଗୀ କରିବା। ଯେପରିକି ଦେଖନ୍ତୁ ଗାଁ ଯୋଗ ପଞ୍ଚାୟତ ସ୍ତର ଯେପରିକି ଅଛି, ଆମର ଚାଷ କଲେ ଆମେ ଯେପରିକି ଗୋପାଳନ ହଉ, ଆମର ଛେଳି ଚାଷ ହଉ, ସେଭଳି ଗଭର୍ଣ୍ଣମେଣ୍ଟଙ୍କ ସବୁ ସୁବିଧା ଅଛି, ଯେପରିକି ବହୁତ କମ୍ ପଇସାରେ ସୁଯୋଗ ଦିଅନ୍ତି ଆମକୁ କି ନିଜକୁ ନିର୍ଭରଶୀଳ କରିବା ପାଇଁ, ସେଭଳି ସମସ୍ତେ ସରକାରଙ୍କର ଏହି ଯୋଜନାରେ ଯେପରିକି ଆମ ଦେଶ ଏକ ବିକଶିତ ଭାରତ ହୋଇପାରିବ।

0: ଶୁଣୁଥିଲେ ଆଲୋଚନା ଦେଶର ପ୍ରଗତିରେ ଯୁବ ଦକ୍ଷତା ବିକାଶର ଆବଶ୍ୟକତା ଏ ସମ୍ପର୍କରେ ଆଲୋଚନା କରୁଥିଲେ ଅଖିଳ ତରାଇ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ।

0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ମୁଖ୍ୟ ସମ୍ବାଦ ପୁରୀରେ ଆସନ୍ତାକାଲି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି। ଆସନ୍ତା 19 ତାରିଖରେ ହେବ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଅଳଙ୍କାରର ଗଣତି ମଣତି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦେଶବ୍ୟାପୀ ପାଳନ କରାଯିବ ନମସ୍ତେ ଦିବସ। ଓଜନ ଉତ୍ସବରେ ଶିଶୁମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଓ ଖାଦ୍ୟରେ ପୋଷଣମାନ ସୁନିଶ୍ଚିତ କରିବା ଉପରେ ସରକାରଙ୍କ ଗୁରୁତ୍ୱ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ 2 ଦିନ ବାକି ରହିଲା। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ନେତ୍ରୋତ୍ସବ ଓ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁ ଦର୍ଶନ ଦେବେ। ପରମ୍ପରା ଅନୁସାରେ ଶ୍ରୀ ସୁଦର୍ଶନ ଦେବଙ୍କ ବୁଣାଟ ନୀତି ଶେଷ ହେବା ପରେ ଚକ ଅପସର କରାଯିବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ମୈଲମ ଅବକାଶ ନୀତି ଶେଷ କରାଯାଇ ଦଶଅବତାର ଠାକୁର ବାହୁଡ଼ା ବିଜେ କରିବେ। ପରେ ତାଟି ଫିଟିବା ସହ ଶ୍ରୀବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତି ନିର୍ଘଣ୍ଟ ଅନୁସାରେ ଆସନ୍ତାକାଲି ଅପରାହ୍ନ ପ୍ରାୟ 2 ପରଠାରୁ ପ୍ରଥମ ଭିତରକାଠ ନିକଟରୁ ପରିମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଅଣବସର ତ୍ରୟୋଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହୋଇଛି। ଶ୍ରଦ୍ଧାସୁଆରଙ୍କ ଘରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖଳି ଘଣ୍ଟ ଛତା ପଟୁଆରରେ ଶ୍ରୀମନ୍ଦିରକୁ ବିଜେ ହୋଇଥିଲା। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ଦିବ୍ୟ ଖଳି ପ୍ରଲେପ ଲାଗି କରାଯାଇଛି। ଏହାପରେ ପୁନର୍ବାର ଘଣାଲାଗି କରାଯାଇଥିବାବେଳେ ବେହରଣ ଦ୍ୱାର ବନ୍ଦ କରାଯାଇ ଜୟ ବିଜୟ ଦ୍ୱାର ଫିଟାଯିବା ସହ ଅନ୍ୟାନ୍ୟ ନୀତିମାନ ଅନୁଷ୍ଠିତ ହେବ। ପରେ ଦତ୍ତମହାପାତ୍ରଙ୍କ ଘରୁ ଖଡ଼ି ଆସିବା ସହ ଖଡ଼ି ଲାଗି ନୀତି ଅନୁଷ୍ଠିତ ହେବ। ପରବର୍ତ୍ତୀ ସମୟରେ ଦତ୍ତମହାପାତ୍ର ସେବକମାନେ ବନକ ଲାଗି ନୀତି କରାଇବେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପୂର୍ବରୁ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ତଥା ବିଭିନ୍ନ ସୁବିଧା ସମ୍ପର୍କିତ ପ୍ରସ୍ତୁତିକୁ ନେଇ ପୁରୀଠାରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ସମୀକ୍ଷା କରିଛନ୍ତି। ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ସେମାନଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଶ୍ରୀ ମିଶ୍ର ସମନ୍ୱିତ ନିୟନ୍ତ୍ରଣ କକ୍ଷର ସିସିଟିଭି କ୍ଷମତାକୁ ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିର ଯାଇ ପଟିଦିଅଙ୍କୁ ଦର୍ଶନ କରିଥିଲେ। ଭୁବନେଶ୍ୱର ଇସ୍କନ ମନ୍ଦିରରେ ଆସନ୍ତା ଗୁରୁବାର ଦିନ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ରଥଯାତ୍ରା ଦିନ ଅପରାହ୍ନ 3 ଯାତ୍ରା ଶେଷ ପର୍ଯ୍ୟନ୍ତ କଟକଣା ବଳବତ୍ର ରହିବ। ସେହିପରି ବାହୁଡ଼ା ଯାତ୍ରା ଏବଂ ସୁନାବେଶ ସମୟରେ ମଧ୍ୟ କଟକଣା ଲାଗୁ ରହିବ। ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ପାଇଁ କଟକଣା ଲାଗୁ ହେବ ନାହିଁ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ପୁରୀରେ ଆସନ୍ତା 19 ତାରିଖରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଓ ସ୍ନାନ ପୂର୍ଣ୍ଣିମାରେ ଉଲାଗି ଅଳଙ୍କାର ଗଣତି ମଣତି ହେବ। ଗଣତି କାର୍ଯ୍ୟ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ହେବ। ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଅବଶିଷ୍ଟ ଅଳଙ୍କାରର ଗଣତି ମଣତି ତାରିଖ ପରେ ସ୍ଥିର ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ଏବଂ ଦେଶରେ ଆରମ୍ଭ ହୋଇଥିବା ସୁରକ୍ଷିତ ଓ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାର 3 ପୂର୍ତ୍ତି ଅବସରରେ ଆସନ୍ତାକାଲି ନମସ୍ତେ ଦିବସ ପାଳନ କରାଯିବ। ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ କୋଲକାତାର ରବୀନ୍ଦ୍ର ସଦନରେ ମୁଖ୍ୟ ଉତ୍ସବ ପାଳନ କରାଯିବ। ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ମଧ୍ୟ ଆସନ୍ତାକାଲି ନମସ୍ତେ ଦିବସ ପାଳନ କରାଯିବ। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ମହାନଗର ନିଗମର କମିଶନର ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ଥାନୀୟ ସ୍ତରରେ ଜନପ୍ରତିନିଧି ସରକାରୀ ଅଧିକାରୀ ଓ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହାୟତାରେ କାର୍ଯ୍ୟକ୍ରମର ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ ସରକାରୀ କଲ୍ୟାଣକାରୀ ଯୋଜନାରେ ସଂଯୋଗ ଶିବିର ଆୟୁଷ୍ମାନ ଭାରତ କାର୍ଡ ନମସ୍ତେ ପରିଚୟପତ୍ର ବଣ୍ଟନ ଆଦି କାର୍ଯ୍ୟକ୍ରମର ଆୟୋଜନ ହେବ। ଏଥିସହ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ରାଜ୍ୟରେ ଚାଲୁଥିବା ଓଜନ ଉତ୍ସବ ପରିପ୍ରେକ୍ଷୀରେ ଶିଶୁଙ୍କ ପୋଷଣ ସ୍ଥିତି ଯାଞ୍ଚ କରିଛନ୍ତି। ଶ୍ରୀ ମହାଲିଙ୍ଗ ଲୋଇସିଙ୍ଗା ବ୍ଲକର ହୀରାପୁର ଅଙ୍ଗନବାଡ଼ି କେନ୍ଦ୍ର 1 ବୁଲି ଦେଖିବା ସହ ସେଠାରେ ଶିଶୁମାନଙ୍କର ପୋଷଣ ସ୍ଥିତି ଓଜନ ଓ ଉଚ୍ଚତା ମାପ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି ରାଜ୍ୟର ପ୍ରତ୍ୟେକ ଶିଶୁଙ୍କୁ ସୁପୋଷିତ ଓ ସୁସ୍ଥ କରି ଗଢ଼ି ତୋଳିବା ପାଇଁ ପୋଷଣ ଅଭିଯାନକୁ ଆହୁରି ସୁଦୃଢ଼ ଭାବେ କାର୍ଯ୍ୟକାରୀ କରାଯାଉଛି। ଓଜନ ଉତ୍ସବ ମାଧ୍ୟମରେ ଶିଶୁମାନଙ୍କର ଓଜନ ଉଚ୍ଚତା ଓ ପୋଷଣ ସ୍ଥିତିର ନିୟମିତ ମୂଲ୍ୟାଙ୍କନ କରାଯାଇ ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ସମୟରେ ମନ୍ତ୍ରୀ ଶିଶୁମାନଙ୍କର ଉପଯୁକ୍ତ ଯତ୍ନ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ

0: ଖାଦ୍ୟରେ ପୋଷଣର ମାନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାସହ ଅଙ୍ଗନୱାଡ଼ି କର୍ମୀ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ଦିଗରେ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଗତ ପହିଲାରୁ ଆରମ୍ଭ ହୋଇଥିବା ଓଜନ ଉତ୍ସବ 25 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସ୍ୱାସ୍ଥ୍ୟସେବା ବିଭାଗ ପକ୍ଷରୁ ବହୁ ସଂଖ୍ୟାରେ ନୂତନ ବୈଷୟିକ ପଦବୀରେ ନିଯୁକ୍ତି ଦିଆଯିବ। ଔଷଧ ସେବନ ଓ ବିତରଣ ବ୍ୟବସ୍ଥା ପାଇଁ 1108 ନୂତନ ଫାର୍ମାସିଷ୍ଟ ଅଧିକାରୀ ପଦବୀ, ଚକ୍ଷୁ ସ୍ୱାସ୍ଥ୍ୟ ପାଇଁ 238 ଜଣ ଅଧିକାରୀ ଏବଂ ବିଭିନ୍ନ ରୋଗର ଚିହ୍ନଟ ଓ ପରୀକ୍ଷଣ ପାଇଁ 380 ଜଣ ଲ୍ୟାବ୍ ଟେକ୍ନିସିଆନ୍ ପଦବୀରେ ନିଯୁକ୍ତି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଦେଶକୁ ଯକ୍ଷ୍ମାମୁକ୍ତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା 100 ଦିନିଆ ଟିବି ମୁକ୍ତ ଭାରତ ଅଭିଯାନ 2.0 ରାଜ୍ୟରେ ସଫଳତାର ସହ ଶେଷ ହୋଇଛି। ଏହି ଅଭିଯାନ ଅଧୀନରେ ରାଜ୍ୟର ସହରାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ 4,470 ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ 3,44,000 ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଅଭିଯାନରେ ନିକ୍ଷୟ ମିତ୍ର ପଦକ୍ଷେପ ମାଧ୍ୟମରେ 28,348 ଜଣ ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ କିଟ୍ ବଣ୍ଟନ କରାଯାଇଥିଲା। ରାଜ୍ୟରେ ଏହି ଅଭିଯାନ ଗତ ମାର୍ଚ୍ଚ 24 ତାରିଖରୁ ଆରମ୍ଭ ହୋଇ ଚଳିତ ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାରେ ଦକ୍ଷତା ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବିଭାଗୀୟ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ସପ୍ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଭବିଷ୍ୟତର ଶିଳ୍ପ ଜଗତ ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଲାଗି ରାଜ୍ୟ ସରକାର ପରବର୍ତ୍ତୀ ପିଢ଼ି ଦକ୍ଷତା ଉପରେ ଗୁରୁତ୍ୱ ଦେଉଛନ୍ତି। ସୂଚନା ଅନୁସାରେ ଆଜି ବିଶ୍ୱ ଦକ୍ଷତା କେନ୍ଦ୍ରରୁ 506 ଜଣ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 261 ଜଣ ହେଉଛନ୍ତି ମହିଳା। ଶିଳ୍ପଭିତ୍ତିକ ଦକ୍ଷତା ଶିକ୍ଷାରେ ମହିଳାମାନଙ୍କର ବୃଦ୍ଧି ପାଉଥିବା ଆତ୍ମବିଶ୍ୱାସ ଓ ଅଂଶଗ୍ରହଣକୁ ଏହା ଦର୍ଶାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହି ଅବସରରେ ମନ୍ତ୍ରୀ ଦକ୍ଷତା କେନ୍ଦ୍ରରେ ସ୍ୱତନ୍ତ୍ର ଏଆଇ ଲ୍ୟାବ୍ର ଉଦ୍ଘାଟନ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଭିଭି ଜିରାମଜୀ ଯୋଜନାକୁ ପ୍ରଭାବଶାଳୀ ଭାବେ ରୂପାୟନ କରିବା ପାଇଁ ଏକ ଜିଲ୍ଲାସ୍ତରୀୟ ଆନ୍ତଃବିଭାଗୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରିଥିଲେ। ଜିଲ୍ଲାରେ ଉଦ୍ୟାନ କୃଷି, ମହ୍ୟଚାଷ, ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣ ଓ ବନୀକରଣ ଆଦି କାର୍ଯ୍ୟ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ସମ୍ଭଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡମିଣ୍ଟନ ହଲ୍ରେ ଦୁଇଦିନିଆ ପୂର୍ବ ମଧ୍ୟକ୍ଷେତ୍ର ଜୋନାଲ୍ସ୍ତରୀୟ ବ୍ୟାଡମିଣ୍ଟନ ଓ ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବ ମଧ୍ୟକ୍ଷେତ୍ର ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାରର ମୋଟ 11 ଡିଭିଜନ୍ରୁ ପୁରୁଷ ଓ ମହିଳା ବର୍ଗର ଖେଳାଳିମାନେ ଯୋଗ ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବିବେଚିତ ଖେଳାଳିମାନେ ଆସନ୍ତା ସେପ୍ଟେମ୍ବର ମାସରେ ହାଇଦ୍ରାବାଦଠାରେ ହେବାକୁ ଥିବା ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ବର୍ତ୍ତମାନ ଗୋଟିଏ ଅପରବାୟୁ ଘୂର୍ଣ୍ଣିବଳୟ ଯେଉଁଟାକି ରହିଛି ଆମର ଉତ୍ତର ବଙ୍ଗୋପସାଗର ଏବଂ ତା ପାଖାପାଖି ଦକ୍ଷିଣ ବାଂଲାଦେଶ, ଯେଉଁଟାକି ସମୁଦ୍ର ପତନ ଠାରୁ 4.5 to 5.8 କିଲୋମିଟର ଉଚ୍ଚତାରେ ରହିଛି, ଯାହାଫଳରେ କି ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ରଗଡ଼ି ଏବଂ ଝଟକା ପବନ 30-40 କିଲୋମିଟର ପରାରେ ରହିପାରେ।
0: ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 610.58 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 26,975 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 43,024 ଘନଫୁଟ ଜଳ ନିଷ୍କାସିତ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ବୌଦ୍ଧ, କୋରାପୁଟ, ନୟାଗଡ଼, ଦେବଗଡ଼, ରାୟଗଡ଼ା, ଭଦ୍ରକ, କେନ୍ଦ୍ରାପଡ଼ା, ମାଲକାନଗିରି, ବରଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ପୁରୀରେ ଆସନ୍ତାକାଲି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଆସନ୍ତା 19 ତାରିଖରେ ହେବ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଅଳଙ୍କାରର ଗଣତି ମଣତି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦେଶବ୍ୟାପୀ ପାଳନ କରାଯିବ ନମସ୍ତେ ଦିବସ। ଓଜନ ଉତ୍ସବରେ ଶିଶୁମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଓ ଖାଦ୍ୟରେ ପୋଷଣମାନ ସୁନିଶ୍ଚିତ କରିବା ଉପରେ ସରକାରଙ୍କ ଗୁରୁତ୍ୱ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆଞ୍ଚଳିକ

0: कही कही थकी गलेनी
1: कौन हला
0: नुआ किट बैग दरकार
1: त प्रथमे कैप्टन को कह न सुनिबे त मैनेजर को
0: करेक्ट
1: तो एमिति ही प्रथमे अभिजोग बैंक रे करंतु 30 दिन भीतर उत्तर किबा समाधान प्राप्त नहले सीएमएस पोर्टल रे अभिजोग करंतु तो प्रथमे बैंक तापर सीएमएस पोर्टल नहले अभिजोग हेबो ना मंजूर जिबा निया सिगला ना किट बैग
2: आरबीआई कहे
3: प्रथमे निज बैंक तापर आरबीआई ओम्बुड्समन
4: आपण मने कार्यक्रम सुन चंदे आकाशवाणी कटक केंद्र रो
5: আজির প্রসঙ্গ বিশ্ব জাহাজ পুনঃ নির্মাণ শীর্ষে ভারত আলেখ্য আঞ্চলিক সংবাদ বিভাগ উপস্থাপনায় মু সত্যরঞ্জন মহাপাত্র বিশ্ব সামুদ্রিক বাণিজ্য ও জলপথ ক্ষেত্রে ভারত এক নূতন কীর্তিমান স্থাপন করেছে জাতিসংঘর ব্যাপার ও বিকাশ সম্মেলনের সদ্যতম রিপোর্ট অনুযায়ী 2025 মশিয়ার ভারত বিশ্বর সর্ববৃহৎ জাহাজ পুনরুদ্ধার শিপ রিসাইক্লিং রাষ্ট্র ভাবে উভা হয়েছে প্রধানমন্ত্রী নরেন্দ্র মোদীঙ্ক দূরদৃষ্টি সম্পন্ন নেতৃত্ব এবং কেন্দ্র সরকারঙ্ক ব্যাপক সংস্কারমূলক নীতি যোগু নির্ধারিত সময়সীমা পূর্বরু ভারত এই সফলতা হাসল করেছে ম্যারিটাইম ইন্ডিয়া ভিজন 2030র এই প্রমুখ লক্ষ্য পূরণ হওয়া দেশের নীল অর্থনীতি বা সামুদ্রিক অর্থনীতি পাই এক বড় সফলতা 2024 মশিয়ারে বিশ্ব জাহাজ পুনরুদ্ধার বজারে ভারতর অংশধন 30.1% থাকবে 2025রে এহা 35.4% বৃদ্ধি পাইছি এক আকলন অনুযায়ী এই সময়সীমা মধ্যে জাহাজর বিভিন্ন অংশকু অলগা করিবা এবং পুনরুদ্ধার কার্য প্রায় 60% বৃদ্ধি পাইছি 2024ରେ ଏହି କ୍ଷେତ୍ର 1.86 মিলিয়ন টন ରହିଥିବା ବେଳେ 2025ରେ ମୋଟ 2.99 মিলিয়ন টনରେ ପହଞ୍ଚିଛି ଭାରତର ଏହି ସଫଳତା ଶିଳ୍ପ ଜଗତର ନିରନ୍ତର ପ୍ରୟାସ ଏବଂ ଆନ୍ତର୍ଜାତିକ ପରିବେଶ ଓ ସୁରକ୍ଷା ମାନଦଣ୍ଡର ଅନୁପାଳନକୁ ପ୍ରତିପାଦନ କରୁଛି ଦାୟିତ୍ୱ ସମ୍ପନ୍ନ ତଥା ନିରନ୍ତର ଜାହାଜ ପୁନରୁଦ୍ଧାର କ୍ଷେତ୍ରରେ ଭାରତର ସ୍ଥିତି ଅଧିକ ସଶକ୍ତ ହେଉଛି ଏହି କ୍ଷେତ୍ରକୁ ଅଧିକ ବ୍ୟବସାୟ ଅନୁକୂଳ ଏବଂ ସୁରକ୍ଷିତ କରିବା ପାଇଁ ବନ୍ଦର ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ପରିବେଶ ଅନୁକୂଳ ଏବଂ ସୁରକ୍ଷିତ ଜାହାଜ ପୁନରୁଦ୍ଧାର ପାଇଁ ଭାରତ 2019ରେ ହଂକଂ ଆନ୍ତର୍ଜାତୀୟ ସମାବେଶର ଅନୁମୋଦନକୁ ପାଳନ କରିବା ସହ ରିସାଇକ୍ଲିଂ ଅଫ୍ ସିପ୍ସ ଆଇନ 2019 କାର୍ଯ୍ୟକାରୀ କରିଛି ଏହା ଅଧୀନରେ ଦେଶବ୍ୟାପୀ 115ଟି ୟାର୍ଡର ଆଧୁନିକୀକରଣ ପାଇଁ ସରକାର 53,50,00,000 ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ସିପ୍ ବ୍ରେକିଂ କ୍ରେଡିଟ୍ ନୋଟ୍ ଯୋଜନା ଅଧୀନରେ ସରକାର ଜାହାଜ ମାଲିକଙ୍କୁ ସ୍କ୍ରାପ୍ ମୂଲ୍ୟର 40% ସମାନ କ୍ରେଡିଟ୍ ନୋଟ୍ ପ୍ରଦାନ କରୁଛନ୍ତି ଏହାର ଉପଯୋଗ ମାଧ୍ୟମରେ ଭାରତୀୟ ସିପ୍ ୟାର୍ଡରେ ନୂତନ ଜାହାଜ ନିର୍ମାଣ ପାଇଁ 5% ପର୍ଯ୍ୟନ୍ତ ରିହାତିର ବ୍ୟବସ୍ଥା ରହିଛି ଏହାଦ୍ୱାରା ଉଭୟ ଜାହାଜ ପୁନରୁଦ୍ଧାର ଏବଂ ଘରୋଇ ଜାହାଜ ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ମିଳୁଛି ଗୁଜରାଟର ପ୍ରସିଦ୍ଧ ଆଲାଙ୍ଗୟାର୍ଡର କ୍ଷମତାକୁ ପ୍ରାୟ ଦୁଇଗୁଣ ବୃଦ୍ଧି କରିବାକୁ ରାଜ୍ୟ ସରକାର ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ୟୁରୋପୀୟ ସଂଘ ଜାହାଜ ପୁନରୁଦ୍ଧାର ପରିଷଦର ଅନୁମୋଦିତ ତାଲିକାରେ ଭାରତୀୟ ଜାହାଜ ପୁନରୁଦ୍ଧାର ୟାର୍ଡଗୁଡ଼ିକୁ ସାମିଲ କରିବା ପାଇଁ ସରକାର ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛନ୍ତି ଏଥିପାଇଁ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଜାରି ରହିଛି ଏହା ସଫଳ ହେଲେ ୟୁରୋପୀୟ ଜାହାଜଗୁଡ଼ିକ ମଧ୍ୟ ଭାରତକୁ ବହୁ ସଂଖ୍ୟାରେ ଆସିବ ସାମୁଦ୍ରିକ କ୍ଷେତ୍ରରେ ଏବେ ପରିବହନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ର ବ୍ୟାପକ ବୃଦ୍ଧି ପାଉଥିବାରୁ ଭାରତ ଏ କ୍ଷେତ୍ରରେ ନିଜର ସ୍ଥିତିକୁ ଅଧିକ ସୁଦୃଢ଼ କରିପାରିବ ବଜାର କ୍ଷେତ୍ର ବ୍ୟାପକ ହେବା ସହିତ ନୀଳ ଅର୍ଥନୀତି ତ୍ୱରାନ୍ୱିତ ହେବ ଘରୋଇ ଏବଂ ନିଯୁକ୍ତି କ୍ଷେତ୍ର ଏହାର ସୁଫଳ ପାଇବେ ଫଳରେ 2047 ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଦେଶର ସାମୁଦ୍ରିକ କ୍ଷେତ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବାଲ୍ଟିକ୍ ଏବଂ ଆନ୍ତର୍ଜାତିକ ସାମୁଦ୍ରିକ ପରିଷଦର ଆକଳନ ଅନୁଯାୟୀ ଆଗାମୀ 10 ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ 16,000ରୁ ଅଧିକ ଜାହାଜର ପୁନରୁଦ୍ଧାର ଆବଶ୍ୟକ ପଡ଼ିବ ଏଥିରୁ ଭବିଷ୍ୟତ ପାଇଁ ରହିଥିବା ନୂତନ ମାର୍ଗ ବିଷୟରେ ଅନୁମାନ କରାଯାଇପାରୁଛି ବର୍ତ୍ତମାନର 35.4% ବଜାର ଅଂଶଧନ ଆଧାରରେ ଭାରତ ବାର୍ଷିକ 500ରୁ 600 ଜାହାଜ ପୁନରୁଦ୍ଧାର କରିବାକୁ ସକ୍ଷମ ହେବ ସରକାର ଏ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ବହୁବିଧ ପ୍ରୟାସ ଜାରି ରଖିଛନ୍ତି ସାଗରମାଳା କାର୍ଯ୍ୟକ୍ରମ ଏବଂ ସାମୁଦ୍ରିକ ଅମୃତକାଳ ଭିଜନ 2047 ଭଳି ପଦକ୍ଷେପ ମାଧ୍ୟମରେ ସରକାର ସାମୁଦ୍ରିକ କ୍ଷେତ୍ର

0: ରେ ବ୍ୟାପକ ନିବେଶର ଲକ୍ଷ୍ୟ ରଖିଛନ୍ତି। ପରିଚାଳନାଗତ ଖର୍ଚ୍ଚ ହ୍ରାସ କରିବା ସହିତ ଜାହାଜ ନିର୍ମାଣକୁ ପ୍ରୋହାହନ ପ୍ରଦାନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପ୍ରମୁଖ ଯୋଜନାଗୁଡ଼ିକ ମଧ୍ୟରେ 25,000 କୋଟିର ସାମୁଦ୍ରିକ ବିକାଶ ପାଣ୍ଠି ଅନ୍ତର୍ଭୁକ୍ତ, ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ, ସୁରକ୍ଷା ଏବଂ ଆନ୍ତର୍ଜାତିକ ସାମୁଦ୍ରିକ ପ୍ରଦୂଷଣ ମାର୍ଗଦର୍ଶିକା ସହ ସମନ୍ୱୟ ରକ୍ଷା କରି ଏକ ସ୍ଥାୟୀ ସାମୁଦ୍ରିକ ଇକୋସିଷ୍ଟମ ନିର୍ମାଣରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ସଂକ୍ଷେପରେ କହିବାକୁ ଗଲେ ପରିବେଶ ସୁରକ୍ଷା, ନିୟାମକ ସଂସ୍କାର, ଭିଭିଭୂମିର ବିକାଶ ଏବଂ ସରକାର ଓ ଉଦ୍ୟୋଗୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଦ୍ୱାରା ଭାରତ ଏହି ସଫଳତା ହାସଲ କରିପାରିଛି। ଭବିଷ୍ୟତରେ ଏ କ୍ଷେତ୍ରରେ ବ୍ୟାପକତା ଭାରତର ସାମୁଦ୍ରିକ ଶକ୍ତିକୁ ବୃଦ୍ଧି କରିବା ସହ ଅର୍ଥନୀତିର ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ଜାହାଜ ପୁନଃନିର୍ମାଣ ଶୀର୍ଷରେ ଭାରତ, ଆଲେଖ୍ୟ ଆଞ୍ଚଳିକ ସମ୍ଭାଦ ବିଭାଗ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ଭାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ପୁରୀରେ ଆସନ୍ତାକାଲି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତା 19 ତାରିଖରେ ହେବ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଅଳଙ୍କାରର ଗଣତି ମଣତି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦେଶବ୍ୟାପୀ ପାଳନ କରାଯିବ ନମସ୍ତେ ଦିବସ। ଓଜନ ଉତ୍ସବରେ ଶିଶୁମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଓ ଖାଦ୍ୟରେ ପୋଷଣ ମାନ ସୁନିଶ୍ଚିତ କରିବା ଉପରେ ସରକାରଙ୍କ ଗୁରୁତ୍ୱ। ରଥଯାତ୍ରା ପୂର୍ବରୁ ସୁରକ୍ଷା ସମ୍ବନ୍ଧିତ ପ୍ରସ୍ତୁତିକୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତୀୟ ଜୀବନ ବୀମା ନିଗମର ପୂର୍ବ ମଧ୍ୟ କ୍ଷେତ୍ରର ଜୋନାଲ ସ୍ତରୀୟ ଦୁଇଦିନିଆ ବ୍ୟାଡମିଣ୍ଟନ ଓ ଟେବୁଲ ଟେନିସ୍ ଟୁର୍ଣ୍ଣାମେଣ୍ଟ ସମ୍ଭଲପୁରଠାରେ ଉଦ୍ଘାଟିତ। ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡ ରାଜ୍ୟର 11ଟି ଡିଭିଜନର ଖେଳାଳି ସାମିଲ। ରାଜ୍ୟର ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ। ଫାର୍ମାସିଷ୍ଟ ଅଫିସର, ଅପ୍ଥାଲମିକ ଅଫିସର ଏବଂ ମେଡିକାଲ ଲ୍ୟାବ୍ ଟେକ୍ନିସିଆନ୍ଙ୍କୁ ମିଳିବ ନିଯୁକ୍ତି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସନ୍ଧ୍ୟା 6ଟା ସୁଦ୍ଧା 610.58 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା।

ପ୍ରବାସୀ ଭାରତୀୟମାନଙ୍କ ପାଇଁ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବେ ସରକାର। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ରପ୍ତାନୀ ପରିମାଣ 11.37% ବୃଦ୍ଧି। ତାମିଲନାଡୁ ଓ ମହାରାଷ୍ଟ୍ରରେ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଉଭୟ ଇରାନ୍ ଓ ଆମେରିକାର ଦାବି। ଏବଂ ଲର୍ଡସ୍ଠାରେ ଚାଲିଥିବା ମହିଳା ଆନ୍ତର୍ଜାତିକ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରବାସୀ ଭାରତୀୟମାନଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବା ପାଇଁ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ବ୍ୟାଙ୍କ ଓ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ବୈଦେଶିକ ମୁଦ୍ରା ଅଣନିବାସୀ ବ୍ୟାଙ୍କ ଜମା ଏବଂ ବୈଦେଶିକ ମୁଦ୍ରା ଋଣ ସ୍ୱାପ୍ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରିବା ଅବସରରେ ଶ୍ରୀମତୀ ସୀତାରମଣ ଏହା କହିଛନ୍ତି। ଜମା ସଂଗ୍ରହ ଗତିକୁ ବଜାୟ ରଖିବା

ମହିଳା ଆନ୍ତର୍ଜାତିକ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରବାସୀ ଭାରତୀୟମାନଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବା ପାଇଁ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ବ୍ୟାଙ୍କ ଓ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ବୈଦେଶିକ ମୁଦ୍ରା ଅଣନିବାସୀ ବ୍ୟାଙ୍କ ଜମା ଏବଂ ବୈଦେଶିକ ମୁଦ୍ରା ଋଣ ସ୍ୱାପ୍ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରିବା ଅବସରରେ ଶ୍ରୀମତୀ ସୀତାରମଣ ଏହା କହିଛନ୍ତି। ଜମା ସଂଗ୍ରହ ଗତିକୁ ବଜାୟ ରଖିବା ପାଇଁ ଏନ୍ଆର୍ଆଇମାନଙ୍କ ସହ ଯୋଗାଯୋଗ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଆଲୋଚନା ସମୟରେ ବ୍ୟାଙ୍କ ଏବଂ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଆର୍ବିଆଇର ସ୍ୱାପ୍ ସୁବିଧା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ବୈଦେଶିକ ମୁଦ୍ରା ବିନିମୟ ପ୍ରୋହାହିତ କରିବାରେ ଏହି ସ୍ୱାପ୍ ସୁବିଧାର ପ୍ରଭାବକୁ ବ୍ୟାଙ୍କ ଏବଂ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଅଂଶଗ୍ରହଣ ପ୍ରମାଣିତ କରୁଛି। ଭାରତର ସମୁଦାୟ ରପ୍ତାନୀ ପରିମାଣ ଚଳିତ ବର୍ଷ ଏପ୍ରିଲ୍ରୁ ଜୁନ୍ ମଧ୍ୟରେ $232 ବିଲିୟନ୍ ଉର୍ଦ୍ଧ୍ୱ ହୋଇଥିବା ଜଣାପଡ଼ିଛି। ଏହା ଗତବର୍ଷ ଏହି ସମୟ ତୁଳନାରେ 11.37% ଅଧିକ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଚଳିତ ବର୍ଷ ଜୁନ୍ ମାସରେ ମୋଟ ରପ୍ତାନୀ ପରିମାଣ $63.45 ମିଲିୟନ୍ ହୋଇଛି, ଯାହାକି ଗତବର୍ଷ ତୁଳନାରେ 9.48% ଅଧିକ। ଜୁନ୍ ମାସରେ ମୁଖ୍ୟତଃ ରତ୍ନ, ଗହଣା, ଇଞ୍ଜିନିୟରିଂ ସାମଗ୍ରୀ, ଜୈବିକ ଏବଂ ରାସାୟନିକ କେମିକାଲ୍ସ, ଇଲେକ୍ଟ୍ରୋନିକ୍ ସାମଗ୍ରୀ ଏବଂ ଚାଉଳ ବିଦେଶକୁ ରପ୍ତାନୀ କରାଯାଇଛି। ଗତବର୍ଷ ଜୁନ୍ ମାସରେ ରପ୍ତାନୀ ହୋଇଥିବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ତୁଳନାରେ ଚଳିତ ବର୍ଷ 19% ଅଧିକ ହୋଇଛି। ସେହିପରି ଚଳିତ ବର୍ଷ ଜୁନ୍ ମାସରେ ଆମଦାନୀ ପରିମାଣ $88.76 ବିଲିୟନ୍ ହୋଇଛି, ଯାହାକି ଗତବର୍ଷ ତୁଳନାରେ ଏହା 26% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନ୍ୟୁଜିଲାଣ୍ଡର ଗ୍ରାମ୍ୟ ବିକାଶ ମନ୍ତ୍ରୀ ମାର୍କ ପ୍ୟାଟରସନ୍ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ସଂସଦୀୟ ଭବନରେ ବାଚସ୍କତି ଓମ୍ ବିର୍ଲାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ବିର୍ଲା କହିଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସମ୍ପର୍କକୁ ଦୃଢ଼ୀଭୂତ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ସଂସଦୀୟ ବିନିମୟ ସୁଦୃଢ଼ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ନ୍ୟୁଜିଲାଣ୍ଡର ପ୍ରତିନିଧି ଦଳକୁ ଭାରତର ଉନ୍ନତ ସଂସଦୀୟ ଗଣତନ୍ତ୍ର, ସମୃଦ୍ଧ ଗଣତାନ୍ତ୍ରିକ ପରମ୍ପରା ଏବଂ ଐତିହ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ବିର୍ଲା କହିଛନ୍ତି। ଭାରତ ଏବଂ ଜାପାନ ମୁକ୍ତ ଓ ନିୟମଭିତ୍ତିକ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଛନ୍ତି। ଜାପାନର ଟୋକିଓଠାରେ ଅନୁଷ୍ଠିତ ଅଷ୍ଟମ ପ୍ରତିରକ୍ଷା ନୀତି ଆଲୋଚନା ବୈଠକରେ ଦୁଇ ଦେଶ ଆଞ୍ଚଳିକ ଏବଂ ବୈଷୟିକ ସୁରକ୍ଷା ପରିବେଶ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ଉଭୟ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିବାବେଳେ ଜାପାନ ପକ୍ଷରୁ ଉପପ୍ରତିରକ୍ଷା ମନ୍ତ୍ରୀ କାନୋ କୋଜି ନେତୃତ୍ୱ ନେଇଥିଲେ। ଉଭୟ ପୂର୍ବ ପ୍ରତିରକ୍ଷା ନୀତି ଆଲୋଚନା ପରଠାରୁ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ନେଇ ସମୀକ୍ଷା କରିଥିଲେ। ପ୍ରତିରକ୍ଷା ଶିଳ୍ପ ସହଯୋଗ, ପ୍ରଯୁକ୍ତିବିଦ୍ୟା ନବସୃଜନ, ସାଇବର ସୁରକ୍ଷା, ମହାକାଶ ଏବଂ ରଣନୀତିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ କ୍ଷେତ୍ର ଉପରେ ସମନ୍ୱୟ ବ୍ୟାପକ କରିବା ଲାଗି ଆଲୋଚନା କରିଥିଲେ। ଉଭୟ ପକ୍ଷ ପ୍ରତିରକ୍ଷା ସହଯୋଗରେ ସ୍ଥିରତାକୁ ସ୍ୱାଗତ କରିଛନ୍ତି ଏବଂ ନିୟମିତ ଭାବରେ ଉଚ୍ଚସ୍ତରୀୟ ବିନିମୟ ଆଲୋଚନା ପ୍ରକ୍ରିୟାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ 2+2 ସମେତ ଆଗାମୀ ମନ୍ତ୍ରୀସ୍ତରୀୟ ଗସ୍ତ ପାଇଁ ସମ୍ଭାବ୍ୟ ଫଳାଫଳ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ସଚିବ ଜାପାନ ପ୍ରତିରକ୍ଷା ସଚିବ ସିନିଜିରୋ କୋଇଜୁମିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ପକ୍ଷ ଭାରତ ଜାପାନ ସ୍ୱତନ୍ତ୍ର ରଣନୀତିକ ଏବଂ ବୈଷୟିକ ଭାଗିଦାରିତା ବୃଦ୍ଧି ପାଉଥିବା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସଡ଼କ ପରିବହନ ତଥା ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ କାନପୁର ଏକ୍ସପ୍ରେସ୍ ୱେର ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତ ନେତା ଉନ୍ନାଓଠାରେ ଏକ୍ସପ୍ରେସ୍ ୱେ ଅନୁଧ୍ୟାନ କରିଥିଲେ। ଏହି ଏକ୍ସପ୍ରେସ୍ ୱେ ପ୍ରକଳ୍ପ ସମେତ ଲକ୍ଷ୍ନୌ ହରଦୋଇ ରାଜପଥ ଏବଂ ଲକ୍ଷ୍ନୌ ଫ୍ଲାଏଓଭର ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ 4,850 କୋଟି ଟଙ୍କା ବ୍ୟବହାର କରାଯାଇଛି। ଏହି ଅବସରରେ ଶ୍ରୀ ଗଡ଼କରୀ କହିଛନ୍ତି ଆଗାମୀ 2 ବର୍ଷ ମଧ୍ୟରେ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତରପ୍ରଦେଶରେ 5,00,000 କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ତାମିଲନାଡୁର ମଦୁରାଇ ନିକଟବର୍ତ୍ତୀ ମେଲୁରଠାରେ ଆଜି ଏକ ବସ୍ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ଘଟିଛି। କେଟ୍ଟାମ୍ବଟି ରୋଡ଼ରେ 2ଟି ବସ୍ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାରେ 7 ଜଣ

0: ଗୁରୁତର ଭାବେ ଆହତ ହେବା ସହ ଅନ୍ୟ 15 ଜଣ ଆହତ ଯାତ୍ରୀଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାକୁ ନେବା ବାଟରେ ମୃତ୍ୟୁ ହୋଇଛି। ପୁଲିସ୍ ପକ୍ଷରୁ ଦୁର୍ଘଟଣାର ତଦନ୍ତ କରାଯାଉଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ 3 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କ ପାଇଁ 1 ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ 50,000 ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ପୁନେ ଜିଲ୍ଲାର ସାସର ଜେଜୁରୀ ରୋଡ୍ରେ ସଡ଼କ ଦୁର୍ଘଟଣାରେ 3 ଜଣ ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ତୀର୍ଥଯାତ୍ରୀଙ୍କର ଏକ ଦଳ ଉପରେ ଟ୍ରକ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ୍ ହର୍ମୁଜ୍ ପ୍ରଣାଳୀ ଉପରେ ନିଜର ନିୟନ୍ତ୍ରଣ ଦାବି କରିଛନ୍ତି। ପଶ୍ଚିମ ଏସିଆରେ ଏହାକୁ ନେଇ ପରସ୍କର ମଧ୍ୟରେ ଗତ ସପ୍ତାହ ହେଲା ଆକ୍ରମଣ ଏବଂ ପ୍ରତି ଆକ୍ରମଣ ବୃଦ୍ଧି ପାଇଛି। ଏହାକୁ ନେଇ ସେହି ଅଞ୍ଚଳର ସୁରକ୍ଷା ଏବଂ କୂଟନୈତିକ ସ୍ତରୀୟ ପ୍ରୟାସ ଜାରି ରହିଛି। ଗତକାଲି ଓମାନ ଉପକୂଳରେ ହର୍ମୁଜ୍ ପ୍ରଣାଳୀରେ ଇରାନ୍ ପକ୍ଷରୁ ଏକ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା। ସେହିପରଠାରୁ ହର୍ମୁଜ୍ ପ୍ରଣାଳୀ ଦେଇ କୌଣସି ବାଣିଜ୍ୟିକ ଜାହାଜ ଚଳାଚଳ କରୁନାହିଁ। ତୈଳ ଏବଂ ଗ୍ୟାସ୍ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କୁହାଯାଇଛି ଆମେରିକା ମଧ୍ୟ ଇରାନ୍ର ସାମରିକ ଘାଟି ଉପରକୁ ମଧ୍ୟ ଲକ୍ଷ୍ୟ କରି ଆକ୍ରମଣ କରିଛି। ଇରାନ୍ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଉପକୂଳ ରାଡାର ସ୍ଥଳୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଓ କ୍ଷୁଦ୍ର ନୌଜାହାଜ ଉପରେ ଆମେରିକା ଆକ୍ରମଣ କରିଛି। ଇରାନ୍ ଏହାର ଜବାବରେ ଆମେରିକାର ସାମରିକ ଘାଟି ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଜୋର୍ଡାନ୍ ବାହାରିନ୍ କୁଏତ୍ ଏବଂ ଓମାନସ୍ଥିତ ରାଡାର ସ୍ଥଳୀ ଉପରେ ଇରାନ୍ ଆକ୍ରମଣ କରିଥିବା ସୂଚନା ମିଳିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ୍ ସ୍ୱେନ୍ର ପ୍ରଥମ ଉପରାଷ୍ଟ୍ରପତି ତଥା ଅର୍ଥ ଓ ବାଣିଜ୍ୟ ମନ୍ତ୍ରୀ କାର୍ଲୋସ୍ କେରୋପ କାବାଲୋରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ୍ କହିଛନ୍ତି ଉଭୟଙ୍କ ମଧ୍ୟରେ ଆଲୋଚନା ଫଳପ୍ରଦ ହୋଇଛି। ଉଭୟ ନେତା ଭାରତ ସ୍ୱେନ୍ ବାଣିଜ୍ୟ ପୁଞ୍ଜିନିବେଶ ଏବଂ ପ୍ରଯୁକ୍ତିବିଦ୍ୟା ସହଭାଗିତା ଜରିଆରେ ଅର୍ଥନୈତିକ ଭାଗିଦାରିତାକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ସେ କହିଛନ୍ତି ଉଭୟଙ୍କ ମଧ୍ୟରେ ପୁନଃ ନବୀକରଣ ଶକ୍ତି ସବୁଜ ହାଇଡ୍ରୋଜେନ୍ ଉନ୍ନତ ନିର୍ମାଣ ବ୍ୟବସ୍ଥା ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ଏବଂ ନବସୃଜନ ଉପରେ ଆଲୋଚନା ହୋଇଥିଲା। ଉଭୟ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ବୁଝାମଣା ସମ୍ପର୍କରେ ମତ ବିନିମୟ କରିଥିଲେ। ଶ୍ରୀ ଗୋଏଲ୍ ଆଜିଠାରୁ ସ୍ୱେନ୍ ବେଲ୍ଜିୟମ୍ ଏବଂ ଫିନ୍ଲାଣ୍ଡକୁ 5 ଦିନିଆ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କ ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନଠାରେ ଚାଲିଥିବା ମହିଳା ଆନ୍ତର୍ଜାତୀୟ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ଲଣ୍ଡନର ଲର୍ଡ଼ସ୍ ଷ୍ଟାଡିୟମ୍ଠାରେ ଚାଲିଥିବା ମ୍ୟାଚ୍ରେ ଭାରତ ଇଂଲଣ୍ଡ ବିପକ୍ଷରେ 270 ରନ୍ରେ ବିଜୟୀ ହୋଇଛି। ଧାର୍ଯ୍ୟ 457 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଚତୁର୍ଥ ଦିନରେ 186 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ ପ୍ରବାସୀ ଭାରତୀୟମାନଙ୍କ ପାଇଁ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବେ ସରକାର। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ରପ୍ତାନୀ ପରିମାଣ 11.37% ବୃଦ୍ଧି। ତାମିଲନାଡୁ ଓ ମହାରାଷ୍ଟ୍ରରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଉଭୟ ଇରାନ୍ ଓ ଆମେରିକାର ଦାବି ଏବଂ ଲର୍ଡ଼ସ୍ଠାରେ ଚାଲିଥିବା ମହିଳା ଅନ୍ତର୍ଜାତୀୟ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ।

0: ଜିଲ୍ଲା ହାଲଚାଲ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ଭାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ ମୋଦି ସରକାରଙ୍କ ବାରବର୍ଷ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସହ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏଥିରେ ଯୋଗଦେଇ କେନ୍ଦ୍ରରେ ମୋଦି ସରକାରଙ୍କ ଉପଲବ୍ଧି ଐତିହାସିକ ନିଷ୍ପତ୍ତି ଓ ଯୁଗାନ୍ତକାରୀ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ସମ୍ମିଳନୀରେ ଅବସରପ୍ରାପ୍ତ କର୍ମଚାରୀମାନେ ଯୋଗଦେଇ ଅଞ୍ଚଳ ପାଇଁ ଆବଶ୍ୟକ ଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏ ସମ୍ପର୍କରେ ସାଂସଦ ମାଳବିକା ଦେବୀ କହିଛନ୍ତି,
1: ଆଜି ଲୋକ ଯେ ବୁଦ୍ଧିଜୀବୀ ମାନେ ଅଛନ୍, ଯେ ରିଟାୟର୍ଡ ବି ହେଇଛନ୍, ତାଙ୍କ ସଙ୍ଗେ ଆଲୋଚନା ମାନେ କଲୁ କାନା କାନା ଖଡ଼ିଆଲ ଲାଗି ତାଙ୍କେ ଦରକାର ଅଛି, କେନ୍ ହିସାବରେ ଖଡ଼ିଆଲର ଡେଭଲପମେଣ୍ଟ ଆଗକେ ବଢ଼ବା, ଲୋକମାନେ ସଙ୍ଗେ ମତାମତ କରିକି ଏକା କାମ କରିବାଟା ସବୁଠୁ ଭଲ ଜିନିଷ। ସେ ହିସାବରେ ମୋଦିଜୀବୀ ଚାହୁଁଛନ୍ କି ଆମେ ସବୁ ଲୋକ ସଙ୍ଗେ ମିଶିକି କାମ କରୁ।
0: ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଅଭିଯାନ ଅନ୍ତର୍ଗତ ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ଅଧୀନରେ ନୂଆପଡ଼ା ବ୍ଲକର ମାଗୁରପାଣି ଗ୍ରାମରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ ସୁସ୍ଥ ଏବଂ ପରିବେଶ ଅନୁକୂଳ ଗ୍ରାମ ଗଠନ ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ ଏବଂ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
2: ଆମେ ଗତ ବର୍ଷ ଏହି ବିଶ୍ୱ ପରିବେଶ ଦିବସରେ ସାହସ ସହିତ ଘୋଷଣା କରିଥିଲୁ ଯେ ଆମ ଜିଲ୍ଲାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଜିଲ୍ଲା ରୂପରେ ପରିଗଣିତ କରିବୁ। ସେ ସାହସ ଆଜି ସଫଳତାରେ ଏହି ପରିବର୍ତ୍ତନ ହୋଇଛି। ବର୍ଷେ ପୁରାଣି ଉପଲକ୍ଷେ ଆମେ ଲୋକମାନଙ୍କର ସହଯୋଗିତା ସହଯୋଗିତାରେ ଅଭୂତପୂର୍ବ ସଫଳତା ହାସଲ କରିଛୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ନା କରିବାରେ। ଆମେ ଆଶା ପୋଷଣ କରୁଛୁ ଆସନ୍ତା ଦିନମାନଙ୍କରେ ଏହା ଲୋକମାନଙ୍କର କାର୍ଯ୍ୟକ୍ରମ ହେବ। ଜିଲ୍ଲା ପ୍ରଶାସନ ହାତକୁ ନେଲେ ବି ଲୋକମାନଙ୍କର ଯେଉଁ ଭଲ ପାଇବା ଅଛି ଏ କାର୍ଯ୍ୟକ୍ରମକୁ, ଯେ ଘରୁ ଏବଂ ଘର ବାହାର ସବୁଆଡ଼େ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ମନା କରିବାର ଯେଉଁ ମାନସିକତା ପ୍ରତିଫଳିତ ହେଇଛି ସବୁ ଲୋକଙ୍କ ଭିତରେ, ସେଥିପାଇଁ ମୁଁ ଜିଲ୍ଲା ପ୍ରଶାସନ ତରଫରୁ ଏବଂ ସମସ୍ତଙ୍କ ତରଫରୁ ଜିଲ୍ଲା ପ୍ରିୟ ଅଧିବାସୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି।
0: ନୂଆପଡ଼ା ଜିଲ୍ଲା ପରିବାର ନିୟୋଜନ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରଥମ ସ୍ଥାନ ଅଧିକାର କରିଛି। ସ୍ୱାସ୍ଥ୍ୟ ପରିବାର କଲ୍ୟାଣ କ୍ଷେତ୍ରରେ ନୂଆପଡ଼ା ଅଗ୍ରଣୀ ଭୂମିକା ଗ୍ରହଣ ରାଜ୍ୟସ୍ତରରେ ନିଜର ଶ୍ରେଷ୍ଠତା ପ୍ରମାଣିତ କରିଛି। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ 2025-26 ବର୍ଷର ପରିବାର ନିୟୋଜନ କାର୍ଯ୍ୟକ୍ରମରେ ସାମଗ୍ରିକ ପ୍ରଦର୍ଶନ ପାଇଁ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି। ଏହାସହ ପ୍ରସବ ପରେ ଗର୍ଭାଶୟ ମଧ୍ୟରେ ଲଗାଯାଉଥିବା ଜନ୍ମ ନିୟନ୍ତ୍ରଣ ଉପକରଣ ଗ୍ରହଣରେ ମଧ୍ୟ ନୂଆପଡ଼ା ଜିଲ୍ଲା ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ଜିଲ୍ଲାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ପକ୍ଷରୁ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜେଏସ୍ ମହାନ୍ତି ସମ୍ମାନ ଗ୍ରହଣ କରିଥିଲେ। ସରକାର କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାଦାନ ବ୍ୟବସ୍ଥା ଘୋଷଣା କରିବା ପରେ ଆର୍ଥିକ ସମସ୍ୟା ପାଇଁ ଅଧାରୁ ପାଠ ଛାଡ଼ୁଥିବା ବିଦ୍ୟାର୍ଥୀ ମଧ୍ୟ ଶିକ୍ଷା ପାଇଁ ଆଗେଇ ଆସିଛନ୍ତି। ଜିଲ୍ଲାରେ ଗ୍ରାମାଞ୍ଚଳ, ଆଦିବାସୀ, ଅନୁସୂଚିତ ଜାତି, ଜନଜାତି, ପଛୁଆ ଓ ସାଧାରଣ ବର୍ଗର ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଖଡ଼ିଆଳ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ଦାସ ପ୍ରଭାସ ସାମଲ ସରକାରଙ୍କ ନିଷ୍ପତ୍ତି ଆର୍ଥିକ ଅନଗ୍ରସର ପରିବାରଙ୍କ ପାଇଁ ଏକ ସଞ୍ଜୀବନୀ ବୋଲି କହିଛନ୍ତି। ସେହିପରି ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ରୁଦ୍ରରାଜ ବାରିକ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ରୁଦ୍ର ମାଧବ ବାରିକ କହିଛନ୍ତି,
3: ବାସ୍ତବରେ ଏଇଟା ଗୋଟେ ସରକାରଙ୍କର ସ୍ୱାଗତଯୋଗ୍ୟ ପଦକ୍ଷେପ। ଆମ ଅଞ୍ଚଳଟା ଗରିବ ଅଞ୍ଚଳ, ଆଦିବାସୀ ଏବଂ ହରିଜନ ସମ୍ପ୍ରଦାୟ ବହୁତ ଅଛନ୍ତି। ସେ ପିଲାମାନେ ଆମେ ଦେଖିଛୁ ଅତୀତରେ ସେମାନଙ୍କର ବାର୍ଷିକ ଫିଜ୍ ଦେଲା ବେଳକୁ ଭାରି କଷ୍ଟ ହଉଥିଲା। ସରକାର ଏ ଯୋଉ ବ୍ୟବସ୍ଥା କଲେ ଯେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଦେୟମୁକ୍ତ ଶିକ୍ଷା କଲେ ବହୁତ ଭଲ ହେଇଛି। ଆମେ ଆଜି ବି ଦେଖୁଛୁ, ଆଜି ଆମର ଯୋଉମାନେ ସିଲେକ୍ସନ ଲିଷ୍ଟ ଆସିଥିଲେ ଅତି ଉତ୍ସାହିତ ଥିଲେ, ଅଭିଭାବକ ମାନେ ଛାତ୍ରଛାତ୍ରୀ ମାନେ ବହୁତ ଖୁସି ଲାଗୁଥିଲେ ସେମାନେ ଯେ ଆଉ କିଛି ତାଙ୍କୁ ଦେୟ ଦେବାକୁ ପଡୁନାହିଁ। ଆଉ ଏ ବ୍ୟବସ୍ଥା ସରକାର ଯୋଉ କରିଛନ୍ତି, ନିଶ୍ଚିତ ଭାବରେ ମୁଁ ତ କହିବି ଆମ ନୂଆପଡ଼ା ଭଳିଆ ଗୋଟେ ଅନଗ୍ରସର ଜିଲ୍ଲାରେ ଏଟା ଆମେ ତାଙ୍କୁ ସ୍ୱାଗତ କରୁଛୁ ସରକାର ପଦକ୍ଷେପକୁ।
0: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡ଼ାଠାରେ ନିକ୍ଷୟ ପୋଷଣ ଯୋଜନା ଅଧୀନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏମ୍ସିଏଲ୍ କର୍ପୋରେଟ୍ ସାମାଜିକ ଦାୟିତ୍ୱ ଏଚ୍ଆଇଭି ଏଡ୍ସ ଗବେଷଣା ଯତ୍ନ କେନ୍ଦ୍ରର ସହଯୋଗରେ ନୂଆପଡ଼ା ବ୍ଲକର 210 ଜଣ ରୋଗୀଙ୍କ ମଧ୍ୟରୁ 60 ଜଣଙ୍କୁ ପୋଷଣ କିଟ୍ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ

0: ଯେ ମା ବାପା ଭଜନ ମନକୁ ପାଇଲା?
1: ହଁ, ବୈଠକ ଘର ଭଜନ ଟିକେ ଶୁଣିଲି, ମନ କର୍ଣ୍ଣ ପବିତ୍ର ହେଲା, ଯୋଉ ଉପରେ ଆମେ କଥା ହଉନଥିଲେ। ଇଏ ମାଳ, ତୁମେ ପା ଗଲା ବର୍ଷ ରାଶି କରିଥିଲ?
0: ରାଶି ଏ ଯାଏଁ ଗଣ୍ଡେ ରଖିଛି, ହେଲେ ଜନ୍ମାଷ୍ଟମୀ ଆଗକୁ ଆଉଛି, ଲଡୁ ହବ, ବିକ୍ରି ଦିଟା କରିବି ନା ଆଉ।
1: ହଉ, ଭଲ କରିଛ, ମୁଁ ବି ରଖିଛି, ଆଉ ମୁଁ ବି ଲଡୁ କରିବି। ଆଉ ଏଇ ଯୋଉ ମାଣିକ ଅପା ଯେମିତି ଲଡୁ କରିଥିଲା, ଶିଖିଛି କରିବି ଆଉ।
0: ହଉ ହେଲେ ଅପା, ତମର ବି ତ ରାଶି କୋଳଥ ଏସବୁ ଚାଷ କରିଥିଲ, ଖାଲି ଚାଷ କରିଦେଲେ ହବନି, କେମିତି ଆମେ ଉନ୍ନତ ମାନର ରାଶି ଚାଷ କରିବା, କେମିତି ଭଲ ଲାଭ ହବ,
1: ତାରି ଉପରେ ଆଜି ବିଷୟ ଅଛି କି ଆମର ଆଲୋଚନାରେ?
0: ତମେ ତ ଠିକ ଠଉରେଇ ଦେଲ।
1: ହଉ ତାହେଲେ ଆଜି ଆଲୋଚନାର ବିଷୟ କଣ ଅଛି, ମହାଶୟ କିଏ ଆସିଛନ୍ତି, କହିଦିଅ ଟିକେ।
0: ଆଜିର ଆଲୋଚନାର ବିଷୟ ରହିଛି ଉନ୍ନତ ମାନର ରାଶି ଚାଷ। ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ଗହଣରେ ଅଛନ୍ତି
2: ସାକ୍ଷୀ ଗୋପାଳ କୃଷି ବିଜ୍ଞାନ କେନ୍ଦ୍ରର କ୍ଷେତ୍ର ପ୍ରବନ୍ଧକ ଡକ୍ଟର ରାଜେଶ କୁମାର ମହାପାତ୍ର।
1: ତାହେଲେ ତୁମେ ମହାଶୟଙ୍କ ସହିତ କଥା ହୁଅ, ମୁଁ ଏଇଠି ବସିକି ଶୁଣୁଛି, ଆମ ଶ୍ରୋତା ଭାଇ ଭଉଣୀ ମାନେ ଶୁଣିବେ ଆଉ।
2: ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ଗହଣରେ ଅଛନ୍ତି ସାକ୍ଷୀ ଗୋପାଳ କୃଷି ବିଜ୍ଞାନ କେନ୍ଦ୍ରର କ୍ଷେତ୍ର ପ୍ରବନ୍ଧକ ଡକ୍ଟର ରାଜେଶ କୁମାର ମହାପାତ୍ର। ରାଜେଶ ବାବୁ, ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର ମ୍ୟାଡମ।
2: ରାଜେଶ ବାବୁ, ଆଜି ଆମେ ଗୋଟେ ଆଲୋଚନାର ବିଷୟ ରଖିଛେ, ଉନ୍ନତ ମାନର ରାଶି ଚାଷ। କାରଣ ସାଧାରଣତଃ ରାଶି ଏକ ଅର୍ଥକାରୀ ଫସଲ, ଏବଂ ବର୍ତ୍ତମାନ ସମୟରେ ଯେହେତୁ ବର୍ଷା ଦିନ ଆମର ଆରମ୍ଭ ହେଇ ସାରିଲାଣି, ଆମର ଚାଷୀ ଭାଇ ଭଉଣୀମାନେ ତ ଏବେ ବର୍ଷକୁ ତିନି ଥର ରାଶି ଚାଷ କରିପାରୁଛନ୍ତି। ଏଇ ଯୋଉ ଉନ୍ନତ ମାନର ରାଶି ଚାଷ ଆମେ ଯୋଉ ଆଲୋଚନା ଆଜି ରଖିଛେ, ରାଶିର ବହୁତ ଉପକାରିତା ରହିଛି, ଯେହେତୁ ଆପଣ ଏଇ ଦିଗରେ କାମ କରୁଛନ୍ତି, ଏ ଦିଗରେ ଆପଣଙ୍କର ଅଧିକ ଦକ୍ଷତା ରହିଛି, ଆପଣ ଜଣେ କ୍ଷେତ୍ର ପ୍ରବନ୍ଧକ, ସାଧାରଣତଃ ରାଶି ଚାଷ ପାଇଁ ଆମର କୋଉ ପ୍ରକାରର ମାଟି ଦରକାର, କୋଉ ପ୍ରକାର ଜଳବାୟୁ ଦରକାର? କାରଣ ସମସ୍ତେ ଆମେ ଦେଖୁଛେ ଜଳବାୟୁର ପରିବର୍ତ୍ତନ ଲାଗି ରହିଛି, ଉପକାରୀ କୀଟଙ୍କର ସଂଖ୍ୟା ଦିନକୁ ଦିନ କମି ଚାଲିଛି, ଅପକାରୀ କୀଟଙ୍କର ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ସାଧାରଣତଃ ଆମେ ଯୋଉ ଉନ୍ନତ ମାନର ରାଶି ଚାଷ କରୁଛେ, ତା ପାଇଁ କେମିତି କଣ ମାଟି ଆଉ କୋଉ ଜଳବାୟୁ ଦରକାର?
3: ସାଧାରଣତଃ ଆମେ ନିଗିଡା, ବାଲିଆ ଏବଂ ଦୋରସା ହାଲୁକା ମାଟିରେ ଆମେ ଚାଷ କରିପାରିବା। ଯେମିତି ଆମର

0: ଅମ୍ଳତା ବଢିଗଲେ ଆମେ ଯେମିତି ନିଜେ ଅଣନିଶ୍ୱାସୀ ହେଇଯାଉଛେ, ସେମିତି ମାଟିରେ ଗୋଟେ ଅମ୍ଳତା ଅଛି ଯୋଉଟାକୁ ଆମେ ଏସିଡିଟି ବୋଲି କହୁଛେ। ତ ସେଇ ଅମ୍ଳତାଟା ଆମର ଯଦି 5.5 ମାନେ 5.5 ରୁ 8.0 ଭିତରେ ରହେ, ସେଠି ରାଶି ଆମର ଭଲ ଅମ୍ଳ ଦେଇଥାଏ। ତାପରେ ଆମର ଯେମିତିକି ବେଳେବେଳେ ଆମର ଅତି ମଟାଳିଆ ମାଟି, ଲୁଣା ମାଟି ବା ଖାରି ମାଟି ଭିତରେ ଆମେ ଚାଷ କଲେ ଭଲ ଅମ୍ଳ ପାଇନଥାଉ। ଆଉ ଏବଂ ସାଧାରଣତଃ ଆମର ଗୋଟେ ଟେମ୍ପରେଚର ଥାଏ ସବୁ ଜିନିଷରେ, ଆମେ ଯେମିତି ମଣିଷ ମାନଙ୍କର ଗୋଟେ ଟେମ୍ପରେଚର ଥାଏ ଯୋଉଥିରେ କି ଆମେ ଆମେ ଭଲ ଭାବରେ ରହିପାରୁ, ସେମିତି ଆପଣମାନଙ୍କର ରାଶି ଚାଷରେ ଟେମ୍ପରେଚର ଆପଣଙ୍କର 25 ଡିଗ୍ରୀରୁ 35 ଡିଗ୍ରୀ ଯଦି ଆପଣଙ୍କର ହେଲା, ତାହେଲେ ରାଶି ଚାଷ ଆପଣଙ୍କର ଭଲ ହେଇପାରିବ।
1: ଏଇ ଯୋଉ ଗଲା କିଛି ଦିନ ତଳେ ଯୋଉ ଲଘୁଚାପ ହେଲା, ତ ଯୋଉମାନେ ରାଶି ଚାଷ କରିଛନ୍ତି କିଛି କ୍ଷତି ହେଇନଥିବ?
0: ନିଶ୍ଚିନ୍ତ ଭାବରେ ଆପଣ ଆମେ ଯେମିତି କହୁଛେ ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ, ତେଣୁକରି ସବୁ ଜିନିଷ ପାଇଁ ଅତିଟା ଖରାପ। ତେଣୁକରି ଏବେ ଯୋଉ ଲଘୁଚାପ ଜନିତ ବର୍ଷା ଆପଣଙ୍କର ଲଗାତାର 4 ରୁ 5 ଦିନ ରହିଲା, ରାଶି ଆପଣଙ୍କର ଉଠିଯାଇଛି, ଯଦି ପାଣି ଆପଣଙ୍କର ବୁଡ଼ିକିରି ରହୁଛି ବା ଆପଣଙ୍କର ଜମିକି ରହୁଛି, ପାଣି କାଟିଦେବା ଦରକାର, ଯାହାଫଳରେ କି ରାଶି ଆମର ଭଲ ଭାବରେ ବଢିପାରିବ।
1: ବହୁତ ଭଲ କଥା, ଜଳକୁ ଆମେ ନିଷ୍କାସନ କରିଦେବା, ସବୁଦିନ ଆମେ ଆମର ବିଲକୁ ଯାଇକି ଆମ ଫସଲଟାକୁ ସର୍ବେକ୍ଷଣ ବା ନିରୀକ୍ଷଣ କରୁଥିବା, ଆଉ କୋଉ କୋଉ କିସମ ଉନ୍ନତ ମାନର ରହିଛି ରାଶି ଚାଷ ପାଇଁ, ଯାହାକି ଆମ ଚାଷୀ ଭାଇ ଭଉଣୀମାନେ ଆଜି ଜାଣିପାରିବେ, ତାକୁ କାମରେ ଲଗେଇବେ, ତାକୁ ବ୍ୟବହାର କରିବେ?
0: ସବୁ କ୍ଷେତ୍ରରେ ଆମର ଯେମିତି ଆମେ କହୁଛେ ବିହନ ଗୁଣେ ଫସଲ, ଆମେ ଯଦି ଭଲ ମଞ୍ଜିଟିଏ ନେଇଥିବା 50% ଆପଣଙ୍କର ଭଲ ପ୍ରଡକ୍ସନ ହବ।
1: ମଞ୍ଜି ଗୁଣେ
0: ଗଛ, ଚାଷୀ ଭାଇମାନଙ୍କୁ ଆମେ ସବୁବେଳେ କହୁଥାଉ ଯେ ଆମର ଭଲ ଭେରାଇଟିକି ଆମେ ଚୁଜ୍ କରିବା ଦରକାର, ଯୋଉଟାକି ଗଭର୍ଣ୍ଣମେଣ୍ଟ ନୋଟିଫାଏଡ୍ ହେଇଥିବା ଦରକାର ଏବଂ ସେ ପ୍ରତିକ୍ଷିତ ହେଇଥିବା ଦରକାର। ଫାର୍ମର୍ସ ଫିଲ୍ଡରେ ହଉ, ଆପଣ ବୈଜ୍ଞାନିକମାନଙ୍କଠୁ ପରାମର୍ଶ ନେଇଛି, ଯୋଉ ବି ଭେରାଇଟି ହଉ, ଯେମିତିକି ଆପଣମାନଙ୍କର ଗୋଟେ ଭେରାଇଟି ଆମର ଶୁଭ୍ରା ଯୋଉଟାକି 75 ରୁ 80 ଦିନ, ଏବଂ ରାଶିର ମୁଖ୍ୟ ହେଉଛି ମ୍ୟାଡାମ୍ ତେଲ, ତା ତେଲ ଆମର ବହୁତ ଉପକାରୀ ହେଇଥାଏ ମଣିଷମାନଙ୍କ ପାଇଁ। ଆପଣ ଦେଖିବେ ରାଶିରେ ପ୍ରାୟ 45 ରୁ 50% ତେଲ ରହୁଛି, ଯୋଉଥିରେ କି ଆପଣ ଦେଖିବେ ହାର୍ଟଟି ଭଲ ରହିବ, ପ୍ରଚୁର ପରିମାଣରେ ଆପଣଙ୍କର କ୍ୟାଲସିୟମ ଆଉ ମାଗ୍ନେସିୟମ ଅଛି, ଯାହା ଆମର ହାଡ଼ର ସୁରକ୍ଷା ଦେଇଥାଏ, କାରଣ ଏଠି ମ୍ୟାକ୍ସିମମ୍ ଲୋକମାନଙ୍କର ଦେଖିବେ ହାଡ଼ ପୋରିଆ ହେଇଯାଉଛି, ତା ପାଇଁ ଏଟା ଗୋଟେ ରାମବାଣ ବୋଲି ଆମେ କହିଲେ ଅତ୍ୟୁକ୍ତି ହେବ ନାହିଁ
1: ରାଶି
0: ଆଜ୍ଞା। ଏବଂ ଲୋକମାନଙ୍କର ଆଜିକାଲି ଦେଖିବେ ସମସ୍ତଙ୍କର ବ୍ଲଡ୍ ପ୍ରେସର ରହୁଛି, ଘରେ ଘରେ, ତେଣୁ ଏଇଟା ବ୍ଲଡ୍ ପ୍ରେସର ହଉ ଏବଂ ତାକୁ କଣ୍ଟ୍ରୋଲ କରିବା, ଏବଂ ବ୍ଲଡ୍ର ସୁଗାର ଯୋଉ ଇନ୍ସୁଲିନ୍ ଲେବୁଲଟାକୁ ଅଛି ତାକୁ ଆମେ କଣ୍ଟ୍ରୋଲ କରିବା। ତାପରେ ଏବେ ସମସ୍ତଙ୍କର ଏବେ ଦେଖିବେ ସ୍କିନ୍ ଏବଂ ଚୁଟିର ସମସ୍ୟା ରହୁଛି, ତାକୁ ମଧ୍ୟ ଏଇଟା ସୁରକ୍ଷା ଦେଇଥାଏ ଏଇ ଯୋଉ ରାଶିର ତେଲ। ତେଣୁକରି ଆ ପାଇଁ ଭଲ ଭଲ ଭେରାଇଟି ସବୁ ଆମେ ଲଗେଇ ପାରିବା, ଯେମିତିକି ଆପଣ କହୁଥିଲି ଶୁଭ୍ରା, ଏ ଗୋଟେ ବହୁତ ଫେମସ୍ ଭେରାଇଟି ଯୋଉଟାକି ଆର ଅବଧି ରହୁଛି 75 ରୁ 80 ଦିନ, ଏବଂ ତୈଳାଂଶ ରହୁଛି ଆପଣଙ୍କର 52%,
1: ମାନେ କହିବାକୁ ଗଲେ 3 ମାସରେ ଆମେ ରାଶିକୁ ଅମଳ କରିପାରିବା।
0: ସେମିତି ଆପଣଙ୍କର ପ୍ରାଚୀ ବୋଲି ଗୋଟେ ଭେରାଇଟି ରହୁଛି ଯୋଉଟାକି ସେଇ 75 ରୁ 80 ଦିନ, ଏବଂ ତୈଳାଂଶ ଟିକେ କମ୍ ସାଧାରଣତଃ 45% ଅଏଲ। ତାପରେ ଆପଣଙ୍କ ଗୋଟେ ଉଷା ବୋଲି ଗୋଟେ ଭେରାଇଟି ଅଛି, ସେ ମଧ୍ୟ ଆପଣଙ୍କର ସେଇ 75 ରୁ 80 ଦିନର ଅବଧି। ଅମୃତ ବୋଲି ଗୋଟେ ଭେରାଇଟି ଅଛି ଯୋଉଟାକି ଆପଣଙ୍କର 75 ରୁ 85 ଦିନ ଭିତରେ ଏଇଟା ହେଉଛି, ଏବଂ ସ୍ମାରକ ବି ଆପଣଙ୍କର ଚାଷୀ ଭାଇ କ୍ଷେତ୍ରରେ ବହୁତ ଆଦୃତ ହେଇଛି, ଯୋଉଟାକି ଆପଣଙ୍କର 75 ରୁ 80 ଏବଂ 50% ତୈଳାଂଶ ରହୁଛି। ତାପରେ ନିର୍ମଳା ରହୁଛି 80 ରୁ 85 ଦିନ, 45% ଆପଣଙ୍କର ତୈଳାଂଶ ରହୁଛି, ଏବଂ ନିର୍ମଳା, କନକ, କନିକା, ଏଇଭଳି ଭେରାଇଟି ଚାଷୀ ଭାଇମାନେ ନେଇକି ମଧ୍ୟ ଆପଣଙ୍କର ଅଧିକ ଅମଳ କରିପାରିବେ।
1: ଏସବୁ ବିହନ ପାଇବେ କୋଉଠୁ?
0: ଆପଣମାନଙ୍କର ନ୍ୟାସନାଲ ସିଡ୍ କର୍ପୋରେସନ ରହୁଛି, ଓଡ଼ିଶା ଷ୍ଟେଟ୍ ସିଡ୍ କର୍ପୋରେସନ ରହୁଛି, ଆମର ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ଦ୍ୱାରା ଆମର ପ୍ରାୟ 31 କେଭିକେ ଅଛି ବୋଲି ଓଡ଼ିଶାରେ, ବହୁତ ସାରା କେଭିକେରେ ମଧ୍ୟ ଆର ଫାଉଣ୍ଡେସନ ସିଡ୍ ବା ସାର୍ଟିଫାଏଡ୍ ସିଡ୍ ଉପଲବ୍ଧ ହେଉଛି।
1: ଆଚ୍ଛା, ଆମର ତ 3 ଥର ଆମେ ଚାଷ କରୁଛେ, ସରଳ, ମଧ୍ୟମ, ବିଳମ୍ବ, ଏଇ ଯୋଉ ସମୟରେ କୋଉ ମାସରେ ଚାଷ କଲେ, କାରଣ ବର୍ତ୍ତମାନ ତ ଆଷାଢ ହେଲା, ଆଉ 2-3 ମାସ ପରେ ରାଶିର ଅମଳ ଟାଇମ୍ ହୋଇଯିବ, କୋଉ କୋଉ ମାସରେ ଚାଷ କଲେ ଚାଷୀ ଭାଇମାନେ ଆମର କ୍ଷତି ସହିବେନି, କାରଣ ଚାଷୀଟେ ଚାଷ କରିଥାଏ ଲାଭ ପାଇଁ?
0: ନିହାତି ଭାବରେ ରାଶି ଆମେ ଥ୍ରୁ ଆଉଟ୍ ଦ ଇୟର୍, ମାନେ ବର୍ଷର 3ଟି ଯୋଉ ମେନ୍ ଆମେ କହୁଛେ ମେନ୍ ଆମର ଯୋଉ ଋତୁ ଅଛି, ଆମେ 3ଟି ଋତୁରେ ଆମେ କରିପାରିବା, ଯେମିତିକି ବର୍ଷା ଋତୁରେ ଆପଣଙ୍କର ଜୁନ୍ 15 ଆପଣଙ୍କର ଜୁଲାଇ 15, ଏବଂ ଶୀତ ଋତୁରେ ଆପଣମାନଙ୍କର ସେପ୍ଟେମ୍ବର 15 ରୁ ଅକ୍ଟୋବର 15 ଭିତରେ ଆମେ କରିପାରିବା। ଆଉ ଗୋଟେ ରହିଲା ଯୋଉଟା ମିଡ୍ ଆପଣଙ୍କର ଗ୍ରୀଷ୍ମ ଋତୁ, ତାର ଫେବୃଆରୀ 1 ରୁ ଆମେ ମାର୍ଚ୍ଚ 1 ରେ କରିପାରିବା। ସାଧାରଣତଃ ଶୀତ ଆଉ ଗ୍ରୀଷ୍ମ ଋତୁରେ ମଧ୍ୟ ଆପଣଙ୍କର ଭଲ ହେଇପାରିବ, କାରଣ ଆପଣଙ୍କର ରୋଗ ପୋକ ସମସ୍ୟା ଟିକେ କମ୍ ରୁହେ ସାଧାରଣତଃ।
1: ବହୁତ ଭଲ କଥା। ଆଚ୍ଛା, ଯଦି ଜଣେ ଗୋଟେ ଏକର ଚାଷ କରୁଛି, କେତେ କଣ ରାଶି ପାଇବ?
0: ରାଶି ଆମର ଯଦି ଗୋଟେ ଏକର ଆପଣଙ୍କର ରାଶି ଚାଷ ଆପଣଙ୍କର ଜଣେ କରିପାରୁଛି, ତାହେଲେ ଅମଳ ବର୍ଷା ଆଉ ଶୀତ ଋତୁରେ ପ୍ରାୟ 3 କ୍ୱିଣ୍ଟାଲ ଆପଣ ପାଇପାରିବ। ଯଦି ଗ୍ରୀଷ୍ମ ଋତୁରେ ସେ ଚାଷ କରୁଛି, ତାହେଲେ ତାର ଅମଳଟା ସାଧାରଣତଃ ଟିକେ ଅଧିକା, 3 କ୍ୱିଣ୍ଟାଲ 50 କେଜିରୁ ପାଖାପାଖି 4 କ୍ୱିଣ୍ଟାଲ ଭଳିଆ ରହିପାରିବ।
1: ଆଚ୍ଛା, ରବି ଋତୁରେ କଲେ
0: ସାଧାରଣତଃ 3 କ୍ୱିଣ୍ଟାଲ 3.5 କ୍ୱିଣ୍ଟାଲ ମଧ୍ୟ ରହିବ।
1: କଣ କଣ ଖତ ସାର ଦିଆଯିବା, କାରଣ ଖତ ସାର ପରିଚାଳନା ଗଛ ପାଇଁ ମଧ୍ୟ ନିହାତି ଦରକାର।
0: ନିଶ୍ଚିନ୍ତ ଭାବରେ ଆମେ ସବୁବେଳେ ଯେମିତି ଆମେ ଭାତ ଡାଲି ତରକାରୀ ଖାଉଛେ, ବେଳେବେଳେ ଆମେ ମାଛ ମାଂସ ବି ଖାଉଛେ, ଅଣ୍ଡା କ୍ଷୀରା ବି ଖାଉଛେ, ଆମ ପାଇଁ ଯେମିତି ପ୍ରୋଟିନ୍ର ଆବଶ୍ୟକତା ଅଛି ସେମିତି ଗଛ ପାଇଁ ମଧ୍ୟ ଖାଲି ଗୋଟିଏ ସାର ଦେଇଦେଲେ ବି ହବନି, ତାର ବିଭିନ୍ନ ଜିନିଷ ଅଛି, ବିଭିନ୍ନ ଦିଗକୁ ଆମେ ଲକ୍ଷ୍ୟ କରିକି ଆମେ ଦେଲେ ମଧ୍ୟ ରାଶିର ଆପଣଙ୍କର ଅମଳ ହେଇପାରିବ। ଯେମିତିକି ଆମର ନିହାତି ଏବେ ସରକାର ସବୁ କ୍ଷେତ୍ରରେ କହୁଛନ୍ତି କି ଆପଣଙ୍କର ଗୋବର ଖତ, ସଢା ଗୋବର ଖତ ଆପଣଙ୍କର ସବୁବେଳେ ଭଲ ଗୁଣ୍ଡ ଚାଷ କରିକି ଆପଣଙ୍କର ଏକର ପ୍ରତି ପ୍ରାୟ 2 ଟନ୍ ସଢା ଗୋବର ଖତ, ସେହିପରି 6 କିଲୋଗ୍ରାମ ଯବକ୍ଷାରଜାନ, 5 କିଲୋଗ୍ରାମ ଆପଣଙ୍କର ଫସ୍ଫରସ୍ ସାର ତାର ଚେରର ଅଭିବୃଦ୍ଧି କରିବା ପାଇଁ, ଏବଂ ପାଖାପାଖି 8 କିଲୋଗ୍ରାମ

0: ଆପଣଙ୍କର ପଟାସ ସାର, ପଟାସ ସାରକୁ ଆମେ ନିହାତି ଦେବା, ଯେଉଁଟାକି ଗଛର ରୋଗ ପ୍ରତିଷେଧକ ଶକ୍ତି ଯେପରି ଭାବରେ ବଢ଼େଇ ପାରିବ। ତାପରେ ଆପଣ ଯେତେବେଳେ ବୁଣାବୁଣି କରୁଛେ, ମୁଖ୍ୟ ଜିନିଷ ହେଲା ରାଶିରେ କ'ଣ ନା, ଆମେ ଯଦି ବି ଆମେ ରାଶି ବୁଣିବା ତାକୁ ଆମେ କ'ଣ ନା ଧାଡ଼ିରେ ବୁଣିପାରିବା, ନହେଲେ ଆମର ବ୍ରଡକାଷ୍ଟିଂ ବି ମଧ୍ୟ ବୁଣିପାରିବା। ଯେତେବେଳେ ଆମେ ବୁଣିବା ଆମେ କ'ଣ କରିବା ନା, ଯେତିକି କେଜି ଆମେ ନବା ଏକରକୁ ଆପଣ 2-3 କେଜି ଆମେ ରାଶି ନଉଛେ, ତ ସେଠି କ'ଣ କରିବା ନା ତାର 4-5 ଗୁଣା ଶୁଖିଲା ବାଲି ମିଶେଇକି ଆମେ ରାଶିକି ବୁଣିପାରିବା। ଯଦି ଧାଡ଼ିରେ କରିବେ, ଧାଡ଼ି ଟୁ ଧାଡ଼ି ଆପଣଙ୍କର 30 ସେଣ୍ଟିମିଟର ରହିବ ଏବଂ ଗଛ ଟୁ ଗଛ ଆପଣଙ୍କର 10 ସେଣ୍ଟିମିଟର ରହିବ। ଯଦି ଆମେ ବ୍ରଡକାଷ୍ଟିଂ କରୁଛେ ବା ଛଟାଗୁଣା କରୁଛେ, ଆପଣମାନେ ଦେଖିବେ ଗଛ ଠିକ୍ ଭାବରେ ଉଠି ସାରିଲା ପରେ ଗୋଟେ ଥିନିଂ ଅପରେସନ୍ ବିଲ୍ କୁହାଯାଏ, ଯେଉଁଟାକି ଆପଣ ପ୍ରାୟ ସ୍କୋୟାର ମିଟରରେ ଆପଣ ଦେଖିବେ 10-12 ଗଛ ଦେଖିକି ଆପଣ ଉପାଡ଼ି ପାରିବେ। ରାଶି ବିହନକୁ ଆମେ ପାଖାପାଖି ଧାଡ଼ିକୁ ଧାଡ଼ି ଯଦି ଆମେ କରୁଛେ ତାହେଲେ 30 ସେଣ୍ଟିମିଟର ଲଗାଉଛେ ଏବଂ ଗଛ ଟୁ ଗଛ ଯଦି ଆମେ କରୁଛେ ପ୍ରାୟ 10 ସେଣ୍ଟିମିଟର ରଖୁଛେ। ଯଦି ଆପଣ ଗୋଟେ ସାଧାରଣତଃ ଆମେ ଗୋଟେ କିଲୋଗ୍ରାମ ରାଶି ସହ ଆପଣ 4-5 କେଜି ଆପଣଙ୍କୁ ଶୁଖିଲା ବାଲି ମିଶେଇ ବୁଣିବା,
1: ଯଦି ବାଲି ମିଶେଇ ବୁଣିବାକୁ ପଡିବ,
0: ନହେଲେ ଆପଣଙ୍କର ଯେହେତୁ ଅଳ୍ପ ମଞ୍ଜି ଏଇଟା ସବୁଆଡେ ଠିକ ସେ ପଡେ ନାହିଁ, ତେଣୁକରି ଶୁଖିଲା ବାଲି ମିଶେଇଲେ ସେ ସବୁଆଡେ ମିଶିକି ପଡିବ। ତାପରେ ଆପଣ ଦେଖିବେ ଆପଣ ଗୋଟେ ଇମ୍ପୋର୍ଟାଣ୍ଟ ଅପରେସନ ଯୋଉଟାକି ରାଶି ପାଇଁ, ତାକୁ ଥିନିଂ ଅପରେସନ ବୋଲି କୁହାଯାଏ, ଯୋଉଟାକି ଆପଣଙ୍କର ଗଛ ଉଠି ସାରିଲା ପରେ ଆପଣ ତାକୁ କ'ଣ କରିବେ ନା ପ୍ରତି ମିଟର ସ୍କୋୟାରରେ ଯେମିତିକି ଆପଣ ଆପ୍ରୋକ୍ସିମେଟଲି ଆପଣଙ୍କର ଆଖି ମାନେ ହିସାବ ଦେଖିକିରି ଆପଣ 10-12 ଗଛ ଯେମିତି ଥିବ, ନହେଲେ ଅଧିକା ଗଛ ରହିଲେ ଗଛମାନଙ୍କ ଭିତରେ କମ୍ପିଟିସନ ବଢ଼ିଯିବ କିନ୍ତୁ ଆମର ଅମଳ ହ୍ରାସ ହୋଇଯାଏ, ତେଣୁକରି ଏ ପ୍ରତି ଆମେ ଧ୍ୟାନ ଦେବା ଦରକାର।
1: ଆଚ୍ଛା, ରାଶି ଫସଲ ଭିତରେ ଆମେ ଅନ୍ତଃ ଫସଲ ଚାଷ କରିପାରିବା?
0: ହଁ,
1: ଫସଲ ପାଇଁ ସବୁଠାରୁ ବଡ ସମସ୍ୟା ହେଲା ଘାସ,
0: ନିହାତି ଭାବରେ।
1: କେମିତି କ'ଣ ଘାସକୁ ଦମନ କରିବେ?
0: ସବୁ କ୍ଷେତ୍ରରେ, ରାଶି ଖାଲି ରାଶି କହିଲେ ହବନି, ଆପଣଙ୍କର ସବୁ କ୍ଷେତ୍ରରେ ଆପଣମାନଙ୍କର ଘାସ ଏବେ ଗୋଟେ ମୁଖ୍ୟ ସମସ୍ୟା ପାଲଟିଛି, ଚାଷୀମାନଙ୍କର ମୁଣ୍ଡ ବିନ୍ଧାର କାରଣ ସାରିଛି। ତେଣୁକରି ଆପଣମାନଙ୍କର ବିଭିନ୍ନ ପ୍ରକାରର ତୃଣକନାଶୀ ବା ଆମେ ହର୍ବିସାଇଡ୍ ବିଲ୍ ଯୋଉଟା କହୁଛେ, ସାଧାରଣତଃ ଆପଣ ଦେଖିବା ଗଛ 10-15 ଦିନ ହେଇଗଲା ପରେ ଆପଣଙ୍କର ଯୋଉ ଯବକ୍ଷାରଜାନ 6 କିଲୋଗ୍ରାମ ଯବକ୍ଷାରଜାନ ଆପଣ ସାର ପକାଇ କୋଡ଼ା ଖୁସା କରି ଆମେ ଘାସ ବାଛିପାରିବା ମାନୁଆଲି। ଯଦି ଆମେ ମାନୁଆଲି ନ ବାଛିଛେ ତାହେଲେ ଆପଣମାନଙ୍କର ଦେଖିବେ ଆପଣମାନଙ୍କର ପେଣ୍ଡିମିଥାଲିନ୍ ଗୋଟେ ଆସୁଛି, ଯୋଉଟାକୁ ଆମେ କହୁଛେ ପ୍ରାକ୍ ତୃଣକୁମାରୀ, ମାନେ ଆପଣମାନଙ୍କର ଗଛ ମାନେ ଆପଣଙ୍କର ବୁଣିବାର 2-3 ଦିନ ଭିତରେ ମାନେ ଘାସ ଉଠିନଥିବ, ଯୋଉ ଇଏ ହେଇନଥିବ, ଯୋଉଟା ଆମେ ପ୍ରି ଇମର୍ଜେନ୍ସି ବୋଲି ଆମେ କହୁଛେ, ଯୋଉଟାକି ଆପଣଙ୍କର 0 ପେଣ୍ଡିମିଥାଲିନ୍ 30% EC 0.75-1 kg AI ପର ହେକ୍ଟର ଆମେ ପକାଇବା, ଯୋଉଟାକି 200 ଲିଟର ପାଣିରେ ଆମେ ପକେଇକି ଗୋଟେ ଏକରରେ ଆମେ ପକେଇ ପାରିବା, ଯୋଉଟାକି ଆପଣମାନଙ୍କର ଗୋଟେ ଲିଟର ପାଣିରେ 5-6 ml ଆମେ ପକେଇ ପାରିବା। ତାପରେ ବେଳେବେଳେ ଆମର ଯଦି ବି ପେଣ୍ଡିମିଥାଇଲ୍ ନ ମିଳେ, ଆମର ଗୋଟେ ଅକ୍ସିଫ୍ଲୋରୋଫେନ୍ ବିଲ୍ ଗୋଟେ ଆସୁଛି ପ୍ରାକ୍ ତୃଣକୁମାରୀ, ସେଟା ମଧ୍ୟ ଆମେ 0.15 kg AI ପର ହେକ୍ଟର ଆମେ ପକେଇ ପାରିବା।
1: ଆଚ୍ଛା, ଫସଲ ଅଛି ତ ରୋଗ ପୋକ ସମସ୍ୟା ଲାଗି ରହିବ, ଏଇ ସମୟରେ ଆମେ କେମିତି କୋଉ କୋଉ ପୋକ ସବୁ ଲାଗିଥାଏ ଆଉ କେମିତି କ'ଣ ତାକୁ ଦମନ କରିବା?
0: ନିଶ୍ଚିତ ଭାବରେ ଆପଣମାନଙ୍କର ରାଶି ଫସଲରେ ମୁଖ୍ୟତଃ ଆପଣଙ୍କର ବହୁତ ସାରା ରୋଗ ପୋକ ଆପଣଙ୍କର ଅଛି, ଯେମିତିକି ଆପଣଙ୍କର ପତ୍ର ପୋଡ଼ା, ପତ୍ର ମୋଡ଼ା ଏବଂ ଫଳ ବିନ୍ଧା ପୋକ ଗୋଟେ ତାର ମୁଖ୍ୟ ପୋକ। ଏହାର ଆପଣଙ୍କର ଶୁକ ଗଛର ଆପଣଙ୍କର ପତ୍ରକୁ ଆପଣଙ୍କର ରେଶମୀ ସୂତା ଦ୍ୱାରା ଗୁଡ଼ାଇ ତାକୁ ବିଣ୍ଡା କରିଦେବ, ତାପରେ ମଧ୍ୟ ଆପଣଙ୍କର ତାର ଯୋଉ ସବୁଜ ଅଂଶ ଥାଏ ତାକୁ କୋରି ଖାଇଦେଇଥାଏ ଏବଂ ପରେ ଫଳକୁ କଣା କରିକି ତାର ମଞ୍ଜି ଖାଇଥାଏ। ଏବେ ଆମେ କ'ଣ କରିବା ନା, ଆ ପାଇଁ ଆମେ ନିୟନ୍ତ୍ରଣ ପାଇଁ ଯଦି ଆକ୍ରମଣ ଆର ହେଉଛି ତାହେଲେ ଏକର ପ୍ରତି ଆପଣଙ୍କର 200 ମିଲିଲିଟର ଆପଣଙ୍କର ଇଣ୍ଡୋସ୍କାବ ଆପଣ କିମ୍ବା 400 ମିଲିଲିଟର ପ୍ରୋଫେନୋପସ କିମ୍ବା ଆପଣଙ୍କର 80 ଗ୍ରାମ ଗୋଟେ ଭଲ ମେଡିସିନ ଏବେ ଆସୁଛି ଏମାମେକ୍ଟିନ୍ ବେଞ୍ଜୋଏଟ୍, ଆକୁ 200 ଲିଟର ପାଣିରେ ମିଶେଇକି ମଧ୍ୟ ଆମେ ସିଞ୍ଚନ କରିପାରିବା। ଏମାମେକ୍ଟିନ୍ ବେଞ୍ଜୋଏଟ୍ଟା ଚାଷୀମାନଙ୍କ କ୍ଷେତ୍ରରେ ବହୁତ ପରିମାଣରେ ଆଦୃତ ହୋଇଛି। ସେମିତି ଗୋଟେ ରାଶିର ଆପଣଙ୍କର ଗଲ୍ ମାଛି ବିଲ ଆସୁଛି, ଯୋଉଟାକି ରାଶିର ଫୁଲ ଗୁଡ଼ିକ ଯେତେବେଳେ ମାଛିର ଶାବକ ଖାଇସାରିବା ଦ୍ୱାରା ତା ଫଳ ନ ଧରିକି ସେହି ସ୍ଥାନକୁ କ'ଣ କରେ ନା ଆବୁ ଭଳିଆ କରିଦିଏ, ଯୋଉଥିପାଇଁ କି ତା ସଂକ୍ରମଣଟା ତା ମୁକୁଳ ଗୁଡ଼ିକୁ ବାହାର କରିକି ନଷ୍ଟ କରିବା ସହିତ ତାର ପୁରା ପତ୍ରଟାକୁ ପୁରା ମୋଡ଼ି ଦିଏ, ପୁରା ମୋଡ଼ି ଦେବ। ତେଣୁକରି ଏଥିପାଇଁ ମଧ୍ୟ ଆପଣମାନେ ଆମେ ଫଳ ବିନ୍ଧା ପୋକ ପାଇଁ ଆମେ ଯୋଉ ମେଡିସିନ ପକାଉଛେ, ଯୋଉଟା କହିଲି କି ଆମର ଏମାମେକ୍ଟିନ୍ ବେଞ୍ଜୋଏଟ୍ ହଉ କିମ୍ବା ଆପଣଙ୍କର ପ୍ରୋଫେନୋପସ ହଉ କିମ୍ବା ଇଣ୍ଡୋକ୍ସକାବ ହଉ, ଯାହା ଆମେ ଆମର ପତ୍ର ମୋଡ଼ା ବା ଫଳ ବିନ୍ଧା ପୋକ ପାଇଁ ପକାଉଛେ ତାକୁ ମଧ୍ୟ ଆମେ ପକେଇ ପାରିବା। ତା ଯଦି ଆମେ ରୋଗ ଦେଖିବା, ଆପଣମାନଙ୍କର ମୁଖ୍ୟତଃ ଗୋଟେ ରୋଗ ଅଛି ଆମର ବନ୍ଧିଆ ରୋଗ ବୋଲି, ଯୋଉଟାକି କ'ଣ କରେ ନା ରୋଗାକ୍ରାନ୍ତ ଗଛର ତାର ଅଗ ପତ୍ର ଗୁଡ଼ିକୁ ଛୋଟ ଛୋଟ କରିକି ଗୁଚ୍ଛ କରିଦେବ, ମାନେ ପୁରା ଜାକିଦେବ, ଯାହାଫଳରେ କି ଆପଣମାନଙ୍କର ଆର ମୁଖ୍ୟ ଜିନିଷ ହେଲା ଏଇଟା ଗୋଟେ ଭାଇରସ ଟାଇପ୍ର, ଯୋଉଟାକି ଆପଣଙ୍କର ବାହକ ଆର ହଉଛି ପତ୍ର ଡିଆଁ ପୋକ। ପତ୍ର ଡିଆଁ ପୋକକୁ ଯଦି ଆମେ କଣ୍ଟ୍ରୋଲ କରିପାରିବା ତାହେଲେ ଏଇ ଯୋଉ ବନ୍ଧିଆ ମାନେ ଯୋଉ ଫାଇଲୋଡି ଯୋଉ ଆପଣ ଡିଜିଜ୍ ଗୁଚ୍ଛ ହେଇକି ଛୋଟ ହେଇଯିବ ସେଟାକୁ ଆମେ କଣ୍ଟ୍ରୋଲ କରିପାରିବା। ତେଣୁକରି ମେନଲି ଆମେ ପତ୍ର ଡିଆଁ ପୋକ ଯୋଉଟା ଆପଣ ରହୁଛି ତା ପାଇଁ ଆପଣମାନଙ୍କର ଏକର ପ୍ରତି 66 ମିଲିଲିଟର ଇମିଡା କ୍ଲୋରୋପିଡ୍, ଆପଣଙ୍କର 17.8% ଆପଣଙ୍କର SL କିମ୍ବା ଆପଣଙ୍କର ଏସିଟା ପ୍ରିମିଡ ଯୋଉଟା ଆପଣଙ୍କର ଆସୁଛି 20% SP 200 ଲିଟର ପାଣିରେ ମିଶେଇକି ଆମେ ସିଞ୍ଚନ କରିପାରିବା, ଯାହାଫଳରେ କି ଆର ବହୁତ ପରିମାଣରେ କାମ ଦେଇପାରିବ। ତାପରେ ଆପଣମାନଙ୍କର ଗୋଟେ ପତ୍ର ଚିତା ରୋଗ ରହୁଛି, ଯୋଉଟାକି ଆପଣଙ୍କର ଦେଖିବେ ଛୋଟ ଛୋଟ ଆପଣଙ୍କର ବାଦାମୀ ରଙ୍ଗର ଚିହ୍ନ ପତ୍ରର ମାନେ ଉଭୟ ପାର୍ଶ୍ୱରେ ଆପଣଙ୍କର ଦେଖାଇ ଧୀରେ ଧୀରେ ପତ୍ରଟାକୁ ଆପଣମାନଙ୍କର ପୋଡ଼ାଳିଆ ଦେଖାଯାଇ ଝଡ଼ି ପଡିବ।
1: ଆଚ୍ଛା, ଇଏ ତ ଗଲା ଆମର ରାସାୟନିକ ପ୍ରଣାଳୀରେ ଆମେ କେମିତି ରୋଗ ପୋକର ସମସ୍ୟା ସମାଧାନ କରିବା, ଦେଶୀୟ କୌଶଳରେ ସେମିତି କିଛି
0: ନାହିଁ। ନିଶ୍ଚିତ ଭାବରେ ଆପଣ ଯୋଉଟା ବି ମୁଁ କହୁଛି, ଯେମିତିକି ଏଇଟା ଆପଣଙ୍କର ପତ୍ରଚିତା ରୋଗ ଆପଣ କହିଲି, ଏକର

0: ପ୍ରତି ଆପଣଙ୍କର ଗୋଟେ କିଲୋଗ୍ରାମ ଆପଣଙ୍କର କପର ଅକ୍ସିକ୍ଲୋରାଇଡ୍ ବା ଆପଣଙ୍କର 750 ଗ୍ରାମ ମାଙ୍କୋଜେବ୍ କୁ 200 ଲିଟର ପାଣିରେ ମିଶାଇକି ସିଞ୍ଚନ କରିପାରିବା, କିମ୍ବା ଡାଇଫିନାକ୍ଜୋଲ ଗୋଟେ ନୂଆ ଭଲ ମେଡିସିନ ଆସୁଛି, ତାକୁ ମଧ୍ୟ ଆପଣ ଗୋଟେ ଏମ୍ଏଲ୍ ଗୋଟେ ମିଲିଲିଟର ଗୋଟେ ଲିଟର ପାଣିରେ ଆମେ ପକେଇ ପାରିବା। ତା ସହିତ ଆପଣମାନଙ୍କର ଆର କ'ଣ ନା କେତେଟା ଗୋଟେ ରେଜିଷ୍ଟାଣ୍ଟ ଭେରାଇଟି ଅଛି, ଏଇ ପତ୍ର ଚିତା ନ ହବ ତାକୁ ସେ ପ୍ରତିହିତ କରିପାରିବ, ମାନେ ତାକୁ ମାନେ ତା ଦେହରେ ସେ ରେଜିଷ୍ଟାଣ୍ଟ ଅଛି, ଯେମିତିକି ଆପଣଙ୍କର ଉମା ହଉ କନକ କଳିକା ଏଇସବୁ କିସମକୁ ଆମେ ବ୍ୟବହାର କରିପାରିବା। ଯୋଉଟାକି ଆପଣ ଆଉ ଗୋଟେ ଆପଣ କହିଲେ ଆମର ଦେଶୀୟ ଉପାୟରେ ହଉ ବା ଅର୍ଗାନିକ ଉପାୟରେ ହଉ ଆମେ କେମିତି କରିପାରିବା, ଆପଣମାନେ ସମସ୍ତେ ଜାଣିଥିବେ ଆପଣମାନଙ୍କର ଲିମ୍ବର ମଞ୍ଜି ଥାଏ, ସେ ଲିମ୍ବର ମଞ୍ଜିକି ଆପଣଙ୍କର 5 କେଜି ନେବେ, 5 କେଜି ନେଇକି ତାକୁ ଆପଣ ଗୋଟେ 10 ଲିଟର ପାଣିରେ ରାତିରେ ଓଭର ନାଇଟ୍ ଆପଣ ତାକୁ ସୋକ କରି ରଖିବେ, ଭିଜେଇକି ରଖିବେ। ଆପଣ ଯୋଉ 5 କେଜିଟା ଆପଣ ନେବେ ତାକୁ ଅଧା ଛେଚି ଦେବେ, ଯେମିତି ଆମେ ଅଧାକୁ ଅଧା ଦର ଛେଚା କରିକି ଆପଣ 10 ଲିଟର ପାଣିରେ ରାତିରେ 12 ଘଣ୍ଟା ବୁଡ଼େଇକି ରଖିବେ। ତା ପରଦିନ ତାକୁ ଆପଣ ଛାଣିକିରି ସେ ଯୋଉ ଆପଣଙ୍କର 10 ଲିଟର ପାଣିକି 200 ଲିଟର ପାଣିରେ ମିଶେଇବେ, ଏବଂ ତାକୁ ପ୍ରତି 7 ଦିନରେ ଥରେ ଆପଣ ଯଦି ରାଶି ଗଛରେ ହଉ କିମ୍ବା ଯେକୌଣସି ଫସଲରେ ଏଟାକୁ ପକେଇ ପାରିବେ। ତା ଦ୍ୱାରା ଆପଣଙ୍କର ଯୋଉ ଆପଣ କହୁଥିଲେ ଆପଣମାନଙ୍କର ପତ୍ର ମୁଢା ପୋକ ହଉ ଫଳବିନ୍ଧା ପୋକ ହଉ ବା ଆପଣମାନଙ୍କର ଯୋଉ ମେନଲି ଆଫିଡ୍ ଯୋଉ ଜଉ ପୋକ ହଉ କେତେ କାଂଶରେ ନିଶ୍ଚିନ୍ତ ଭାବରେ କମିପାରେ। କାରଣ ଏଇ ଯୋଉ ଆମେ ପକଉଛେ ଆପଣମାନଙ୍କର ଲିମ୍ବ ପତ୍ରର ମଞ୍ଜି, ଏଥିରେ 3 ପ୍ରକାର କାମ ଦଉଛି। ଆଗ ଆମେ ପକେଇବା ଦ୍ୱାରା କଣ ହଉଛି ନା ଆମେ ଜାଣିପାରୁନେ ଗଛ ପୁରା ପିତା ହେଇଯାଉଛି, ଯାହାଫଳରେ କି ଆମେ ଜାଣିପାରୁନେ ପୋକମାନେ ଜାଣିପାରୁଛନ୍ତି ତାଙ୍କୁ ଗୋଟେ ଗନ୍ଧ ଆସୁଛି, ଯାହାଫଳରେ କି ସେ ଗଛଠୁ ଦୂରେଇ ଯିବେ। ଯଦି ବି ଆମେ ତାଙ୍କୁ ଭୋକ ବିକଳରେ ସେମାନେ ଖାଇଲେ, ଯୋଉ ଆଜିକାଲି ସମସ୍ତେ ଖାଦ୍ୟର ସମସ୍ୟା ହେଲାଣି, ଯଦି ସେମାନେ ଭୋକ ବିକଳରେ ଆମେ ଯାଇକି ଖାଇଲେ ତାଙ୍କୁ କଣ ହବ ନା ତାଙ୍କୁ ପିତା ଲାଗିବ ଆଣ୍ଟିଫିଡାଣ୍ଟ। ଯଦି ବି ଆପଣଙ୍କର ଯଦି ଖାଇ ଦଉଛନ୍ତି ଭୋକ ବିକଳରେ ତାହେଲେ କଣ ହବ ନା ସେମାନେ ଆଉ ଛୁଆ ଜନ୍ମ କରିପାରିବେ ନାହିଁ, ପ୍ରଜନନ କରିପାରିବେ ନାହିଁ। ତ ଏଇଟା ହଉଛି ଆମର ଗୋଟେ 2 ପ୍ରକାର କାମ, ବଂଶ ବୃଦ୍ଧି ହବ ନାହିଁ। ତେଣୁକରି ଆମେ କେତେ କାଂଶରେ ମଧ୍ୟ ଏଇ ଯୋଉ ଆମେ ଏଇଟା କହୁଛେ ନିମ୍ ସିଡ୍ କର୍ଣ୍ଣଲ ଏକ୍ସଟ୍ରାକ୍ଟ ବୋଲି କହୁଛେ, ନିମ୍ବ ମଞ୍ଜି ଯେତେବେଳେ ଆପଣଙ୍କ ନିମ୍ବ ମଞ୍ଜି ଆପଣଙ୍କ ପାଖରେ ଉପଲବ୍ଧ ଅଛି ଆପଣ ନେଇପାରିବେ। ଯଦି ନାହିଁ ଆପଣ ଆମର ଗାଁ ଗହଳିରେ ଆପଣମାନେ ଚାଷୀଭାଇମାନଙ୍କର ସମସ୍ତ ପାଖରେ ଧାନ ଓଷା ହାଣ୍ଡି ଅଛି, ସେମାନେ ଧାନ ଓଷା ହାଣ୍ଡିରେ ଆପଣମାନଙ୍କର ସବୁ ଜାଗାରେ ଆପଣଙ୍କର ଲିମ୍ବ ପତ୍ର ମିଳୁଛି, ତ ସେ ଲିମ୍ବ ପତ୍ରକୁ ଆଣିକିରି ଗୋଟେ ଧାନ ଓଷା ହାଣ୍ଡିରେ ପ୍ରାୟ 15-20 ଲିଟର ପାଣିରେ ପକେଇକିରି ଆପଣଙ୍କ ଅଧଘଣ୍ଟାରୁ 45 ମିନିଟ୍ ପର୍ଯ୍ୟନ୍ତ ତାକୁ ଫୁଟେଇବେ। ତାକୁ ଛାଣିକିରି ଆପଣ ଗୋଟେ ଥଣ୍ଡା କରିକିରି ଗୋଟେ କଣ୍ଟେନରରେ ରଖିବେ, ବା ଆପଣ ସବୁ ଗୋଟେ ଲିଟିରିଆ ବଟଲରେ ରଖିବେ, ସେଥିରୁ 1 ଲିଟର ନେବେ ଏବଂ 9-10 ଲିଟର ଆପଣଙ୍କର ପାଣି ନେବେ। ଆପଣଙ୍କର ସବୁ କ୍ଷେତ୍ରରେ ଆପଣଙ୍କର ସବୁ ପନିପରିବା କ୍ଷେତ୍ରରେ ହଉ, ଧାନ କ୍ଷେତ୍ରରେ ହଉ, ବାଦାମ କ୍ଷେତ୍ରରେ ହଉ, ତୈଳବୀଜ ଡାଲି ସବୁ କ୍ଷେତ୍ରରେ ଆପଣ ପକେଇବେ। ଆପଣଙ୍କର ଯେତେବେଳେ ଆପଣ ଗୋଟେ କେମିକାଲ ଇନସେକ୍ଟିସାଇଡ୍ ପକାଉଛନ୍ତି ତାପରେ ଆପଣ ନିହାତି ଗୋଟେ ଏଇଭଳିଆ ଜିନିଷ ପକେଇପାରିବେ, ନହେଲେ ମାର୍କେଟରେ ଆଜିକାଲି ସବୁ ନିମ୍ ଅଏଲ ଉପଲବ୍ଧ ହଉଛି, ବିଭିନ୍ନ ପ୍ରକାର ପିପିଏମ୍ ର ଉପଲବ୍ଧ ହଉଛି, 10,000 PPM ର ଉପଲବ୍ଧ ହଉଛି, ତାକୁ ମଧ୍ୟ ଗୋଟେ ଲିଟରରେ 5 ml ପର୍ଯ୍ୟନ୍ତ ଆପଣ ଇଭ୍ରି ଅଲ୍ଟରନେଟିଭ ଆପଣଙ୍କର କେମିକାଲ ଇନସେକ୍ଟିସାଇଡ୍ ପକେଇ ସାରିଲା ପରେ ବି ପକେଇ ପାରିବେ, ନଚେତ ଆପଣଙ୍କର ଷ୍ଟାର୍ଟିଂରୁ ଆପଣ ପକେଇ ପାରିବେ। ଯେହେତୁ ଆପଣଙ୍କର ରୋଗ ଯେତେବେଳେ ପୋକ ବଢି ଯାଇଥାଏ ଆମେ ଚାଷୀମାନେ ସେତେବେଳକୁ ଆମେ ଆପ୍ଲାଏ କରିଥାଉ କି ଲିମ୍ବ ତେଲ ହଉ, ସେତେବେଳେ ସେ କାମ କରିନଥାଏ। ଆମେ ଯଦି ଷ୍ଟାର୍ଟିଂରୁ ଆମେ ପକେଇବା ତାହେଲେ ନିଶ୍ଚିନ୍ତ ଭାବରେ ଏହା ବହୁତ ପରିମାଣରେ କଣ୍ଟ୍ରୋଲ ହବ, ଆମେ ଆଉ କେମିକାଲ ଇନସେକ୍ଟିସାଇଡ୍ ଆଡ଼ିକି ଯିବା ନାହିଁ।
1: ବହୁତ ଭଲ କଥା, କାରଣ ପ୍ରତିଷେଧକ ସବୁବେଳେ ଚିକିତ୍ସା ଠାରୁ ଭଲ। ଆଚ୍ଛା, ସାଧାରଣତଃ କୋଉ ଋତୁରେ ରାଶିଟା ବେଶୀ ଅମଳ ହେଇଥାଏ? ଶୀତ, କାରଣ ଆମେ ସାଧାରଣତଃ ଜାଣିଛୁ ଶୀତ ଋତୁରେ ରାଶିଟା ହଉଛି, ଯେହେତୁ ଏଇଟା ବର୍ଷା ଦିନ, ଖରାଦିନ, ବର୍ଷା ଦିନ, ଶୀତ ଦିନ ଭିତରେ ବେଶୀ ଅମଳଟା କୋଉ ଋତୁରେ ହେଇଥାଏ?
0: ଆମର ସାଧାରଣତଃ ଯୋଉ ଗ୍ରୀଷ୍ମ ଋତୁ ଆମେ ବୋଲି କହୁଛେ, ଯୋଉଟା ଆପଣଙ୍କର ଜାନୁଆରୀ ଫେବୃଆରୀ ମାସରେ ଯୋଉ ଆମେ ରାଶିଟାକୁ ଆମେ ଲଗଉଛେ, ସେଇ ଋତୁରେ ସାଧାରଣତଃ ଆମର ପାଖାପାଖି 4-4.5 କ୍ୱିଣ୍ଟାଲ ଯଦି ଆମେ ବୈଜ୍ଞାନିକ ପ୍ରଣାଳୀ ବା ଉନ୍ନତ ପ୍ରଣାଳୀରେ ଆମେ କରିବା, ନିଶ୍ଚିତ ଭାବରେ ଅଧିକା ଅମଳ ଦବ, ଯୋଉଟାକି ମାନେ ଆମର ବର୍ଷା ଋତୁ ବା ଶୀତ ଋତୁରେ ଯୋଉଟାକି 3 କ୍ୱିଣ୍ଟାଲରୁ 3.5 କ୍ୱିଣ୍ଟାଲ, ଯେହେତୁ ଏଇଟା ଛୋଟ ମଞ୍ଜି ଆର ଟିକେ ପ୍ରଡକ୍ସନ ଟିକେ କମ୍ ହୁଏ, ହାଲକା ଜିନିଷ। ତେଣୁକରି ଆମେ ଯଦି ଗ୍ରୀଷ୍ମ ଋତୁରେ ଆମର କ'ଣ ନା ଆପଣଙ୍କର ପ୍ରୋଲଙ୍ଗ ସନ୍ସାଇନ୍ ପାଏ, ସୂର୍ଯ୍ୟକିରଣ ପାଏ, ଆପଣଙ୍କର ରୋଗ ପୋକ ବେଶୀ ହେଇନଥାଏ, ଚାଷୀମାନଙ୍କର ସେଥିପାଇଁ ଖର୍ଚ୍ଚ ଟିକେ କମ୍ ହୋଇଥାଏ, ସେଥିପାଇଁ ସାଧାରଣତଃ ଆମର ପ୍ରଡକ୍ସନ ବି ଅଧିକା ହେଇଥାଏ, ଇନକମ୍ ବି ଅଧିକା ହେଇଥାଏ, ଅଧିକା ପ୍ରଡକ୍ସନ ବି ନିଶ୍ଚିତ ଭାବରେ ସେମାନେ କରିଥାନ୍ତି।
1: ବହୁତ ଭଲ କଥା। ଆଜି ଆପଣଙ୍କୁ ଯୋଉ ଚାଷୀ ଭାଇ ଭଉଣୀମାନେ ଶୁଣୁଛନ୍ତି, ତାଙ୍କୁ ଆପଣ କ'ଣ ପରାମର୍ଶ ଦେବେ, ଯେଉଁମାନେ ସାଧାରଣତଃ ଏଇ ବର୍ଷା ଦିନେ ରାଶି ଚାଷ କରିଛନ୍ତି ବା କରିବାକୁ ମନ ବଳେଇଛନ୍ତି, ତାଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
0: ନିଶ୍ଚିନ୍ତ ଭାବରେ ଏବେ ସମ୍ପ୍ରତି ମାନେ ପରିସ୍ଥିତିରେ ଆମେ ଚାଷୀ ଭାଇମାନେ ସବୁବେଳେ ଆମେ ଧାନ ଚାଷକୁ ଆମେ ବହୁତ ଆଦୃତ କରିସାରିଲେଣି, ମାନେ ଆମର ଯେତିକି ପ୍ରାୟ ପ୍ରଡକ୍ସନ ହେବା କଥା ହେଇ ଚାଲିଛି। ତେଣୁ ଏବେ ଚାଷୀ ଭାଇମାନଙ୍କୁ ଆମକୁ କହିବାକୁ ପଡିବ ବା ତାଙ୍କ ଭିତରେ ଗୋଟେ ସଚେତନତା ସୃଷ୍ଟି କରିବାକୁ ପଡିବ ଯେ ଆମର ଯୋଉ ଫସଲ ଯୋଉ ଜାଗାରେ ଆପଣମାନଙ୍କର ମଧ୍ୟମ କିସମ ଜମି ଅଛି, ଯୋଉଠି ପାଣି ଜମି ରହୁନି, ନିଗିଡ଼ା ମାଟି ବା ବାଲିଆ ଦୋରସା ମାଟି ହାଲୁକା ମାଟି ଅଛି, ସେଇ ଜାଗାରେ ଆପଣମାନଙ୍କୁ କେମିତି ତୈଳବୀଜ ଜାତୀୟ ଜିନିଷକୁ ଆଉ ଟିକେ ପ୍ରଚାର ପ୍ରସାର କରିବା। କିନ୍ତୁ ଆପଣ ଦେଖିବେ ଆଜିକାଲି ଲୋକମାନଙ୍କର ଖାଦ୍ୟ ଏତେ ବିଷାକ୍ତ ହେଇଗଲାଣି, ଲୋକ ଜଳବାୟୁ ଚେଞ୍ଜ ହେଲାଣି, ଲୋକମାନେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି। ସାଧାରଣତଃ ଏବେ ଦେଖିବେ ଆଗରୁ ଏତେ ହାର୍ଟ ଡିଜିଜ୍ ନଥିଲା,
1: ପିଲାମାନଙ୍କୁ
0: ବି ବଦଳିଲାଣି, ଏବେ ହାର୍ଟ ଡିଜିଜ୍ ସମସ୍ତଙ୍କୁ ଆଜିକାଲି ହେଉଛି। ଆଉ ବେସିକାଲି ଏଇଟା କ'ଣ ପାଇଁ ହେଉଛି ନା, ଆପଣମାନଙ୍କର ଯୋଉ ତେଲରେ ଆଡଲ୍ଟ୍ରେସନ ଅପମିଶ୍ରଣ ହେଉଛି, ତେଣୁ ଆମେମାନେ ଯଦି ସାଧାରଣତଃ ନିଜେ ଏଇ ରାଶି ହଉ ସୂର୍ଯ୍ୟମୁଖୀ ହଉ ଏଇସବୁ ଚାଷ ଯଦି ଆମେ ନିଜେ କରିବା, କମ୍ ସେ କମ୍ ଆମେ ଭଲ ତେଲ ପାଇପାରିବା। ଯେମିତି ଆପଣ ଦେଖିବେ କୃଷ୍ଣଙ୍କର ବି ବହୁତ ପସନ୍ଦ ଥିଲା ରାଶି ଲଡୁ।

0: କାହିଁକି ଭଲ ଥିଲା, ସେ ବି ଜାଣିଥିଲେ ଏଥିରେ ଏତେ ପରିମାଣର ଭଲ ପଲି ଅନସାଚୁରେଟେଡ୍ ଫ୍ୟାଟି ଏସିଡ୍, ଭଲ ଅଏଲ୍ ଅଛି ଯୋଉଟାକି ଆପଣମାନଙ୍କର ହୃଦୟକୁ, ଆପଣଙ୍କର ହାର୍ଟକୁ ଭଲ ରଖିବ, ଆପଣମାନଙ୍କର ଯୋଉ ଇନ୍ସୁଲିନ୍ ଇଏକୁ ଭଲ ରଖିବ, ତେଣୁକରି ଭଗବାନଙ୍କର ବି ଏଇଟା ଭଲ ଜିନିଷ ଥିଲା ଏବଂ ପ୍ରିୟ ଜିନିଷ ଥିଲା, ଏବଂ ସେଥିରେ ଏଥିରେ ଏତିକି ବହୁତ ସାରା ଔଷଧୀୟ ଗୁଣ ବି ଅଛି,
1: ତେଣୁକରି ପୁରୁଣା ରାଶି ପୁରୁଣା ମହୁ ଏସବୁ ଭଲ
0: ନିଶ୍ଚିନ୍ତ ଭାବରେ, ତେଣୁକରି ଏଇ ଯୋଉ ଜିନିଷକୁ, ଏଇ ଯୋଉ ଫସଲ ଧୀରେ ଧୀରେ ଅପସରି ଗଲାଣି, ତେଣୁ ଏଇ ଜିନିଷକୁ ଆପଣମାନଙ୍କ ଲୋକଙ୍କ ଭିତରେ କେମିତି ଆଦୃତ କରିବା, ଏବଂ ଲୋକମାନଙ୍କ ଭିତରେ ଏଇ ଯୋଉ ଆର ହେଲ୍ଥ ଆପଣମାନଙ୍କର ଯୋଉ ସ୍ୱାସ୍ଥ୍ୟ ଜିନିଷ ଅଛି ତାରକୁ କେମିତି ପ୍ରଚାର ପ୍ରସାର କରିବା, ସେଥିପାଇଁ ଯଦି ଆପଣମାନେ ଏଇ ଆମେ ରାଶି ଚାଷକୁ ଚାଷୀ ଭାଇମାନେ ଗାଁ ଗହଳିରେ ଆହୁରି ଅଧିକାରୁ ଅଧିକା କରିବେ, ଲୋକମାନଙ୍କ ଭିତରେ ମଧ୍ୟ ଆହୁରି ପ୍ରଚାର ପ୍ରସାର ବଢିବ, ଏବଂ ଲୋକମାନଙ୍କର ମୁଖ୍ୟତଃ ଯାହା ବି ଆପଣମାନଙ୍କର ଆର୍ଥିକ ସ୍ଥିତି ଉନ୍ନତି ହେବା ସହିତ ଯୋଉ ଆମର ରୋଗ ଆପଣମାନଙ୍କ ମନ ଭିତରେ ରହୁଛି, ଲୋକମାନଙ୍କର ଆଜିକାଲି ମୁଡ୍ ସୁଇଙ୍ଗ ହେଉଛି, ଦେହ ଖରାପ ରହୁଛି, ଯଦି ନିଜେ ରାଶି ଖାଇବେ, ରାଶି ଲଡୁ ଖାଇବେ, ନିଜେ ରାଶି ତେଲ ବାହାର କରି ମଧ୍ୟ ଖାଇବେ, ଆପଣ ଦେଖିବେ କେତେକାଂଶରେ ଲୋକମାନଙ୍କର ଜୀବନ ଜୀବିକା ମଧ୍ୟ ଆହୁରି ଉନ୍ନତ ହେବ।
1: ବହୁତ ଭଲ କଥା, ଆମର ପୁରୁଣା ଚଳଣି ବହୁତ ଭଲ ଥିଲା ରାଜେଶ ବାବୁ। ଆଶା କରୁଛୁ ଆମର ଯୋଉ ଚାଷୀ ଭାଇ ଭଉଣୀମାନେ ଆଜି ଆପଣଙ୍କୁ ଶୁଣୁଛନ୍ତି ନିହାତି ରୂପରେ ଜାଣିସାରିବେଣି କି ରାଶିର ବର୍ତ୍ତମାନ ସମୟରେ ଚାହିଦା ରହିଛି, ଏବଂ ଆମେ ସବୁବେଳେ ଉନ୍ନତମାନର ବିହନକୁ ଚୟନ କରିବା, କାରଣ ମଞ୍ଜି ଗୁଣେ ଗଛ। ଆଜିର ଆଲୋଚନା ପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର ମ୍ୟାଡାମ। ଜୟ ଜଗନ୍ନାଥ।
2: ଜେ ମାପା କଥା ଏଇଠି, ଆଉ ଆମେ ଭାବୁଛେ ଖାଲି ବୁଣି ଦବା ରାଶି ହେଇଯିବ, ଅମଳ କରିଦବା,
3: କେତେ କଥା ଅଛି ହେଲା। ଆମେ ଯୋଉ ଚାଷ କରୁଛନ୍ତି ଆଉ ଟିକେ ଜାଣିଗଲେ
2: ବିହନ ଗୁଣେ ଗଛ।
3: ହଁ, ଆମେ ସେଇ ଅନୁସାରେ ଭଲ ବିହନ ଆଣିବା, ତାକୁ ଭଲସେ ପକେଇବା, ଜୈବିକ ପଦ୍ଧତିରେ ଚାଷବାସ କରିବା, ଆମ ବିଲକୁ ଭଲ ରଖିବା, ରାଶି ଭଲ ହବ ଏଥର।
2: ହଁ, ରାଶି ଆମର ଅର୍ଥକାରୀ ଫସଲ। ଆମର ଚାଷୀ ଭାଇ ଭଉଣୀମାନେ ଯୋଉମାନେ ଯିଏ ଆମର ଆଲୋଚନାକୁ ଶୁଣୁଛନ୍ତି ନିଶ୍ଚିତ ରୂପରେ ଜାଣିସାରିବେଣି କୋଉ ଉପାୟରେ ଚାଷ ହବ, କଣ ସାର ପଡିବ, କେମିତି ତାର ଫସଲର ସମୟ ଅବଧି କେତେ ଦିନ। ଆଶା କରୁଛୁ ମହାଶୟଙ୍କର କଥା ମାନି ଉନ୍ନତମାନର ରାଶି ଚାଷ କରନ୍ତୁ ଏବଂ ଦି ପଇସା ଲାଭ ପାଆନ୍ତୁ।
3: ହେଲେ ମାଳ,
2: ହଁ,
3: ଭଲ ମନ୍ଦ କଥା ହେଲେ,
2: ହଁ,
3: ବୈଠକରୁ ଉଠିବାର ସମୟ ହେଲାଣି
2: ମୋ ବାପା। ଚତୁର୍ମାସିଆ ବେଳ କାଳ, ଆଉ ଟର୍ଚ୍ଚଟା ଆଣ। କିନ୍ତୁ ଗୋଟେ କଥା ବା, ପାଣିପାଗର ଖବର ଶୁଣିବା, ତାପରେ ଉଠିବା।
3: ପାଣିପାଗ ଶୁଣିବା ତାପରେ ଉଠିବା।
4: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ପାଣିପାଗର ସୂଚନା ସହିତ ଶେଷ ହେଲା କୃଷି ସଂସାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା 2026 ପାଇଁ ପୁଲିସ୍ ବିଭାଗର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂଙ୍କ ସହିତ ବିଶେଷ ଆଲୋଚନା। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।
1: ଶ୍ରୋତାବନ୍ଧୁ ନମସ୍କାର।

0: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା କେବଳ ଏକ ଧାର୍ମିକ ମହାପର୍ବ ନୁହେଁ, ଏହା ବିଶ୍ୱର ସର୍ବବୃହତ୍ ଜନସମାଗମ ମଧ୍ୟରୁ ଅନ୍ୟତମ। ପ୍ରତିବର୍ଷ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ଏବଂ ରଥଯାତ୍ରାରେ ସାମିଲ ହୋଇଥାନ୍ତି। ଏପରି ବିଶାଳ ଜନସମାଗମ ମଧ୍ୟରେ ସମସ୍ତଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ବଜାୟ ରଖିବା, ସୁଚାରୁ ଟ୍ରାଫିକ୍ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ପୁରୀ ପୁଲିସ୍ ପାଇଁ ଏକ ବଡ଼ ଦାୟିତ୍ୱ। ଗତବର୍ଷର ଅନୁଭୂତି ଓ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ ବର୍ଷ ପୁଲିସ୍ ବିଭାଗ କିପରି ପ୍ରସ୍ତୁତ ହୋଇଛି ସେ ସମ୍ପର୍କରେ ଜାଣିବା ପାଇଁ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ। ସାର୍, ଆକାଶବାଣୀ ପକ୍ଷରୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ନମସ୍କାର।
1: ଜୟ ଜଗନ୍ନାଥ।
0: ସାର୍, ପ୍ରଥମେ ଆମେ ଜାଣିବାକୁ ଚାହୁଁଛୁ ଯେ ଏଥର ରଥଯାତ୍ରା ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ପୁଲିସ୍ ପ୍ରଶାସନ ତରଫରୁ କ'ଣ ସବୁ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ଟିକେ ଅବଗତ କରାନ୍ତୁ।
1: ଚଳିତ ବର୍ଷ ରଥଯାତ୍ରା ପାଇଁ ଆମ ପ୍ରସ୍ତୁତି ଜାନୁଆରୀ ମାସରୁ ଆରମ୍ଭ କରାଯାଇଥିଲା। ବିଭିନ୍ନ ସ୍ତରରେ ମୁଖ୍ୟ ଶାସନ ସଚିବ ମହୋଦୟଙ୍କ ସ୍ତରରେ, ତା ସହିତ ଡିଜିପି ଓଡ଼ିଶାଙ୍କ ସ୍ତରରେ ଆଉ ବିଭିନ୍ନ ସ୍ତରରେ ପ୍ରସ୍ତୁତି ବୈଠକ ପ୍ରତ୍ୟେକ ମାସରେ କରାଯାଉଛି। ଆରେଞ୍ଜମେଣ୍ଟ ବିଷୟରେ କେମିତି ଆମେ ଭକ୍ତମାନଙ୍କୁ ସୁରକ୍ଷା ଦେଇପାରିବୁ, ଭକ୍ତମାନଙ୍କର ଯେଉଁ ଜନସମାଗମ ହେବ ତାକୁ କେମିତି ମ୍ୟାନେଜ୍ କରିପାରିବୁ ଭଲ ଭାବରେ, ତା ସହିତ ଯେଉଁ ଟ୍ରାଫିକ୍ର ଆମ ପାଇଁ ଚ୍ୟାଲେଞ୍ଜ ରହୁଛି ତାକୁ କେମିତି ଆମେ ଆହୁରି ଭଲ ଭାବରେ ହ୍ୟାଣ୍ଡେଲ କରିପାରିବୁ, ଏହାକୁ ନେଇକି ସବୁ ପ୍ରକାର ପ୍ରସ୍ତୁତି କରାହୋଇଛି। ଆଉ ଏହି ବର୍ଷ ଆମେ ଯଦି ଦେଖିବା, ଆମେ ପାର୍କିଂ ବ୍ୟବସ୍ଥାକୁ ଆହୁରି ଆମେ ବିସ୍ତୃତ କରିଛୁ, ଆହୁରି ନୂଆ ପାର୍କିଂ ଜାଗା ସବୁ ଦିଗରେ ଆଡ୍ କରାହୋଇଛି। ଭକ୍ତମାନେ ଆସିକି ଗାଡ଼ି ସେଠି ରଖିକି ଆସିପାରିବେ, ତାକୁ ନେଇକି ଗୋଟେ ସଟଲ ବ୍ୟବସ୍ଥା ଆହୁରି ସୁବ୍ୟବସ୍ଥିତ କରାହୋଇଛି। ସବୁ ଜାଗାରେ ସଟଲ ବ୍ୟବସ୍ଥା ରହିବ, ଭକ୍ତ ଗାଡ଼ି ରଖିକି ସଟଲ ମାଧ୍ୟମରେ ଆସିପାରିବେ। ଭକ୍ତମାନଙ୍କର ଇନ୍ଫର୍ମେସନ ଚ୍ୟାନେଲ ଆମ ତରଫରୁ ବଢ଼ା ହୋଇଛି। ପାଖାପାଖି 65 ଲୋକେସନରେ ଆମର ଏଲ୍ଇଡି ସ୍କ୍ରିନ୍ ଲାଗିବ, ଯେଉଁଥିରେ କି ଜରୁରୀ ସବୁ ଇନ୍ଫର୍ମେସନ ଭକ୍ତମାନଙ୍କୁ ସେୟାର କରାଯିବ। ଏହା ସହିତ ଆମର ଯେତେ ବି ସୋସିଆଲ ମିଡ଼ିଆ କୁହନ୍ତୁ କିମ୍ବା ଗଣମାଧ୍ୟମ କୁହନ୍ତୁ, ସବୁ ମାଧ୍ୟମରେ ଆମେ ଟ୍ରାଫିକ୍ ରିଲେଟେଡ୍ ସବୁ ଆଡଭାଇଜରିଜ୍ ଆଉ କ୍ରାଉଡ୍ ରିଲେଟେଡ୍ ସବୁ ଇନ୍ଫର୍ମେସନ ସବୁ ଜିନିଷ ଟାଇମ୍ ଟୁ ଟାଇମ୍ ସେୟାର କରିବୁ ଆଉ କରାହେଉଛି ମଧ୍ୟ। ସୁରକ୍ଷା ଦୃଷ୍ଟିରୁ ଆମର ସୁରକ୍ଷା ଏଜେନ୍ସିଜ୍ ଅଛନ୍ତି, ଯେମିତିକି ସ୍ପେଶାଲ ଟେକ୍ନିକାଲ ୟୁନିଟ୍ ଅଛି ଓଡ଼ିଶା ପୁଲିସର, ଗୋଟେ ସ୍ପେଶାଲ ଟ୍ରେନ୍ଡ ଟିମ୍ ଅଛି, ଯେଉଁମାନେ କି ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସେମାନେ ସକ୍ଷମ ଅଛନ୍ତି। ସେମାନଙ୍କ ପାଖରେ ଆଧୁନିକ ଉପକରଣ ମଧ୍ୟ ରହିଛି। ଏହା ସହିତ ଓଡ୍ରାଫ୍ର ଟିମ୍ ଅଛି, ବମ୍ ଡିସ୍ପୋଜାଲ ସ୍କ୍ୱାଡ୍ ଅଛି, ଆଣ୍ଟି ସାବୋଟେଜ୍ ଟିମ୍ସ ଅଛନ୍ତି, କେନାଇନ୍ ୟୁନିଟ୍ସ ଅଛନ୍ତି, ସମସ୍ତେ ଉପସ୍ଥିତ ରହିକି ଏମିତି କୌଣସି ଏମର୍ଜେନ୍ସି ସିଚୁଏସନ୍କୁ ମୁକାବିଲା କରିବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ସ୍ୱତନ୍ତ୍ର ଆମ୍ବୁଲାନ୍ସ ମୁଭମେଣ୍ଟ ଏସ୍ଓପି କରାହୋଇଛି, ଫର୍ଷ୍ଟ ଏଡ୍ ସେଣ୍ଟର୍ସର ସଂଖ୍ୟା ବୃଦ୍ଧି କରାହୋଇଛି, ଆଉ ଏହା ସହିତ ଆମର ଆମେ ଦେଖିବା ଇଭାକୁଏସନ୍ ପଏଣ୍ଟସ୍ ବୃଦ୍ଧି କରାହୋଇଛି, ଆଉ ଇଭାକୁଏସନ୍ ତାର ଗୋଟେ ଏସ୍ଓପି ତାର ବ୍ୟବସ୍ଥାବଳୀ ଚଳିତ ବର୍ଷରେ ନୂଆ କରାହୋଇଛି, ଆଉ ଇଏ ସବୁ ପଦକ୍ଷେପ ନିଆଯାଉଛି ଧ୍ୟାନ ଦେଇକି କି ଆମେ ଭକ୍ତମାନଙ୍କୁ କେମିତି ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ କରିପାରିବା ଆଉ ସେମାନଙ୍କୁ ସୁରକ୍ଷିତ ଭାବରେ ରଖିକି ରଥଯାତ୍ରାକୁ ପାଳନ କରିପାରିବା।
0: ତେବେ ଗତବର୍ଷର ଅନୁଭୂତିରୁ ପୁଲିସ୍ ପ୍ରଶାସନ କ'ଣ ଶିକ୍ଷା ନେଇ ଏ ବର୍ଷ ପାଇଁକା କିଛି ବିଶେଷ ବ୍ୟବସ୍ଥା କରିଛି ରଥଯାତ୍ରାକୁ ସୁସଂଗଠିତ କରିବା ପାଇଁ?
1: ପ୍ରତ୍ୟେକ ବର୍ଷ ରଥଯାତ୍ରା ଆମକୁ କିଛି କିଛି ନୂଆ ଶିକ୍ଷା ଦେଇକି ଯାଏ। ଆମେ ବି ଗତବର୍ଷର ଯେତେ ବି ଆଗରୁ ଆମ ରଥଯାତ୍ରା କରାହୋଇଛି ସେସବୁରୁ ଶିକ୍ଷା ନେଇକି ଏହି ବର୍ଷର ଆମର ଯେଉଁ ଆରେଞ୍ଜମେଣ୍ଟ ଅଛି ତାକୁ ଆମେ ବ୍ୟବସ୍ଥିତ ଭାବରେ ଆମେ ତୟାରି କରିଛୁ, ଆଉ ବହୁତ ସାରା ଚେଞ୍ଜେସ୍ ଆରେଞ୍ଜମେଣ୍ଟରେ ମଧ୍ୟ ଆମର ରଖାହୋଇଛି। ଆଉ ଆଗରୁ ଗୋଟେ କମିଟି ଗଠନ ହୋଇଥିଲା ଗତବର୍ଷ, ଯେ କମିଟି ରଥଯାତ୍ରା ଉପରେ କେତେଟା ଆମକୁ ନିର୍ଦ୍ଦେଶ ଦେଇଥିଲା, ଯେମିତିକି ଅଫିସର୍ସର ଆଉ ଷ୍ଟାଫ୍ର ଆମେ ସିଫ୍ଟରେ ରୋଟେସନ୍ ଡ୍ୟୁଟି କରିବା, କ୍ରାଉଡ୍ ମ୍ୟାନେଜମେଣ୍ଟ ରିଲେଟେଡ୍ କେତେଟା ଇନ୍ଷ୍ଟ୍ରକ୍ସନ୍ସ ସେଥିରେ ରହିଥିଲା, ସବୁ ଦିଗରେ କାମ କରାହୋଇଛି। ଇନ୍ଫର୍ମେସନ୍ ସେୟାରିଂ ଉପରେ ମୁଖ୍ୟତଃ ଆମେ ଗୁରୁତ୍ୱ ଦେଇଛୁ।
0: ଆପଣ ଯେମିତି କହିଲେ ଯେ ଭକ୍ତଗଣଙ୍କୁ ଆପଣଙ୍କର ଯେଉଁ ସୂଚନା ପ୍ରଦାନ କରିବେ, ତେବେ ସେ ଯେଉଁ ସୂଚନା ପ୍ରଦାନ କରାଯାଉଛି ସେଥିପାଇଁ ଆପଣ ଯେମିତି କହିଲେ ବିଭିନ୍ନ ପ୍ରକାରର ହୋର୍ଡିଂସର ବ୍ୟବସ୍ଥା କରାଯାଇଛି, ସେହି ପ୍ରକାରରେ ସୋସିଆଲ ମିଡ଼ିଆ ବା କିଛି ସ୍ପେଶାଲ

0: ନମ୍ବର ଆପଣ ସେୟାର କରିପାରିବେ, ଯାହାଦ୍ୱାରା ଲୋକମାନେ ଆପଣଙ୍କ ପୋଲିସ ପ୍ରଶାସନ ସହିତ ନିଜକୁ ଲିଙ୍କ କରିପାରିବେ, ବା ସ୍ପେଶାଲ ଆପ୍ କିଛି ଅଛି କି ଯେଉଁଠୁ ସେ ରେଗୁଲାର ଇନଫରମେସନ ଅପଡେଟ୍ ହୋଇପାରିବେ?
1: ଆମର ଯେତେ ବି ଇନଫରମେସନର ସାଇନେଜେସ୍ ଆମେ ତିଆରି କରୁଛୁ, ସବୁ ସାଇନେଜେସ୍ରେ ଆମର ଜରୁରୀ ଇନଫରମେସନ ସବୁ ରହିବ। ପୁରୀ ପୁଲିସ ତରଫରୁ ଆମେ ଗୋଟେ ସହାୟତା ପୁଲିସ ସହାୟକ ନାଁରେ ଗୋଟେ ଚାଟ୍ବଟ୍ ତିଆରି କରିଛୁ। ସେ ଚାଟ୍ବଟ୍ର ଗୋଟେ ନମ୍ବର ଅଛି, ଏଇଟା ଗୋଟେ ହ୍ୱାଟ୍ସଆପ୍ର ଚାଟ୍ବଟ୍। ଚାଟ୍ବଟ୍ ନମ୍ବର ହେଉଛି 8763199400। ପୁଣି ମୁଁ କହିବି 8763199400। ଏଇଟା ଗୋଟେ ଆମର ଚାଟ୍ବଟ୍ ତିଆରି କରାହେଇଛି। ସେଥିରେ ଲୋକ ଯଦି ମେସେଜ କରିବେ, ସେମାନଙ୍କୁ ସବୁ ଇନଫରମେସନ, ତାଙ୍କ ପାଖାପାଖି ପାର୍କିଂ ରାସ୍ତା ଆଉ ଜରୁରୀ ଆଡଭାଇଜରି ସବୁ ସେମାନେ ସେ ଚାଟ୍ବଟ୍ ମାଧ୍ୟମରେ ଜାଣିବାକୁ ପାଇବେ। ଏହା ସହିତ ଆମର ଏମର୍ଜେନ୍ସି କଣ୍ଟାକ୍ଟ ନମ୍ବର 112 ଆକ୍ଟିଭ୍ ରହିବ। ଆମର ସୋସିଆଲ ମିଡିଆ ହ୍ୟାଣ୍ଡଲ୍ସ ମଧ୍ୟ ଆକ୍ଟିଭ୍ ରହିବ। ଆମର ଗୋଟେ ଆମେ କମ୍ୟୁନିକେସନ ସେଲ୍ ଯେଉଁ ଅଛି ସେ ଆକ୍ଟିଭ୍ଲି କାମ କରିବ। ପୁରୀ ପୁଲିସର ଗୋଟେ ହ୍ୱାଟ୍ସଆପ୍ ଚ୍ୟାନେଲ ମଧ୍ୟ ଅଛି, ଯେଉଁଥିରେ କି ଆମେ ସବୁ ଆଡଭାଇଜରିଜ ଲାଇକ ଭେହିକଲ ମୁଭମେଣ୍ଟ ରିଲେଟେଡ୍, ଆମର ଯେଉଁ ମୁଭମେଣ୍ଟ ପ୍ଲାନ ଅଛି, ପାର୍କିଂ ରିଲେଟେଡ୍ ଇନଫରମେସନ ଅଛି, ଆଉ କୋଉ ଦିନ କେତେବେଳେ ଆମର କୋଉ ସମୟରେ କ'ଣ କ୍ରାଉଡ୍ ସିଚୁଏସନ୍ ଅଛି, ସବୁ ବିଷୟରେ ଭକ୍ତମାନଙ୍କୁ ଏ ମାଧ୍ୟମରେ ଅବଗତ କରାଯିବ।
0: ତେବେ ପୁରୀକୁ ଆସିବା ପାଇଁକା ତିନି କୋଣରୁ, ଯେମିତି କୋଣାର୍କ ପଟୁ, ଭୁବନେଶ୍ୱର ପଟୁ ଆଉ ବ୍ରହ୍ମଗିରି ପଟୁ ଲୋକମାନେ ଆସିବେ, ସେମାନେ ବିଭିନ୍ନ ପ୍ରକାର ଦୁଇ ଚକିଆ ଆଉ ଚାରି ଚକିଆ ଆଉ ହେଭି ଭେହିକଲ୍ସରେ ମଧ୍ୟ ଆସିବେ, ସେମାନଙ୍କର ପାଇଁ ପାର୍କିଂ ବ୍ୟବସ୍ଥା ଏବଂ ସେମାନେ କୋଉ ପଟେ ପୁରୀକୁ ପ୍ରବେଶ କରିବେ ସେ ସମ୍ପର୍କରେ ଟିକେ ଅବଗତ କରନ୍ତୁ।
1: ଆମର ଗୋଟେ ସ୍ୱତନ୍ତ୍ର ପାର୍କିଂ ଆଉ ଭେହିକଲ ମୁଭମେଣ୍ଟ ପ୍ଲାନ ରହିଛି, ଆଉ ଇଏ ପ୍ଲାନକୁ ଆମର ଯେଉଁ ଟ୍ରାଫିକ ୱିଙ୍ଗ ଅଛି, ଟ୍ରାଫିକର ଯେଉଁ ସେମାନେ ଅଫିସର୍ସ ରହିବେ, ସେମାନେ ଟାଇମ୍ ଟୁ ଟାଇମ୍ ସିଚୁଏସନ୍ ଦେଖିକି ସେମାନେ ରେଗୁଲେଟ୍ କରିବେ। ଯେଉଁମାନେ ବି ଭୁବନେଶ୍ୱର ସାଇଡ୍ରୁ ଆସୁଛନ୍ତି ସେମାନଙ୍କ ପାଇଁ ମୁଖ୍ୟତଃ ତାଳବନିଆରେ ପାର୍କିଂ କରାଯାଉଛି, ସେମାନେ ମାଳତୀପାଟପୁରରୁ ଆମର ଯେଉଁ ରେଲୱେ ଓଭରବ୍ରିଜ୍ ଅଛି ସେଠୁ ଦେଇକି ଆମର ପାର୍କିଂ ବ୍ୟବସ୍ଥାକୁ ସେମାନେ ବ୍ୟବହାର କରିପାରିବେ। ତା ସହିତ ଯେଉଁମାନେ କୋଣାର୍କ ସାଇଡ୍ରୁ ଆସୁଛନ୍ତି ସେମାନେ ମଧ୍ୟ ତାଳବନିଆ ହେଲିପ୍ୟାଡ୍, ଆମର ଯେଉଁ ଇଣ୍ଡୋର ଷ୍ଟାଡିୟମ୍, ଏସବୁ ପାର୍କିଂସକୁ ବ୍ୟବହାର କରିପାରିବେ। ବସିସ୍ ପାଇଁ ମାଳତୀପାଟପୁର ଇଣ୍ଟରଷ୍ଟେଟ୍ ବସିସ୍, ଯେଉଁ ବସିସ୍ ଆମର ସିଟି ବସିସ୍ ଅଛନ୍ତି, ସିଟି ବସ୍ଷ୍ଟାଣ୍ଡ ସେ ସମୟରେ ବ୍ୟବହାର କରାଯାଏନି ଯେହେତୁ ସେଠି ବହୁତ କ୍ରାଉଡିଂ ରହୁଛି, ତାକୁ ଆମେ ତାଳବନିଆକୁ ସିଫ୍ଟ କରୁଛୁ। ଆଉ ବ୍ରହ୍ମଗିରିରୁ ଯେଉଁ ଗାଡ଼ି ଆସୁଛି ତା ପାଇଁ ଆମର ବ୍ୟବସ୍ଥା ରହୁଛି କି ଗୋଟେ ସମଙ୍ଗ ପାର୍କିଂ ଆମର ତିଆରି କରାଯାଇଛି। ଏହା ସହିତ ଆମର ସି ବିଚ୍ ସାଇଡ୍ରେ କିଛି ପାର୍କିଂ ସୁବିଧା ରହିଛି, ଯେଉଁଥିରେ କି ଗାଡ଼ି ଆମର ଯେଉଁ ଅଛନ୍ତି ଏକ୍ସେସ୍ ଗାଡ଼ି ଯଦି ରହୁଛି କିମ୍ବା ବ୍ରହ୍ମଗିରି ସାଇଡ୍ରୁ ଯେଉଁ ଗାଡ଼ି ଆସୁଛି ସେମାନେ ସେହି ଜାଗାରେ ଯାଇକି ପାର୍କିଂ କରିପାରିବେ।
0: ତେବେ ଏହି ସମୟରେ ଦେଖାଯାଏ ଯେ ବାହାରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କର ତ ମ୍ୟାନେଜମେଣ୍ଟ ପାଇଁ ପୁଲିସ ଟିକେ ଧ୍ୟାନ ଦିଏ, କିନ୍ତୁ ଯେଉଁ ସାହି ଗଳିକନ୍ଦି ପୁରୀର ଆଖପାଖରେ ଲୋକ ଥାନ୍ତି ସେମାନେ ଟିକେ ମଝିରେ ମଝିରେ ଅସୁବିଧା ସମ୍ମୁଖୀନ ହୋଇଥାନ୍ତି, ତେବେ ସେମାନେ ଯେମିତି ସୁରୁଖୁରୁରେ ତାଙ୍କ ମୁଭମେଣ୍ଟ କରିପାରିବେ ସେଥିପାଇଁ କ'ଣ କିଛି ଫ୍ଲେକ୍ସିବଲ ପଲିସି ହୋଇଛି କି?
1: ପ୍ରତ୍ୟେକ ବର୍ଷ କିଛି ଆମର ରଥଯାତ୍ରା ସୁନାବେଶ ଓ ବାହୁଡ଼ା ଦିନ ଯେହେତୁ ଭେହିକଲ ମୁଭମେଣ୍ଟ ଉପରେ ରେଷ୍ଟ୍ରିକ୍ସନ ରହୁଛି, ଯେଉଁ ଲୋକାଲ ଆମର ଯେଉଁ ପୁରୀ ବାସିନ୍ଦା ଅଛନ୍ତି ସେମାନଙ୍କର ତରଫରୁ ଆମକୁ ଜାଣିବାକୁ ମିଳେ କି ସେମାନେ କିଛି ଅସୁବିଧା ସମ୍ମୁଖୀନ ହେଉଛନ୍ତି, ଏହାକୁ ଧ୍ୟାନ ରଖିକି ଆମ ତରଫରୁ ଯେତେ ବି ଆମର ମନ୍ଦିର ଚାରିପାର୍ଶ୍ୱରେ ଆଉ ଟାଉନ୍ ଏରିଆରେ ଯେତେ ବି ସାହି ଅଛନ୍ତି ସେଠି ଆମର ପୁଲିସ ଆଉ ସାହି କମିଟିର ପ୍ରସ୍ତୁତି ବୈଠକ ହୋଇଛି, ସେମାନଙ୍କ ତରଫରୁ ସେମାନେ ଆମକୁ ଭଲ ଭଲ ସୁଝାଅ ଦେଇଛନ୍ତି, ଯେମିତିକି ଆମ୍ବୁଲାନ୍ସ ଷ୍ଟେସନାରୀ କରାଯିବା କଥା, ଆଉ କୋଉ ଜାଗାରେ କୋଉ ଗଳିରେ ଆମେ ସେମାନଙ୍କୁ ଏକ୍ସେସ ଦେଇପାରିବା, ଭଲେଣ୍ଟିୟର୍ସ ପାଇଁ ବି ସେମାନେ ଆମକୁ ସଜେସନ୍ ଦେଇଛନ୍ତି, ଭଲେଣ୍ଟିୟର୍ସ ରଖିବା ପାଇଁ ସେମାନଙ୍କ ତରଫରୁ ସଜେସନ ଆସିଛି। ଆମର ବିଶ୍ୱାସ ଅଛି କି ସମନ୍ୱୟ ବନେଇକି ରଖିଲେ ଆମର ବହୁତ ଲୋକଙ୍କୁ ସୁବିଧା ହୋଇପାରିବ।
0: ତେବେ ଆପଣ ଯେମିତି କହିଲେ ଆମ୍ବୁଲାନ୍ସକୁ ଠିକ୍ସେ ମୁଭମେଣ୍ଟ କରିବା ପାଇଁ, ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ଗ୍ରୀନ କରିଡରର ବ୍ୟବସ୍ଥା କରିଛନ୍ତି, ତେବେ ଏହି ସମୟରେ ମଧ୍ୟ ଦେଖାଯାଇଛି କିଛି ଶିଶୁ ବା ବୃଦ୍ଧ ବା କିଛି ରୋଗୀ କିଛି ହଠାତ୍ ଏମିତି କିଛି ହେଲେ ସେମାନେ କିଭଳି କାହା ସହିତ କଣ୍ଟାକ୍ଟ କରିବେ ବା କିଭଳି ଭାବରେ ସେକୁ ମ୍ୟାନେଜମେଣ୍ଟ କରାଯିବ ସେଥିପାଇଁ କ'ଣ ବ୍ୟବସ୍ଥା ହୋଇଛି?
1: ଆମର ଜରୁରୀକାଳୀନ ନମ୍ଘର ସବୁ ଆକ୍ଟିଭ୍ ରହିବ, ଯେମିତିକି ଆମ୍ବୁଲାନ୍ସ ପାଇଁ 108 ରହୁଛି, ଆମର ଅନ୍ୟ ଜରୁରୀକାଳୀନ ସେବା ପାଇଁ 112 ରହୁଛି, ସେହି ମୋଷ୍ଟ ରିଲାଏବଲ୍ ସିଷ୍ଟମ୍ ଅଛି, ଆଉ ସେଥିରେ କଣ୍ଟାକ୍ଟ କରିକି ଯଦି ଲୋକ ତାଙ୍କର ଅସୁବିଧା ଆମକୁ ଜଣାଇ ଜଣାଇବେ, ଇମିଡିଏଟଲି ତା ଉପରେ ଆକ୍ଟ କରାଯିବ। ଆଉ ଆମର କଣ୍ଟ୍ରୋଲ ରୁମ୍ ମଧ୍ୟ ଇଷ୍ଟାବ୍ଲିଶ କରାଯାଉଛି, ଆଇ ଟ୍ରିପଲ ସି କଣ୍ଟ୍ରୋଲ ରୁମ୍ ରହିବ ସେଠି ଆମର।

0: ତାକୁ ଚିହ୍ନଟ କରାହେଇଛି, ତାକୁ ହଟା ହେଇଛି ଇଣ୍ଟରନେଟ୍ରୁ। ଆମର ଗୋଟେ ଡ୍ରିଲ୍ କରାହେଇଥିଲା, ଯେତେ ବି ଇମ୍ପୋର୍ଟାଣ୍ଟ ହୋଟେଲ୍ସ ଅଛନ୍ତି ସେମାନଙ୍କର ଆମେ ଯେଉଁ ଅଥରାଇଜଡ୍ ଆଉ ସେମାନଙ୍କର ଯେଉଁ ରିଅଲ୍ ଇମେଲ୍ ଆଇଡି ଓ ଫୋନ୍ ନମ୍ଘର ଆମେ କଲେକ୍ସନ୍ କରିଥିଲୁ। ତାପରେ ଆମେ ଯେତେ ବି ଜାଗାରେ ସେମାନଙ୍କ ନାଁରେ ଆଡ୍ଭର୍ଟିଜମେଣ୍ଟ ଆଉ କିଛି ହେଉଛି, ସାଇବର ପାଟ୍ରୋଲିଂ କରିକି ଆମେ ସବୁ ଫେକ୍ ଆଡ୍ଭର୍ଟିଜମେଣ୍ଟ ଅଛି ସେଟାକୁ ବାହାର କରିକି ତାକୁ ଡିଆକ୍ଟିଭେଟ୍ କରାହେଇଛି। ସାଇବର ଆମର ଯେଉଁ ଷ୍ଟେଟ୍ ପୁଲିସ କ୍ରାଇମ୍ ବ୍ରାଞ୍ଚ ଆଉ ପୁରୀ ପୁଲିସ ମିଶିକି ଆହୁରି ଅଧିକ ସେନ୍ସିଟାଇଜ୍ କରିବା ପାଇଁ ଗୋଟେ ସାଇବର ରଥର ମଧ୍ୟ ଏ ବର୍ଷ ପ୍ଲାନିଂ କରାହେଉଛି। ସେଟା ଏହି ସମୟରେ ଆକ୍ଟିଭଲି ଆୱେର୍ନେସ୍ କରିବା ପାଇଁ ସେ ବି ସମସ୍ତଙ୍କ ପାଇଁ କାର୍ଯ୍ୟରତ ରହିବ।
1: ଦେଖାଯାଉଛି ଯେତେବେଳେ ପୁରୀକୁ ଏ ସମୟରେ ଭିଡ଼ ପ୍ରବଳ ହେଉଛି, ହୋଟେଲ ବା ବିଭିନ୍ନ ପ୍ରକାର ଲଜିଂରେ ସେମାନେ ଟିକେ ଶ୍ରଦ୍ଧାଳୁମାନଙ୍କୁ ଟିକେ ଏକ୍ସପ୍ଲୋଇଟ୍ କରିବା ଆରମ୍ଭ କରନ୍ତି ଫାଇନାନ୍ସିଆଲି ହେଉ ବା ଅଦରୱାଇଜ, ତ ସେଥିପାଇଁ ପୁଲିସ ପ୍ରଶାସନ ସେମାନଙ୍କୁ କିଭଳି ଭାବରେ ଟ୍ୟାକଲ କରିବା ପାଇଁ ପ୍ରସ୍ତୁତ କରିଛି?
0: ଏ ବାବଦରେ ଆମର ମିଟିଂ କରାଯାଏ, ଯେତେ ବି ଆମର ହୋଟେଲିୟର୍ସ ଅଛନ୍ତି, ହୋଟେଲ ଆସୋସିଏସନ ଆଉ ସମସ୍ତ ହୋଟେଲିୟର୍ସକୁ ଡାକିକି ଆମ ତରଫରୁ ମିଟିଂ କରାଯାଏ ଆଉ ସମସ୍ତଙ୍କୁ ଆମ ତରଫରୁ ନିର୍ଦ୍ଦେଶ ଦିଆଯାଏ।

0: ଆପଣଙ୍କର ସହିତ ସୁସମ୍ପର୍କ ନେଇ କିଭଳି ଭାବରେ ଏଥର ରଥଯାତ୍ରାର ସଫଳତା ପାଇଁ ଆପଣ କାମନା କରୁଛନ୍ତି?
1: ଯାହା ଆପଣ କହିଲେ ସେଟା ମହାପ୍ରଭୁଙ୍କର ବିନା ଆଶୀର୍ବାଦ କୌଣସି କାମ ହୋଇପାରିବନି, ଆଉ ରଥଯାତ୍ରା ମହାପ୍ରଭୁଙ୍କ ଆଶୀର୍ବାଦରେ ହିଁ ହୁଏ। ଆଉ ଆମେ ପ୍ରସ୍ତୁତି କରୁଛୁ, ଯେତେ ବି ଭକ୍ତ ଅଛନ୍ତି ସେମାନଙ୍କର ସାହାଯ୍ୟ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଭକ୍ତି ଗୀତ।

ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ ଗତଟି ଶ୍ରୀମଦ୍ ଭାଗବତର 95ତମ ଭାଗ ସକାଳ 6:40।

0: ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30ରେ ଏଥିରେ ଶୁଣିବେ ନେତ୍ରୋତ୍ସବ ସମ୍ପର୍କରେ ଆଲୋଚକ ଡକ୍ଟର ନରେଶ ଚନ୍ଦ୍ର ଦାସ ବୈଦେହିକ ବିଳାସର 83ତମ ଭାଗ ସକାଳ 8:45ରେ କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55ରେ କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ ଜୟ ହିନ୍ଦ
1: ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା
2: ଭକ୍ତର ସ୍ୱରରେ ଅଭିମାନ ଓ ଆକୁଳତା ପତିତକୁ ଉଦ୍ଧାରିବା ପତକା ଉଡ଼ାଇ ବସିଛ ଅଥଚ ତୁମ ବାହୁ ବିସ୍ତାର ତଳେ ବିପତ୍ତି ପରେ ବିପତ୍ତି ମାଡ଼ି ଆସୁଛି ଭକ୍ତ ନାଶ ଗଲା ପରେ ଯଦି ତୁମ କରୁଣା ଭଣ୍ଡାର ଖୋଲେ ଦୁଃଖୀ ନାଶ ଗଲା ପରେ ଯଦି ଚୌବର୍ଗ ଫଳ ତାକୁ ମିଳେ ତାହେଲେ କି ଲାଭ ଚାତକ ପକ୍ଷୀ ଆକାଶକୁ ଚାହିଁ ରହିଥାଏ ନୂଆ ମେଘ ପଟଳର ବାରିବିନ୍ଦୁ ପାଇଁ ଶୁଷ୍କ ଆକାଶକୁ ଚାହିଁ ଚାହିଁ ଯଦି ସେ ଜୀବନ ହରାଏ କି ଲାଭ ଘୋର ଜଳରାଶି ଯଦି ସମୁଦ୍ରରେ ବର୍ଷିଯାଏ ଦୀନବନ୍ଧୁ ବୋଲି ନାମ ବହିଛ ଯଦି ଦୀନଜନର ଦୁଃଖ ନ ବୁଝିଲ ଏଣିକି ଏ ନାମ ବହନ କର ନା ଚକ୍ର ଉପରୁ ପତିତ ପାବନ ନେତ ଖୋଲି ରଖିଦିଅ ତମକୁ ଡାକି ଯଦି ଦୁଃଖ ନଗଲା କାହିଁକି ତୁମକୁ ଡାକିବି ବରଂ କର୍ମ ଆଦରି ରହିବା ଭଲ

ସିଧାସଳଖ ଗୁଣ୍ଡିଚା ମନ୍ଦିରକୁ ଯାଇପାରୁନଥିଲା। ଛଅଟି ରଥ ପ୍ରସ୍ତୁତ ହେଉଥିଲା। ଶ୍ରୀମନ୍ଦିରରୁ ବଳଗଣ୍ଡି ନିକଟ ନଦୀକୂଳ ପର୍ଯ୍ୟନ୍ତ ତିନୋଟି ରଥ ପ୍ରସ୍ତୁତି ହେଉଥିଲା। ନୌକାରେ ନଦୀ ପାର ହେଲା ପରେ ଆରପାରରେ ଥିବା ଆଉ ତିନୋଟି ଶଗଡ଼ି ରଥ ଉପରେ ବସି ଗୁଣ୍ଡିଚା ମନ୍ଦିର ଯାଉଥିଲେ ପ୍ରଭୁ। ଏହି ନଦୀପାର ଅସୁବିଧାକୁ ଦୂର କରିବା ପାଇଁ ଗଜପତି ଶ୍ରୀ ନରସିଂହ ଦେବଙ୍କ ରାଣୀ ଶ୍ରଦ୍ଧା ଦେବୀ ଏକ ସେତୁ ନିର୍ମାଣ କରିଥିଲେ। ଏହା ଶିଳା ସେତୁ ନୁହେଁ। ଏ ସେତୁର ଏବେ ଚିହ୍ନବର୍ଣ୍ଣ ମଧ୍ୟ ନାହିଁ, କିନ୍ତୁ ରାଣୀଙ୍କ ନାମାନୁସାରେ ଏହାର ନାମ ଏବେ ବି ଶରଧାବାଲି।

ପୀତବସନ ପିନ୍ଧି ପ୍ରଭୁ ଶୋଭା ଦିଶୁଥିବେ। ସୁବେଶ ଟାହିଆ, ଚମ୍ପା, ବଉଳ, ଦୟଣା, ମରୁଆ, ତୁଳସୀର ସୋରା ସୋରା ମାଳ, କପାଳରେ ରତ୍ନଚିତା, ଅଧରରେ ହସ, ବାହୁରେ ଆଲିଙ୍ଗନର ମୁଦ୍ରା, ଦୁନ୍ଦୁବି ମର୍ଦ୍ଦଳ ବାଜେ, ତପି ଜପିରେ ପୁରୀଥିବ ଶରଧାବାଲି, ଏଭଳି ଉତ୍ସବ ଆଉ ତ୍ରିପୁରରେ କାହିଁ।

ଏହି ଶରଧାବାଲିରେ ତିନି ରଥଙ୍କ ଶୋଭା ଅତୁଳନୀୟ। ଆଷାଢ଼ ମାସର ଝିପିଝିପି ବର୍ଷାରେ ଓଦା ହୋଇ ଭକ୍ତ ରଥ ଟାଣନ୍ତି। ମନେହୁଏ ଇନ୍ଦ୍ରଦେବ ସତେ କି ସୁଧା ଢାଳୁଛନ୍ତି। ତିନି ରଥର 42 ଚକର 84 ଥର ଘୂର୍ଣ୍ଣନ ପାପୀକୁ 84 ନରକରୁ ଉଦ୍ଧାର କରେ।

ପ୍ରଭୁଙ୍କର ଚକା ଡୋଳାର ଶୋଭା ତ୍ରିଭୁବନ ଜିଣା, କଳା ତ କଳା ଇତି କଳା, ଆଷାଢ଼ ଆକାଶର ନୂଆ ମେଘକୁ ଜିଣି ତାଙ୍କର କଜ୍ଜଳ କଳା ଆଖି, କଜ୍ଜଳର ଲାଞ୍ଜି ଲମ୍ବି ଯାଇଥାଏ ଅଦୃଶ୍ୟ କାନ ଆଡ଼କୁ, ଯାହାଙ୍କର ନାମର ଭେଳାକୁ ଆଶ୍ରା କରି କଳ୍ପ କଳ୍ପ ଯୁଗ ଯୁଗ ଧରି କେତେ ଭକ୍ତ ତରି ଯାଉଛନ୍ତି। ବ୍ରହ୍ମରୁ ଜଡ଼ ପର୍ଯ୍ୟନ୍ତ ସେ ପରିବ୍ୟାପ୍ତ, ଯୁଗେ ଯୁଗେ ତାଙ୍କର ରୂପ ଭିନ୍ନ, ନାମ ଭିନ୍ନ, କାର୍ଯ୍ୟ ଭିନ୍ନ। ତ୍ରେତୟାରେ ରାମ, ଦ୍ୱାପରରେ କୃଷ୍ଣ, କଳିରେ ଜଗନ୍ନାଥ, ସବୁ ସରିତ ସାଗରରେ ମିଶିବା ପରି ସବୁ ଧର୍ମର ବିଲୟ ଘଟିଛି ଏଇ କ୍ଷେତ୍ରରେ, ଏଇ ରତ୍ନବେଦୀ ତଳେ।

କିଏ ପ୍ରକୃତରେ ଭକ୍ତ? ଭକ୍ତ ନା ଭଗବାନ? କିଏ କାହାର ଭକ୍ତ, କିଏ କାହାର ଭଗବାନ? ଭଗବାନ ନ ଚାହିଁଲେ ତ ଭକ୍ତିର ଉଦ୍ରେକ ହୁଏ ନାହିଁ। ଥରେ ଭକ୍ତି ଜନ୍ମ ନେଲେ ଭକ୍ତ ହାବୁଡ଼ରୁ ତ ଭଗବାନଙ୍କର ନିସ୍ତାର ନାହିଁ। ଭକ୍ତ ତାଙ୍କୁ ଖୋଜୁ ନ ଖୋଜୁ, ଚାହୁଁ ନ ଚାହୁଁ, ଧେନୁ ପଛେ ପଛେ, କ୍ଷୀରଲୋଭୀ ବତ୍ସା ପରି ସେ ଭକ୍ତକୁ ଅନୁସରଣ କରି ଚାଲିଥାନ୍ତି। ତାହାରି ପାଇଁ ତାଙ୍କର ଶଙ୍ଖଚକ୍ର ଚିହ୍ନ କୃପାସିନ୍ଧୁ ନାମ। ଭକ୍ତ ତ ତାଙ୍କର ଜଗତ, ଭକ୍ତ ତ ତାଙ୍କର ଜୀବନ, ଭକ୍ତ ତ ତାଙ୍କର ବନ୍ଧୁ କୁଟୁମ୍ବ ପରିଜନ ସବୁକିଛି। ଏ ଅଦ୍ଭୁତ ଅପୂର୍ବ ଭାବମୟ ଗୀତର ରଚୟିତା, ମୋଗଲ ପିତା ଓ ବ୍ରାହ୍ମଣୀ ମାତାର ଯବନ ସନ୍ତାନ ଭକ୍ତ ସାଲବେଗ, ସମଗ୍ର ଭକ୍ତ ଜାତିର ଅନ୍ତରାତ୍ମାର ନିଗୁଢ଼ ନିଗୁଢ଼ ସ୍ପନ୍ଦନ।

ଆଜିର ବନ୍ଦନାରେ କଣ୍ଠଶିଳ୍ପୀମାନେ ଥିଲେ ନିମାଇ ଚରଣ ହରିଚନ୍ଦନ, ସ୍ୱାଗତିକା ମହାପାତ୍ର, ଆଲୋକ କୁମାର କୁଣ୍ଡୁ, ଦୀପ୍ତିମୟୀ ମହାନ୍ତି, ବନ୍ଦିତା ଦାସ, ବିବୁଧେନ୍ଦ୍ର ଦାସ ଏବଂ ଅକ୍ଷୟ କୁମାର ମହାନ୍ତି। ଗୀତ ରଚନା କରିଥିଲେ ଶଶିଭୂଷଣ ବେହେରା, ମିଶ୍ର ସତ୍ୟନାରାୟଣ, ସାଲବେଗ ଏବଂ ନନ୍ଦକିଶୋର ସିଂ।

ଦୟାକରି କୁହନ୍ତୁ ପତି ମହାପାତ୍ରେ ପୁଷ୍ପାଳକେ ଦୟିତାପତି ଡାକି ଡାକି ଥକି ପଡ଼ିଲିଣି ମୁଁ ପଡ଼ ପଣ୍ଡାଏ ଭୋଗ ଚଳୁରେ ଝଲସୁଛନ୍ତି ନା କଳାଶ୍ରୀମୁଖ ନନ୍ଦୀ ଘୋଷରେ ଚକା ଅପସର ଲାଗି ହେଲାବେଳେ ଆଡ଼ ଚାହାଣିରେ ଚାହୁଁଛନ୍ତି ନା ସେଦିନ ଦୂର ମୂଲକରୁ ଏଇ ଦିଅଙ୍କୁ ଖୋଜି ଖୋଜି ଆସିଥିଲା ଜଣେ ଧୂଳିଆ ବ୍ରାହ୍ମଣ ଖୋଜି ସମ୍ବାଦ ଦେଲାଯାଇ ମହାର୍ଜାଙ୍କୁ ହେଲେ ମଣିମା ବିଜେ କଲା ବେଳକୁ ହଟିଆ ଠାକୁର କ'ଣ ଅଛନ୍ତି ଯେ ମିଳିବେ ବିଚରା ବାଲୁବନ୍ତ ଘେରା ନୀଳାଚଳକୁ ଦେଖି ମହାର୍ଜା ଭାରି ଦୁଃଖ ଲଭିଲେ ମାତ୍ର ତାଙ୍କ ନିଷ୍ଠାକୁ ଧନ୍ୟ କହିବ ପୀଠାଧୀଶ୍ୱର ନୃସିଂହଙ୍କୁ ପୂଜା କରି ଆରମ୍ଭ କଲେ ଦେଉଳ ତୋଳା କାମ ଆହ କ'ଣ କହିବା ସେ ମନ୍ଦିରର ଶୋଭାକୁ ଦେଖିଲେ ଆଖି ଲାଖି ରହିବ ଠେକା ଖସି ପଡ଼ିବ ତଳେ ଚୂଳକୁ ନିରେଖିଲେ ହେଲେ ଠାକୁର କାହାନ୍ତି ପ୍ରତିଷ୍ଠା ବା କରିବ କିଏ ପୁଣ୍ୟଶ୍ଳୋକ ମହାର୍ଜା ନାରଦଙ୍କ ସଙ୍ଗରେ ଗଲେ ବ୍ରହ୍ମପୁର ବ୍ରହ୍ମାଙ୍କୁ ବରଣ କରିବେ ମନ୍ଦିର ପ୍ରତିଷ୍ଠା ପାଇଁ ଆନନ୍ଦ ମନରେ ଅନୁରୋଧ ରକ୍ଷା କଲେ ପିତାମହ ବ୍ରହ୍ମା ହେଲେ ମନ୍ଦିରରେ କେଉଁ ବିଗ୍ରହ ପ୍ରତିଷ୍ଠା କରିବେ ସେ ପ୍ରଭୁ କେଉଁ ରୂପରେ ଅବତରଣ କରିବେ ପ୍ରଭୁ ଖୋଜାର ଆଉ ଗୋଟିଏ ପର୍ବ ଆରମ୍ଭ ହୋଇଗଲା ଅଚାନକ ସମୁଦ୍ର ଗର୍ଭରେ ଭାସିଲା ଏକ ମହାଦାରୁ ସେହି ଅପୌରୁଷେୟ ମହାଦାରୁଙ୍କୁ ସ୍ୱପ୍ନରେ ଦେଖି ବିମୋହିତ ହୋଇଗଲେ ମହାର୍ଜା ଏହା ଭିତରୁ ତେବେ ମୁକୁଳି ଉଠିବେ ନୀଳାଚଳ ଚୂଡ଼ାମଣି ପୁଣି ପ୍ରତୀକ୍ଷା ପୁଣି ପ୍ରଭୁ ଖୋଜା ସମୁଦ୍ରରେ ଭାସମାନ ମହାଦାରୁଙ୍କୁ ଉତ୍ତୋଳନ କରିପାରୁନାହାନ୍ତି ଯେ ମହାର୍ଜାଙ୍କର ଅକ୍ଷୁଭିଣୀ ସେନା ସମସ୍ତ ପ୍ରୟାସ ବିଫଳ ହେଉଛି ଭଗବତ ଶକ୍ତି ନିକଟରେ ମାନବ ଶକ୍ତିର ଏକି କରୁଣ ପରିଣତି ସତେ ଦୀର୍ଘକାଳ ସମୁଦ୍ରର ବାଲୁକା ରାଶିରେ ପ୍ରାୟ ଉପବେଶନରେ ଧାରଣା ଦେଲେ ରାଜାରାଣୀ ଶେଷରେ ଭକ୍ତର ବ୍ୟାକୁଳ ନିବେଦନରେ ଭଗବାନଙ୍କ ଶୂନ୍ୟପୁର ଥରି ଉଠିଲା ଆରମ୍ଭ ହେଲା ଶୂନ୍ୟବାଣୀ ଆହେ ଇନ୍ଦ୍ର ଦ୍ୟୁମନ ଏ ନୁହେ ଚନ୍ଦନ ଦାରୁ ଏ ସେ ମୋରି ପିଣ୍ଡ ଅଚଳ ମହାମେରୁକୁ ତୁ ସେନା ତୋଳି ପାରିବେ ନାହିଁ ରେ ମୁଁ ନିଜେ ନିଜେ ବିଜେ କରିବି ଗୋଟିଏ ପାଖରେ ବସୁ ବ୍ରାହ୍ମଣ ଆଉ ଗୋଟିଏ ପାଖେ ବସୁ ଶବର ଖାଲି ଟିକିଏ ହାତ ପକେଇ ଦିଅନ୍ତୁ ବାସ୍ ଦେଖିବୁ ବିନୁ ପଦୟ ଚଲହି ପାଦ ନ ଥାଇ କିପରି ମୁଁ ଅବଲୀଳା କ୍ରମେ ଗତି କରିବି ଦାରୁରେ ବିଗ୍ରହ ନିର୍ମାଣ କରିବାକୁ ମହାର୍ଜାଙ୍କୁ ଶିଳ୍ପୀ ଖୋଜିବାକୁ ପଡ଼ିଲାନି ଆପେ ଆପେ ପହଞ୍ଚିଗଲେ ବୁଢ଼ା କାରିଗର ଅବଧି ପୂରିବାକୁ ଅପେକ୍ଷା କରାଇ ମନ୍ଦିର ଦ୍ୱାର ରୁନ୍ଧି ମୂର୍ତ୍ତି ଗଢ଼ି ବସିଲେ ସେ ମାତ୍ର କିଛିଦିନ ପରେ ପ୍ରଭୁଙ୍କ ମାୟାରେ ବିଚଳିତ ମହାର୍ଜା ଅବଧି ପୂରିବା ପୂର୍ବରୁ ଫିଟାଇ ଦେଲେ ଦ୍ୱାର କାହାନ୍ତି ସେ ବୃଦ୍ଧ କାରିଗର ଆଖି ଆଗରେ ଏ କ'ଣ ଅଧା ଗଢ଼ା ତିନି ଦିଅଁ ଏତିକିରେ କ'ଣ ତାଙ୍କୁ ଖୋଜିବା ଲୀଳା ସରିଗଲା ନା ଏତ ଖୋଜିବାର ଆରମ୍ଭ କେତେ ବାଗରେ କେତେ ଢଙ୍ଗରେ ସାରା ଜଗତ ଖୋଜିଲା ତାଙ୍କୁ କେତେବେଳେ ଯବନ ଆକ୍ରମଣରେ ପାତାଳି ହେଲେଣି ତ ଆଉ କେତେବେଳେ ସୁଦୂର ଚିଲିକାର କେଉଁ ଅପନ୍ତରା ଚଟିଘରେ ଅଗୁରୁ ଚନ୍ଦନ ଦୟଣା ଆଉ ତୁଳସୀର ମହମହ ଗନ୍ଧ ମହକେଇଲେଣି ଆଉ କେତେବେଳେ ବା କେଉଁ ନା କେଉଁ ବିଷର ମହାନ୍ତିର ମୃଦଙ୍ଗ ଭିତରେ ଆତ୍ମଗୋପନ କଲେଣି ଏଇ ପାଇବା ହରାଇବାର ଲୁଚକାଳି ଖେଳ ଜାରି ରହିଛି ଆଜି ଯାଏ ସଂସାର ସାରା ଖୋଜି ଖୋଜି ନୟାନ୍ତ ହେଲେ କାହାନ୍ତି ମହାପ୍ରଭୁ ଠକ ଠାକୁର ଠକି ଦେଇ ଚାଲିଯାଆନ୍ତି ଆଉ ଫେରିବାର ନା ନ ଧରି ତେବେ ଲାଭ କ'ଣ ତାଙ୍କୁ ଏତେ ଖୋଜି ନ ଖୋଜିଲେ ଚଳନ୍ତା ନାହିଁ ନା ଯେମିତି ହେଲେ ଖୋଜିବାକୁ ପଡ଼ିବ ପାଇସାରିବା ପରେ ପୁଣି ଆଉ ଥରେ ହରାଇବାକୁ ପଡ଼ିବ ପୁଣି ଖୋଜିବା ପୁଣି ହରାଇବା ଏହି ଅସମାହିତ ଛକିଶୂନ ଖେଳରୁ ସୁଧି ଜଣେ ନିସ୍ତାର ନାହିଁ।

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲେ ତୀର୍ଥାନନ୍ଦ ମିଶ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 93ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ କପିଳ ଜନନୀ ଦେବହୂତିଙ୍କୁ ଉପଦେଶ ଦେଇଛନ୍ତି। ସାତ୍ତ୍ୱିକ ରାଜସ ଓ ତାମସ ଭେଦରେ ଗୁଣ ତିନି ପ୍ରକାର। ଦମ୍ଭ ମତ୍ସର ହିଂସା ଅପରପର ଭେଦ ହେଉଛି ତାମସ ଗୁଣ। ଯଶ ଐଶ୍ୱର୍ଯ୍ୟ ବାଞ୍ଛା ଓ ପ୍ରେମରେ ପ୍ରତିମା ପୂଜା ରାଜସ ଗୁଣ। ବାହ୍ୟ ଓ ଅନ୍ତର ଭିତରୁ ମାୟାକୁ ତ୍ୟାଗ କରି କର୍ମଫଳ କାମନା ନ କରି ଈଶ୍ୱର ଅର୍ଥରେ କାର୍ଯ୍ୟ କରିବା ହିଁ ସାତ୍ତ୍ୱିକ ଗୁଣ। ଏହାପରେ ଭଗବାନ ଜନନୀଙ୍କୁ ନିର୍ଗୁଣ ଭକ୍ତି କଥା କହିଛନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 93ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ

ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସଅଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମରୁ 6 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଡ୍ନାଜିମ୍ କିମ୍ବା 3 ଗ୍ରାମ କାର୍ବସିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ। ବିହନକୁ 3-5 ସେଣ୍ଟିମିଟର ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ। ଆଖୁ ଫସଲରେ ଅଗବିନ୍ଧା ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ପତ୍ର ସିଞ୍ଚନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମଗୁଡ଼ିକ ହେଉଛି ଦେବୀ, କାଦ୍ରି 6, କାଦ୍ରି 9, TG 37A, TAG 51, TAG 38, TAG 24, ସ୍ମୃତି, CO7 ଓ ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଇଜୋବିୟମ୍ ବୀଜାଣୁ କଲଚର ଉପଚାର କରି ବୁଣନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5:2.5 ଦୂରତାରେ 0.5:0.5 ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ବାଇଗଣ ଫସଲରେ ଏକର ପ୍ରତି ଯବକ୍ଷାରଜାନ 50 କିଲୋଗ୍ରାମ, ଫସ୍ଫରସ୍ 30 କିଲୋଗ୍ରାମ ଓ ପଟାସ 50 କିଲୋଗ୍ରାମ ତିନିଥରରେ ଦେଲେ ଭଲ। ଲଗାଇବା ସମୟରେ ସମୁଦାୟ ଫସ୍ଫରସ୍ ସାର 20 କିଲୋଗ୍ରାମ, ଯବକ୍ଷାରଜାନ 20 କିଲୋଗ୍ରାମ, ପଟାସ ସାର ଦିଅନ୍ତୁ। ଚାରା ଲଗାଇବାର 30 ଦିନ ପରେ ଆଉ ଥରେ 50 ଦିନରେ ବାକି ସାରକୁ ଭାଗ କରି ଦିଅନ୍ତୁ। ଚାରା ଲଗାଇବାର 40 ଦିନ ପରେ ମିଶ୍ରିତ ଅନୁସାର 1 ଲିଟର ପାଣିରେ 3 ଗ୍ରାମ ଦେଲେ ଭଲ ଅମଳ ମିଳେ। ବର୍ଷାଦିନିଆ ଭେଣ୍ଡି ଚାଷ ପାଇଁ ଏକର ପ୍ରତି 4 କିଲୋଗ୍ରାମ ଉନ୍ନତ ବିହନ କିସମ କିମ୍ବା 1.5 କିଲୋଗ୍ରାମ ଶଙ୍କର ବା ହାଇବ୍ରିଡ୍ ବିହନ ଆବଶ୍ୟକ ହୁଏ। ବିହନ ବୁଣିବା ପୂର୍ବରୁ ପ୍ରତି 1 କିଲୋଗ୍ରାମ ବିହନରେ 3 ଗ୍ରାମ ଥିରାମ୍ ସହିତ 7 ଗ୍ରାମ ଇମିଡାକ୍ଲୋପ୍ରିଡ୍, 70% WP କୀଟନାଶକ ମିଶାଇ ବିହନ ବିଶୋଧନ କଲେ ଫସଲରେ ରୋଗ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଏ। ଏହି ମାସ ହେଉଛି କାଜୁ ଗଛ ଲଗାଇବାର ଉପଯୁକ୍ତ ସମୟ। ଉନ୍ନତ କିସମ ଯଥା ବଳଭଦ୍ର, OUAT କଳିଙ୍ଗ କାଜୁ 1, ଜଗନ୍ନାଥ, BPP 4 ଏବଂ 8, ଭୁବନେଶ୍ୱର 1, VRI 2 ହାଇବ୍ରିଡ୍।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଇ
3: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଅଭିବାଦ ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର କୈଳାସନାଥ ଶାସ୍ତ୍ରୀ।
4: ଯେତେବେଳେ ହୃତ୍ପିଣ୍ଡ ଏବଂ ରକ୍ତବାହିକାମାନେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନଙ୍କୁ ଉପଯୁକ୍ତ ପରିମାଣର ଅମ୍ଳଜାନ ଭରା ରକ୍ତ ପଠାଇବାରେ ଅକ୍ଷମ ହୁଅନ୍ତି, ସେହି ଅବସ୍ଥାକୁ ଅଭିପାତ ବା ସକ୍ କୁହାଯାଏ। ଏହାଫଳରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ, କିନ୍ତୁ ଏହାର ବିନଷ୍ଟକାରୀ ପ୍ରଭାବରୁ ରକ୍ଷା କରିବାର ଶ୍ରେଷ୍ଠ ଉପାୟ ହେଉଛି ଏହାକୁ ଖୁବ୍ ଶୀଘ୍ର ଚିହ୍ନଟ କରିବା। ପ୍ରାରମ୍ଭରୁ ଏହାର ଲକ୍ଷଣଗୁଡ଼ିକ ହେଉଛି ଚର୍ମ ପାଣ୍ଡୁର ଥଣ୍ଡା ଏବଂ ଆର୍ଦ୍ର ଝାଳୁଆ ଲାଗିବା, ଆଖି କୋରଡ଼ିଆ, ନିରସ ଓ ନିଷ୍ପ୍ରଭ ତଥା ପ୍ରସାରିତ ପୁତ୍ତଳିକା, ଉଦ୍ବେଗ, ଅସ୍ଥିରତା ଏବଂ ମୂର୍ଚ୍ଛା ଅବସ୍ଥା।

0: ନାଡ଼ିର ଗତି ଦୁର୍ବଳ ତଥାପି ଦ୍ରୁତ କିମ୍ବା ସୂତା ପରୀକ୍ଷୀଣ ଅନିୟମିତ କିମ୍ବା ଗଭୀର ଦ୍ରୁତ ଶ୍ୱାସକ୍ରିୟା ବାନ୍ତି ଲାଗିବା କିମ୍ବା ଅଇ ଲାଗିବା ଅତ୍ୟଧିକ ଶୋଷ ବ୍ୟକ୍ତିର ମତିଭ୍ରମ କିମ୍ବା ଖୁବ୍ କ୍ଲାନ୍ତ ହୋଇପାରେ ରକ୍ତଚାପ ହ୍ରାସ ପାଏ ଅଭିପାତ ବା ସକ୍ର ବର୍ଗୀକରଣଗୁଡ଼ିକ ହେଲା ଅଳ୍ପାୟତନ ରକ୍ତତା ଅଭିପାତ ବା ହାଇପୋଭଲିମିକ୍ ସକ୍ ଦେହର ରକ୍ତ ବା ଅନ୍ୟାନ୍ୟ ତରଳ ପଦାର୍ଥ ପରିମାଣ ହ୍ରାସ ପାଇବା ଦ୍ୱାରା ଏ ପ୍ରକାରର ଅଭିପାତ ହୋଇଥାଏ ଅଭ୍ୟନ୍ତର କିମ୍ବା ବାହ୍ୟକ୍ଷତର ଅତ୍ୟଧିକ ରକ୍ତସ୍ରାବ ଡାଇରିଆ ଦାହକ୍ଷତ ଶୁଷ୍କୀକରଣ ଏବଂ ଅତ୍ୟଧିକ ବାନ୍ତି ଫଳରେ ଏହା ହୋଇଥାଏ ସ୍ନାୟୁ ହେତୁ ଅଭିପାତ ବା ନିରୋଜେନିକ୍ ସକ୍ ଏ ପ୍ରକାରର ଅଭିପାତ ସ୍ନାୟୁଗତ କାରଣରୁ ହୋଇଥାଏ ବିଭିନ୍ନ ସ୍ନାୟୁର ନିର୍ଦ୍ଦେଶ ଅନୁସାରେ ରକ୍ତବାହିକା ନଳିକାଗୁଡ଼ିକ ଅସ୍ୱାଭାବିକ ଭାବେ ପ୍ରସାରିତ ହୋଇଯାଏ ଫଳରେ ଦେହର ଅନେକ ପରିମାଣର ରକ୍ତ ରକ୍ତନଳୀମାନଙ୍କରେ ରହିଯାଏ ଫଳରେ ରକ୍ତର ସ୍ରୋତ ବଜାୟ ରଖିବା ସମ୍ଭବ ହୁଏ ନାହିଁ ବ୍ୟକ୍ତି ହଠାତ୍ ଠିଆ ହୋଇଗଲେ ମୂର୍ଚ୍ଛା ହୋଇଯାଏ ବ୍ୟକ୍ତି ପୁଣି ବସିବା କିମ୍ବା ଶୋଇବା ଅବସ୍ଥାକୁ ପୁଣି ଚାଲିଗଲେ ସ୍ନାୟୁ ହେତୁ ଅଭିପାତ ପ୍ରାୟତଃ ଠିକ୍ ହୋଇଯାଏ ମନ ହେତୁ ଅଭିପାତ ବା ସାଇକୋଜେନିକ୍ ସକ୍ ଏ ପ୍ରକାରର ଅଭିପାତ ପ୍ରାୟତଃ ସାଧାରଣ ଅତ୍ୟଧିକ ଭୟ କ୍ରୋଧ ଆନନ୍ଦ କିମ୍ବା ବିଷାଦ ଯୋଗେ ଏ ଅବସ୍ଥା ଉପୁଜିଥାଏ ପ୍ରତ୍ୟଧିକ୍ରିୟା ଅଭିପାତ ବା ଆନାଫାଇଲାକ୍ଟିକ୍ ସକ୍ କୌଣସି ପ୍ରକାରର ଖାଦ୍ୟରୁ ଆଲର୍ଜି ପ୍ରତିକ୍ରିୟା ମହୁମାଛି ବିରୁଡ଼ି କିମ୍ବା କୀଟପତଙ୍ଗ ଦଂଶନ ଏବଂ କେତେକ ଇନ୍ହାଲାନ୍ସ ଯୋଗୁଁ ଏ ପ୍ରକାରର ଅଭିପାତ ହୋଇଥାଏ ଏହାର ଚିକିତ୍ସା ଚିକିତ୍ସକଙ୍କ ଦ୍ୱାରା କରାଯିବା ଆବଶ୍ୟକ ସକ୍ ବା ଅଭିପାତର ଚିକିତ୍ସା କରିବେ କିପରି ଜାଣିବା ନିହାତି ଦରକାର ଶୀଘ୍ର ଆମ୍ବୁଲାନ୍ସ ଡାକନ୍ତୁ ଆହତ ବ୍ୟକ୍ତିକୁ ଚିତ୍ କରି ଶୁଆଇ ତାର ଦୁଇ ଗୋଡ଼କୁ 6 ଇଞ୍ଚ ଉଚ୍ଚ ସ୍ତରରେ ରଖନ୍ତୁ ରକ୍ତସ୍ରାବ କିମ୍ବା ବାନ୍ତି ହେଲେ ସେ ସବୁକୁ ଶ୍ୱାସପଥରେ ପ୍ରବେଶ କରିବାରୁ ପ୍ରତିରୋଧ କରିବା ପାଇଁ ବ୍ୟକ୍ତିର ମୁଣ୍ଡକୁ ଗୋଟିଏ ପାଖକୁ ଠେଲି ଦିଅନ୍ତୁ ବୋତାମ ଖୋଲି ବେଲ୍ଟ ଖୋଲି ପୋଷାକ ଢିଲା କରିଦିଅନ୍ତୁ ବେକ ଛାତି ଅଣ୍ଟା ଚିପି ନ ହେବା ଆବଶ୍ୟକ ବ୍ୟକ୍ତି ଆରାମ ଓ ଉଷୁମ ଅବସ୍ଥାରେ ରଖିବା ଦରକାର ଲୁଗାପଟା ଓଦା ଥିଲେ ତାହା ବାହାର କରି ଉଷୁମ କମ୍ବଳ ଉପରେ ତାକୁ ଶୁଆନ୍ତୁ ବାହାରୁ କୌଣସି କୃତ୍ରିମ ଗରମ ଦିଅନ୍ତୁ ନାହିଁ କ୍ଷେତାଞ୍ଚଳରେ ଗରମ ପ୍ରଭାବ ପଡ଼ିଲେ ସେ ସ୍ଥାନରେ ରକ୍ତ ଜମାଟ ବାନ୍ଧିବାରେ ବିଳମ୍ବ ହୋଇଥାଏ ଫଳରେ ରକ୍ତକ୍ଷରଣ ଅଧିକ ହୁଏ ଅନ୍ୟାନ୍ୟ କ୍ଷେତସ୍ଥାନ କେଉଁଠାରେ ଅଛି ଜାଣିବାକୁ ଚେଷ୍ଟା କରନ୍ତୁ ରକ୍ତକ୍ଷରଣ ହେଉଥିଲେ ତଦ୍ ଅନୁଯାୟୀ ପ୍ରାଥମିକ ଚିକିତ୍ସା କରନ୍ତୁ ଅସ୍ଥିଭଙ୍ଗ କିମ୍ବା ମକଚି ହୋଇଥିଲେ ସ୍ପ୍ଲିଣ୍ଟ ଦେଇ ତାର ଉପଚାର କରନ୍ତୁ ଏହା କିପରି କରାଯାଏ ଜାଣିନଥିଲେ ସେଥିରେ ହାତ ଦିଅନ୍ତୁ ନାହିଁ କାରଣ ସେହିପରି କଲେ କ୍ଷତ ଅଧିକ ହୋଇପାରେ ବ୍ୟକ୍ତିକୁ ଶୋଷ ହେଉଛି କହିଲେ ତୁଳାରେ ପାଣି ବିଜାଇ ତାର ଓଠ ଓ ଜିଭରେ ଦିଅନ୍ତୁ ପାଣି ପିଇବାକୁ ଦେଲେ ବାନ୍ତି ହୋଇପାରେ ବ୍ୟକ୍ତିକୁ ଶାନ୍ତ ଓ ନିଶ୍ଚଳ ରଖିବାକୁ ଚେଷ୍ଟା କରନ୍ତୁ ବ୍ୟକ୍ତିର ଅସ୍ଥିରତା ବା ଉତ୍ତେଜନା ଫଳରେ ଅବସ୍ଥା ସାଙ୍ଘାତିକ ହୋଇପାରେ ବରଂ ଡାକ୍ତରୀ ସାହାଯ୍ୟ ଖୁବ୍ ଶୀଘ୍ର ମିଳିବ ବୋଲି ଆଶ୍ୱାସନା ଦିଅନ୍ତୁ
1: ଆରମ୍ଭ କରୁଛୁ ଶିଶୁ ସଂସାର

ସମୟ ହେଇଗଲାଣି ଆରମ୍ଭ କରିବା ତମମାନଙ୍କ ପାଇଁ କାର୍ଯ୍ୟକ୍ରମ ଶିଶୁ ସଂସାର। ଆଚ୍ଛା ପିଲେ, ତମେ ଜାଣିଛ ନା ନାହିଁ, ଆସନ୍ତା 16 ତାରିଖ ମାନେ ଗୁରୁବାର ଦିନ ପାଳନ ହେବାକୁ ଯାଉଛି ଆମ ଓଡ଼ିଶାର ସବୁଠାରୁ ବଡ଼ ପର୍ବ ରଥଯାତ୍ରା। ହଁ ପିଲେ, ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ଧରି ବଡ଼ ଦେଉଳରୁ ପହଣ୍ଡି କରି ବଡ଼ ଦାଣ୍ଡକୁ ବାହାରି ଆସି ତିନି ରଥରେ ବିଜେ ହୁଅନ୍ତି। ପହଣ୍ଡି ବିଜେ ପରେ ଗଜପତି ମହାରାଜା ଆସି ସୁନା ଖଡ଼ିକା

ଜରିଆରେ ରଥ ଉପରେ ଛେରା ପହଁରା କରନ୍ତି। ତାପରେ ଆରମ୍ଭ ହୁଏ ରଥ ଟଣା। ଲକ୍ଷ ଲକ୍ଷ ଭକ୍ତ ହରିବୋଲ ହୁଳହୁଳି ଧ୍ୱନି ଦେଇ ଆନନ୍ଦ ମନରେ ରଥ ଟାଣିବା ଆରମ୍ଭ କରନ୍ତି। ଏହି ରଥଯାତ୍ରାରେ ତିନି ରଥ ଗଡ଼ିଯାଏ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ, ଯାହାକୁ ଆମେ ମାଉସୀ ମା ମନ୍ଦିର ବୋଲି କହୁ। ମାଉସୀ ମା ଘରେ ଠାକୁର ତାଙ୍କର ପ୍ରିୟ ପୋଡ଼ପିଠା ଖାଆନ୍ତି। ଆଉ ଜାଣିଛ ପିଲେ, ସେଠାରେ ଠାକୁରମାନେ 9 ଦିନ ଧରି ରହନ୍ତି। ଏହି ରଥଯାତ୍ରାକୁ ନେଇ ତମମାନଙ୍କ ପାଇଁ ଆମ ଶିଶୁ ସଂସାରରେ ସଙ୍ଗୀତ ରୂପକଟିଏ ରଖିଛୁ। ଏହି ସଙ୍ଗୀତ ରୂପକଟିର ନାଁ ହେଲା ରଥ ଯାଏ ଗଡ଼ି ଗଡ଼ି। ରଚନା ଏବଂ ସଙ୍ଗୀତରେ ସଜେଇଛନ୍ତି ସୁଶାନ୍ତ ପାଣି। ପରିବେଷଣ କରିଛନ୍ତି ଗୋପାଳ ଦାସ ମେମୋରିଆଲ ସ୍ମାରକୀ ବଡ଼ମୂଳ ବସନ୍ତ କେନ୍ଦ୍ରାପଡ଼ାର ପିଲାମାନେ। ଆସ ଶୁଣିବା ରଥ ଯାଏ ଗଡ଼ି ଗଡ଼ି।

ଏକାତ୍ମ ଯାତ୍ରା, କଲ୍ୟାଣ ଯାତ୍ରା, ବିଜୟ ଯାତ୍ରା ହିଁ ରଥଯାତ୍ରା। ମହାନ ଆଧ୍ୟାତ୍ମିକ ଭାବଧାରା, ସାମାଜିକ ମୂଲ୍ୟବୋଧ, ସର୍ବଧର୍ମ ସମନ୍ୱୟ ତଥା ଜାତୀୟ ସଂହତିର ପରିପ୍ରକାଶ ହିଁ ରଥଯାତ୍ରା।

ବାର ମାସରେ ତେର ଜାତ ମଧ୍ୟରୁ କେବଳ ରଥଯାତ୍ରାରେ ହିଁ ମହାପ୍ରଭୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି ରତ୍ନ ସିଂହାସନ ଛାଡ଼ି। ଅଗଣିତ ଦାସିଆ ସାଲବେଗ ଆର୍ତ୍ତି ଜିଜ୍ଞାସୁମାନେ ନିଜର ଆଶା ବିଶ୍ୱାସକୁ ଏକାଠି ବଳି ତିଆରି କରିଥାନ୍ତି ଭାବରଥ। ଶରଧା ରୂପକ ଦର୍ଶନ ସ୍ପର୍ଶନରେ ଭକ୍ତ ଭଗବାନ ହୁଅନ୍ତି ଟଣାଟଣି କୋଳାକୋଳି ଭିଡ଼ାଭିଡ଼ି। ଅପୂର୍ବ ଲୀଳା, ଅନନ୍ୟ ମାଧୁରୀମା, ଲକ୍ଷ ଲକ୍ଷ ଜନତାର ଆକୁଳ ଅବସାଦ ଦୁଃଖ ଦୁର୍ବିପାକ ଯେମିତି ଚାପି ହୋଇଯାଏ ଘୁଁ ଘୁଁ ଘର ଘର ନାଦ କରି ଆସୁଥିବା ଦିବ୍ୟ ଚେତନାମୟ ରଥ ଚକ ତଳେ ଭକ୍ତର ଦୃଢ ବିଶ୍ୱାସ, ରଥେ ତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ। ଦେଖିବ ଦେଖିବ ଭକ୍ତ ଦେଖିବ ଦେଖିବ ରଥାରୂଢ ପରମ ବ୍ରହ୍ମଙ୍କୁ ଆଖିରେ ସାଇତି ରଖିବ, ଏଇ ତ ଆକର୍ଷଣ। ଏହାଠୁ ବଳି ଅଖଣ୍ଡ ସୌଭାଗ୍ୟ ଆଉ ବା କଣ ଅଛି ଜଣେ ଭକ୍ତ ପାଇଁ।

ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ ଆରମ୍ଭ ହୁଏ। ଜ୍ୟେଷ୍ଠ ସ୍ନାନ ପୂର୍ଣ୍ଣିମା ଦିନ 108 ଗରା ପାଣିରେ ସ୍ନାନ କରି ମହାପ୍ରଭୁଙ୍କୁ ଜର ହୁଏ। ଯାଆନ୍ତି ଅଣସର ପିଣ୍ଡିକୁ, ରହନ୍ତି 15 ଦିନ। ବିଶେଷ ଉପଚାରରେ 16 ଦିନ ନବଯୌବନ ପାଇ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ରଥଯାତ୍ରାକୁ ବିଜେ କରନ୍ତି ଚତୁର୍ଦ୍ଧା ମୂର୍ତ୍ତି। ପୁଷ୍ପ ମୁକୁଟ ତଥା ପାଟବସ୍ତ୍ର ପିନ୍ଧିଥିବା ମହାପ୍ରଭୁଙ୍କ ପହଣ୍ଡି ବିଜୟ, ଠାକୁର ରାଜା ଗଜପତିଙ୍କ ଛେରା ପହଁରା ଓ ରଥ ଟଣା ହେଉଛି ରଥଯାତ୍ରାର ମୁଖ୍ୟ ଆକର୍ଷଣ। ରଥଯାତ୍ରା ଶ୍ରୀଗୁଣ୍ଡିଚା ଠାରୁ ଆରମ୍ଭ ହୋଇ ହେରା ପଞ୍ଚମୀ, ସନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜୟରେ ହୁଏ ସମାପନ। ତଥାପି ରଥଯାତ୍ରାର ବିଶେଷ ଆକର୍ଷଣ ହେଉଛି ପହଣ୍ଡି ବିଜୟ।

ପରମ୍ପରା କ୍ରମେ ରଥଯାତ୍ରାକୁ ଗୁଣ୍ଡିଚା ଯାତ୍ରା, ଘୋଷଯାତ୍ରା, ଦକ୍ଷିଣାଭିମୁଖୀ ଯାତ୍ରା, ନବଦିନାତ୍ମକ ଯାତ୍ରା, ଅନ୍ତର୍ବେଦୀ ବା ମହାବେଦୀ ଯାତ୍ରା, ଦଶାବତାର ଯାତ୍ରା, ପତିତ ପାବନ ଯାତ୍ରା, ଆଷାଢ଼ ଦର୍ଶନ ଯାତ୍ରା ନାମରେ ମଧ୍ୟ ନାମିତ କରାଯାଇଛି। ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ତିନି ରଥ ଚଢ଼ି ମହାପ୍ରଭୁ ନିଜ ଭାଇ ଭଉଣୀଙ୍କ ସହିତ ନିଜ ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିରକୁ ଶ୍ରୀଗୁଣ୍ଡିଚାରେ ଯାଇ ପୁଣି ବାହୁଡ଼ାରେ ଫେରିଆସନ୍ତି। ସମନ୍ୱୟର ପ୍ରତୀକ ପ୍ରଭୁ ବଳଭଦ୍ରଙ୍କ ନୀଳ ଲୋହିତ ରଥର ନାମ ତାଳଧ୍ୱଜ। କାଠ ସଂଖ୍ୟା 763, ଚକ ସଂଖ୍ୟା 14, ଉଚ୍ଚତା 32 ହାତ 10 ଆଙ୍ଗୁଳ। ସ୍ଥିତି କାଳ ନିୟନ୍ତା ମା ସୁଭଦ୍ରାଙ୍କ କୃଷ୍ଣ ଲୋହିତ ରଥର ନାମ ଦେବଦଳନ। କାଠ ସଂଖ୍ୟା 593, ଚକ ସଂଖ୍ୟା 12, ଉଚ୍ଚତା 31 ହାତ ଏବଂ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପିତ ଲୋହିତ ରଥର ନାମ ନନ୍ଦିଘୋଷ। କାଠ ସଂଖ୍ୟା 832, ଚକ ସଂଖ୍ୟା 16, ଉଚ୍ଚତା 33 ହାତ 5 ଆଙ୍ଗୁଳ। ରଥଯାତ୍ରାରେ ଏହି ତିନି ରଥ ସପୁରୀ ଆକର୍ଷଣର କେନ୍ଦ୍ରବିନ୍ଦୁ। ଏଇଠି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଲୋକଗୀତ କହେ।

କେବଳ ଏକ ଧାର୍ମିକ ଉପଚାର ନୁହେଁ, ବରଂ ଏହା ଏ ଜାତିର ପ୍ରାଣତନ୍ତ୍ରୀରେ ଏକ ଲଳିତ ମୂର୍ଚ୍ଛନା। ରଥଯାତ୍ରା ମାଧ୍ୟମରେ ଓଡ଼ିଆ ଜାତି ସମଗ୍ର ବିଶ୍ୱ ମାନସକୁ ବିଭୁ ପ୍ରେମରେ ରସାଣିତ ପୁଲକିତ କରିଆସୁଛି। ରଥଯାତ୍ରାର ଉଦ୍ବେଳନ ମୁଖର ଦୃଶ୍ୟାବଳୀ ପ୍ରତ୍ୟେକ ଓଡ଼ିଆର ହୃଦୟରେ ଆନନ୍ଦର ଲହରୀ ଖେଳାଇ ଦିଏ, ଭାବ ଭକ୍ତିର ଫଲ୍ଗୁ ମଧ୍ୟ ବୁହାଇ ଦିଏ, ତନ୍ମୟ ତଲ୍ଲୀନ ହୋଇଯାଏ ଭକ୍ତ। ଗଡ଼ି ଗଡ଼ି ଯାଉଥିବା ରଥଯକ ସହିତ ତାର ଜୀବନ ସ୍ରୋତକୁ ମଧ୍ୟ ଛନ୍ଦି ବାନ୍ଧି ଏକାକାର କରିଦିଏ ଭକ୍ତ, ସମର୍ପିତ ହୋଇଯାଏ ତାର ମନପ୍ରାଣ। ଡାହୁକ କୁହାଟରେ ଟାଣି ନେଇଯାଏ ସେ ତାର ପରାଣ ଦେବତାର ସୁସଜ୍ଜିତ ରଥ।

ଶୁଣିଲ ପିଲାଏ ସଙ୍ଗୀତ ରୂପକ ରଥ ଯାଏ ଗଡ଼ି ଗଡ଼ି ପରିବେଷଣ କରିଥିଲେ ଗୋପାଳ ଦାସ ମେମୋରିଆଲ ସ୍ମାରକୀ ବଡ଼ମୂଳ ବସନ୍ତ କେନ୍ଦ୍ରାପଡ଼ାର ପିଲାମାନେ। ରଚନା ଏବଂ ସଙ୍ଗୀତରେ ସଜେଇଥିଲେ ସୁଶାନ୍ତ ପାଣି। ହଉ ପିଲେ, ଆଜି ତ ସମୟ ହୋଇଗଲାଣି, ଭଲରେ ଥାଅ, ଖୁସିରେ ଥାଅ। ପ୍ରଭୁ ଜଗନ୍ନାଥଙ୍କ ଆଶିଷ ତମମାନଙ୍କ ଉପରେ ସବୁବେଳେ ଥାଉ। ଏତିକି କାମନା କରି ଆଜିର ଶିଶୁ ସଂସାରକୁ ଏଇଠି ରଖି ଉଠୁଛୁ।

0: ମହାପ୍ରଭୁ ଭକ୍ତର ଅତି ପ୍ରିୟ, ଅତି ଆପଣାର। ତାଙ୍କଠାରେ ଦେବତ୍ୱ ଓ ମାନବତ୍ୱ ଉଭୟ ଗୁଣାବଳୀ ପରିପୂର୍ଣ୍ଣ। ସତ ଯେମିତି ସେ ଚଳନ୍ତି ପ୍ରତିମା, ସଭିଙ୍କ ଗହଣରେ ଅବସ୍ଥାନ କରନ୍ତି, ଚଳପ୍ରଚଳ ହୁଅନ୍ତି। ସେଇଥିପାଇଁ ତାଙ୍କର ରୀତି ନୀତି ଓ ପୂଜାବିଧିର ପରମ୍ପରାରେ ମାନବୀୟ ଭାବ ସର୍ବଦା ପ୍ରକଟିତ। ଶ୍ରୀମନ୍ଦିରରେ ଅବସ୍ଥାନ କାଳରେ ଦ୍ୱାରଫିଟାଠାରୁ ବଡ଼ସିଂହାର ଧୂପ ଓ ଖଟସେଜ ଲାଗି ଏବଂ ରଥଯାତ୍ରା ସମୟରେ ରଥାରୂଢ଼ ହେବାଠାରୁ ପୁନଶ୍ଚ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଯେତେ ପ୍ରକାରର ରୀତି ନୀତିର ପରମ୍ପରା, ସବୁରି ମଧ୍ୟରେ ସାଧାରଣ ଭକ୍ତର ଜୀବନଚିତ୍ର ପ୍ରତିଫଳିତ। ତେଣୁ ଆଜି ଆମର ମୁଖ୍ୟ ପ୍ରସଙ୍ଗ ହେଉଛି ରଥ ଉପରେ ଠାକୁରମାନଙ୍କର ନୀତି ଆଉ ଭୋଗର ଅତୀତ ଓ ବର୍ତ୍ତମାନର ପରମ୍ପରା। ଏ ସମ୍ପର୍କରେ ସୂଚନା ପ୍ରଦାନ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଶ୍ରୀ ବିଶ୍ୱନାଥ ସାମନ୍ତରାୟ।
1: ଜଗନ୍ନାଥ ମହାପ୍ରଭୁଙ୍କର ଦୈନିକ ଦିନ ଯେଉଁଭଳିଆ ଭାବରେ ନୀତି କରାଯାଏ, ରଥ ଉପରେ ମଧ୍ୟ ସେହି ନୀତି ପାଳନ କରାଯାଇଥାଏ। କେତେଟା ନୀତି ଛାଡ଼ିକିରି ଯେଉଁଭଳିଆ ଭାବରେ ଜଗନ୍ନାଥଙ୍କର ପ୍ରଥମେ ବଲ୍ଲଭ ଭୋଗ ଅନୁଷ୍ଠିତ ହୋଇଥାଏ, ରଥ ଉପରେ ମଧ୍ୟ ବଲ୍ଲଭ ଭୋଗ ଅନୁଷ୍ଠିତ ହୋଇଥାଏ। ତାପରେ ବଲ୍ଲଭ ଧୂପ ସରିଲା ପରେ ସକାଳ ଧୂପ ଅନୁଷ୍ଠିତ ହୋଇଥାଏ, ସେମିତି ସକାଳ ଧୂପ ଅନୁଷ୍ଠିତ ହୋଇଥାଏ। ତାପରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥାଏ, ସନ୍ଧ୍ୟା ଧୂପ ଅନୁଷ୍ଠିତ ହୋଇଥାଏ। ତାପରେ ବଡ଼ସିଂହାର ଭୋଗ ହୋଇ ଦିଅ ପୌଢ଼ ହୋଇଥାନ୍ତି। ପୂର୍ବରୁ ରଥ ଉପରେ ନିଶଙ୍କୁଡ଼ି ପିଠା ଭୋଗ ହେଉଥିଲା, ଏବେ ରଥ ଉପରେ ବିଭିନ୍ନ ଭୋଗରେ ଖଇ କୋରା ବିଭିନ୍ନ ପ୍ରକାର ଫଳ ସର ଏହିସବୁ ଭୋଗ ହୋଇଥାଏ, ଯେଉଁଟାକି ବଡ଼ବାଡ଼ରେ ତିନିଟା ପନ୍ତି ଲାଗିକିରି ଭୋଗ ହୋଇଥାଏ। ଜଗନ୍ନାଥଙ୍କ ବାଡ଼ରେ ଦିଟା ପନ୍ତି ଲାଗି ଭୋଗ ହୋଇଥାଏ, ସୁଭଦ୍ରାଙ୍କ ବାଡ଼ରେ ଦିଟା ପନ୍ତି ଲାଗି ଭୋଗ ହୋଇଥାଏ। ବଳଭଦ୍ର ବାଡ଼ରେ ଯେହେତୁ ନିଜେ ବଳଭଦ୍ର ରହିଲେ, ରାମ ଏବଂ କୃଷ୍ଣ ଏଭଳି ତିନିଟା ପନ୍ତି ହୋଇଥାଏ। ମଝି ବାଡ଼ରେ ମା ସୁଭଦ୍ରା ଏବଂ ସୁଦର୍ଶନ ତାଙ୍କର ଦି ବେଢ ପନ୍ତି ହୋଇଥାଏ। ଜଗନ୍ନାଥଙ୍କ ବାଡ଼ରେ ଜଗନ୍ନାଥ ଏବଂ ମଦନ ମୋହନ ତାଙ୍କର ପନ୍ତି ହୋଇଥାଏ।

0: ରଥଟଣା ସମୟରେ ପ୍ରଭୁଙ୍କର କ୍ଲେଶ ଦୂର କରିବା ନିମନ୍ତେ ସ୍ଥାନେ ସ୍ଥାନେ ପଞ୍ଚାମୃତ ପୁଷ୍ପ କର୍ପୂର ମିଶ୍ରିତ ଶୀତଳ ଜଳ ଦ୍ୱାରା ଦର୍ପଣରେ ଠାକୁରଙ୍କୁ ଅଭିଷେକ କରାଯାଏ। ଚାମର ଓ ବିଞ୍ଚଣା ଦ୍ୱାରା ପ୍ରଭୁଙ୍କର ସେବା କରାଯାଏ। ଠାକୁରଙ୍କ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କଲାବେଳେ ବିଭିନ୍ନ ମଠ ଓ ଅନୁଷ୍ଠାନମାନଙ୍କ ପକ୍ଷରୁ ପନ୍ତିଭୋଗ ଉତ୍ସର୍ଗ କରାଯାଇଥାଏ।
1: ଅତୀତରେ ଜଗନ୍ନାଥ ମହାପ୍ରଭୁଙ୍କର ରଥ ଉପରେ ବିଭିନ୍ନ ପ୍ରକାର ପିଠାଭୋଗ ହଉଥିଲା, ନିଶଙ୍ଗୁଡ଼ି ପିଠାଭୋଗ, ଯେମିତି ଆପଣଙ୍କର ଗହମ ଚୁନା ଜାତୀୟ କି ଚାଉଳ ଚୁନା ଜାତୀୟ ବିଭିନ୍ନ ପ୍ରକାର ପିଠା, ଯଥା ଆପଣଙ୍କର ଚଢ଼େଇ ନେନ୍ଦା, ଟାକୁଆ, ଅମ୍ବାଲୁ, ପାରିଜାତକ, ଏଇଭଳିଆ ବିଭିନ୍ନ ପ୍ରକାର ଭୋଗ ଅତୀତରେ ହଉଥିଲା। ଯେତେବେଳେ ମହାପ୍ରଭୁ ରଥ ଉପରକୁ ବିଜେ କରୁଥିଲେ, ରଥ ଗଲା ପରେ ପ୍ରଥମେ ବଳଗଣ୍ଡିଠାରେ ମାଜେଣା ଜାଗାଠାରେ ଜଗନ୍ନାଥଙ୍କ ନିମନ୍ତେ ଚୁଲା ଥିଲା, ସେଠାରେ ରଥ ରହିଲା ପରେ ସେଇଠି ସେମିତି ଏଭଳିଆ ଭାବରେ ଶ୍ରୀମନ୍ଦିରରେ ନୀତି ପାଳନ କରାଯାଏ। ହୁମୋଇ ପାଞ୍ଚ ଜଣ ବଡ଼ୁଶୁଆର ସେବକ ଯାଇ ତା ଭିତରେ ଭୋଗ ପ୍ରସ୍ତୁତ କରିଥାନ୍ତି।

ଏବଂ ତୋଳାବଡୁ ଏବଂ ମହାସୁଆର ଦି ଜଣ ଯାକ ମିଶିକି ରଥ ଉପରକୁ ଭୋଗ ଆଣିଥାନ୍ତି। ଭୋଗ ଯେମିତି ଏଠି ହେଉଛି ସେଠି ବି ସେମିତି ଷୋଡ଼ଶୋପଚାରରେ ପୂଜା ହୋଇଥାଏ। ତାପରେ ଯେତେବେଳେ ରଥ ଗଡୁଥିଲା ସେତେବେଳେ ବଡ଼ଦାଣ୍ଡ ପୁରା ବାଲି ଥିଲା, ରଥ ଯିବାକୁ ମିନିମମ୍ ଦୁଇ ଦିନ ତିନି ଦିନ ଏଇଭଳିଆ ଦରକାର ବି ଥିଲା, 6-7 ଦିନ ମଧ୍ୟ ଲାଗିଯାଉଥିଲା। ତେଣୁ ତାପରେ ଚାଉଳିଆ ମଠ ଠାରେ ଯୋଉଟାକି ଆମର ଡାକ୍ତରଖାନା ଛକ ପାଖରେ ଅଛି ଚାଉଳିଆ ମଠ, ସେଠାରେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କର କୋଠଭୋଗ ଝୁଲି ଥିଲା, ସେଠାରେ ମଧ୍ୟ ପ୍ରସ୍ତୁତ ହେଉଥିଲା। ତୃତୀୟରେ ଯେତେବେଳେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଥିଲା ସେଠି ମହାପ୍ରଭୁ ରଥ ଉପରେ ଦିନେ କିମ୍ବା ଦୁଇ ଦିନ ରହୁଥିଲେ, ସେତେବେଳେ ଆପଣଙ୍କ ଦଶବତାର ମଠ ବା ଜୟଦେବ ମଠରେ ଜଗନ୍ନାଥଙ୍କ ଭୋଗ ପ୍ରସ୍ତୁତି ହେଉଥିଲା। ତାପରେ ଯେତେବେଳେ ବାହୁଡ଼ା ହେଉଥିଲା ବାହୁଡ଼ା ବେଳେ ସେଇଭଳିଆ ଭାବେ ପୂର୍ବ ସ୍ଥାନମାନଙ୍କରେ ହେଉଥିଲା, ଏବଂ ଯେତେବେଳେ ରଥ ଶ୍ରୀମନ୍ଦିର ପାଖରେ ପହଞ୍ଚୁଥିଲା ସେତେବେଳେ ବଡ଼ସୂତା ମଠଠାରେ 3 ଦିନ ପର୍ଯ୍ୟନ୍ତ ରୋଷରେ ରୋଷେଇ ହୋଇ ବଡ଼ସୂତା ମଠ ରୋଷରେ ରଥ ଉପରେ ଭୋଗ ହେଉଥିଲା। ପ୍ରକୃତରେ ଜଗନ୍ନାଥ ମନ୍ଦିରରେ ଭୋଗ ପ୍ରସ୍ତୁତ ବଡ଼ୁସୁଆରମାନେ ହିଁ କରିଥାନ୍ତି, ସେମାନେ ହେଲେ ପିଠାସୁଆର। ପିଠାସୁଆର ସେମାନେ ଜଗନ୍ନାଥଙ୍କର ଯେତେ ପ୍ରକାର ବିରି ଜାତୀୟ ପିଠା ସେମାନେ ପ୍ରସ୍ତୁତ କରିଥାନ୍ତି, ଯଥା ଆପଣଙ୍କର ସୁଆର ପିଠା ହେଲା କି ଚଢ଼େଇ ନେନ୍ଦା ହେଲା କି କାନ୍ତି ହେଲା କି ମାଠପୁଳି ହେଲା, ଏଇଗୁଡ଼ାକ ସବୁ ସେମାନେ ପ୍ରସ୍ତୁତ କରିଥାନ୍ତି। ତାପରେ ଚଣାପୁଆ ସିଏ କ'ଣ କରନ୍ତି ନା ଜଗନ୍ନାଥଙ୍କର ଯୋଉ ନଡ଼ୁ ହୁଏ, ତାପରେ ବୁନ୍ଦିଆ ହୁଏ, ପାରିଜାତକ ଆଉ ଆପଣଙ୍କର ଗଜା, ଏଇସବୁ ବିଭିନ୍ନ ପ୍ରକାର ଭୋଗ ତିଆରି କରିଥାନ୍ତି, ଆରିସା ପିଠା କରିଥାନ୍ତି। ଠିକ ଆଉ ଗୋଟେ ଅଛନ୍ତି ପାଗୁଆ, ସେମାନେ ଏଣ୍ଡୁରି କରିଥାନ୍ତି, ପୁର ଖୋଳିଥାନ୍ତି, ସରୁ ଚକୁଳି କରିଥାନ୍ତି, ଏବଂ ଯୋଉ ପିଠାଟା ଆମେ ପ୍ରସ୍ତୁତି କରିଥାଉ ସେଟା ସେମାନେ ପାଗ ଦେଇଥାନ୍ତି। ତାକୁ ବାଦ ଦେଇକି ଅମ୍ବାଲୁ ସୁଆର ସେମାନେ ଅମ୍ବାଲୁ ତିଆରି କରିଥାନ୍ତି ଜଗନ୍ନାଥଙ୍କ ପାଇଁକା, ଏବଂ ପୁର ଖୋଳିଥାନ୍ତି, ଯୋଉ ପିଠାମାନଙ୍କରେ ପୁର ଦିଆ ହୁଏ ସେ ତାକୁ କରିଥାନ୍ତି। ଥାଳି ସୁଆର ସେମାନେ ବିଭିନ୍ନ ଭୋଗରେ ଯେତେ ପ୍ରକାର ଆପଣ ସକାଳ ଧୂପ, ଦ୍ୱିପହର ଧୂପ, ସନ୍ଧ୍ୟା ଧୂପ, ଏଥିପାଇଁକା ସେ ଥାଳି ଅନ୍ନ ପ୍ରସ୍ତୁତ କରିଥାନ୍ତି, ଖେଚେଡ଼ି ସାଧାରଣ ଓରିଆ ଏଇଗୁଡ଼ାକ ସବୁ। ତୁଣ ସୁଆର ଜଗନ୍ନାଥଙ୍କ ନିମନ୍ତେ ସମସ୍ତ ପ୍ରକାର ତୁଣ, କ୍ଷୀରି, କ୍ଷୀରିସା ଆଉ କାନିକା ଏଇସବୁ ଭୋଗ ପ୍ରସ୍ତୁତି କରିଥାନ୍ତି।

0: ତିନି ରଥ ଗୁଣ୍ଡିଚା ଦାଣ୍ଡରେ ପହଞ୍ଚିଲେ ଠାକୁରମାନଙ୍କର ମହାସ୍ନାନ ଏବଂ ବେଶ ହୁଏ। ଏହା ପରଠାରୁ ଦୈନନ୍ଦିନ କ୍ରମରେ ମଧ୍ୟାହ୍ନ ଧୂପଠାରୁ ନୀତିମାନ ଅନୁଷ୍ଠିତ ହୁଏ। ତେବେ ସାଧାରଣତଃ ରଥ ଉପରେ ଅନ୍ନପ୍ରସାଦ ଭୋଗ ଲାଗି ନ ହୋଇ ଶୁଖିଲା ଭୋଗ ଲାଗି ହୋଇଥାଏ। ଭୋଗ ପ୍ରସ୍ତୁତ ହୋଇସାରିଲା ପରେ ଘଣ୍ଟ ଛତା କାହାଳୀ ସହିତ ସେବକମାନେ ତିନି ରଥକୁ ଭୋଗ ଆଣିଥାନ୍ତି। ଦୈନନ୍ଦିନ ଧୂପ ପୂଜାର ବିଧିରେ ପୂଜା ହୁଏ। ସନ୍ଧ୍ୟା ଧୂପ, ସନ୍ଧ୍ୟା ଆଳତି, ଚନ୍ଦନ ଲାଗି, ବଡ଼ ସିଂହାର ହୁଏ, ତାପରେ ପହୁଡ଼ ଆଳତି ହୋଇଥାଏ।
1: ମୋଟାମୋଟି ଭାବରେ ଏଥିପାଇଁ ଦଶ ଜଣ ସେବକ ଆବଶ୍ୟକ ହୋଇଥାନ୍ତି। ଆଠ ଜଣ ହେଲେ ବଡ଼ୁଶୁଆର, ତାଙ୍କୁ ବାଦ ଦେଇ ବିରୁ ହୁଆ, ଯେ ବିରୁ ବୋହିକରି ଆଣିବ ଏବଂ ରୋଷ ପାଣିଆ, ସେ ରୋଷରେ ଆଣିକରି ପାଣି ଦେବ। ଏଭଳି ଭାବେ ଦଶ ଜଣ ସେବାୟତ ଏକାଠି ମିଶିକିରି ଏ ଭୋଗ ସବୁ ପ୍ରସ୍ତୁତ କରିଥାନ୍ତି। ରଥ ଉପରେ ବିଶେଷ ଭୋଗ ହେଲା ନୀଳାଦ୍ରି ବିଜେ ପୂର୍ବ ଦିନ ମହାପ୍ରଭୁଙ୍କର ଅଧରପଣା ଭୋଗ ହୋଇଥାଏ, ଯେଉଁଟାକି ମହାସ୍ୱରମାନେ ପ୍ରସ୍ତୁତ କରିଥାନ୍ତି ଏବଂ ଶ୍ରୀ ଛାମୁରେ ତାକୁ ବଡ଼ ବଡ଼ ଜଗନ୍ନାଥଙ୍କର ଅଧର ଉଚ୍ଚାରେ ସବୁ ବଣା ଥାଏ।

0: ଅଣା ଦେହରେ ଗୋଟେ ଗାମୁଛା ପଡିଥାଏ ତା ଉପରେ, କାହିଁକି ନା ଯୋଉ ଗୁଡା ଢାଳିବେ ତା ଦେହରେ କେମିତି ମଳି ଏକା ନ ରହିଯିବ, ପରିଷ୍କାର ହବା ପାଇଁକା ତାକୁ ପ୍ରସ୍ତୁତ କରିଥାନ୍ତି। କ୍ଷୀର, ଛାଚି, ସର, ଲହୁଣୀ ଆଉ ବିଭିନ୍ନ ପ୍ରକାର ବାସ୍ନା ଦ୍ରବ୍ୟ ବି ତା ଦେହରେ ପଡିଥାଏ, ପଡିକି ତା ପ୍ରସ୍ତୁତ ସେମାନେ କରିଥାନ୍ତି।
1: ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶୟନ ଯାତ୍ରା ଅନ୍ୟତମ। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ଏକାଦଶୀ ନୀତି ସବୁ ପାଳିତ ହୁଏ। ବଡ଼ ସିଂହାର ଭୋଗ ପରେ ତିନି ମୂର୍ତ୍ତି ଶୟନ ଠାକୁର ତିନି ରଥକୁ ବିଜେ କରନ୍ତି। ବଡ଼ ବାଡ଼ରେ ବାସୁଦେବ, ମଝି ବାଡ଼ରେ ଭୁବନେଶ୍ୱରୀ, ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ବିଜେ ହୋଇଆସି ତିନି ବାଡ଼ରେ ଶ୍ରୀଅଙ୍ଗକୁ ଲାଗିହେଲେ ମହାସ୍ନାନ ବଢ଼େ। ତେଣୁ ଏହି ଆଷାଢ଼ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଚାରି ମାସ ସମୟ ମଧ୍ୟରେ ଶ୍ରୀକ୍ଷେତ୍ରରେ ଅବସ୍ଥାନ, ତୀର୍ଥସ୍ଥାନ, ବ୍ରତ ପାଳନ ଓ ଭଗବତ ପଦାରବିନ୍ଦ ଦର୍ଶନ ଅତୀବ ପୁଣ୍ୟପ୍ରଦ। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ଗରୁଡ଼ ଶୟନ ଦ୍ୱାଦଶୀ ନୀତି ପାଳିତ ହୁଏ। ଏହି ଦିନ ଗରୁଡ଼ଙ୍କର ମହାସ୍ନାନ ପୂଜା ବଢ଼େ। ଶ୍ରୀଜୀଉଙ୍କର ସେହିପରି ଆଉ ଏକ ଯାତ୍ରା ହେଉଛି ଦକ୍ଷିଣାୟନ ଯାତ୍ରା। ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ଦକ୍ଷିଣାୟନ ବନ୍ଦାପନା ନୀତି ହୁଏ। ଶ୍ରୀଜୀଉଙ୍କର ସକାଳ ଧୂପ ସରିବା ପରେ ତିନି ବାଡ଼ରେ ମୈଲମ ହୁଏ, ପରେ ଭିତରେ ପାଣି ପଡ଼ି ତିନି ବାଡ଼ରେ ମହାସ୍ନାନ ବଢ଼େ। ରଥ ଉପରେ ଠାକୁର ଥିବା ସମୟରେ ଏହି କର୍କଟ ସଂକ୍ରାନ୍ତି ପଡ଼ିଲେ ସେହି ସମାନ ରୀତିରେ ଶ୍ରୀଜୀଉଙ୍କର ବିଧିବିଧାନ ପାଳିତ ହୋଇଥାଏ। ମାତ୍ର ଅନ୍ନ ବଦଳରେ ଶୁଖିଲା ଭୋଗ ହୁଏ। ଗୁଣ୍ଡିଚା ଘରେ ଠାକୁର ଥିବାବେଳେ ସଂକ୍ରାନ୍ତି ପଡ଼ିଲେ ସେଠାରେ ମନ୍ଦିର ପରି ସମସ୍ତ ନୀତି ଅନୁଷ୍ଠିତ ହୁଏ। ସେହିପରି ଆଉ ଏକ ଯାତ୍ରା ହେଉଛି ପାର୍ଶ୍ୱ ପରିବର୍ତ୍ତନ ଯାତ୍ରା। ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କର ପାର୍ଶ୍ୱ ପରିବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୁଏ। ଏହି ଦିନ ସକାଳ ଧୂପ ଓ ଭୋଗମଣ୍ଡପ ସରିଲେ ତିନି ବାଡ଼ରେ ମହାସ୍ନାନ ବଢ଼େ। ଏକାଦଶୀ ବେଢ଼ାକୁ ମଦନମୋହନ ବିଜେ କଲାପରେ ଶ୍ରୀଅଙ୍ଗରେ ଚନ୍ଦନ ଲାଗି ହୁଅନ୍ତି। ମଦନମୋହନ ବଟତଳ ପାଲିଙ୍କିରେ ବିଜେ କଲାପରେ ବିମାନ ବଡ଼ୁମାନେ ବିଜୟ ଦ୍ୱାରରେ ଏକାଦଶୀ ଭୋଗ ବନ୍ଦାପନା ବଢ଼େଇ ଦକ୍ଷିଣୀ ଘରକୁ ବିଜେ କରାନ୍ତି। ତାପରେ ମଦନମୋହନ ମୁଦରେ ଖଟ ସେଜ ଘର ଦ୍ୱାର ବନ୍ଦ କରି ମୁଦ ଦିଅନ୍ତି। ପୁଣି ପାର୍ଶ୍ୱ ପରିବର୍ତ୍ତନ ନିମନ୍ତେ ଘରର ମୁଦ ଭଙ୍ଗାଯାଇ ଠାକୁରଙ୍କର ଶୟନ ପେଡ଼ି ଖୋଲାଯାଏ। ତାପରେ ଶୟନ ଠାକୁର କଡ଼ ଲେଉଟାନ୍ତି। ଏହା ପୂର୍ବରୁ ଶୟନ କାଳରେ ଦକ୍ଷିଣ ଦିଗକୁ ଠାକୁରଙ୍କର ମୁଖ ଥାଏ, ପରିବର୍ତ୍ତନ କାଳରେ ମୁଖ ଉତ୍ତର ଦିଗକୁ କରାଯାଏ। ଏହି ଦିନ ଶମ୍ଭୁ ଏକାଦଶୀ ପଡ଼ିଲେ ମଦନମୋହନ ଲୋକନାଥଙ୍କ ନିକଟକୁ ବିଜେ ହୁଅନ୍ତି ନାହିଁ। ପୁଣି ଭାଦ୍ରବ ମାସ ଶୁକ୍ଳ ଦ୍ୱାଦଶୀ ଦିନ ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ତିଥି ପାଳିତ ହୁଏ।

ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଦିନେ ରହିଥିଲା ରଥ ଉପରେ ଠାକୁରମାନଙ୍କର ନୀତି ଓ ଭୋଗ। ଏ ସମ୍ପର୍କରେ ଆଲୋଚନା କରିଥିଲେ ବିଶ୍ୱନାଥ ସାମନ୍ତରାୟ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗିତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର 82ତମ ଭାଗ।

31 ଛାନ୍ଦ ଆରମ୍ଭରେ ବୃକ୍ଷ, ଲତା, ନଦୀ, ପର୍ବତ ଓ ପଶୁପକ୍ଷୀଙ୍କୁ ଦେଖି ସୀତାଙ୍କ ବିଷୟରେ ପ୍ରଶ୍ନ କରୁଛନ୍ତି ପ୍ରଭୁ ଶ୍ରୀରାମ। ଛାନ୍ଦର ଆରମ୍ଭରୁ ଲଣ୍ଡା ଗଛରେ ବସିଥିବା ବଗ ସହିତ କଥା ଆରମ୍ଭ କରିଛନ୍ତି ପ୍ରଭୁ। ପ୍ରକୃତିର ବିଚକ୍ଷଣ ନିରୀକ୍ଷଣକାରୀ କବି ଉପେନ୍ଦ୍ର ଭଞ୍ଜ ଦେଖିଛନ୍ତି ଯେ ସାଧାରଣତଃ ଲଣ୍ଡା ଗଛମାନଙ୍କରେ ଝୁଲି ବଗମାନେ ପୁଷ୍ପଶୋଭା ଧାରଣ କରିଥାନ୍ତି। ସେହିଭଳି ଗୋଟିଏ ବକ ବିଷ୍ଣୁପଦକୁ ଭଜିଲା ପରେ ବା ଆକାଶରେ ଉଡ଼ିସାରିଲା ପରେ ବିଶ୍ରାମ ନେଇଛି ଲଣ୍ଡା ଗଛରେ ଓ ରାମଙ୍କୁ ମଧ୍ୟ କହୁଛି ବିଶ୍ରାମ କର, ପରେ ସୁନ୍ଦର ବାର୍ତ୍ତା କହିବା। ତାର ପର ଧଳା ଥିଲା ଓ ସେ ଧବଳତାରେ ସେ ପାଖରେ ତମ ବା ଅନ୍ଧକାରକୁ ଦୂର କରୁଥିଲା। ବଗ କହିଲା, କାମଦେବ ତୁମ ବଧୂ ସୀତାକୁ ବଧ କରିବାକୁ ଚାହିଁଛି, କିନ୍ତୁ ସେ ତା ଧର୍ମରେ ଜିଇଁଛି ଓ ସେ ବଧୂର କାମନାରେ ତୁମେ ବନରେ ଭ୍ରମଣ କରୁଛ, କିନ୍ତୁ ତୁମେ ଯେଉଁ ସୁନ୍ଦରୀର ବର୍ଣ୍ଣନା ଦେଇ ମୋତେ କହିଲ ତାଠାରୁ ଅଧିକ ଶୋଭାବତୀ ଓ ରମଣୀୟ ରମଣୀ ବିଂଶବାହୁ ରାବଣ ରଥରେ ଦକ୍ଷିଣ ପଥରେ ଯିବା ମୁଁ ଦେଖିଛି, ସେ ତେଣୁ ତୁମ ସ୍ତ୍ରୀ ନହେଇ ବି ପାରେ। ବଗ ମୁଖରେ ଏକଥା କହି ଭଞ୍ଜ ସୀତାଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ କରାଇଛନ୍ତି। ବଗ ଓ ଶ୍ରୀରାମ ସମ୍ବାଦ ବୈଦେହୀଶ ବିଳାସର ରସସିକ୍ତ ଉପାଖ୍ୟାନ। ବଗ ପକ୍ଷୀଟି ଭଞ୍ଜ ଲେଖନୀରେ ପ୍ରଭୁ ଶ୍ରୀରାମଙ୍କଠାରୁ ଅଧିକ ରସିକ ହୋଇ କହୁଛି, ମୁଁ ବିଷପ୍ରସୂନ ବା ପଦ୍ମ ଓ ଇନ୍ଦୁ ବା ଚନ୍ଦ୍ର ନୀତି ଦେଖୁଛି, କିନ୍ତୁ ଏମାନେ ସେ ସ୍ତ୍ରୀର ପ୍ରସନ୍ନ ନଥିବା ମୁଖ ସହିତ ମଧ୍ୟ ତୁଳନୀୟ ହେବେ ନାହିଁ। ମୁଁ ଦେଖିଛି ତା ନେତ୍ରରୁ ବାଷ୍ପ ବା ଅଶ୍ରୁବିନ୍ଦୁ ଝରୁଥିଲା। ମୁକ୍ତା ଜନ୍ମ କରୁଥିବା ମାଛ ଆଖିର ଶୋଭା ଆଗରେ ଉଣା ବୋଲି ମୁଁ ତାକୁ ଭକ୍ଷଣ କରେ। ତା ଚାରିପଟେ ଭ୍ରମରମାନେ ଭିଡ଼ିଥିବାରୁ ଜାଣିଲି ତା ଦେହରୁ ସୁବାସ ଚହଟି ଯାଉଥିଲା। ମେଘ ପାଖରେ ଥିବା ବିଜୁଳି ମଧ୍ୟ ତା ବର୍ଣ୍ଣ ଆଗରେ କିଛି ନୁହେଁ। ତାର ଯେଉଁ ରାମରାମ ସ୍ୱର ଥିଲା ତା ଆଗରେ ବୀଣାକୁ କିଏ ମଧୁର କହିବ? ତୁମେ କହିବ ବୀଣା କେଉଁଠୁ ମୁଁ ଶୁଣିଲି? ବୀଣାର ସପ୍ତସ୍ୱର ବେଙ୍ଗ, କୋକିଳ, ମୟୂର, ମେଣ୍ଢା ପ୍ରଭୃତିଙ୍କଠାରୁ ମୁଁ ଶୁଣିଛି। କୃପାଳୁ ରାମ ଏକଥା ଶୁଣି ତାକୁ ବର ଯାଚିଲେ। ବଗ କହିଲା, ବର୍ଷାକାଳ ଯାକ ମୁଁ କୁଆଡ଼େ ନ ଯାଇ ବସାରେ ଥିବି ଓ ମୋତେ ସେଠି ଆହାର ମିଳୁଥିବ। ରାମ କହିଲେ, ତୋ ସ୍ତ୍ରୀ ଏ ଚାରିମାସ ତତେ ଆହାର ଦେବ। ବଗ କହିଲା, ପ୍ରଭୁ ତା ଉଚ୍ଛିଷ୍ଟ ବା ଅଇଁଠା ଖାଇବି? ରସିକ ରାମ ରସିକ ବଗକୁ କହିଲେ, ଆରେ ଏହା ଫଳରେ ତା ଓଷ୍ଠପାନର ସୁଯୋଗ ତୁ ପାଇବୁ। ପୁଣି ବନରେ ବୁଲି ବ୍ୟାକୁଳ ଶ୍ରୀରାମ ସୀତାଙ୍କ ଉଦ୍ଦେଶ୍ୟରେ କାହିଁକି ନଦିଶୁ ବୋଲି କହିଲେ। ଏତିକିବେଳେ କହିଲା କୁକୁଡ଼ା, ପ୍ରଭୁ ଆକାଶ ପଥରେ ରକ୍ଷନାଥ ବା ଅସୁରରାଜ ସୀତାଙ୍କୁ ବସାଇ ନେଉଥିଲା, ଲୁହରେ ବକ୍ଷ ତିନ୍ତି ଥିଲା, ତେଣୁ ସେ ତୁମ ଅନୁରାଗିଣୀ ଥିଲେ। ଦୁର୍ବଳ ପ୍ରଜାକୁ କ୍ଷେତରୁ ହଟେଇ ଧନୀ ଚାଷୀ ବଳଦ ଯୋଚି ଚାଷ କରେ। ପ୍ରଜାର ଶକ୍ତି ହେଲେ ସେ ବଳ ପ୍ରୟୋଗ କରି ଧନୀକୁ ହଟାଏ। ନିଜ ସମୟର ଅତ୍ୟାଚାରିତ ପ୍ରଜା ଓ ତାକୁ ବିଦ୍ରୋହ କରିବାରେ ପ୍ରବର୍ତ୍ତାଇଥିବା ଭଞ୍ଜକବି ଏଠି ସେ ଉଦାହରଣ ଦେଇ କୁକୁଡ଼ା ମୁହଁରେ କୁହନ୍ତି, ପ୍ରଭୁ ବଳ ଥିଲେ ତୁମେ ଦ୍ୱନ୍ଦ୍ୱ ବା ବିରୋଧ ଆରମ୍ଭ କର ଓ ଅତ୍ୟାଚାରୀର ମସ୍ତକକୁ ବିଚ୍ଛେଦ କର ବା ଜୋର କରି କାଟିଦିଅ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର 82ତମ ଭାଗ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି। ଏହି ଭାଗରେ କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା, ଗୀତାରଣୀ ଦାସ, ଦିବାକର ମହାନ୍ତି ଏବଂ ସେବରଣୀ ମହାପାତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ଆରମ୍ଭ କରୁଛୁ ମୋ ପସନ୍ଦ। ପ୍ରଯୋଜନା ପ୍ରଜ୍ଞା ପରମିତା ସାହୁ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶିନୀ।

0: ରହି ରହି ଶୁଭେ ଆଗୋ ପ୍ରିୟ ତୁମ ଋଣୁ ଝୁଣୁ ଆଗ ମନେ ସିଂହରଣ ଭରେ ମନେ ପ୍ରାଣମିତ ଶୁଣି ତୁମ ପଦ ଧ୍ୱନି
1: ତୁମରି ପରସ କେତେ ଯେ ଶୀତଳ ଝୁରନ୍ତି ବିଲ ବନାନୀ ତୁମେ ଛୁଇଁଦେଲେ ପ୍ରଗଳ୍ଭା ହୁଅନ୍ତି ଶୁଷ୍କ ନଦୀ ପୁଷ୍କରିଣୀ।

0: ବର୍ଷା ନାହିଁ ତ ଜୀବନ ନାହିଁ କି ଜୀବିକା ନାହିଁ,
1: ବର୍ଷା ନାହିଁ ତ ସୁର ନାହିଁ କି ଝଙ୍କାର ନାହିଁ,
0: ବର୍ଷା ନାହିଁ ତ ସୃଷ୍ଟି ନାହିଁ କି ସର୍ଜନ ନାହିଁ,
1: ବର୍ଷା ନାହିଁ ତ ଗୀତ ନାହିଁ କି ମୂର୍ଚ୍ଛନା ନାହିଁ।

0: ତୁମେ ଆସିଛ ବୋଲି ବନ୍ଧୁ ଆକାଶରେ ଭସା ମେଘର ପଟୁଆର,
1: ତୁମେ ଆସିଛ ବୋଲି ସାଥୀ ନାଚୁଛି ମୟୂର,
0: ତୁମେ ଆସିଛ ବୋଲି ତ ପ୍ରିୟ ମୋ ଅଗଣା ସୁନ୍ଦର,
1: ତୁମେ ଆସିଛ ବୋଲି ତ ମିତ ସଙ୍ଗୀତ ମଧୁର।

0: ଏରିମଝିମ ବର୍ଷାକୁ ସ୍ୱାଗତ କରୁ କରୁ ଆରମ୍ଭ କରିଦବା
1: କଥା ଆଉ ଗୀତର ଯୁଗଳବନ୍ଦୀ ମୋ ପସନ୍ଦ।
0: ଦେଖିନବା କିଏ ଅଛନ୍ତି ଆମ ସାଥୀ ଆମ ପାଖରେ ପୁଣି ଫୋନ କଲ୍ ରେ।

0: ହ୍ୟାଲୋ, ମୋ ପସନ୍ଦ।
1: ହ୍ୟାଲୋ,
0: ମୋ ପସନ୍ଦ କୁହନ୍ତୁ, କିଏ କହୁଛନ୍ତି?
1: ନମସ୍କାର।
2: ନମସ୍କାର,
0: କିଏ କହୁଛନ୍ତି?
1: ମୁଁ କହୁଛି ଆରି ରାଉତାରୁ, ସୁମିତ୍ରା ନାୟକ।
0: ସୁମିତ୍ରା ନାୟକ, କେମିତି ଅଛନ୍ତି ଆପଣ?
1: ଭଲ ଅଛି।
2: କଣ କରୁଛନ୍ତି?
1: କିଛି ନାହିଁ, କଣ କରିବି?
2: କିଛି ନାହିଁ, କିଛି ତ ଗୋଟେ କରୁଥିବେ, ଖାଉଥିବେ, ପିଉଥିବେ, କଥା ହଉଥିବେ, କଣ ତ ଗୋଟେ କରୁଥିବେ ୟା ଭିତରୁ।
1: ଖାଉଛି, ପିଉଛି, ଘରେ ଅଛି, ଆଉ କଣ?
0: ଘରେ ଅଛନ୍ତି। ଘରେ ସବୁ କିଏ ଅଛନ୍ତି ତାହେଲେ?
1: ଘରେ ବାପା ମା, ଭାଇ, ଭାଉଜ,
2: ଆଉ ଆପଣ।
0: ଆଉ ଆପଣଙ୍କର ନିତିଦିନିଆ କାମ କଣ? ପ୍ରକୃତରେ କଣ କରନ୍ତି? ସକାଳୁ ଉଠିଲେ?
1: ସକାଳୁ ଉଠିଲେ ଘର କାମ।
0: ଘର କାମ ମାନେ ଭାଇ ଭାଉଜ ଅଛନ୍ତି, ବାପା ମା ଅଛନ୍ତି, ତା ଭିତରୁ ଆପଣ?
1: ଭାଇ ଭାଉଜ ଏଠି ରହୁନାହାନ୍ତି।
0: ଓହୋ, ଆପଣ କୋଉ କାମଟି ଘରର କରନ୍ତି, ମାନେ ରୋଷେଇ କରନ୍ତି?
1: ରୋଷେଇ କରେ।
0: ତାହେଲେ ଆଜି କହନ୍ତୁ କଣ ରୋଷେଇ କରିଛନ୍ତି?
2: ଏବେ କଣ ରୋଷେଇ କରିଛନ୍ତି?
1: ଏବେ ରୋଷେଇ କରିଛି, ମାଛ ଫ୍ରାଏ କରିଛି।
2: ଆଚ୍ଛା,
1: ଆଉ ପୋଟଳ ଜହ୍ନି ଗୋଟା, ଡାଲି।
2: କୋଉ ମାଛ ଫ୍ରାଏ କରିଛନ୍ତି କହିଲେ?
1: ରୋହି ମାଛ।
0: ମାଛ ଫ୍ରାଏ କରିଛନ୍ତି, ପୋଟଳ ଗୋଟା ଭଜା କରିଛନ୍ତି, ଆଉ ଏତେ ଭଲ ଭଲ ତାହେଲେ ଆଇଟମ ଆପଣ ଶିଖିଛନ୍ତି ଜଣାପଡୁଛି।
2: ଏଇ ଜଷ୍ଟ କିଛି ସମୟ ପୂର୍ବରୁ ନମିତା ପକାଉଥିଲେ, ତାଙ୍କୁ ଭୋକ ହଉଛି ବୋଲି ଶୁଣିକି ଆଇଟମ
0: ଏମିତି ବ୍ୟବସ୍ଥା କଲେନି ଯେ ଆପଣ, ଆମେ ଆଉ ଅନ୍ୟ ଶ୍ରୋତାଙ୍କ ସହିତ କଥା ହେଇପାରିବୁନି, ଏଠୁ ଆମର ଆସନ ଛାଡି ଚାଲିଲୁ ଖାଇବା ପାଇଁ।
1: ଆପଣ ଆସନ୍ତୁ, ମୁଁ ମନା କଲି।
2: ଘରେ ସବୁ ଭଲ ଅଛନ୍ତି ତ?
1: ଘରେ ସମସ୍ତେ ଭଲ ଅଛନ୍ତି।
0: ଭବିଷ୍ୟତରେ ଆପଣ କଣ ପ୍ଲାନିଂ ଅଛି, କଣ

0: ଭବିଷ୍ୟତ କିଛି ନାହିଁ, କିଛି ନାହିଁ ଯେ କଣ ବାହାହେବେ, ଘର ସଂସାର କରିବେ କି ଚାକିରି କରିବେ, ସେମିତି କିଛି ଯୋଜନା ନାହିଁ,
1: କରିବୁ ନା ବା
0: କରିବେନି, ତାହେଲେ ବାପା ମାଙ୍କର ସେବା କରିବେ,
2: ବଢିଆ ବଢିଆ ଜିନିଷଟି ଭାବିଛନ୍ତି, ବଢିଆ ମନୋଭାବ ରଖିଛନ୍ତି ଆଉ କଣ।
0: ପାଠ କେତେ ପର୍ଯ୍ୟନ୍ତ ପଢିଛନ୍ତି ଆପଣ?
1: ପାଠ ପଢିନି ଜମାରୁ,
2: ଜମାରୁ ପଢିନାହାନ୍ତି ମାନେ ଅକ୍ଷର ବିଲକୁଲ ଚିହ୍ନି ନାହାନ୍ତି?
1: ନାଇଁ।
0: ସେଇଥିପାଇଁ କିଛି ଯୋଜନା କରିବା ପାଇଁ ମନ ହଉନି, ପାଠଟା ସବୁ ବାଟ ଦେଖାଏ ପରା।
1: କଣ କରିବା,
0: ଯଦି ପାଠ ଦୁଇ ଅକ୍ଷର ପଢିଥାନ୍ତା ଆପଣଙ୍କୁ ସବୁ ବାଟ ଦିଶିଥାନ୍ତା। ତେଣୁ ଆପଣ ସମସ୍ତଙ୍କୁ କହିବେ ଆପଣଙ୍କର ପାଖାପାଖି କେହି ଆଉ ପାଠ ବନ୍ଦ କରିବେନି।
2: ତଥାପି ଆପଣଙ୍କର ପାଠ ପଢିବାର ଯଦି ଇଚ୍ଛା ଅଛି ଆପଣ ପାଠ ପଢିପାରିବେ, କିଛି ଅସମ୍ଭବ କଥା ନୁହେଁ, କିନ୍ତୁ ସେଇଟା ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରେ। ଆପଣ ଯଦି ଇଚ୍ଛା କରୁଛନ୍ତି ପଢିବା ପାଇଁ ତାହେଲେ ପଢିବେ।
0: ଘରେ ବାପା ମା ଆପଣଙ୍କ ପାଖରେ ଅଛନ୍ତି ତ? ତାଙ୍କ ନାଁ ସବୁ କଣ?
2: ବାପା ମା ଭାଇ ଭାଉଜଙ୍କ ନାଁ ଟିକେ କହିଦିଅନ୍ତୁ।
1: ଭାଇ ଭାଉଜ ମାନସ ନାୟକ, ଭାଉଜ ନାଁ ସନ୍ତୋଷ ନାୟକ, ଆଉ ଗୋଟେ ରଶ୍ମିତା ନାୟକ, କମଳାକାନ୍ତ ନାୟକ, ବାପା ନାଁ କୁଞ୍ଜ ନାୟକ, ମାଙ୍କ ନାଁ ଦମୟନ୍ତୀ ନାୟକ।
0: ମା ବାପା ବି ଶୁଣନ୍ତି ତ ରେଡିଓ?
1: ହଁ, ସମୟ ମା ବାପା ତ ଆଗ ଶୁଣନ୍ତି ଆଉ।
2: ହଉ ଠିକ ଅଛି,
0: ଶ୍ରୋତା ବନ୍ଧୁ ମାନଙ୍କୁ ଆମର ନମସ୍କାର ଆଉ ଧନ୍ୟବାଦ।
2: ଠିକ ଅଛି, ଆପଣ ଏମିତି ପରିବାର ସହିତ ଖୁସିରେ ରୁହନ୍ତୁ,
0: ବାପା ମାଙ୍କ କଥା ବୁଝୁଥାନ୍ତୁ,
2: କହିଦିଅନ୍ତୁ ମୋ ପସନ୍ଦରେ କଣ ଗୀତ ଶୁଣିବେ।
1: ଏ ଯୋଉ ଗୀତ ଶୁଣିବି, ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ, ସେଟା ମୋର ବହୁତ ପସନ୍ଦ ହେଲା।
0: ଠିକ ଅଛି, ଶୁଣି ଦଉଛୁ ଏଇ ସୁନ୍ଦର ଗୀତଟି ଆପଣଙ୍କୁ।
2: ଫୋନ କଲେ କଥା ହେଲେ ସେଥିପାଇଁ ଧନ୍ୟବାଦ।
1: ନମସ୍କାର,
0: ନମସ୍କାର।

0: ତେବେ ଆମକୁ ଚିଠି ଲେଖନ୍ତୁ ସେହି ଠିକଣାରେ ମୋ ପସନ୍ଦ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ଼ 7530001। କବିତା ବି ପଠାନ୍ତୁ ସାଥୀ, ସ୍ଥାନ ପାଇବ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମରେ।
1: ତେବେ ମନେ ରଖିବେ, କବିତା ଗୁଡ଼ିକ କ୍ଷୁଦ୍ର, ସ୍ପଷ୍ଟ ଏବଂ ପ୍ରଚାର ଉପଯୋଗୀ ହୋଇଥିବା ଆବଶ୍ୟକ। ହ୍ୟାଲୋ, ମୋ ପସନ୍ଦ କିଏ କହୁଛନ୍ତି? ତାପସ କହୁଛନ୍ତି?
2: ଆଜ୍ଞା।
0: ତାପସ କେମିତି ଅଛ? ଭଲ ଅଛି,
1: ବହୁତ ଭଲ ଅଛି। ଏବେ ତ ତମ କଥା ପୁରା ବୁଝି ହେଇଯାଉଛି।
0: ଆଚ୍ଛା ତାପସ, ତୁମ ନାଁ ତ ଆମେ ଜାଣିଲୁ ତାପସ, କିନ୍ତୁ ତୁମ ଠିକଣାଟି ଟିକେ କହିଦିଅ ସବୁ ଶ୍ରୋତା ବନ୍ଧୁ ମାନଙ୍କୁ।
2: ମୋ ଜୀବନ
0: ଆମେ ଜାଣିଛୁ, ଯୋଉମାନଙ୍କର ଲାଗିଯାଉଛି ସେମାନେ ବହୁତ କଷ୍ଟ କରି ଲଗାଉଛନ୍ତି।
1: ତମର ବି ବହୁତ କଷ୍ଟରେ ଲାଗିଯାଇଛି, ବଢିଆ କଥା। କଣ କରୁଛ ଏବେ? ବଢିଆ କଥା,
0: ବଢିଆ କଥା। ଏ କଥାଟି ଶୁଣି ବହୁତ ଖୁସି ଲାଗିଲା।
1: ପଢିବାରୁ ମନୋଭାବ ଦୂର କରିବା କଥା ନୁହେଁ, ଯଦି ପଢି ନାହ ତାହେଲେ ଆଗକୁ ପଢିବା ଦରକାର। କୋଉ ବୟସର ବି ହଉ, ପାଠଟା ଯଦି ମନ ଅଛି ପଢିପାରିବେ।
2: ଆଗକୁ ପଢିବା ପାଇଁ ବହୁତ ଯିବା ଆସିବା କରିବା ପାଇଁ କିଛି ସୁବିଧା ନଥିଲା। ଏବେ ତ ମୋ ପାଖରେ ମୁଁ ଯୋଉ ବ୍ୟାଟେରୀ ଗାଡି ଅଛି, ବହୁତ ସୁବିଧା ହବ।
0: ବ୍ୟାଟେରୀ ଗାଡି ତମେ ପାଇଛ?
2: ମୁଁ
0: ଆଚ୍ଛା ଆଚ୍ଛା,
1: ଓହୋ, ଭଲ କଥା। ତାହେଲେ ଏବେ ସୁବିଧା ହଉଥିବ ଯିବା ଆସିବା କରିବାକୁ। କଣ ଖାଇଛ ଆଜି କହିଲ ତାପସ?
2: ଆଜି ମୁଁ ଖାଇଛି ପକା
0: ଭାତ। ମା ବନେଇଥିଲେ? ଆଚ୍ଛା, ମାଙ୍କର ନାଁ କଣ?
2: ମୋ ମାଙ୍କ ନାଁ ବିରାଟ।
1: ବାପାଙ୍କ ନାଁ?
0: ତୁମେ ଯୋଉ 9th କ୍ଲାସ ରେ ଆଡମିସନ କରିଛ ସେଥିପାଇଁ ଟିକେ ବହି ଦେଖି ଦଉଥାଉ।
1: ଯା ହଉ, ପାଠ ପଢିବା ଭିତରେ ଆମକୁ ମନେ ପକେଇଲ।
0: ତମେ ଚେଷ୍ଟା କରି କରି ବହୁତ ବାଟ ଆଗେଇ ଗଲ, ଆମକୁ ବହୁତ ଖୁସି ହଉଛି।
1: ଆହୁରି ଆଗକୁ ଆଗେଇ ଚାଲ, ଭଲ ପାଠ ପଢ। କହିଦିଅ ଆଜି ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବ?
2: ଆପଣଙ୍କୁ
0: ଶୁଣ ତାହେଲେ ଏଇ ସୁନ୍ଦର ଗୀତଟି। ଧନ୍ୟବାଦ।

0: ତୁମେ କହୁଥିବ ମୁଁ ଲେଖୁଥିବି, ଏଇଟା ଆମର ରୀତି।
1: ମୁଁ ଲେଖୁଥିବି, ତୁମେ ପଢୁଥିବ, ବୁଝି ନେବ ଆମ ପ୍ରୀତି।
0: ଲେଖିଛନ୍ତି ବିଜୟ କୁମାର ସ୍ୱାଇଁ, ପ୍ରଧାନପଡ଼ା ଗୋପୀନାଥପୁର ବହୁଗ୍ରାମ କଟକରୁ।
1: ଜ୍ୟେଷ୍ଠ ମାସର ଝାଞ୍ଜି ଗୁଳୁଗୁଳି ସହିନ ପାରିଲ ଜଗତ ସାଇ, ଶହେ ଆଠ ଗରାଜଳେ ସ୍ନାନ କରି ଅଣସର ଘରେ ରହିଲ ଯାଇ।
0: କେତେ ଚେରମୂଳି ଔଷଧ ଖାଇଲ, ଫୁଲୁରି ତେଲକୁ ଦେହେ ଲଗାଇ ସୁସ୍ଥ ହେଲ ପୁଣି ଭକତମାନଙ୍କୁ ନବ ଯୌବନରେ ଦର୍ଶନ ଦେଇ।
1: ଭକତ ଜନଙ୍କ ଦୁଃଖ ଯନ୍ତ୍ରଣାକୁ ବୁଝିଲ ପ୍ରଭୁ ହେ ଜଗତନାଥ, ଭାଇ ଭଗ୍ନୀ ଆଉ ସୁଦର୍ଶନ ସାଥେ ବଡ଼ଦାଣ୍ଡେ ତୁମେ ଗଡ଼ାଇ ରଥ।
0: ରଥଯାତ୍ରାରେ ନନ୍ଦିଘୋଷ ଆସି କରୁଣା ନେତ୍ରରେ ଦେଲେ ଅନାଇ, ଜଗତ ଜନର ସବୁ ଦୁଃଖ ଶୋକ ତୁମ କରୁଣାରେ ଜୀବ ପଳାଇ।
1: ଘର ଘର ଘର ତିନି ରଥ ଗଡ଼ି ବଡ ଦାଣ୍ଡେ ଯେବେ ପାଇବ ଶୋଭା, ହରିବୋଲ ଆଉ ହୁଳହୁଳି ଶବ୍ଦେ କି ସୁନ୍ଦର ଆହା କି ମନଲୋଭା।
0: ତୁମ୍ଭ ଦିବ୍ୟଲୀଳା କରି ସନ୍ଦର୍ଶନ, ମୋ ଉପସନ୍ଦର ସମସ୍ତ ଶ୍ରୋତା, ସବୁ ମନସ୍କାମତାଙ୍କ ପୂରଣ ହେବ, ଦୂର କର ତାଙ୍କ ସମସ୍ତ ଚିନ୍ତା।
1: ନମିତା ଜସ୍ମିନ ଭଉଣୀଙ୍କ ମନ ତୁମ୍ଭ ପାଦ ପଦ୍ମେ ରହିଥାଉ, ତୁମ୍ଭରି ପାଖରେ ଦିନ ବିଜୟର ଚିତ୍ତ ସଦା ରହିଥାଉ, ଲେଖନୀ ମୁଁ ସଦା ଚାଲୁଥାଉ।

0: ଲେଖିଛନ୍ତି ଆଲାଉଦ୍ଦିନ ଖାନ ପଙ୍କାଳ ନୂଆପାଟଣା କଟକରୁ।
1: ଜଗତର ନାଥ ହେ ଶ୍ରୀ ଜଗନ୍ନାଥ, ତୁମେ ପରା ପ୍ରଭୁ ଅନାଥର ନାଥ।
0: ତୁମେ ପରା ଅଟ ଜଗତ ବନ୍ଧୁ, ନାମଟି ତୁମର କରୁଣା ସିନ୍ଧୁ।
1: ତୁମ ପାଖେ ନାହିଁ।

0: ହିଁ ଜାତି ଅଜାତି, ଏଣୁ ତୁମ ନାମ ଅଟେ ଶ୍ରୀପତି।
1: ଦିନ ପତିତଙ୍କୁ ଭେଟିବା ପାଇଁ ବଡ ଦାଣ୍ଡରେ ଆସ ଓହ୍ଲାଇ।
0: ଭକ୍ତ ସାଲବେଗ ଡାକ ଶୁଣିଲ, ବଡ ଦାଣ୍ଡେ ନନ୍ଦୀ ଘୋଷ ରଖିଲ।
1: ଏମିତି ଠାକୁର ଜଗତେ ନାହିଁ, କୋଟି ମୁଖେ ଗୁଣ ବନି ନୁହେଁ।
0: ରଥ ଯାତ୍ରାରେ ଶ୍ରୀମୁଖ ଦେଖି ପବିତ୍ର ହୋଇବ ମୋ ଜନ୍ମ ଆଖି।
1: ଆହେ ଜଗନ୍ନାଥ ଅଳି ମୋହର ଆଲ୍ଲାଉଦ୍ଦିନ ଦୁଃଖ କରିବ ଦୂର।
0: ଭାଇ ଭଉଣୀଙ୍କୁ ସଙ୍ଗତି ନେଇ ସୁଖେ ଯାତ୍ରା କର ଜଗତ ସାଇଁ।
1: ସୁଖେ ଯାତ୍ରା କର ଜଗତ ସାଇଁ।

0: ଲେଖିଛନ୍ତି ଦିବ୍ୟଲୋଚନ ଭାରିମଲ ମୋଟା ଚଙ୍କିଆ ଖୋର୍ଦ୍ଧାରୁ।
1: ଘଣ୍ଟ ଘଣ୍ଟା ଧ୍ୱନି କାନେ ବାଜିଲାଣି, କ୍ଷେତ୍ରେ ଭକ୍ତ ଅସୁମାରି ଘୋଷଯାତ୍ରା କରି ଯିବେ ଜଗନ୍ନାଥ ଭାଇ ଭଗ୍ନୀ ସଙ୍ଗେ ଧରି।
0: ଦର୍ପ ଦଳନରେ ବସିବେ ସୁଭଦ୍ରା ସଙ୍ଗେ ସୁଦର୍ଶନ ନେଇ, ତାଳ ଥୋଜେ ବିଜେ ହେବେ ବଳଭଦ୍ର ବଡ଼ଦାଣ୍ଡ ଚମକାଇ।
1: ନନ୍ଦୀ ଘୋଷେ ବିଜେ ହେବେ ଜଗନ୍ନାଥ ଭକତ ହୋଇବେ ମେଳି, ହରିବୋଲେ ହୁଳହୁଳି ଶବଦରେ ଦାଣ୍ଡ ପଡ଼ିବ ଉଛୁଳି।
0: ନବଦିନ ଯାତ୍ରା ଘୋଷଯାତ୍ରା ନାମ ପତିତ ପାବନ ଯାତ୍ରା, ଦଶ ଅବତାର ଯାତ୍ରା କରୁଛନ୍ତି ତିନି ପୁର ରକ୍ଷା କର୍ତ୍ତା।
1: ଶ୍ରୀଗୁଣ୍ଡିଚା ରଥ ଯାତ୍ରା କରୁଛନ୍ତି କୃପାମୟ ଜଗନ୍ନାଥ, ବିଜୟ ଯାତ୍ରାରେ ପୂର୍ଣ୍ଣ କରିଦେବେ ଭକ୍ତଜନ ମନ ରଥ।
0: ବରଷକେ ଥରେ ନନ୍ଦୀଘୋଷ ଚଢ଼ି ଯିବେ କାଳିଆ ଗୋସାଇଁ, ଲକ୍ଷ ଲକ୍ଷ ଭକ୍ତ ରୁଣ୍ଡ ହୋଇଛନ୍ତି କାଳିଆ ଦର୍ଶନ ପାଇଁ।
1: ଭକତି ଚିତ୍ତରେ ରଥ ଭିଡୁଥିଲେ ଭବ ସିନ୍ଧୁ ଯିବେ ତରି, କୋଟି କୈବଲ୍ୟ ଦାତା ଆଜି ଉଭା ବାମନ ମୂରତି ଧରି।
0: ପତିତ ମାନଙ୍କୁ ଉଦ୍ଧାରିବା ଲାଗି ବଡ଼ ଦାଣ୍ଡେ ପ୍ରଭୁ ଉଭା, କମନୀୟ କାନ୍ତି ଦେଖି ସରସ୍ୱତୀ ବନି ପାରିଥାନ୍ତେ ଅବା।

0: ପଠାଇଛନ୍ତି ଆମର ଜଣେ ପ୍ରିୟ ଶ୍ରୋତାବନ୍ଧୁ, ଲେଖିନାହାନ୍ତି ତାଙ୍କର ନାଁ।
1: ସ୍ନାନ ଯାତ୍ରାରେ ସ୍ନାନ କରି ମୋକାଳିଆ ଦିଅଁ ସ୍ନାନ ମଣ୍ଡପେ ଦେଖିଦେଲେ ଥରେ ତାଚକ ଆଖିକୁ ଲୁହ ଝରିଯାଏ ଆପେ ଆପେ।
0: 108 ଗରା ସୁନାକୁଅ ଚଳେ ଗାଧୋଇ ହୋଇଲା ଚର, ହାତୀ ବେଶ ସାରି ଅଣସରେ ଗଲେ ଗୁପ୍ତ ନୀତି ସେବା ତାରେ।
1: 15 ଦିବସ ଅଣସରେ ରହି ଭକ୍ତକୁ ଦେବେ ଦର୍ଶନ, ନବ ଯୌବନ ବେଶ ହୋଇଥିବ ଆସିବ କାଳିଆ ଧନ।
0: ଆଷାଢ଼ର ଶୁକ୍ଳ ଦ୍ୱିତୀୟା ତିଥିରେ ପ୍ରଭୁଙ୍କର ଖୁସି ଦିନ, ଭକ୍ତଙ୍କ ଗହଣେ ତିନି ଠାକୁରଙ୍କ ଭାବରେ ବାନ୍ଧି ବନ୍ଧନ।
1: ଭାଇ ଭଗ୍ନୀ ସାଥେ ମାଉସୀ ଘରକୁ ରଥ ଗଡ଼ି ଗଡ଼ି ଯିବ, ଗୁଣ୍ଡିଚା ମାକୁ ଦେଖିବ କାଳିଆ ଭକ୍ତର ଏହି ଭାବ।

0: ଲେଖିଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡାରୁ।
1: ଘଣ୍ଟ ଘଣ୍ଟା ନାଦ ଶୁଭୁ ଅଛି, ପୁଣି ଶୁଭୁ ଅଛି ହରି ବୋଲ, ଜୟ ଜଗନ୍ନାଥ ପ୍ରକମ୍ପିତ ହୁଏ ନୀଳାଞ୍ଚଳ ଯିବା ଚାଲ।
0: ପତିତ ଉଦ୍ଧାର କରିବାକୁ ପ୍ରଭୁ ରଥ କରିଲେଣି ସଜ, ବଡ ଦାଣ୍ଡେ ହୁରି ବାଜି କାହାଳି ଆସୁଛନ୍ତି ଦେବରାଜ।
1: ନିର୍ମଳ ଦିଶଇ ବିମଳ ଭୁବନ, ଶୋଭାମୟ ବର୍ଣ୍ଣମୟ।

0: ଅଛନ୍ତି ସ୍ୱର୍ଗୀ ଅପସରୀ ତୁଣ୍ଡେ କରି ଜୟ ଜୟ
1: ରଥ ପଥ ଜଗନ୍ନାଥ ମୟ ପୁଣି ବଡଦାଣ୍ଡ ଉଠେ ପୁରୀ ଭକ୍ତ ବାଢି ଦିଏ ହୃଦୟରୁ ଭକ୍ତି ଭିନ୍ନ ଭିନ୍ନ ରୂପ ଧରି
0: ଧାଡ଼ି ପହଣ୍ଡିରେ ଆସିବି ପ୍ରଭୁ ମୁଣ୍ଡରେ ଟାହିଆ ବାନ୍ଧି ଦଇତା କାନ୍ଧରେ ହଲି ଝୁଲି ପୁଣି ଭାବ ଡୋରି ଦେବେ ଛନ୍ଦି
1: ଆଗେ ବଳଭଦ୍ର ମଝିରେ ସୁଭଦ୍ରା ଶେଷରେ କାଳିଆ ସାଇ ଗହଳି ଲଗାଇ ଚହଳ ପକାଇ ରଥ ଗଡ଼ିଯାଏ ଥାଇ
0: ତାଳଧ୍ୱଜ ପୁଣି ଦେବ ଦଳ ଓ ନନ୍ଦୀ ଘୋଷ ରଥ ଚଢ଼ି ଆସନ୍ତି ଗୁଣ୍ଡିଚା ଜାତରେ ପୁଣି ବୁଲି ମାଉସୀର ବାଡ଼ି
1: କର୍ମବେଦୀ ଛାଡ଼ି ଜନ୍ମବେଦୀକୁ ଆସନ୍ତି ଜଗତ ମଣି ଗୁଣ୍ଡିଚା ମାଆର ସ୍ନେହ ମମତାକୁ ମନେ ହୋଇ ପୁଣି ଭୁଣି।

0: ହ୍ୟାଲୋ ମୋ ପସନ୍ଦ।
1: ଆଜ୍ଞା ନମସ୍କାର ମ୍ୟାଡମ।
0: ନମସ୍କାର, କିଏ କହୁଛନ୍ତି?
1: ନିରାକାର ପଣ୍ଡା ପଟ୍ଟାମୁଣ୍ଡ ମହାରଣରେ କହୁଥିଲେ।
0: ନିରାକାର ପଣ୍ଡା ଆଜ୍ଞା, କେମିତି ଅଛନ୍ତି ଆପଣ?
1: ଭଲ ଅଛି ଆଜ୍ଞା।
0: ଆପଣଙ୍କର ଚିଠି ପତ୍ର ଏବେ ଟିକେ କମିଯାଇଛି।
1: ମ୍ୟାଡମ୍
2: କଣ ପାଇଁ କମିଯାଇଛି?
0: ଆମକୁ ଆଉ ଭଲ ପାଉନାହାନ୍ତି ବୋଧେ?
1: ନାଇଁ ନାଇଁ ନାଇଁ, ସେସବୁ ମ୍ୟାଡମ୍ ଭୁଲ ହବନି। ଧାନପୁର ବ୍ରତ ଘର ଥିଲା April 24, ଟିକେ ସେ ପାଇଁ ବ୍ୟସ୍ତ ଥିଲି। ତଥାପି ଗତ ସପ୍ତାହରେ ଯାଇଥିଲା, ଏ ସପ୍ତାହ ପାଇଁ ବି ଯାଇଛି, ସେଇପାଇଁ ମ୍ୟାଡମ୍ ଟିକେ ଡିଷ୍ଟର୍ବ ହେଇଯାଇଛି।
0: ଜଣାପଡୁଛି, ଏ ଯୋଉ ମୋ ପସନ୍ଦ ପରିବାରରେ ଆଉ ଯାହା ଉତ୍ସବ ହେଲେ ଆଉ କେହି ଆମକୁ ମନେ ପକାଉନାହାନ୍ତି,
2: ଖୋଜୁନାହାନ୍ତି।
1: ମୁଁ ଆପଣଙ୍କୁ ସବୁବେଳେ ମନେ ପକାଏ, ଆପଣଙ୍କୁ ଇନ୍ଭିଟେସନ ଯାଇଛି ଗୋଟିଏ କାର୍ଡ ଅଲ୍ ଇଣ୍ଡିଆ ରେଡିଓ ସମସ୍ତଙ୍କ ପାଇଁ।
0: ଓହୋ, ଆସିଛି କି? ଆମ ନଜରକୁ ଆସିନି, ନହେଲେ ଆଟଲିଷ୍ଟ ଆମେ ଆପଣଙ୍କ ସହିତ ମାନେ ଏବେ ଆଜି
2: ଆପଣଙ୍କୁ ଅଭିନନ୍ଦନ
0: ଜଣେଇଥାନ୍ତୁ, ଆମେ ଜାଣିନୁ।
1: ଯେତିକି ଜଣଙ୍କ ନାଁ ଜାଣିଛି, ସମ୍ବାଦ ପଢିବାଠୁ ଆରମ୍ଭ କରି ମୋ ପସନ୍ଦରୁ ଆରମ୍ଭ କରି ଯେଉଁମାନଙ୍କୁ ମୁଁ ଲାଇକ୍ କରେ ବା ଯେତିକି ଜଣଙ୍କ ନାଁ ମୁଁ ଜାଣିଛି, ସେମାନଙ୍କ ନାଁ ମୁଁ ଲେଖିକିରି ଦୁର୍ଗାଚରଣ ମାଝି ଥ୍ରୁରେ ଗୋଟେ କାର୍ଡରେ ସମସ୍ତଙ୍କ ନାଁ ଲେଖିବି।
0: ହଉ ହେଲା,
2: ଯାହା ହଉ, ଧନ୍ୟବାଦ, ଆପଣ ଆମକୁ ମନେ ପକେଇଲେ,
0: ଶୁଭ କାର୍ଯ୍ୟଟା କଲେ, ଆଉ ତାଙ୍କର ସବୁ ଶୁଭ ହଉ ସାନ ପୁଅଙ୍କର।
2: ଆଉ ଘରେ ସମସ୍ତେ କେମିତି ଅଛନ୍ତି, କିଏ କିଏ ଅଛନ୍ତି?
1: ଘରେ ତ ଆମର ସେଇ ଦୀପଙ୍କର ପଣ୍ଡା, ଶୁଭଙ୍କର ପଣ୍ଡା, ଦିବ୍ୟଙ୍କର ପଣ୍ଡା,
2: ରାଜଶ୍ରୀଙ୍କର ଲେଖିକି ଦିଅନ୍ତି, ମତେ ପଢିବା ଘରେ ବଢିଆ ଲାଗେ।
1: ନମିତା ମ୍ୟାଡମ୍ କହୁଛନ୍ତି, ହଁ ତାପରେ କଣ?
2: ରାଜଶ୍ରୀଙ୍କର କୋଉଠି ଅଛନ୍ତି?
1: ରାଜଶ୍ରୀଙ୍କର ଜଷ୍ଟ ସ୍କୁଲରୁ ଆସିଲେ।
0: ଆପଣ ତାଙ୍କ ପାଇଁ କିଛି କରିକି ରଖିଛନ୍ତି କି ନାହିଁ?
1: ନାଇଁ, ସିଏ ସକାଳେ ସବୁ ସିଝେଇ ସାଜେଇ ଯାଇଥିଲେ, ବାକି ମୁଁ କରିଦେଇଛି।
2: ବଘରା ବଘରି ଆପଣ କରିଦେଇଛନ୍ତି?
1: ଆଜ୍ଞା।
0: ଥଣ୍ଡା ପାଣି ଟିକେ, ସର୍ବତ ଟିକେ ଦେଇଦିଅନ୍ତୁ, ସେତିକିରେ ମନ ଖୁସି ହେଇଯିବ, ତାପରେ ତାଙ୍କର ବଳ ଆସିଯିବ, ଆଉ କିଛି ଦରକାର ନାହିଁ।
1: କରିବା ପାଇଁ ତ ପଡୁଛି ମ୍ୟାଡମ୍, ଆଉ କଣ?
0: ହଁ ହଁ, ପଡୁଛି ନୁହେଁ, ବହୁତ ଖୁସିରେ କରୁଛନ୍ତି ଆପଣ, ବହୁତ ଶ୍ରଦ୍ଧାରେ। ଆମେ ଜାଣିଛୁ, ଆପଣ ଆଗଥର ବି କହିଥିଲେ, ବହୁତ ଭଲ ଲାଗେ ଆପଣଙ୍କ ଭିତରେ ଭଲ ସମ୍ପର୍କ ଅଛି, ଭଲ ବୁଝାମଣା ଅଛି।
2: ସେ ସିଝେଇ ସଜେଇ ଦେଇକି ଯାଇଥିଲେ, ଆପଣ ଯଦି ତାକୁ ଟିକେ ଫୁଟେଇକିରି ବଘାରିକି ନ ରଖିଥାନ୍ତେ, ଆସିଲା ବେଳକୁ ସିଏ ପୁଣି ଥରେ ସେଇ ଜିନିଷକୁ ଧରିକି ବସିଥାନ୍ତେ ନା ନାଇଁ? ଏବେ ଟିକେ ଫ୍ରିରେ ବସିକିରି ଆପଣ ସହିତ କଥା ହେଇକିରି ଖିଆ ପିଆ କରିବେ।
0: କଣ ଆଜି ବଘରା ବଘରି କଲେ ଆଉ ଟିକେ?
1: ମ୍ୟାଡମ୍ ନମିତା ମ୍ୟାଡମ୍, ଆମର ହେଇଛି ପୁରା ବିନା ପିଆଜ ରସୁଣ, ଘିଅ ଅନ୍ନ ହେଇଛି, ପୋଟଳ ବେସର ହେଇଛି, ଡାଲମା ହେଇଛି।
0: ଓହୋ, ଏତେ ବଢିଆ ବଢିଆ ଆଇଟମ ଆପଣ ଶିଖିଛନ୍ତି ତାହେଲେ?
1: ସାଧାରଣ ଖାଦ୍ୟ, ଆମେ ଗରିବ ବ୍ରାହ୍ମଣ, ମାଗି ଯାଇଛି ଖାଇବା କଥା।
2: ଆପଣ ଘି ଅନ୍ନ ଯେତେବେଳେ ଖାଉଛନ୍ତି, ସେତେବେଳେ ଗରିବ ବୋଲି କହିବେ ଅନ୍ୟ ସତ୍ତା ବନ୍ଧୁ ମାନେ ଭାବିବେ, ଘି ଅନ୍ନ ଖାଉଥିବା ଲୋକଟି ଗରିବ?
1: ବ୍ରାହ୍ମଣଙ୍କର ଘି ହେଲା ଅରୁଆ, ଘି ହେଲା ମୁଖ୍ୟ।
2: ହଁ,
1: ସେଇୟା ବା, ମାଗିକି କଣ କରିବୁ, ଖାଇପାରୁ।
0: ପ୍ରଭୁଙ୍କ ଆଗରେ ଆମେ ସମସ୍ତେ ଗରିବ ଆଜ୍ଞା, ସମସ୍ତେ ହାତ ପାତିଛେ ପ୍ରଭୁଙ୍କୁ,
2: ଯାହା ମାଗିବା ସିଏ ତାଙ୍କ ଇଚ୍ଛା ହେଲେ ଦେବେ।
1: ସିଏ ତ ଗୋଟିଏ ଲୋକ ଆମ ଉପରେ,
0: ସିଏ ଇଚ୍ଛା କଲେ ଯାହାକୁ ଯାହା ଦବ, ହାତ ପାତିଛନ୍ତି ସମସ୍ତେ।
1: ଆଜ୍ଞା,
0: ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, କହିଦିଅନ୍ତୁ ଆଜି ମୋ ପସନ୍ଦରେ
2: କଣ ଗୀତ ଶୁଣିବେ?
1: ଫିଲ୍ମ ନା ମ୍ୟାଡମ୍ ମନେ ପଡୁନି, ତେଣୁ ମହମ୍ମଦ ରଫିକର ଗୋଟେ ଗୀତ ମନେ ପଡୁଛି, ସେଇଟା ଦୟାକରି ଶୁଣିବେ।
0: କୋଉ ଗୀତଟି କହୁନାହାନ୍ତି?
1: ତୁମସେ ଓ ହସିନା କବି ମହବତ ନା ମୈନେ କରିନି ଥି, ମଗର ମେରେ ଦିଲ ନେ ମୁଝେ ଧୋକା ଦେ ଦିଆ।
0: ଠିକ ଅଛି, ଶୁଣି ଦଉଛୁ ଆଜ୍ଞା ଆପଣଙ୍କୁ ଏଇ ସୁନ୍ଦର ଗୀତଟି, ଧନ୍ୟବାଦ।

0: ଲେଖିଛନ୍ତି ନିର୍ମଳା ବେହେରା କନ୍ତଲ ଗୋପାଳ ସାହି କଟକ ଆଠଗଡ଼ରୁ।
1: ମୋ କାଠ ପୁଅ ଜ୍ୱରରେ କମ୍ପୁଛି, ସୁନା କୂଅ ଜଳେ ଗାଧୋଇ, ମା ହୋଇ ମୁଁ କେମିତି ସହିବି, ପାରେନା ପାଖକୁ ଯାଇ।
0: ଦଇତା ପତି ସେବା କରୁଛନ୍ତି, ଫୁଲୁରୀ ତେଲ ଲଗାଇ ଜଡ଼ିବୁଟି ଔଷଧର ମୋଦକ ଖୁଆନ୍ତି ଯତ୍ନେ ନେଇ।
1: ପନ୍ଦର ଦିବସ ଅଣସରେ ରହି ସୁସ୍ଥ ହେବ ମୋର ଧନ, ନବ ଯୌବନ ବେଶରେ ସଜେଇ ଭକ୍ତକୁ ଦବ ଦର୍ଶନ।
0: ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନରେ ପ୍ରଭୁଙ୍କର ଖୁସି ଦିନ, ଭାଇ ଭଗ୍ନୀ ସାଥେ ମାଉସୀ ଘରକୁ ଯିବ ମୋ କଳା ରତନ।
1: ବଡ଼ଦାଣ୍ଡେ ରଥ ଗଡ଼ି ଗଡ଼ି ଯିବ, ଭକ୍ତ ଭଗବାନ ହେବ ମିଳନ, ଥରୁଟିଏ ତୋତେ ଦେଖନ୍ତି ରଥରେ, ଧନ୍ୟ ହୋଇଯିବ ପାପୀ ନୟନ।

0: ଲେଖିଛନ୍ତି ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ। 108
1: ଗରା ଜଳରେ ସ୍ନାନ କରିଲି ଜଗତ ସାଇ, ଜ୍ୱର ହେଲା ପୁଣି ପଥିଲୋଡ଼ା ହେଲା, ଗମ୍ଭୀରାରେ ଥିଲେ ଶୋଇ।
0: ଅଣସର ଘରେ ଶୋଇଲେ ପୁଣି ସେ ମାନବୀୟ ଲୀଳା କରି, 15 ଦିନ ଯେ ଅଣସର ଘରେ ରହିଲେ ରାମ ଶ୍ରୀହରି।
1: ଫଳ ଦଶମୂଳ ଔଷଧ ଖାଇଣ ଭୁଲୁରୀ ତେଲ ଲଗାଇ ଦଇତାପତି ଯେ ସେବା କରୁଥିଲେ ତନୁ ସୁସ୍ଥ ହେବା ପାଇଁ।
0: ନବ ଚୌବନେ ଦର୍ଶନ ଦେଲେ ଯେ ନେତ୍ର ଉତ୍ସବ ଦିନର, ଗୁଣ୍ଡିଚାରେ ନନ୍ଦୀଘୋଷ ରଥ ଚଢ଼ିଯିବେ ଗୁଣ୍ଡିଚା ମନ୍ଦିର।
1: ଭାଇ ବଳରାମ ଭଗ୍ନୀ ସୁଭଦ୍ରା ସାଥେ ନେଇ ପୁଣି ଯିବ, 9 ଦିନ ରହି ବାହୁଡ଼ାରେ ପୁଣି ତୁମେ ବାହୁଡ଼ି ଆସିବ।
0: ଭକ୍ତ ବଳରାମ ବାଲିରଥ ଗଢ଼ି ଡାକିଲା ତୁମକୁ ଭକ୍ତିରେ, ଭକ୍ତର ଡାକକୁ ଶୁଣିଲ ହେ ପ୍ରଭୁ ବିଜେ କଲ ବାଲିରଥରେ।
1: 750 କୋଶରୁ ଡାକିଲା ଭକ୍ତ ସାଲବେକ ପୁଣି, ତା ଡାକ ଶୁଣିଲ ରଥନ ଚାଲିଲା ଆଗକୁ ନଗଲା ପୁଣି।
0: ଭକ୍ତର ଜୀବନ ଭକ୍ତର ସମ୍ମାନ, ଭକ୍ତ ପାଇଁ କରଲୀଳା, ବାମନ ରୂପରେ ରଥେ ବିଜେ କର ଭକ୍ତ ପାଇଁ ଚକାଟୁଳା।
1: ବରଷକେ ଥରେ ନନ୍ଦୀଘୋଷ ଚଢ଼ି ଭକ୍ତଙ୍କୁ ଦର୍ଶନ ଦିଅ, ଭକ୍ତ ଭଗବାନ ଏକାଠି ହୁଅନ୍ତି ରଥଯାତ୍ରା କରିଥାଅ।
0: ରଥେ ଥାଅ ପ୍ରଭୁ, ପଥେ ଥାଅ ପ୍ରଭୁ, ଥାଅ ପ୍ରଭୁ ଭକ୍ତ ଅନ୍ତରେ, ବିପଦେ ଆପଦେ ସାହା ହୁଅ ପୁଣି ରହିଥାଅ ଭକ୍ତ ପାଖରେ।

0: ଲେଖିଛନ୍ତି ଦେଶଦୀପ ଇଚ୍ଛାପୁର ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ।
1: ଲୀଳାମୟ ପ୍ରଭୁ କାଳିଆ ଠାକୁର ଜଗନ୍ନାଥ ନାମେ ଖ୍ୟାତ, ବିଶ୍ୱ ବ୍ରହ୍ମାଣ୍ଡରେ ତାଙ୍କର ବନ୍ଦନା ଶ୍ରଦ୍ଧାଳୁ ତ ଅଗଣିତ।
0: କେତେ ସାଧୁଜନ ଓ ମହାପୁରୁଷ ସେହି ପ୍ରଭୁର ଭକତ, ସେହିପରି ଜଣେ ସୁପୁରୁଷ ଆମ ଏମାଟି ପୁତ୍ର ଅଚ୍ୟୁତ।
1: ପୁଣ୍ୟତୟା ଚିତ୍ରୋତ୍ପଳା ତୀରେ ସ୍ଥିତ ନେମାଳ ବଟସେ ପୀଠ ମୁଖରିତ ହୁଏ ସ୍ନାନ ପୂର୍ଣ୍ଣିମାରେ, ମାଳିକା ହୁଏ ପଠିତ।
0: ଭବିଷ୍ୟ ଦ୍ରଷ୍ଟା ସେ ପୁରୁଷ ଅଚ୍ୟୁତ, ରଚିଲେ ମାଳିକା ସ୍ତୋତ୍ର, ଭବିଷ୍ୟତ ଯାହା ଘଟିବ ଅବଶ୍ୟ ଅଛି ସେଥିରେ ବର୍ଣ୍ଣିତ।
1: ମହାପ୍ରଭୁଙ୍କର ଜୟନ୍ତୀ ଦିବସେ ସେ ପୁରୁଷ ସମାଧିସ୍ଥ ଆସିଥାନ୍ତି ପ୍ରଭୁ ନେମାଳ ପୀଠେ, ତ ରହିଛି ଜନପ୍ରବାଦ।

0: ସୁନ୍ଦର ସୁନ୍ଦର କବିତା ପଠାଇଥିବାରୁ ଆପଣଙ୍କୁ ଧନ୍ୟବାଦ ବନ୍ଧୁ।
1: ହ୍ୟାଲୋ
0: ହ୍ୟାଲୋ ମୋ ପସନ୍ଦ କିଏ କହୁଛନ୍ତି?
1: ମ୍ୟାମ ନମସ୍କାର।
0: ନମସ୍କାର,
1: ମୁଁ ପୂଜାରିଣୀ ଭୂୟା କହୁଥିଲି।
0: ପୂଜାରିଣୀ ଭୂୟା କହୁଛନ୍ତି? କୋଉଠୁ
2: କହୁଛନ୍ତି?
1: ଗଞ୍ଜାମରୁ।
0: ଗଞ୍ଜାମର କୋଉଠୁ?
1: ଭଞ୍ଜନଗର।
0: ପୂଜାରିଣୀ ଭୂୟା କେମିତି ଅଛନ୍ତି ଆପଣ?
1: ବହୁତ ଭଲ ଅଛି ମ୍ୟାମ।
2: ଆପଣ ସ୍ଲୋ ସ୍ଲୋ କାହିଁ କଥା ହଉଛନ୍ତି?
0: ପ୍ରଥମ ଥର ପାଇଁ ଆମ ସହିତ କଥା ହଉଛନ୍ତି, ସେଥିପାଇଁ ସ୍ଲୋ। ତାପରେ ପୁଣି ଆସ୍ତେ ଆସ୍ତେ
2: ଏକ୍ସପ୍ରେସ
0: ପୁଣି ପିକଅପ୍ ନବ ଆଉ।
1: ତାଙ୍କର ଝିଅ?
2: ଓହୋ, ରଞ୍ଜନ ଭୂୟାଙ୍କର ଝିଅ।
1: ଆଜି ଛୁଟିରେ ଅଛି ତ?
2: କଣ କରନ୍ତି?
1: ମୁଁ ଗୋଟେ ମଲରେ କ୍ୟାସିୟର ଅଛି।
2: କେତେ ଦିନ ହେଲା କଲେଣି କାମ?
1: 1 ଇୟର ହେଇଯିବ ଏବେ।
0: ଭୁବନେଶ୍ୱରରେ ଅଛନ୍ତି ନା ଆପଣ? ଆପଣଙ୍କ ସାଙ୍ଗରେ ବୋଧେ ଆପଣଙ୍କର ଭଉଣୀ ମାନେ ବି ଅଛନ୍ତି?
1: ହଁ, ଭଉଣୀ ଅଛନ୍ତି, ବାପା ଅଛନ୍ତି, ମା ଅଛନ୍ତି, ଭାଇ ଅଛନ୍ତି।
2: ଗାଁକୁ କେତେ ଥର ଯାଆନ୍ତି ବର୍ଷକୁ?
1: ବର୍ଷକୁ ନାଇଁ, ମାସେ ଦି ମାସ ଖଣ୍ଡେ ଏମିତି ହେଲେ ଯାଉ ଗାଁକୁ ବୁଲିକି ଆସୁ। ଯାହାକୁ ଯେତେବେଳେ ଛୁଟି ନିଏ ସୁବିଧା ହେଲା ସେ ସେମିତି ଯାଆନ୍ତି ଆଉ।
0: ପୂଜାରିଣୀ କେତେ ପାଠ ପଢିଛନ୍ତି ଆପଣ? କେତେ ପର୍ଯ୍ୟନ୍ତ ପଢିଛନ୍ତି?
1: ପ୍ଲସ୍ ଥ୍ରୀ କମ୍ପ୍ଲିଟ କରିଦେଇଛି।
0: ପ୍ଲସ୍ ଥ୍ରୀ ପରେ ଆପଣ ଚାକିରି କଲେଣି, ଏଥର ସଂସାର କରିବା କଥା?
1: କରିବା ଆଉ,
0: ଆମେ ଅପେକ୍ଷା କରି ରହିଲୁ ଆଉ। କେବେ ଭୋଜି ଫୋଜି ଦେବେ? ଆମକୁ ଟିକେ ଡାକିବେ ଯଦି ଡାକିବେ, ମନ କରିବେ?
1: ଆପଣ ଫ୍ରି ହେଇକି ଆସିବେ ତ?
0: ହଁ, ଡାକିଲେ
2: ଆସୁନାହାନ୍ତି। ଭୁବନେଶ୍ୱରଟା କେତେ ବାଟ କି?
0: ଅଳ୍ପ ବାଟ ତ।
1: ମମି ତ ଥରେ ଆପଣଙ୍କୁ କହିଥିଲେ, ଆପଣ ଆସିଲେନି?
0: ହଁ, ସେମିତି ତ ଡାକିଛନ୍ତି, ସେମିତି ଅନେକ ଡାକୁଛନ୍ତି, ଆମେ ଜାଣିଛୁ, ବହୁତ ଶ୍ରଦ୍ଧାରେ ଡାକୁଛନ୍ତି, ଅପେକ୍ଷା କରୁଛନ୍ତି।
2: ସେଇଥିପାଇଁ ଆମେ କାହା ସହିତ ପାତରନ୍ତର ନ କରି କାହା ପାଖକୁ ଯାଇ,
0: କିନ୍ତୁ ଯଦି ସୁବିଧା ହେଲା ତାହେଲେ ଯାଇପାରୁ, ଏମିତି ବି ଅଛି।
2: ଆପଣଙ୍କ ବାପା ହଉଛନ୍ତି ଆମର ରେଗୁଲାର ଶ୍ରୋତା,
0: ମା ବି କଥା ହେଇଛନ୍ତି ଆମ ସହିତ ଦି ଥର।
1: ଗାଁରେ ରେଡିଓଟା ରଖାଯାଇଛି ତ, ସେ ରେଡିଓଟା ମୂଷା କାଟି ଦେଇଛି, ସେଥିପାଇଁ ବାବା ଏବେ ବ୍ୟସ୍ତରେ କରିପାରିନାହାନ୍ତି।
2: କିନ୍ତୁ ଆପଣ ଶୁଣିପାରିବେ, ରେଡିଓ କଣ ଦରକାର କି?
1: ଗାଁରେ ଥିଲାବେଳେ ସବୁ ଟାଇମ୍ରେ ଆମର ରେଡିଓ ବାଜୁଥିବ, ଯିଏ ଯିଏ ଯେମିତି ଗୀତ କହିଥିବ ସବୁ ଗୀତ ଚାଲେ। ବାବା କହିବେ ମୁଁ ଏଇ ଗୀତଟା କହିଥିଲି, ଏଇ ଗୀତଟା ମୋର।
0: ବାପାଙ୍କର କଲ୍ ଗୁଡା ଯେତେବେଳେ ଶୁଣୁଛନ୍ତି ସେତେବେଳେ ଆପଣଙ୍କୁ କେମିତି ଲାଗେ ଆମ କାର୍ଯ୍ୟକ୍ରମ?
1: ବହୁତ ବଢିଆ ଲାଗେ,
0: ବହୁତ ଭଲ ଲାଗେ। ତାହେଲେ ସବୁବେଳେ ଏଥର ଶୁଣିବେ?
1: ସେମିତି ଟାଇମ୍ ତ ହୁଏନି
0: ନା, ବସିକି ଶୁଣିବା ଦରକାର ନାହିଁ, ରେଡିଓ ଚାଲିଥିବ, ଆପଣଙ୍କର କାମ ବି ଚାଲିଥିବ।
1: ହଁ, ଏବେ ସେମିତି ହିଁ ଚାଲୁଛି, ଟାଇମ୍ ହଉନି, ସେମିତି ଚାଲୁଛି।
0: ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ପ୍ରଥମ ଥର ପାଇଁ କହିଦେଉଛନ୍ତି କଣ ଗୀତ ଶୁଣିବେ?
1: ଯାହାକୁ ରଖିବ ଅନନ୍ତ।
0: କୋଉ ଗୀତଟି?
1: ଦେବ ଦେବ ମହାଦେବ।
0: ଠିକ ଅଛି, ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି ଆପଣ।

0: ସପ୍ତାହରେ ଥରେ ଯେବେ ତୁମେ ଆସିଯାଅ ସାଥୀ, ମନ ହୁଏ ବନ୍ଧୁ କାଟିବାକୁ ତୁମ ସହ କେତେ ଦିନ କେତେ ପୁଣି ରାତି।
1: ହାତ ଲେଖା ଚିଠି ତୁମ ସତରେ ଲାଗେ ଭାରି ନିଆରା, କବିତାରେ ରହିଥାଏ ପ୍ରୀତି ଭରା ଭରା।
0: ତୁମ ପସନ୍ଦର ଗୀତ ତୁମେ କହିଯାଅ ସିନା, ସମସ୍ତଙ୍କୁ ଭଲ ଲାଗେ ଭାରି ମନ ଜିଣା।
1: ଏକଥା କି ବୁଝେ ସେହି ଅବୁଝା ସମୟ, ହେଇପରା ଦେଲାଣି ଇସାରା, ଖେଳ ସରିଗଲା ତୁମ।

0: ହେଲେ ବନ୍ଧୁ ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର, ଦିନ ବାରଟାରୁ ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671230-3149
1: ଏଇଟି ଆମର ଫୋନ ନମ୍ବର।
0: ମନରେ ଦୁଃଖ ଆଣିବାନି ବନ୍ଧୁ, ଆସିଥିଲେ ଫେରିବାକୁ ହବ, ଇଏ ପରା ସୃଷ୍ଟିର ବିଚାର।

ଶେଷ ହେଲା ମୋ ପସନ୍ଦ। ପ୍ରଯୋଜନା ପ୍ରଜ୍ଞା ପରମିତା ସାହୁ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ। ବୈଷୟିକ ସହାୟତା କରିଥିଲେ ସୁଭାଶିଷ ରାଜଗୁରୁ ମହାପାତ୍ର।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ସଙ୍ଗୀତ ରୂପକ ବର୍ଷାରାଣୀ, ରଚନା ସୁରେଶ ଚନ୍ଦ୍ର ଦାସ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ସୁନୀଲ ଶତପଥୀ।

0: କିମ୍ବଦନ୍ତୀ କହେ, ହସ୍ତା ନକ୍ଷତ୍ରରେ ବର୍ଷାରାଣୀ ଯେଉଁ ଦୁଇ ବିନ୍ଦୁ ଜଳ ତାର ଆଖିର ପଲକରେ ସାଇତି ରଖିଥାଏ ଋତୁରାଜ ବସନ୍ତର ଆବାହନ ପାଇଁ, ତାକୁ ସେ ପ୍ରକୃତିକୁ ଅର୍ପଣ କରେ ସ୍ୱାତି ନକ୍ଷତ୍ରରେ। କଦଲୀ ସିପ ଭୁଜଙ୍ଗ ତିନ ସ୍ୱାତି ଏକ ଗୁଣ ତିନ।
1: ଏହି ସ୍ୱାତି ନକ୍ଷତ୍ରର ଜଳ କଦଳୀ ଗଛ ସ୍ପର୍ଶ କଲେ ଫଳ ବୃହଦାକାର ହୁଏ, ଶାମୁକା ଉପରେ ପଡ଼ିଲେ ଉଦ୍ଭବ ହୁଏ ମହାମୂଲ୍ୟବାନ ମୁକ୍ତା, ସର୍ପର ଫଣା ସ୍ପର୍ଶ କଲେ ସେ ସର୍ପ ହୋଇଉଠେ ମଣିଯୁକ୍ତ ବିଷଧର। ବର୍ଷାରାଣୀ ଆଖିର ଏହି ଦୁଇବିନ୍ଦୁ ଜଳ ପ୍ରକୃତି ଗର୍ଭରେ ଯେଉଁ ପ୍ରେମବିନ୍ଦୁ ସିଞ୍ଚନ କରେ, ତାହା ସେଦିନ ପ୍ରେମବିଦଗ୍ଧା ମିଆଙ୍କୁ ଅଭିଭୂତ କରି ତୋଳିଥିଲା।

ରାମଗିରିର ନିଭୃତ ବକ୍ଷରେ ବସିଥିଲେ ସେଦିନ ସାପଗ୍ରସ୍ତ ବିରହୀ ଯକ୍ଷ। ବିରହିଣୀ ହେମମାଳାର ସ୍ମୃତି ପ୍ରତି ମୁହୂର୍ତ୍ତରେ ତାଙ୍କ ଭିତରେ ରୋମାଞ୍ଚ ସୃଷ୍ଟି କରୁଥିଲା। ଅତିଷ୍ଠ ହେଇ ଉଠିଲା ଯକ୍ଷ। ପରିଶ୍ରାନ୍ତ ମନ ଭିତରେ କେଉଁ ଏକ ଅହେତୁକ କମ୍ପନର ଜ୍ୱାଳାକୁ ସମ୍ବରଣ କରିପାରିଲେନି ସେ। ଅଦୂରରେ ମେଘମାଳାର ପ୍ରଶାନ୍ତ ଗମ୍ଭୀର ମୂର୍ତ୍ତି, ଅନ୍ତରର ଭାଷାକୁ ସେ କିପରି ଭାବରେ ବ୍ୟକ୍ତ କରିବେ ହେମମାଳା ପାଖରେ? ଲୋତକପୂର୍ଣ୍ଣ ଚକ୍ଷୁରେ ଅନ୍ତରର ସନ୍ଦେଶକୁ ତୋଳି ଧରିଲେ ମେଘ ନିକଟରେ। ତାହା ହିଁ ସୃଷ୍ଟି କଲା କାଳିଦାସଙ୍କ ମେଘଦୂତର ବିଶ୍ୱବିଶ୍ରୁତ ଆଲେଖ୍ୟ।

ଏହି ପ୍ରସଙ୍ଗରେ ଏକ କାଳ୍ପନିକ କଥାବସ୍ତୁ ମନେ ପଡ଼େ। ଆକାଶରେ ଧଳା ଧଳା ବାଦଲର ଆସ୍ତରଣକୁ ଦେଖି ଦେବରାଜ ଇନ୍ଦ୍ରଙ୍କ ମନରେ ସୃଷ୍ଟି ହେଲା ପ୍ରତିକ୍ରିୟା। ବର୍ଷାର ଯଶଗାନକୁ ସହ୍ୟ କରିପାରିଲେନି ସେ, ତେଣୁ ଇନ୍ଦ୍ର କ୍ରୋଧ ପରବଶ ହୋଇ ତାଙ୍କ ଧନୁକୁ ମେଘର ବକ୍ଷସ୍ଥଳକୁ ନିକ୍ଷେପ କଲେ ଏବଂ ଠିକ୍ ସେହି ସମୟରେ ଶ୍ରୀକୃଷ୍ଣଙ୍କର ବଂଶୀର ଛାୟା ଧନୁ ଉପରେ ପଡ଼ିଲା। କୃଷ୍ଣ

0: ସ୍ଥଳକୁ ନିକ୍ଷେପ କଲେ ଏବଂ ଠିକ୍ ସେହି ସମୟରେ ଶ୍ରୀକୃଷ୍ଣଙ୍କର ବଂଶୀର ଛାୟା ଧନୁ ଉପରେ ପଡ଼ିଲା। କୃଷ୍ଣଙ୍କ ଲାଲ ଅଧରର ରଙ୍ଗ, ବଂଶୀର ସବୁଜ ରଙ୍ଗ, କୃଷ୍ଣବର୍ଣ୍ଣା ଯମୁନା ଧାରା, ପୀତାମ୍ବରର ପିତ ରଙ୍ଗ ଆଦି ମିଶି ଧନୁ ସୃଷ୍ଟି ହେଲା ସପ୍ତବର୍ଣ୍ଣୀ ଇନ୍ଦ୍ରଧନୁରେ, ଏବଂ ମେଘ ଏହାକୁ କଙ୍କଣ ଭାବେ ଧାରଣ କଲା। ଶୁଭ୍ରତା ହେଉଛି ଯଶର ପ୍ରତୀକ ଏବଂ ସାତ୍ୱିକ ପ୍ରେମର ବାହକ। ପ୍ରସିଦ୍ଧ ପ୍ରାଚୀନ ହିନ୍ଦୀ କବି ଭୂଷଣଙ୍କ ଏକ ଉକ୍ତି,
1: ଇନ୍ଦ୍ର ନିଜ ହେରତ ଗଜ ଇନ୍ଦ୍ର ଅରୁ ଇନ୍ଦ୍ର କୋ ଦନୁଜ ହେରେ ଦୁଗଦି ନଦୀଶକୋ ଭୂଷଣ ଭନତ ସୁଖ ସରିତା କୋ ହଂସ ହେରେ ବିଧି ହେରେ ହଂସ କୋ ଚକୋର ରଜନୀଶକୋ।

ମାସ ଆଷାଢ଼ ଋତୁ ବିରହ ବର୍ଷା ଋତୁର ବାରିଧାରା ପ୍ରେମ କଦମ୍ବରେ ଯେଉଁ ରୋମାଞ୍ଚ ସୃଷ୍ଟି କରେ ତାର ଶିକାର ହେଉଠନ୍ତି ପ୍ରକୃତି ଓ ପୁରୁଷ। ବିରହ ଜ୍ୱାଳାରେ ଉଭୟ ଅତିଷ୍ଠ ହେଉଠନ୍ତି ନାରୀ ଓ ପୁରୁଷ ଉଭୟ ଉଭୟଙ୍କ ପାଇଁ ଏକ ଅନବତ୍ୟ ସୃଷ୍ଟି ଶାଶ୍ୱତ ପ୍ରେମର ପ୍ରତିଷ୍ଠା ପାଇଁ ବର୍ଷା ତାର ଏକ ପ୍ରେରଣା ମାତ୍ର।

0: ଭାରତୀୟ ସଙ୍ଗୀତରେ ବର୍ଷା ଋତୁର ରାଗକୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି। ଏହି ଋତୁରେ ବ୍ୟବହାର କରାଯାଇଥିବା ଶାସ୍ତ୍ରୀୟ ରାଗକୁ ସ୍ୱତନ୍ତ୍ର ବିଭାଗ ଦିଆଯିବା ସଙ୍ଗେ ସଙ୍ଗେ ଗାୟନକୁ ସମୟବନ୍ଧନରୁ ମୁକ୍ତ କରାଯାଇଛି।
1: ରାଗ ବେଗ ଉଚ୍ଚକୋଟୀର ଏବଂ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପୁରୁଷ ରାଗ। ସାରଙ୍ଗର ଚଳନରେ କେତେକ ପରିବର୍ତ୍ତନ କଲେ ମେଘ ରାଗ ସ୍ପଷ୍ଟ ହୋଇଉଠେ।

ରାଗ ମଲ୍ହାର ମଧ୍ୟ ବର୍ଷା ଋତୁରେ ଏକ ମହତ୍ତ୍ୱପୂର୍ଣ୍ଣ ରାଗ। ରାଗ ମଲ୍ହାର କିମ୍ବା ମିଆଁ ମଲ୍ହାରରେ ରିଷଭ ଏବଂ ପଞ୍ଚମର ଅପୂର୍ବ ସମ୍ବାଦ ଏହି ରାଗକୁ ଅତ୍ୟଧିକ ସରସ କରିଥାଏ। ଏହି ରାଗରେ ଦୁଇଟି ନିଷାଦ ଯଥା କୋମଲ ଏବଂ ଶୁଦ୍ଧର ପ୍ରୟୋଗ ଏକ ଅପୂର୍ବ ସଂଯୋଗ।

0: ଗୋଟା ମହ୍ଲାରରେ ଅନ୍ୟ ରାଗକୁ ମିଶ୍ରଣ କରି ଅନେକ ରାଗର ସୃଷ୍ଟି କରାଯାଇଛି, ଯଥା
1: ଗରି ମା ଗ ପ ମା ଧ ପ ସା ନି ରେ ସା।
0: ଏହି ଗୌଡ଼ ଅଙ୍ଗକୁ ମହ୍ଲାର ରାଗରେ ମିଶାଇଲେ ଗୌଡ଼ ମହ୍ଲାର ରାଗର ସୃଷ୍ଟି ହୁଏ।

ରିଷଭ, ପଞ୍ଚମ ଏବଂ ନିଷାଦ ଏହି ତିନି ଗୋଟି ସ୍ୱର ମହ୍ଲାର ରାଗରେ ମୁଖ୍ୟ ସ୍ୱର। ଏହାର ସ୍ୱର କୁଣ୍ଡଳୀରେ ନକ୍ଷତ୍ର, ରାଶି ଏବଂ ଦେବତା ପରସ୍ପର ଭିତରେ ଏକ ସୁସାମଞ୍ଜସ୍ୟ ପ୍ରତିଷ୍ଠା କରନ୍ତି। ରିଷଭର ନକ୍ଷତ୍ର ଚିତ୍ରା, ରାଶି ତୁଳା, ଦେବତା ଅଗ୍ନି। ପଞ୍ଚମର ନକ୍ଷତ୍ର ଉତ୍ତରା, ରାଶି କନ୍ୟା, ଦେବତା ବିଷ୍ଣୁ। ଏବଂ ନିଷାଦର ନକ୍ଷତ୍ର ଅନୁରାଧା, ରାଶି ବୃଶ୍ଚିକ, ଦେବତା ସୂର୍ଯ୍ୟ।

ଏହି ପ୍ରସଙ୍ଗରେ ବର୍ଷା ଋତୁରେ ଗାୟନ କରାଯାଉଥିବା ଲୋକଗୀତ ମଧ୍ୟ ବହୁତ ପ୍ରଭାବଶାଳୀ। ଉତ୍ତର ପ୍ରଦେଶରେ ପ୍ରଚଳିତ ଲୋକଗୀତରେ କଜରୀ, ସାୱନ, ଝୁଲା ଏବଂ ଚୌମାସର ପ୍ରଚାର ଅତ୍ୟଧିକ ଭାବେ ଲକ୍ଷ୍ୟ କରାଯାଏ।

ତାପରେ ସାବନ ବର୍ଷା ଋତୁରେ ଗାନ କରାଯାଉଥିବା ଉତ୍ତରପ୍ରଦେଶର ଲୋକଗୀତର ସାବନ ଏକ ବିଶେଷ ଗାୟନ ଶୈଳୀ।

ପରିଶେଷରେ ଝୁଲା ପୁରୁଷ ଓ ପ୍ରକୃତିର କାମକଳା ଉପରେ ଆଧାରିତ ଏହାର ବର୍ଣ୍ଣନା ସାମଗ୍ରିକ ଜୀବନ ପାଇଁ ଏକ ଅନନ୍ୟ ପରିପ୍ରକାଶ।

ରାବଣର ଇଲାକାରେ ଅନେକ ପ୍ରାପ୍ତି, ଅନେକ ଜ୍ୱଳନ, ଅନେକ ବିରହ, ଅନେକ ମିଳନ, ରାଗ ଅନୁରାଗ ଓ ଅନେକ ରଙ୍ଗର କଳ୍ପନା। ସେ ପ୍ରାପ୍ତି କାହିଁ କେତେ ମେଘମାଳାର ଅସରନ୍ତି ଜ୍ୱାଳକୁ ବହନ କରି ନଈ ପଡ଼େ, ଏହି ଧରାପୃଷ୍ଠରେ ଏକ ଉଜ୍ଜ୍ୱଳ ଆଗାମୀର ଆବାହନ।

ଶୁଣୁଥିଲେ ସଙ୍ଗୀତ ରୂପକ ବର୍ଷାରାଣୀ, ରଚନା ସୁରେଶ ଚନ୍ଦ୍ର ଦାସ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ପରିଚାଳନା କରିଥିଲେ ସୁନୀଲ ଶତପଥୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 মিটার ତଥା 980 কিলোহার্টজ ଯୋଗେ। ଶୁଣନ୍ତୁ ରତିକାନ୍ତ ଶତପଥୀଙ୍କ କଣ୍ଠରୁ ଏହି ଗୀତଟି, ଶିଳ୍ପୀଙ୍କ କଣ୍ଠରେ ସାମନ୍ତ ନନ୍ଦକିଶୋର ସିଂଙ୍କ ରଚନାରୁ।

0: ଜିଲ୍ଲା ହାଲଚାଲରେ ନୟାଗଡ଼ ଜିଲ୍ଲାର ହାଲଚାଲ ରାତି 7:25 ଆକାଶବାଣୀର କୃଷି ଶିକ୍ଷା ରାତି 7:30 ଏଥିର ବିଷୟ ରହିଛି ପରିବେଶ ଅନୁକୂଳ କୃଷି। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଦିଲୀପ ରଞ୍ଜନ ଷଡ଼ଙ୍ଗୀ। ରାତି 8:02 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 9:30 ଅଖିଳ ଭାରତୀୟ ଇଂରାଜୀ ରୂପକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଅଖିଳ ଭାରତୀୟ ରବିବାସରୀୟ ସଙ୍ଗୀତ ସଭା ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସର୍ବୋଚ୍ଚ ତାପମାତ୍ରା 36 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ 29 ଡିଗ୍ରୀ ସେଲ୍ସିୟସ୍ ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।
1: ଯଦି ଆପଣ ଏବେ କୌଣସି ନୂତନ କାର୍ କିମ୍ବା ବାଇକ୍ କିଣିବା ଯୋଜନା କରୁଛନ୍ତି, ଏହା ଆପଣଙ୍କୁ ଏବେ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଜିଏସ୍ଟି ପରିଷଦ ଛୋଟ କାର୍, 350 cc ବାଇକ୍ ଏବଂ ତିନିଚକିଆ ଯାନ ଉପରେ ଟ୍ୟାକ୍ସ 28% ହ୍ରାସ କରି 18% କରିଦେଇଛନ୍ତି। ସେପ୍ଟେମ୍ବର 22, 2025 ଠାରୁ ଲାଗୁ ହେବାକୁ ଥିବା ଏହି ପୂଜା ଉପହାର ଏଣ୍ଟ୍ରି ଲେବଲ୍ ଗାଡ଼ିଗୁଡ଼ିକୁ ଆହୁରି ଶସ୍ତା କରିଦେବ, କିନ୍ତୁ ଲକ୍ଜରୀ କାର୍ ଏବଂ ବଡ଼ ବାଇକ୍ 40% ନୂଆ ସ୍ଲାବ୍ରେ ଆସିଯିବ। ତଥାପି ଏସବୁ ଉପରେ କମ୍ ଟ୍ୟାକ୍ସ ଲାଗିବ।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜି ତ ପାର୍ଟି ଦରକାର, ପ୍ରଥମେ ଚାମ୍ପିୟନ ସହିତ ସେଲ୍ଫି ଉଠେଇବା। ଆଇଡିଆ, ଏଇଠି ପାର୍ଟି କରିବା, ଚାଲ ପିଜ୍ଜା ପାର୍ଟି। ଚାଲ ତୋ କାର୍ଡ ପିନ୍ ଦେ।
2: ମୋ କାର୍ଡ ର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। ଆର୍ବିଆଇ କହେ ଯେ ନିଜର ପିନ୍, ଓଟିପି, ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର କମ୍ପ୍ୟୁଟର, ମୋବାଇଲ୍ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ।
1: ବାଏ ଗର୍ଲସ୍, କୁଆଡେ ଯାଉଛୁ? ଶୁଣିପାରିଲୁନି? ନୋ ଶେୟାରିଙ୍ଗ।
2: ଆର୍ବିଆଇ କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
6: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
7: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଏଥର ଶୁଣନ୍ତୁ ପରବର୍ତ୍ତୀ ଗୀତଟି ସୁମିତା କରାବଡ଼ଙ୍କ କଣ୍ଠରେ ରାମଚନ୍ଦ୍ର ଶିଶିର ସୁନାକର ମେହେରଙ୍କ କଣ୍ଠରେ।

0: ଅଭୁଲା ଗୀତରେ ଶୁଣୁଥିଲେ ସଙ୍ଗୀତା ଗୋସାଇଁ ଏବଂ ସୁମିତା ଗରାବଡ଼ଙ୍କ କଣ୍ଠରୁ କେତେଗୋଟି ଗୀତ। ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଲୋକସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଗୋପାଳଙ୍କ ଗଳ। ପରିବେଷଣ କରିଛନ୍ତି ଧ୍ରୁବଚରଣ ବେହେରା ଏବଂ ସାଥୀମାନେ।

ଶୁଣୁଥିଲେ ଗୋପାଳଙ୍କ ଓଗାଳ। ପରିବେଷଣ କରିଥିଲେ ଧ୍ରୁବଚରଣ ବେହେରା ଏବଂ ସାଥୀମାନେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ହେଉଛି ମଞ୍ଜୁଳ ମଧ୍ୟାହ୍ନର। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

ତାହେଲେ ଆରମ୍ଭ କରୁଛୁ। ଆପଣ ସରିତା କଟକରୁ ଲେଖିଛନ୍ତି ବାଜି କଥାଚିତ୍ରର ଏହି ଗୀତଟି ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି।

ପରବର୍ତ୍ତୀ ଗୀତଟି ବଳିଦାନ କଥାଚିତ୍ରର ନେଇ ଯାର ମେଘମତେ। ଏହି ଗୀତଟିକୁ ଡେଡିକେଟ୍ କରିଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ପୂଜା ମହାସଙ୍ଗପୁର ବହୁଗ୍ରାମ କଟକରୁ। ତାହେଲେ ସେହି ଦେବଙ୍ଗତ କଣ୍ଠଶିଳ୍ପୀ ଏସ୍ ଆର୍ ରୋଗୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୁଣାଇ ଦେଉଛୁ ଏହି ଗୀତଟିକୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ପଠାଇଛନ୍ତି ନାରାୟଣ ପ୍ରଧାନ, ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ। ଆପଣଙ୍କ ଅନୁରୋଧର କଥାଚିତ୍ରଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, କଥାଚିତ୍ର ଦର୍ଦ୍ଦ।

କଥାଚିତ୍ର ସପନ ବଣିକ ଗୀତଟିକୁ ଗାଇଛନ୍ତି ଅନୁରାଧା ପୋଡ଼ୁଆଲ ଆଉ ଆପଣମାନେ ହେଲେ କବକାନ୍ତ ପ୍ରଭାକର ପାତ୍ର ମଙ୍ଗୁଳି କୁଣ୍ଡୁ ପ୍ରମୋଦ ପାତ୍ର ସୌଦାମିନୀ ରଥ ଭାଇ ମହମ୍ମଦପୁର ବିଲହାଟ କଟକରୁ।

ପାର୍ବତୀ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ପ୍ରମୋଦ କୁମାର ସାହୁ, ଡିଓସାହି, କାଦୁଅପଡ଼ା, ଜଗତସିଂହପୁରରୁ। ଆପଣଙ୍କ ଅନୁରୋଧର କଥାଚିତ୍ରଟି ହେଲା ମା ଓ ମମତା। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ଆମର ପ୍ରିୟ ଶ୍ରୋତାମାନଙ୍କୁ ଜଣାଇ ଦେଉଛୁ, ଯେଉଁମାନେ ମଞ୍ଜୁଳ ମଧ୍ୟାହ୍ନରେ ଆମ ପାଖକୁ ଏସ୍ଏମ୍ଏସ୍ ପଠାଇବାକୁ ଚାହାନ୍ତି ସେମାନେ କ୍ୟାପିଟାଲ ଲେଟରରେ ACTC ସ୍ପେସ୍ ଦେଇ ଗୀତର ନାଁ ଲେଖନ୍ତୁ, ପୁଣି ଥରେ ସ୍ପେସ୍ ଦେଇ ଗୀତଟି କେଉଁ କଥାଚିତ୍ରରୁ ଆସିଛି ତା'ର ନାଁ ଲେଖନ୍ତୁ, ତାପରେ ନିଜ ନାଁ, ଗାଁ ଏବଂ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ପାଖକୁ। ନମ୍ବରଟି ହେଲା 09495963210। ତାହେଲେ ଶ୍ରୋତାବନ୍ଧୁ, ଅପେକ୍ଷାରେ ରହିଲୁ ଆପଣଙ୍କର ଏସ୍ଏମ୍ଏସ୍କୁ। ପରବର୍ତ୍ତୀ କଥାଚିତ୍ରଟି ହେଲା 20 ସାଲ ବାଦ। ଗୀତଟିକୁ ଗାଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ମହମ୍ମଦ ଅଜିଜ, ଆଉ ଶୁଣିବା ପାଇଁ ଲେଖିଛନ୍ତି ଭବାନୀ ଦେବୀ, ବାଣୀ ପ୍ରସାଦ, ତାଙ୍କ ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ, ପୁଅ ଆର୍ଯ୍ୟନ, ବ୍ଲକ ଛକ ନିଶ୍ଚିନ୍ତ କୋଇଲିରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ସ୍ୱରୂପ ଚକ୍ରବର୍ତ୍ତୀ ଏବଂ ରବି ବର୍ମା। କଥାଚିତ୍ର ଅଭିମାନ। ଆପଣ ହେଲେ ଘାସିବର ଜେନାପୁର ଯାଜପୁରରୁ ଝରଣା ବେହେରା, ଅରୁଣ କୁମାର ବେହେରା।

ଦେବଗନ୍ଧ କଠଶିଳ୍ପୀ ଏସ୍ ଜାନକୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି ମିତୁ ପାତ୍ର, ସୁଦାମ ଦେବତା, ମହମ୍ମଦପୁର ବିଲହାଟ କଟକରୁ ସୌତୁଣୀ କଥାଚିତ୍ରର ଏହି ଗୀତଟି ଶୁଣିବା ପାଇଁ। ଗାଇଛନ୍ତି ଏସ୍ ଜାନକୀ ଏବଂ ତାନସେନ ସିଂହ।

ଏଇ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ବାମଦେବ ପୃଷ୍ଟି, ବଳରାମ ସାହୁ, ଦକ୍ଷିଣକୂଳ ଯାଜପୁରରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ନିଝୁମ ରାତିର ସାଥୀ କଥାଚିତ୍ରର ଏହି ଗୀତଟିକୁ। ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଏସ୍ ଜାନକୀ।

ଏସଏମଏସଟିକୁ ପଠାଇଛନ୍ତି ସିଡିଏ 11 କଟକରୁ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର। ଆପଣଙ୍କର ଅନୁରୋଧର କଥାଚିତ୍ରଟି ହେଲା ଉଲ୍କା। ଗୀତଟିକୁ ଗାଇଛନ୍ତି ଆରତୀ ମୁଖାର୍ଜୀ।

କାର୍ଯ୍ୟକ୍ରମର ଶେଷରେ ମୋହରା କଥାଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଏସ୍ଏମ୍ଏସ୍ କରି ପଠାଇଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆପଣଙ୍କ ଚିଠି। ଆପଣଙ୍କ ଚିଠିପତ୍ରର ଉତ୍ତର ଦେଉଛନ୍ତି ପ୍ରଜ୍ଞା ପାରମିତା ସାହୁ ଏବଂ ଜ୍ଞାନରଞ୍ଜନ ସାମନ୍ତରାୟ।
2: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ।
3: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର।
2: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି, ତେବେ ଏହି ଚିଠିଟି ଲେଖିଛନ୍ତି ଶ୍ରୋତାବନ୍ଧୁ ତ୍ରିଲୋଚନ ମହାପାତ୍ର ଜଟଣୀ ଖୋର୍ଦ୍ଧାରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ମଞ୍ଜୁଳ ମଧ୍ୟାହ୍ନରେ ଏସ୍ଏମ୍ଏସ୍ ଜରିଆରେ ଆସିଥିବା ଅନୁରୋଧ ଅନୁସାରେ ଓଡ଼ିଆ ଆଉ ହିନ୍ଦୀ ଚଳଚ୍ଚିତ୍ର ଗୀତର ପ୍ରସାରଣ କରାଯାଉଛି। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଚଳିତ ମାସ 2 ତାରିଖରେ ପ୍ରସାରିତ କାର୍ଯ୍ୟକ୍ରମଟି ତାଙ୍କୁ ଭଲ ଲାଗିଲା ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ଅଯଥା କଥାଗୁଡ଼ିକ କୁହାଗଲା, କିଛି ଏଭଳି ଶବ୍ଦ ବାରମ୍ବାର ଉଚ୍ଚାରଣ କରାଯାଉଥିଲା ଯାହା ଶୁଣିବାକୁ ଆଦୌ ଭଲ ଲାଗିଲା ନାହିଁ। ମଝିରେ ନିରବତା ସବୁଠୁ ଦୁଃଖଦାୟକ ଥିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ଆହୁରି ମଧ୍ୟ ଗୀତର ଅଧା ଆଉ 1/3, 1/4 ଏଭଳି ଘୋଷା ପରେ ପରେ ଗୀତ ବନ୍ଦ ହୋଇଯାଉଥିଲା, ଏଭଳି କାହିଁକି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ବେଳେବେଳେ ଅପରାହ୍ନ 3 ଆଉ 4 ପ୍ରସାରିତ କାର୍ଯ୍ୟକ୍ରମ ଏଭଳି ବିରକ୍ତିକର ବୋଧ ହେଉଛି।
3: ଶ୍ରୋତାବନ୍ଧୁ ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମ କଥା ଯାହା ଲେଖିଛନ୍ତି, ସେଦିନ ଆମର ଉପସ୍ଥାପିକା ଝୁନା ପଟ୍ଟନାୟକ ଉପସ୍ଥାପନା ଦାୟିତ୍ୱରେ ରହିଥିଲେ। ଆପଣ ଆପଣଙ୍କର ନିଜସ୍ୱ ମତ ଲେଖି ଆମକୁ ଚିଠି ପଠାଇଛନ୍ତି। ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମରେ କୌଣସି ଉପସ୍ଥାପନା କରାଯାଇ ନଥାଏ। ଆପଣଙ୍କର ଯାହା ଏସ୍ଏମ୍ଏସ୍ରେ ରହିଥାଏ, ନାଁ ଏବଂ ଠିକଣା ସହିତ ଯାହା କଥା ଚିତ୍ର ଗୀତ ଅନୁରୋଧ କରିଥାନ୍ତି ତାହା ପ୍ରସାରଣ କରିଯାଇଥାଏ। ପ୍ରତ୍ୟେକ ଦିନ ଆମର ଉପସ୍ଥାପନା ଦାୟିତ୍ୱରେ ଭିନ୍ନ ଉପସ୍ଥାପକ ଉପସ୍ଥାପିକା ରହିଥାନ୍ତି, ତେଣୁ ଆପଣଙ୍କୁ ଯାହା ଭଲ ଲାଗି ନାହିଁ ଚିଠିରେ ଲେଖିଛନ୍ତି, କ୍ଷୋଭ ପ୍ରକାଶ କରିଛନ୍ତି। ଆମେ ଏ ସମ୍ପର୍କରେ ଭବିଷ୍ୟତରେ ଯତ୍ନବାନ ହେବୁ ଏବଂ କାର୍ଯ୍ୟକ୍ରମ ଯେପରି ଭଲ ଲାଗିବ ସେଥିପ୍ରତି ଆମର ସମସ୍ତ ଉପସ୍ଥାପକ ଉପସ୍ଥାପିକା ମଧ୍ୟ ଯତ୍ନବାନ ହେବେ। ଧନ୍ୟବାଦ ଆପଣଙ୍କୁ।
2: ଶ୍ରୋତା ଭଳି ବୈଜୟନ୍ତୀ ବିଷୋଇ ଲେଖିଛନ୍ତି ହୋଲିପୁର କିଶୋରନଗର କଟକରୁ। ଆମ କେନ୍ଦ୍ର ପ୍ରସାରିତ ସକାଳର ଅନୁଚିନ୍ତା ଆଉ ଭଜନ ଆଦି କାର୍ଯ୍ୟକ୍ରମ ତାଙ୍କୁ ବହୁତ ଭଲ ଲାଗେ। ଏହି କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ସୃଷ୍ଟି କରିପାରୁଛି ବୋଲି ଶ୍ରୋତା ଭଉଣୀ ଲେଖିଛନ୍ତି। ଅନୁଚିନ୍ତାରୁ ଅନେକ କଥା ଜାଣିବାକୁ ମିଳୁଛି, ଏହାକୁ ଶୁଣି ଅନେକ ଅନୁପ୍ରାଣିତ ହୋଇପାରୁଛନ୍ତି ଆଉ ଜୀବନଶୈଳୀରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି ବୋଲି ସେ ଲେଖିଛନ୍ତି। ତେଣୁ ଆମ କେନ୍ଦ୍ରକୁ ସେ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି।
3: ଶ୍ରୋତା ଭଉଣୀ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ଆମର କାର୍ଯ୍ୟକ୍ରମ ଅନୁଚିନ୍ତା ଶୁଣି ସେ ସମ୍ପର୍କରେ ଚିଠିରେ ଲେଖିଥିବାରୁ, ଏବଂ ଏହି କାର୍ଯ୍ୟକ୍ରମ ସକାଳ 6:35ରେ ପ୍ରସାରଣ କରାଯାଏ, ସବୁଦିନ ପ୍ରସାରଣ କରାଯାଇଥାଏ, ଏବଂ ଆପଣମାନଙ୍କର ବହୁ ଗୁଡ଼ିଏ ଚିଠି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆମର ହସ୍ତଗତ ହୋଇଥାଏ।
2: ଅନ୍ତର୍ଗଡ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ଅବିନାଶ ଦାସ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଦେଶ ବନ୍ଦନରେ ସୁନ୍ଦରମ ଜନମ ହୋଇ ଏହି ଗୀତଟି ଶୁଣିବାକୁ ମିଳିଲା। ସେ ସ୍କୁଲ ବେଳେ ଶିଶୁ ସଂସାର କାର୍ଯ୍ୟକ୍ରମରେ ଏହାକୁ ଶୁଣିଥିଲେ। ଦୀର୍ଘ ବର୍ଷ ବ୍ୟବଧାନରେ ଏହି ଗୀତଟିର ପ୍ରସାରଣ କରିଥିବାରୁ ଆମ କେନ୍ଦ୍ରକୁ ସେ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ବିଶେଷ ବନ୍ଦନା କାର୍ଯ୍ୟକ୍ରମରେ ପ୍ରସାରିତ ଭକ୍ତି ଅର୍ଘ୍ୟଗୁଡ଼ିକ ଅତ୍ୟନ୍ତ ଶ୍ରୁତି ମଧୁର ହୋଇପାରିଛି। ମହାଶୟ ତରୁଣକାନ୍ତି ରାଉତଙ୍କ ନିବେଦିତ ଅନୁଚିନ୍ତା ଯାହା ସ୍ନାନ ପୂର୍ଣ୍ଣିମା ଉପରେ ଆଧାରିତ ଥିଲା ତାହା ଅତ୍ୟନ୍ତ ଶ୍ରୁତିମଧୁର, ଶାସ୍ତ୍ର ଆଧାରିତ, ତଥ୍ୟ ସମ୍ବଳିତ ଆଉ ଭକ୍ତିଭାବ ଉଦ୍ରେକକାରୀ ଥିଲା ବୋଲି ସେ ଲେଖିଛନ୍ତି। ସେହିଭଳି କଥିକାରେ ଜଗନ୍ନାଥ ସଂସ୍କୃତିରେ ସ୍ନାନ ପୂର୍ଣ୍ଣିମା ଶୀର୍ଷକ ଆଲୋଚନାଟି ଅନୁରୂପ ଭାବେ ଉପଭୋଗ୍ୟ ଥିଲା। ବହୁ ପ୍ରତୀକ୍ଷିତ ଶ୍ରୀକ୍ଷେତ୍ର ମାଧୁରୀର ପ୍ରସାରଣରେ ଡକ୍ଟର ଭାସ୍କର ମିଶ୍ରଙ୍କ ସ୍ନାନ ପୂର୍ଣ୍ଣିମାର ବର୍ଣ୍ଣନା ପରିବେଶକୁ ପବିତ୍ର କରିପାରିଥିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ସ୍ନାନ ପୂର୍ଣ୍ଣିମାରୁ

0: ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ବିଶ୍ୱ ନିୟନ୍ତାଙ୍କର ପ୍ରତ୍ୟେକ ନୀତିକାନ୍ତି ଆଉ ଶ୍ରଦ୍ଧାଳୁମାନଙ୍କ ବିଷୟରେ କାର୍ଯ୍ୟକ୍ରମ ପ୍ରସ୍ତୁତ ଓ ପ୍ରସାରଣ କରୁଥିବାରୁ ଆମ କେନ୍ଦ୍ରକୁ ସେ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ବର୍ଷଠାରୁ ବିଶ୍ୱ ନିୟନ୍ତାଙ୍କ ସ୍ନାନ ଯାତ୍ରାର ସିଧା ପ୍ରସାରଣର ବ୍ୟବସ୍ଥା କରାଇବାକୁ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି।
1: ଶ୍ରୋତାବନ୍ଧୁ, ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯାହା ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ପ୍ରସାରଣ କରିବାର ବ୍ୟବସ୍ଥା ରହିଛି, ସେ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ଲେଖିଛନ୍ତି। ସ୍ୱତନ୍ତ୍ର ବନ୍ଦନା ହେଉ ବା ଆମର ସକାଳ 8:30ରେ ପ୍ରସାରଣ କରାଯାଉଥିବା ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ହେଉ, ଏହା ଆମର ପୁନଃ ପ୍ରସାରଣ କରାଯାଉଛି। ଏହି କାର୍ଯ୍ୟକ୍ରମ ଆପଣଙ୍କୁ ବହୁତ ଭଲ ଲାଗୁଛି, କିନ୍ତୁ ଆପଣ ଯେଉଁ ସିଧା ପ୍ରସାରଣ କଥା ଲେଖିଛନ୍ତି, ଆମେ ପ୍ରତ୍ୟେକ ବର୍ଷ ଶ୍ରୀଗୁଣ୍ଡିଚା ଏବଂ ବାହୁଡ଼ାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରସାରଣ କରିଥାଉ ଏବଂ ଚଳିତ ବର୍ଷ ଏହି ଧାରା ବିବରଣୀ ଶୁଣିବା ପାଇଁ ମଧ୍ୟ ଆମେ ଅନୁରୋଧ କରୁଛୁ। ଶ୍ରୀଗୁଣ୍ଡିଚା ଦିନ ସକାଳ 7:30ରୁ ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଆମେ ଧାରା ବିବରଣୀର ପ୍ରସାରଣ କରିବୁ। ଆପଣ ସମସ୍ତଙ୍କୁ ଆମେ ଅନୁରୋଧ କରୁଛୁ, ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଶୁଣନ୍ତୁ ଏବଂ ଏ ସମ୍ପର୍କରେ ଚିଠି ଲେଖିବା ପାଇଁ ଭୁଲିବେ ନାହିଁ।
0: ଶ୍ରୋତାବନ୍ଧୁ ପ୍ରିୟାଂଶୁ ବେହେରା ଆଉ ପଦ୍ମନାଭ ବେହେରା ଲେଖିଛନ୍ତି ଗଜଲକ୍ଷ୍ମୀ ସାହି ଚୌଦ୍ୱାର କଟକରୁ। ଅନେକ ଦିନ ଧରି ସେମାନେ ଆମର କାର୍ଯ୍ୟକ୍ରମ ଶୁଣିଆସୁଛନ୍ତି, ବିଶେଷକରି ଗୀତନାଟ୍ୟ, ନାଟକ, ପାଲା, ଦାସକାଠିଆ, ଘୋଡ଼ାନାଚ ଶୁଣିବାକୁ ସେମାନଙ୍କୁ ବହୁତ ଭଲ ଲାଗେ। ଡାକ୍ତରମାନେ ବିଭିନ୍ନ ରୋଗ ବିଷୟରେ ଯେଉଁ ପରାମର୍ଶ ଦେଇଥାନ୍ତି ତାହା ମଧ୍ୟ ସେମାନେ ଶୁଣିଥାନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ସେମାନଙ୍କର ଅତିପ୍ରିୟ କାର୍ଯ୍ୟକ୍ରମ। ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯାହା ଛୁଟିଦିନରେ ପ୍ରସାରଣ କରାଯାଉଛି ସେମାନେ ମଧ୍ୟ ସେହି କାର୍ଯ୍ୟକ୍ରମକୁ ଶୁଣୁଛନ୍ତି। ଶିଶୁ ସଂସାର ମଧ୍ୟ ସେମାନଙ୍କୁ ଶୁଣିବାକୁ ଭଲ ଲାଗେ। ସେମାନେ ଲେଖିଛନ୍ତି ଯେ ଆଜିକାଲି ଯେଉଁ ଖାଦ୍ୟ ଲୋକେ ଖାଉଛନ୍ତି ସେଥିରୁ ଅନେକ ଖାଦ୍ୟ ଶରୀର ପାଇଁ କ୍ଷତିକାରକ। ଏ ବିଷୟରେ ବିଶେଷଜ୍ଞମାନଙ୍କୁ ଡାକି ଯଦି କିଛି ଆଲୋଚନା କରାଯାଆନ୍ତା ତାହେଲେ ଲୋକେ ସଚେତନ ହୋଇପାରନ୍ତେ।
1: ଶ୍ରୋତାବନ୍ଧୁ, ଆପଣ ଯେଉଁ ଖାଦ୍ୟ ସମ୍ପର୍କରେ କାର୍ଯ୍ୟକ୍ରମର ପ୍ରସାରଣ କରିବା କଥା ଲେଖିଛନ୍ତି, ଆମେ ପ୍ରତ୍ୟେକ ସମୟରେ ଏବଂ ଋତୁ ହିସାବରେ ମଧ୍ୟ ବିଭିନ୍ନ ଖାଦ୍ୟ ସମ୍ପର୍କରେ ପ୍ରସାରଣ କରିଥାଉ। ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ନାରୀ ମହଲ କାର୍ଯ୍ୟକ୍ରମରେ ମଧ୍ୟ ସୁଷମ ଖାଦ୍ୟ ସମ୍ପର୍କରେ ଆଲୋଚନା କରାଯାଇଥାଏ। ଫୋନିନ୍ର ମଧ୍ୟ ପ୍ରସାରଣ କରାଯାଇଛି ସୁଷମ ଖାଦ୍ୟ ସମ୍ପର୍କରେ। ଆମର କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଏବଂ କାର୍ଯ୍ୟକ୍ରମ ସୂଚନାରୁ ଆମର ପ୍ରସାରଣ କରାଯାଉଥିବା ବିଭିନ୍ନ ଆଲୋଚନା ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନଙ୍କ ସମ୍ପର୍କରେ ଆପଣ ଆଗୁଆ ଜାଣିପାରିବେ।
0: ଶ୍ରୋତାବନ୍ଧୁ ରାମଚନ୍ଦ୍ର ଜେନା ଲେଖିଛନ୍ତି ସିଡିଏ କଟକରୁ। ତେବେ ଶ୍ରୋତାବନ୍ଧୁ ତାଙ୍କ ଚିଠିରେ ଲେଖିଛନ୍ତି ଯେ ସେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ିବା ସମୟରୁ ରେଡିଓ ଶୁଣିଆସୁଛନ୍ତି। ହଷ୍ଟେଲରେ ପାଠ ପଢ଼ୁଥିବା ବେଳେ ମଧ୍ୟ ଛାତ୍ରଛାତ୍ରୀ ରେଡିଓକୁ ଉଚ୍ଚଶିକ୍ଷାର ସୋପାନ ବୋଲି ଧରି ନେଇଥିଲେ। ଏବେ ଯୁଗ ବଦଳିଥିଲେ ମଧ୍ୟ ଆକାଶବାଣୀର ଗୁଣବତ୍ତା ପୂର୍ବ ଭଳି ରହିଆସିଛି। ଶ୍ରୋତାବନ୍ଧୁଙ୍କର କହିବାର କଥା ହେଉଛି ଯେ ପୂର୍ବରୁ ଉପସ୍ଥାପକ ଉପସ୍ଥାପିକା, ଉଦ୍ଘୋଷକ ଉଦ୍ଘୋଷିକାଙ୍କର କଣ୍ଠସ୍ୱର ଯେଭଳି ଶ୍ରୁତିମଧୁର ହୋଇପାରୁଥିଲା ଏବେ କମିଯାଇଥିବା ପରି ଜଣାପଡୁଛି। ବର୍ତ୍ତମାନର କେତେଜଣ ଉପସ୍ଥାପକ ଉପସ୍ଥାପିକାଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କର କଣ୍ଠସ୍ୱର ଭଲ ଲାଗୁନାହିଁ ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ କଣ୍ଠ ପରୀକ୍ଷା ଯଥେଷ୍ଟ ନୁହେଁ, କଣ୍ଠଟି ଶ୍ରୁତିମଧୁର ହେବା ଦରକାର। ଯୁବପିଢ଼ିର ବହୁତ ଉପସ୍ଥାପକ ଉପସ୍ଥାପିକାମାନଙ୍କର କଣ୍ଠସ୍ୱର ଆଦୌ ଭଲ ଲାଗୁନାହିଁ, ଏଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି। ତେବେ ଶ୍ରୋତାବନ୍ଧୁ ଅନୁଚିନ୍ତା ସମ୍ପର୍କରେ ଲେଖିଛନ୍ତି ଯେ ପୂର୍ବ ଅପେକ୍ଷା ଏହାର ମାନ ବଢ଼ି ବଢ଼ି ଚାଲିଛି। ଆମ କେନ୍ଦ୍ରରେ ପ୍ରସାରିତ ରାମାୟଣ କଥାଚିତ୍ରର ଗୀତଗୁଡ଼ିକ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଥିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି।
1: ଶ୍ରୋତାବନ୍ଧୁ, ରେଡିଓ ସହ ଦୀର୍ଘ ଦିନ ଧରି ଆପଣ ଯୋଡ଼ି ହୋଇଛନ୍ତି ସେ ସମ୍ପର୍କରେ ଚିଠିରେ ଲେଖିଛନ୍ତି, ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ଯେଉଁ କାର୍ଯ୍ୟକ୍ରମଗୁଡ଼ିକ ଆପଣଙ୍କୁ ଭଲ ଲାଗୁଛି ସେ ସମ୍ପର୍କରେ ଲେଖିଛନ୍ତି, ତେବେ କଣ୍ଠସ୍ୱର କଥା ଯାହା ଲେଖିଛନ୍ତି ଆପଣଙ୍କୁ ଭଲ ଲାଗୁନାହିଁ, ନିର୍ଦ୍ଦିଷ୍ଟ ଦିନ ସମ୍ପର୍କରେ ବା କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଲେ ଆମେ ଜାଣିପାରିବୁ କେଉଁ କଣ୍ଠସ୍ୱର ଶ୍ରୁତିମଧୁର ହୋଇପାରୁ ନାହିଁ, ତେବେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ।
0: ଲତାହରଣ କାକଟପୁର ପୁରୀରୁ ଲେଖିଛନ୍ତି ଶ୍ରୋତାବନ୍ଧୁ କବିରାଜ ପରିଡ଼ା। ମାଟ୍ରିକ ପରୀକ୍ଷାରେ ସମଗ୍ର ଓଡ଼ିଶାରେ ଶୀର୍ଷ ସ୍ଥାନ ଦଖଲ କରିଥିବା ଆଶୁତୋଷଙ୍କ ସହିତ କିଶୋର ଚକ୍ର କାର୍ଯ୍ୟକ୍ରମରେ ଯେଉଁ ସାକ୍ଷାତକାରର ପ୍ରସାରଣ କରାଯାଇଥିଲା ତାହା ତାଙ୍କୁ ଭଲ ଲାଗିଛି। ସେହି ସାକ୍ଷାତକାରଟି ଛାତ୍ରଛାତ୍ରୀଙ୍କ ଉପରେ ନିଶ୍ଚୟ ପ୍ରଭାବ ପକାଇଥିବ। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ମଇ ମାସରୁ ଏପର୍ଯ୍ୟନ୍ତ ନିବେଦକ ତୀର୍ଥାନନ୍ଦ ମିଶ୍ରଙ୍କର କୌଣସି ଅନୁଚିନ୍ତାର ପ୍ରସାରଣ ହେଲା ନାହିଁ, ଏ ଦିଗରେ ଦୃଷ୍ଟି ଦେବାକୁ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି। ସ୍ନାନ ପୂର୍ଣ୍ଣିମା ଅବସରରେ ବନ୍ଦନାରେ ମହାପ୍ରଭୁଙ୍କ ସୁନ୍ଦର ଭଜନ ସହିତ ନାଟକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ପ୍ରସାରଣ ପାଇଁ ଆମ କେନ୍ଦ୍ରକୁ ଶ୍ରୋତାବନ୍ଧୁ ଧନ୍ୟବାଦ ଜଣାଇଛନ୍ତି। ସୁରେନ୍ଦ୍ର ଛୋଟରାୟଙ୍କର ପାଲା ବହୁତ ଉଚ୍ଚକୋଟୀର ଥିଲା। ନାଟକରେ ଗଣେଶଙ୍କ ଶୁଣ୍ଢ ବହୁତ ହୃଦୟସ୍ପର୍ଶୀ ଆଉ ଉଚ୍ଚକୋଟୀର ହୋଇପାରିଛି। ଆଉ ଏକ ଚିଠିରେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ନାରୀମହଲରେ ପ୍ରସାରିତ ନାଟକ 'ଆଖି' ବହୁତ ମନଛୁଆ ହୋଇପାରିଛି। ମାଟିଆ ସାହୁ ଆଉ ସାଥୀଙ୍କ ଦ୍ୱାରା ପରିବେଷିତ ଦାସକାଠିଆ ବହୁତ ଉଚ୍ଚକୋଟୀର ଥିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ବନମଲ୍ଲିକା ବହୁତ ହୃଦୟସ୍ପର୍ଶୀ ହୋଇପାରୁଛି।

0: ସେଥିପାଇଁ ସେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ଜୁନ୍ ମାସ 26 ତାରିଖରେ ପ୍ରସାରିତ ନାଟକ ଧୂମ୍ରାବ ଦିଗନ୍ତ ଏହି ନାଟକଟି ବହୁତ ଶିକ୍ଷଣୀୟ ହୋଇପାରିଛି। ଶ୍ରୋତାବନ୍ଧୁ ପ୍ରସ୍ତାବ ଦେଇଛନ୍ତି ଯେ ନ୍ୟୁଟନ୍ଙ୍କ ଗତିର ତୃତୀୟ ନିୟମ ବିଷୟରେ କିଛି ଆଲୋଚନା କରନ୍ତୁ। ସାହିତ୍ୟ ସଂସଦ ହେଉ କିମ୍ବା ସୃଜନୀ, ଏହି କାର୍ଯ୍ୟକ୍ରମରେ ଗୋଦାବରୀଶ ମହାପାତ୍ରଙ୍କ ବିଷୟରେ କିଛି ପ୍ରସାରଣ କରିବାକୁ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି।
1: ଶ୍ରୋତାବନ୍ଧୁ, ଆପଣ ଯେଉଁ ପ୍ରସ୍ତାବଗୁଡ଼ିକ ଦେଇଛନ୍ତି ପ୍ରସାରଣ କରିବା ପାଇଁ ସାହିତ୍ୟ ସଂସଦରେ, ଆମେ ବିଗତ ଦିନରେ ଗୋଦାବରୀଶ ମହାପାତ୍ରଙ୍କ ସମ୍ପର୍କରେ ଆଲୋଚନା କରିଛୁ। ଆମର ଯେଉଁ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି, ଏଥିରେ ମଧ୍ୟ ଏହା ଉପଲବ୍ଧ, କାର୍ଯ୍ୟକ୍ରମ ଶୁଣିପାରିବେ ଆପଣ। ଅନ୍ୟାନ୍ୟ ଯେଉଁ ଅନୁରୋଧ କରିଛନ୍ତି, କିଶୋର ଚକ୍ର କାର୍ଯ୍ୟକ୍ରମ ଏବଂ ସ୍ମୃତିର ପାହାଚ କାର୍ଯ୍ୟକ୍ରମରେ ପ୍ରସାରଣ କରିବା ପାଇଁ ଆମେ ଏ ସମ୍ପର୍କରେ ପ୍ରଯୋଜିକା ମହାଶୟଙ୍କୁ ଜଣାଇଦେବୁ, ସେ କାର୍ଯ୍ୟକ୍ରମ ପ୍ରସାରଣର ବ୍ୟବସ୍ଥା କରିବେ। ତେବେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଯାହା ଲେଖିଛନ୍ତି, ଅନୁଚିନ୍ତା ହେଉ, ନାଟକ ହେଉ ବା ଲୋକସଙ୍ଗୀତ କାର୍ଯ୍ୟକ୍ରମ, ଆପଣଙ୍କୁ ଭଲ ଲାଗିଛି ସେ ସମ୍ପର୍କରେ ଜଣାଇଥିବାରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
0: ସୂର୍ଯ୍ୟମଣି ନାଥ ଲେଖିଛନ୍ତି ହାତୀବାରୀ ସୁକିନ୍ଦା ଯାଜପୁରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଜୁନ୍ ମାସ 9 ତାରିଖରେ ବୟସର କୃଷ୍ଣଚୂଡ଼ା କାର୍ଯ୍ୟକ୍ରମରେ କରୁଣାକର ସେଠୀଙ୍କ ସହିତ ପ୍ରସନ୍ନଜିତ ମହାନ୍ତିଙ୍କ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ଖୁବ୍ ଉଚ୍ଚମାନର ଥିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ କରୁଣାକରଙ୍କ ସଙ୍ଗୀତ ଆଉ ଗୀତଗୀତିକାର ଉପସ୍ଥାପନା ଖୁବ୍ ଚମତ୍କାର ହୋଇପାରୁଛି। ଜୁନ୍ ମାସ 12 ତାରିଖରେ ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମରେ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଆଶୁତୋଷ ରଥ ମହୋଦୟ ବୃଦ୍ଧାବସ୍ଥାରେ ବିଭିନ୍ନ ସ୍ନାୟୁ ରୋଗ ଓ ତାର ଚିକିତ୍ସା ବିଷୟରେ ଖୁବ୍ ମୂଲ୍ୟବାନ ତଥା ସମୟୋପଯୋଗୀ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରୁ ବୟସ୍କ ଶ୍ରୋତାବନ୍ଧୁମାନେ ନିଶ୍ଚୟ ଉପକୃତ ହୋଇଥିବେ, ସେଥିପାଇଁ ସେ ଡାକ୍ତର ମହାଶୟଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
1: ଶ୍ରୋତାବନ୍ଧୁ, ପ୍ରତ୍ୟେକ ଥର ପରି ଏଥର ମଧ୍ୟ ଆପଣ ଆମର କାର୍ଯ୍ୟକ୍ରମକୁ ପସନ୍ଦ କରି ଲେଖିଛନ୍ତି। ବୟସର କୃଷ୍ଣଚୂଡ଼ା କାର୍ଯ୍ୟକ୍ରମ ହେଉ ବା ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମ, ଯାହା ଆପଣଙ୍କୁ ଭଲ ଲାଗିଛି ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ।
0: ବୁଲୁ ପଟ୍ଟନାୟକ ଲେଖିଛନ୍ତି ଘସିପୁରା ଆନନ୍ଦପୁର କେନ୍ଦୁଝରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ପ୍ରତି ଗୁରୁବାର ସକାଳ 8:30 ସମୟରେ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମର ପ୍ରସାରଣ ହୋଇଥାଏ। ଜୁନ୍ ମାସ ଶେଷ ସପ୍ତାହର କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୋତାବନ୍ଧୁ ଆମକୁ ଲେଖିଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବା ପୂର୍ବରୁ ପ୍ରଥମେ କୁହାଯାଇଥିଲା ଯେ କାର୍ଯ୍ୟକ୍ରମରେ ଗୋଟିଏ ପ୍ରଶ୍ନ ପଚରାଯିବ, ସଠିକ୍ ଉତ୍ତରଦାତାଙ୍କୁ ଆକର୍ଷଣୀୟ ପୁରସ୍କାର ମଧ୍ୟ ଦିଆଯିବ, କିନ୍ତୁ ସବୁ କାର୍ଯ୍ୟକ୍ରମରେ ପ୍ରଶ୍ନ ପଚରାଯାଏ ନାହିଁ, କେତେକ କାର୍ଯ୍ୟକ୍ରମରେ ପ୍ରଶ୍ନ କରାଯାଇଥାଏ। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି କାହିଁକି ସବୁ କାର୍ଯ୍ୟକ୍ରମରେ ପ୍ରଶ୍ନ କରାଯାଉ ନାହିଁ, କାର୍ଯ୍ୟକ୍ରମ ସବୁ ଭଲ ହେଉଛି, ଉପସ୍ଥାପନା ମଧ୍ୟ ଭଲ ଲାଗୁଛି, କିନ୍ତୁ ପ୍ରଶ୍ନ ପଚାରିବାରେ ଅନିୟମିତତା ଦେଖାଯାଉଛି। ଶ୍ରୋତାବନ୍ଧୁ ଆହୁରି ଲେଖିଛନ୍ତି ଯେ ପ୍ରତି ଶୁକ୍ରବାର ଦିନ 2:45 ସମୟରେ ପ୍ରସାରିତ ଗାନ୍ଧି ଚର୍ଚ୍ଚା କାର୍ଯ୍ୟକ୍ରମଟି ବହୁତ ଭଲ ଲାଗୁଛି, ଏହି କାର୍ଯ୍ୟକ୍ରମରୁ ଗାନ୍ଧିଜୀଙ୍କ ବିଷୟରେ ଜାଣି ହେଉଛି।
1: ଶ୍ରୋତାବନ୍ଧୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଛନ୍ତି ଏବଂ ଚିଠି ଆମକୁ ଲେଖୁଛନ୍ତି। ପ୍ରାୟୋଜିତ କାର୍ଯ୍ୟକ୍ରମ ସମ୍ପର୍କରେ ଯାହା ପ୍ରଶ୍ନ କରିଛନ୍ତି, ଆପଣଙ୍କର ଚିଠିରେ ହିଁ ଉତ୍ତର ରହିଛି। ଯେହେତୁ ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ, ବିଜ୍ଞାପନଦାତା ବା ପ୍ରାୟୋଜକ ଯିଏ ରହିଛନ୍ତି କାର୍ଯ୍ୟକ୍ରମର, ସେ ହିଁ ନିଷ୍ପତ୍ତି ନେଇ ତାଙ୍କର ଯେଉଁ କାର୍ଯ୍ୟକ୍ରମ ଆମକୁ ଦେଇଛନ୍ତି, ଆମର ପ୍ରସାରଣ କରାଯାଉଛି, ସେଥିରେ କେତୋଟି କାର୍ଯ୍ୟକ୍ରମରେ ପ୍ରଶ୍ନ ପଚରାଯାଉଛି ଏବଂ କେତୋଟି କାର୍ଯ୍ୟକ୍ରମରେ ପ୍ରଶ୍ନ ପଚରାଯାଉ ନାହିଁ। ଏହା ପ୍ରାୟୋଜିତ କାର୍ଯ୍ୟକ୍ରମ, ତେଣୁ ସେଥିରେ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ସେହି ବିଜ୍ଞାପନଦାତାଙ୍କର। ଆହୁରି ମଧ୍ୟ ଆପଣ ଗାନ୍ଧି ଚର୍ଚ୍ଚା କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ପ୍ରତ୍ୟେକ ଶୁକ୍ରବାର ଅପରାହ୍ନ 2:45 ଆମେ ଏହି କାର୍ଯ୍ୟକ୍ରମ ପ୍ରସାରଣ କରୁଛୁ। ଏହି କାର୍ଯ୍ୟକ୍ରମ ଆପଣ ଶୁଣି ସେ ସମ୍ପର୍କରେ ମତାମତ ଲେଖି ଚିଠି ପଠାଇଥିବାରୁ ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ।
0: ଆୟତପୁର କଟକରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ରମେଶ ଚନ୍ଦ୍ର ବେହେରା। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଶନିବାର ସ୍ୱର ନିର୍ଝର କାର୍ଯ୍ୟକ୍ରମରେ ଅଭିନେତା ତଥା କଣ୍ଠଶିଳ୍ପୀ ଅତୀଶ କୁମାର ମଜୁମଦାରଙ୍କ ଗୀତ ଶ୍ରୁତିମଧୁର ହୋଇପାରିଥିଲା। ଗୀତଗୁଡ଼ିକ ସୁଲଳିତ ଢଙ୍ଗରେ ପରିବେଷଣ କରିଥିଲେ ଶିଳ୍ପୀ। ଏହିସବୁ ଗୀତଗୁଡ଼ିକ ସମସ୍ତଙ୍କର ହୃଦୟକୁ ଛୁଇଁପାରିଛି। କାର୍ଯ୍ୟକ୍ରମର ଉପସ୍ଥାପନା ମଧ୍ୟ ଶ୍ରୋତାବନ୍ଧୁଙ୍କୁ ଭଲ ଲାଗିଥିବା ସେ ଲେଖିଛନ୍ତି।
1: ଧନ୍ୟବାଦ ଆପଣଙ୍କୁ। ଆମର ସ୍ୱର ନିର୍ଝର କାର୍ଯ୍ୟକ୍ରମ, ଏହା ତ ପୁରୁଣା ରେକର୍ଡିଂ, ପୁନଃ ପ୍ରସାରଣ କରାଯାଉଛି, ଆପଣଙ୍କୁ ଭଲ ଲାଗିଛି ଏବଂ ସେ ସମ୍ପର୍କରେ ଆପଣ ଚିଠି ଲେଖିଛନ୍ତି।
0: ଅମ୍ବରୀଶ ପରିଡ଼ା, ମନୋରମା ପରିଡ଼ା, ଲୋପାମୁଦ୍ରା ପରିଡ଼ା, ସଞ୍ଜୟ କୁମାର ପରିଡ଼ା ଲେଖିଛନ୍ତି ରଘୁନାଥପୁର ରଙ୍କାଳ ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ। ସେମାନେ ଆମକୁ 3 ଚିଠି ଲେଖିଛନ୍ତି। ପ୍ରଥମ ଚିଠିରେ ସେମାନେ ଲେଖିଛନ୍ତି ଯେ ବିଚିତ୍ର ରାମାୟଣର କଥାବସ୍ତୁ ସେମାନଙ୍କୁ ଭଲ ଲାଗୁଛି, ଏହି କାର୍ଯ୍ୟକ୍ରମର ବର୍ଣ୍ଣନା ଅତି ଚମତ୍କାର ହୋଇପାରୁଛି, ନାରୀ ମହଲରେ ସମ୍ପର୍କ ନାଟକଟି ବହୁତ ଚିତ୍ତାକର୍ଷକ, ସମାଜକୁ ଏକ ଭଲ ବାର୍ତ୍ତା ଦେବା ଭଳି ନାଟକଟିଏ, ଏହି ନାଟକରେ ବିବେକ ଚରିତ୍ରଟି ସେମାନଙ୍କୁ ଭଲ ଲାଗିଥିବା ସେମାନେ ଲେଖିଛନ୍ତି। କଣ୍ଠଶିଳ୍ପୀ ତୃପ୍ତି ଦାସ ଓ ଭୁବନେଶ୍ୱର ମିଶ୍ରଙ୍କ କଣ୍ଠରେ ଯେଉଁ ଗୀତଗୁଡ଼ିକ ଚଳିତ ମାସ 6 ପ୍ରସାରଣ କରାଯାଇଥିଲା ତାହା ସେମାନଙ୍କୁ ଭଲ ଲାଗିଛି। ଆହୁରି ମଧ୍ୟ ସେମାନେ ଲେଖିଛନ୍ତି ଯେ ଜନଜୀବନ ସମ୍ବାଦରେ ନଦୀ ବିଷୟରେ ସମ୍ବାଦ ଶୁଣିବାକୁ ମିଳିଲା, ଏଥିରେ ଅନେକ ନଦୀ ସମ୍ପର୍କରେ ଅଜଣା କଥାର

0: ପ୍ରସାରଣ କରାଯାଇଥିଲା।
1: ଆପଣମାନେ ମିଳିତ ଭାବରେ ଆମକୁ ଚିଠି ଲେଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛୁ। ତେବେ ପ୍ରତ୍ୟେକ ଚିଠିରେ ଆପଣ ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପସନ୍ଦ କରିଛନ୍ତି ଏବଂ ସବୁ କାର୍ଯ୍ୟକ୍ରମ ପ୍ରାୟତଃ ଶୁଣୁଛନ୍ତି, କାରଣ ତିନି ଗୋଟି ଚିଠିରେ ଆପଣ ଆମର ବିଭିନ୍ନ କାର୍ଯ୍ୟକ୍ରମ କଥା ଲେଖିଛନ୍ତି, ଏପରିକି ଆମର ଆଞ୍ଚଳିକ ସମ୍ବାଦ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଜନଜୀବନ ସମ୍ବାଦ ମଧ୍ୟ ଆପଣଙ୍କୁ ଭଲ ଲାଗିଛି, ଯେଉଁଥିରେ ନଦୀ ସମ୍ପର୍କରେ ପ୍ରସାରଣ କରାଯାଇଛି ସେ ସମ୍ପର୍କରେ ବିସ୍ତୃତ ଭାବରେ ଲେଖିଛନ୍ତି। ଆପଣ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା। ଶ୍ରୋତାବନ୍ଧୁ, ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ, କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
0: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001।
1: ଆମର ମେଲ୍ ଆଇଡିଟି ହେଉଛି
0: aircuttack@gmail.com।
1: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ନମସ୍କାର।
2: ଶୁଣୁଥିଲେ ଆପଣଙ୍କ ଚିଠି। ଉପସ୍ଥାପନା କରିଥିଲେ ପ୍ରଜ୍ଞା ପାରମିତା ସାହୁ ଏବଂ ସହ ଉପସ୍ଥାପନାରେ ଥିଲେ ଜ୍ଞାନରଞ୍ଜନ ସାମନ୍ତରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସିଦ୍ଧ କଣ୍ଠଶିଳ୍ପୀ ଏସ୍ ଜାନକୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ କଣ୍ଠରୁ ଶୁଣାଇ ଦେଉଛୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କଥାଚିତ୍ର ସୁର ସଙ୍ଗମ।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ କଟକ ସମୟ ଅପରାହ୍ନ 3:10 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ।